ଆକାଶବାଣୀ ଜୟପୁର ଆଜି ମଙ୍ଗଳବାର 1948 ଶତାବ୍ଦ ଶ୍ରାବଣ ପ୍ରଥମ ଦିବସ 2026 ମସିହା ଜୁଲାଇ ମାସର 14 ତାରିଖ ଆମ ପ୍ରିୟ ଶ୍ରୋତାମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହୋଇଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ସମୟ ସକାଳ 5:57 ମାଙ୍ଗଳିକ

0: ସମୟ ଏବଂ ଶବ୍ଦ ଏ ଦୁଇଟିର ବ୍ୟବହାର ଅତି ସାବଧାନର ସହ କରିବା ଉଚିତ, କାରଣ ଏମାନେ କେବେ ଫେରିଆସନ୍ତି ନାହିଁ। ଆକାଶବାଣୀ ଜୟପୁର, ସମୟ ସକାଳ 6ଟା ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ନମସ୍କାର,

ଭକ୍ତି ଭାବନା ହେଉଛି ଭଗବାନଙ୍କ ପ୍ରତି ମନର ଏକ ନିବିଡ଼ ପବିତ୍ର ଓ ସମର୍ପିତ ଭାବ, ଯାହା ମନୁଷ୍ୟକୁ ଅହଂକାର ଓ ସ୍ୱାର୍ଥରୁ ମୁକ୍ତି କରି ଶାନ୍ତି ପ୍ରଦାନ କରିଥାଏ। ଆସନ୍ତୁ ସେହି ଭକ୍ତିଭାବ ରଖି ଭଗବାନଙ୍କୁ ଆରାଧନା କରିବା। ଆଉ ଶୁଣିବା ଆଜି ସକାଳର ବନ୍ଦନା କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ସଂସ୍କୃତ ବନ୍ଦନା। ପୁରାତନ ରଚନାରୁ ଶିଳ୍ପୀ ହେଲେ ସୁନନ୍ଦା ପଟ୍ଟନାୟକ।

ଦେଖିତ ନୟନ ହେଲି ମୁଁ ମୌନ, ଭଜୁଥାରେ ମୂଢ଼ ମନ, ହରେ କୃଷ୍ଣ ହରେ ରାମ। ଏ ପାପ ସଂସାରୁ ହେବୁ ଯଦି ପାର, ଏ ପାପ ସଂସାରୁ ହେବୁ ଯଦି ପାର, ରାମକୃଷ୍ଣ ନାମ ଏକା ଏ ଦୁନିଆରେ ସାର। ନିଜସ୍ୱ ଗୀତ ରଚନାରେ ଏଥର ଶିଳ୍ପୀ ହେଲେ ଲକ୍ଷ୍ମୀନାରାୟଣ ବେହେରା।

ଭାବର ଠାକୁର ତୁମେ, ଭକତର ସାଥୀ, ଅନ୍ଧାରର ଦୀପ ତୁମେ, ଜୀବନର ଜ୍ୟୋତି, ଭଜନରେ ତୁମ ନାମ, ପୂଜନରେ ତୁମ ନାମ।

ତୁମରି ଜପରେ ପ୍ରଭୁ ଯାଉ ମୋ ଜୀବନ, ତୁମରି ଠାରେ ପ୍ରଭୁ କରେ ମୁଁ ଭକତି, ରାମ ନାମ ଧରି ପାଏ ମୁଁ ମୁକ୍ତି। ପୁରାତନ ରଚନାରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ସାଧନା ଦାସ।

ସୁଖରେ ଦୁଃଖରେ ପ୍ରତି ମୁହୂର୍ତ୍ତରେ ତୁମେ ହୃଦୟରେ ଥାଅ। ତୁମରି କରୁଣାତକ ମିଳିଗଲେ ଏ ଜୀବନ ହୋଇଯାଏ ମଧୁମୟ। ପାପୀ ମୁଁ ଅଜ୍ଞାନୀ ପ୍ରଭୁ, କ୍ଷମା ମୋର ଦୋଷ, ତୁମ ଶ୍ରୀ ଚରଣେ ମୋର।

0: ଶୁଣିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 77ତମ ଭାଗ।
1: ଏପିସୋଡ 77।

ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ ଶୁଣିଲେ। ଆଜି ଶୁଣିଲେ ଏହାର 77ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା ମନୋଜ କୁମାର ପୂଜାରୀ।

ଏକ ପ୍ରତିଷ୍ଠିତ ମର୍ଯ୍ୟାଦାଜନକ ବିଜନେସ୍ ମ୍ୟାନେଜମେଣ୍ଟ ସ୍କୁଲର ବିଦାୟକାଳୀନ ଉତ୍ସବ ଅନୁଷ୍ଠିତ ହେଉଥିଲା। ଦୁଇ ବର୍ଷ ପାଠ ପଢ଼ିବା ପରେ କିଛି ବିଦ୍ୟାର୍ଥୀଙ୍କ ବିଦାୟ ନେବାର ବେଳ। ବିଦାୟୀ ଛାତ୍ରଛାତ୍ରୀଙ୍କ ଆଖିରେ ନୂତନ ସ୍ୱପ୍ନ ସମ୍ଭାବନାର ଝଲକ ସହିତ ଫୁଟି ଉଠୁଥିଲା ନିଜ ପ୍ରିୟ ଅନୁଷ୍ଠାନରୁ ବିଦାୟ ନେବାର ଦୁଃଖ। ଗୋଟିଏ ମୋଟା ଦରମାର ଭଲ ଚାକିରି ପାଇଁ ସେହି ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ହେବା ହିଁ ଥିଲା ଯଥେଷ୍ଟ। ସୁସଜ୍ଜିତ ଅଡିଟୋରିୟମ ଭିତରେ ସଭାକାର୍ଯ୍ୟ ଆରମ୍ଭ ହେଲା। ପ୍ରିନ୍ସିପାଲ ମୁଖ୍ୟ ଅତିଥି ସେମାନଙ୍କ ବକ୍ତବ୍ୟ ରଖିସାରିବା ପରେ ପାଳି ପଡ଼ିଲା ଜଣେ ସିନିୟର ପ୍ରଫେସରଙ୍କ। ତାଙ୍କ ଚମତ୍କାର ଶିକ୍ଷାଦାନ ପଦ୍ଧତି ପାଇଁ ସିଏ ଥିଲେ ସମସ୍ତଙ୍କ ପ୍ରିୟ। ନିଜ ସିଟ୍ରୁ ଉଠିବା ପରେ ଦେଖାଗଲା ପ୍ରଫେସର ତାଙ୍କ ହାତରେ ଧରିଛନ୍ତି ଗୋଟିଏ କାଚ ଜାର। ଆଚାର ରଖାଯାଉଥିବା ସେହି ଜାର୍ଟି ଥିଲା ବେଶ୍ ବଡ଼। ପିଲାଙ୍କ ସାମ୍ନାକୁ ଆସି ଜଣେ ଛାତ୍ରକୁ ଡାକିଲେ। ତା ହାତରେ ଛୋଟ ପିଲାମାନେ ଖେଳୁଥିବା ପ୍ଲାଷ୍ଟିକ୍ର କ୍ରିକେଟ୍ ବଲ୍ କେତୋଟି ଦେଲେ। ଜାର୍ ଭିତରେ ତାକୁ ଭରିବା ପାଇଁ କହିଲେ। ଜାର୍ ଭରିଯିବା ପରେ ପିଲାଙ୍କୁ ଚାହିଁ ସିଏ ପଚାରିଲେ ଜାର୍ଟି କ'ଣ ଭରିଗଲା। ଏକସ୍ପରରେ ସମସ୍ତେ ଉତ୍ତର ଦେଲେ ହଁ। ସେମାନଙ୍କ ଉତ୍ତର ଶୁଣିବା ପରେ ପ୍ରଫେସର ଗୋଟିଏ ଛୋଟ ଡବାରୁ ରାସ୍ତାରୁ ଉଠାଇ ଆଣିଥିବା କିଛି ଗୋଡ଼ି ସେହି ଜାର୍ ଭିତରେ ଭର୍ତ୍ତି କଲେ। ପ୍ଲାଷ୍ଟିକ୍ ବଲ୍ମାନଙ୍କ ଭିତରେ ଥିବା ଫାଙ୍କା ଜାଗାରେ ଗୋଡ଼ି ସବୁ ରହିଗଲା। ତାପରେ ମୃଦୁହସି ଉତ୍କଣ୍ଠାର ସହିତ ତାଙ୍କୁ ଚାହିଁ ରହିଥିବା ଛାତ୍ରଛାତ୍ରୀଙ୍କୁ ସିଏ ପଚାରିଲେ କ'ଣ ଏବେ ଜାର୍ଟି ପୂରା ଭରିଗଲା ତ। ସମସ୍ତେ କହିଲେ ହଁ। କିଛି ସମୟ ନୀରବରେ ସମସ୍ତଙ୍କୁ ଚାହିଁବା ପରେ ଏଥର ପ୍ରଫେସର ଗୋଟିଏ କାଗଜ ଠୁଙ୍ଗାରେ ଆଣିଥିବା ବାଲି ବାହାର କଲେ। ତାକୁ ନେଇ ଜାର୍ ଭିତରେ ଢାଳିଦେଲେ। ସେସବୁ ତା ଭିତରେ ରହିଗଲା। ଏଥର ମୁଗ୍ଧ ଭାବରେ ତାଙ୍କୁ ଚାହିଁଥିବା ପିଲାଙ୍କୁ ସିଏ ପଚାରିଲେ ଏବେ ବୋଧ ହୁଏ ଜାର୍ଟି ପୂରା ହେଲା ନା କ'ଣ। ସମସ୍ତେ ଦୃଢ଼ସ୍ୱରରେ କହିଲେ ହଁ। ସମସ୍ତଙ୍କୁ ଚାହିଁ ଏକ ରହସ୍ୟମୟ ହସ ହସିଲେ ପ୍ରଫେସର। ଚକୋଲେଟ୍ ପ୍ରସ୍ତୁତିରେ ବ୍ୟବହୃତ କିଛି କ୍ଷୀର ଗୋଟିଏ ପାତ୍ରରୁ ସିଏ ବାହାର କଲେ। ତାକୁ ସେହି ଜାର୍ ଭିତରେ ଢାଳିଲେ। ସେସବୁ ତା ଭିତରେ ରହିଗଲା। କିଛି କ୍ଷଣ ନୀରବ ରହି ସ୍ନେହଭରା ସ୍ୱରରେ ଏଥର ପ୍ରଫେସର ବିଦାୟୀ ଛାତ୍ରଛାତ୍ରୀଙ୍କୁ କହିଲେ ଏହି ଜାର୍ଟି ମଣିଷ ଜୀବନ ପରି। ଆମେ ଜାଣିନଥାଉ ତା ଭିତରେ କେତେ ଜାଗା ଅଛି, କେତେ ଜିନିଷ ରହିପାରିବ। ଆମକୁ ଲାଗେ ଆମର ଶକ୍ତି ସାମର୍ଥ୍ୟ ସୀମାରେଖା ସୀମିତ। ଯାହା ହେଲା ତାଠାରୁ ଅଧିକ କିଛି ଆଉ ସମ୍ଭବ ନୁହେଁ। ମାତ୍ର ଏ ଧାରଣା ଭୁଲ। ଦେଖିଲ ତ ଜାର୍ ଭିତରେ ଆହୁରି କେତେ ଖାଲି ଜାଗା ଥିଲା ଅନ୍ୟ ଜିନିଷ ପାଇଁ। ମଣିଷ ଜୀବନର ନିର୍ଦ୍ଦିଷ୍ଟ ପରିସୀମା କିଛି ନାହିଁ। ଅନନ୍ତ ଆକାଶକୁ ସ୍ପର୍ଶ କରିପାରେ ମଣିଷର ଉଡ଼ାଣ। ଆଗାମୀ ଦିନମାନଙ୍କରେ କର୍ମକ୍ଷେତ୍ରକୁ ଓହ୍ଲାଇବା ପରେ କୌଣସି ସୀମାରେଖା ଭିତରେ ନିଜକୁ ସୀମିତ ରଖ ନାହିଁ। ଏହା ହିଁ ତମମାନଙ୍କୁ ମୋର ବିଦାୟକାଳୀନ ବାର୍ତ୍ତା। ପ୍ରଫେସରଙ୍କର ଏହି ବାର୍ତ୍ତା କେବଳ ସେହି ନିର୍ଦ୍ଦିଷ୍ଟ କିଛି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାସଙ୍ଗିକ ତାହା ନୁହେଁ, ଏହା ସବୁ ମଣିଷଙ୍କ ପାଇଁ ଏକ ସୁନ୍ଦର ପ୍ରେରଣାଦାୟକ ବାର୍ତ୍ତା। ଇତିହାସ ଅଧ୍ୟୟନ କଲେ ଦେଖାଯାଏ ଏମିତି ଅନେକ ବ୍ୟକ୍ତି ନିଜର ଉପଲବ୍ଧ ଶକ୍ତି ସାମର୍ଥ୍ୟର ସୀମିତ କ୍ଷେତ୍ରକୁ ସ୍ୱୀକାର ନ କରି ଆଗକୁ ଯାଇଛନ୍ତି, ଗଢ଼ିଛନ୍ତି ନୂଆ ଇତିହାସ। ସମୟର ଗତି ଓ ପ୍ରକୃତି ବଡ଼ ବିଚିତ୍ର। କେତେବେଳେ ହିମାଳୟର ଶିଖରକୁ ଛୁଇଁବାକୁ ଚେଷ୍ଟା କରୁଥିବା ପର୍ବତାରୋହୀକୁ କରିଦିଏ ପକ୍ଷାଘାତଗ୍ରସ୍ତ, ତ ପୁଣି କେବେ କୁବେରକୁ ବନେଇପାରେ ବୁଲା ଫକୀର। ମାତ୍ର ସମୟର କ୍ରୂର ଖେଳକୁ ଅସ୍ୱୀକାର କରି କିଛି ସାଧାରଣ ବ୍ୟକ୍ତି ପ୍ରମାଣିତ କରିଛନ୍ତି ନିଜର ଅସାଧାରଣ ଶକ୍ତି ଓ ସାମର୍ଥ୍ୟ। ହେଲେନ୍ କେଲରଙ୍କ ଅନ୍ଧ ଓ ବଧିର ହେବା ତାଙ୍କ ପାଇଁ ସୀମାରେଖା ସୃଷ୍ଟି କରିପାରିନଥିଲା। କଳାରେ ସ୍ନାତକ ଡିଗ୍ରୀ ହାସଲ କରିବାରେ ସିଏ ଥିଲେ ବିଶ୍ୱର ପ୍ରଥମ ଦୃଷ୍ଟିବାଧିତ ଓ ବଧିର ବ୍ୟକ୍ତି। ନାରୀ ଅଧିକାର, ଶ୍ରମ ଅଧିକାର, ସମାଜବାଦ ପାଇଁ ତାଙ୍କ ସଂଗ୍ରାମ ଚିରସ୍ମରଣୀୟ। ପିଲାଦିନର ଏକ ଦୁର୍ଘଟଣାରେ ଦୃଷ୍ଟିଶକ୍ତି ହରାଇଥିଲେ ଲୁଇସ୍ ବ୍ରେଲି। ଜୀବନରେ ତାଙ୍କର ଘୋଟି ଆସିଲା ଅନତିକ୍ରମଣୀୟ ଅନ୍ଧକାର। ମାତ୍ର ଅନ୍ଧକାରର ସେହି ସମୁଦ୍ର ଭିତରେ ହଜି ନ ଯାଇ ସେ ନିର୍ମାଣ କଲେ ନୂତନ ଆଶାର ଆଲୋକସ୍ତମ୍ଭ। ତାଙ୍କ ପରି ଦୁନିଆର ଅଗଣିତ ଦୃଷ୍ଟିହୀନଙ୍କ ପାଇଁ ସେ ଉଦ୍ଭାବନ କଲେ ଏକ ସ୍ୱତନ୍ତ୍ର ଲିପି। ତାଙ୍କ ନାମାନୁସାରେ ହୋଇଥିବା ଏହି ବ୍ରେଲି ଲିପିରେ ଶିକ୍ଷା ଲାଭ କରି ଉପକୃତ ହେଲେ ଅସଂଖ୍ୟ ଦୃଷ୍ଟିବାଦ।

0: ବାଧିତ ମଣିଷ। ଆମ ସମୟର ବିଶ୍ୱବିଖ୍ୟାତ ବୈଜ୍ଞାନିକ ଷ୍ଟିଫେନ୍ ହକିଂ ତାଙ୍କ ମହାକାଶ ବିଜ୍ଞାନ ବିଶ୍ୱ ବ୍ରହ୍ମାଣ୍ଡର ରହସ୍ୟ ସମ୍ବନ୍ଧୀୟ ଲେଖା ପାଇଁ ପ୍ରସିଦ୍ଧ ଓ ଚର୍ଚ୍ଚିତ। ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇ ଧୀରେ ଧୀରେ ତାଙ୍କ ଶରୀର ହେଲା ପକ୍ଷାଘାତଗ୍ରସ୍ତ। ହ୍ୱିଲ୍ ଚେୟାରରେ ହିଁ ସୀମିତ ରହିଲା ତାଙ୍କ ଜୀବନ। ମାତ୍ର ଶାରୀରିକ ଅକ୍ଷମତା ତାଙ୍କର ବୈଜ୍ଞାନିକ ଚେତନାକୁ ପ୍ରଭାବିତ କରିପାରିନଥିଲା। ତାଙ୍କ ପୁସ୍ତକ ଏ ବ୍ରିଫ୍ ହିଷ୍ଟ୍ରି ଅଫ୍ ଟାଇମ୍ ଏକ କାଳଜୟୀ କୃତି।
1: ଆଜିର ଅନୁଚିନ୍ତା ଶୁଣିଲେ। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଥିଲେ ମନୋଜ କୁମାର ପୂଜାରୀ, ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
2: ଆଜି ଚାଷବାସ କଥାରେ ଛଚିନ୍ଦ୍ରା ଚାଷ ବିଷୟରେ କିଛି ଆଲୋଚନା କରିବା। ଆମ ରାଜ୍ୟରେ ଜହ୍ନି ପରି ଛଚିନ୍ଦ୍ରା ମଧ୍ୟ ଏକ ଲାଭଦାୟକ ପରିବା ଅଟେ। ଏହା ସାଧାରଣତଃ ବର୍ଷା ଓ ଗ୍ରୀଷ୍ମ ଏପରି ଦୁଇ ଋତୁରେ ଚାଷ କରାଯାଇଥାଏ। ଏହା ସମସ୍ତ ପ୍ରକାର ମାଟିରେ ହୋଇପାରୁଥିବାରୁ ଆମ ରାଜ୍ୟରେ ପ୍ରାୟତଃ ସମସ୍ତ ଜିଲ୍ଲାରେ ଏହି ଛଚିନ୍ଦ୍ରା ଚାଷ କରାଯାଇଥାଏ। ଆମ ରାଜ୍ୟରେ ସାଧାରଣତଃ ଦୁଇ ପ୍ରକାରର ଛଚିନ୍ଦ୍ରା ଚାଷ କରାଯାଇଥାଏ, ତାହା ହେଲା ଛୋଟ ହଳି ଓ ଲମ୍ବା ହଳି। ପ୍ରତି ଏକର ପିଛା ସର୍ବାଧିକ ଛଚିନ୍ଦ୍ରା ମଞ୍ଜି 2.5 ଗ୍ରାମର ଆବଶ୍ୟକ ହୋଇଥାଏ। ମଞ୍ଜି ଲଗାଇବା ଆଗରୁ କିଲୋ ପ୍ରତି 4 ଗ୍ରାମ କ୍ୟାପ୍ଟାନ ଦ୍ୱାରା ମଞ୍ଜିକୁ ବିଶୋଧିତ କରାଯାଇଥାଏ। କ୍ଷେତ ପ୍ରସ୍ତୁତି କଥା ଯଦି ଆମେ କହିବା, ଛଚିନ୍ଦ୍ରା ସାଧାରଣତଃ ଗୋଟିଏ ଗୋଟିଏ ମଳା କରି ଲଗାଯାଇଥାଏ। ମଞ୍ଜି ଲଗାଇବା ଆଗରୁ ମଳାଗୁଡ଼ିକୁ ଖତ ଓ ମାଟି ମିଶାଇ ପୂର୍ଣ୍ଣ କରିଦେବାକୁ ହୋଇଥାଏ। ପ୍ରତି ମଳାରେ ସର୍ବାଧିକ 5 ଗୋଟି ମଞ୍ଜି ଲଗାଇବାକୁ ପଡ଼େ। ମଳାରେ ଗଛ ହୋଇଯିବା ପରେ ପ୍ରତି ମଳାରେ 3 ଗୋଟି ଗଛ ରଖି ଅଧିକା ଗଛକୁ ଉପାଡ଼ି ଦେବାକୁ ହେବ। ବିଲରେ ଗଛ ଲଗାଇବା ଲାଗି ପ୍ରତି ମଳା କିମ୍ବା 2 ଗୋଟି ମଳା ଲାଗି ଗୋଟିଏ ଗୋଟିଏ ଉଚ୍ଚାଳିଆ ରଞ୍ଜା ପ୍ରସ୍ତୁତ କରିବାକୁ ହେବ। ଲଗାଇବା ସମୟରେ ମଳାଠାରୁ ମଳାର ବ୍ୟବଧାନ ସାଧାରଣତଃ 3 ଫୁଟ ବ୍ୟବଧାନରେ ରଖିବାକୁ ହୋଇଥାଏ। ଯଦି ଖତ ସାର ବିଷୟରେ ଆମେ ଚିନ୍ତା କରିବା, ପ୍ରତି ଏକର ପିଛା କ୍ୟାଲସିୟମ ଆମୋନିୟମ ନାଇଟ୍ରେଟ 80 କିଲୋଗ୍ରାମ, ସିଙ୍ଗଲ ସୁପର ଫସ୍ଫେଟ 100 କିଲୋଗ୍ରାମ, ମ୍ୟୁରେଟ୍ ଅଫ୍ ପଟାସ 20 କିଲୋଗ୍ରାମ ପ୍ରୟୋଗ କରିବାକୁ ପଡ଼ିଥାଏ। ମଞ୍ଜି ଲଗାଇବା ଆଗରୁ ସବୁତକ ସୁପର ଫସ୍ଫେଟ୍ ପଟାସ ଓ CAN ମଳାର ଉପର 6 ଇଞ୍ଚ ମାଟି ମିଶାଇ ପ୍ରୟୋଗ କରିବାକୁ ପଡ଼ିଥାଏ। ପ୍ରତି ମଳାରୁ ଅନାବନା ଘାସ ସବୁକୁ ବାଛିଦେବାକୁ ହେବ। ବାକି ଅଧା କ୍ୟାଲସିୟମ ଆମୋନିୟମ ନାଇଟ୍ରେଟକୁ ପ୍ରୟୋଗ କରି ମାଟି ଘୋଡ଼ାଇ ଦେବାକୁ ପଡ଼ିଥାଏ। ଗ୍ରୀଷ୍ମ ଋତୁ ହୋଇଥିଲେ ସାର ପ୍ରୟୋଗ କରି ସାରିବା ପରେ ଜଳସେଚନର ବ୍ୟବସ୍ଥା କରିବେ। ଜଳସେଚନ ପରେ ପରେ ମଞ୍ଜି ଲଗାଇ ସାରିବା ପରେ ସର୍ବାଧିକ 3 ସପ୍ତାହ ପରେ ମଳାକୁ 2-4 ଥର କଡ଼ାଖୁସା କରିବାକୁ ପଡ଼ିଥାଏ। କଡ଼ାଖୁସା କରିବା ପରେ ମଳାରେ ଅନାବନା ଘାସ ସବୁକୁ ବାଛିଦେବାକୁ ପଡ଼ିଥାଏ। ଛଚିନ୍ଦ୍ରା ଚାଷରେ ବର୍ଷାଦିନେ ଗଛରେ ପ୍ରାୟ ପାଣି ଦେବାକୁ ପଡ଼ିନଥାଏ। ଖରାଦିନିଆ ଛଚିନ୍ଦ୍ରା ଚାଷରେ ଜଳସେଚନର ବ୍ୟବସ୍ଥା କରିବାକୁ ପଡ଼ିଥାଏ। ଛଚିନ୍ଦ୍ରା ଗଛକୁ ରୋଗ କଥା ଯଦି କହିବା, ପୋକ ଓ ରୋଗ ଦାଉରୁ ରକ୍ଷା କରିବା ଲାଗି ସେଭିନ୍କୁ ଜଳରେ ଗୋଳାଇ ଫସଲରେ ସ୍ପ୍ରେ କରିବାକୁ ପଡ଼ିଥାଏ। ଫସଲରେ ପାଉଁଶିଆ ରୋଗ ଦେଖା ଦେଲେ ସଙ୍ଗେ ସଙ୍ଗେ ଫସଲରେ ସଲଫର ଗୁଣ୍ଡ ସିଞ୍ଚନ କରିଦେବାକୁ ପଡ଼ିଥାଏ। ଯତ୍ନ ସହକାରେ ଚାଷ କରିଥିଲେ ପ୍ରତି ଏକର ପିଛା ଛଚିନ୍ଦ୍ରା ସର୍ବାଧିକ 35 କ୍ୱିଣ୍ଟାଲ ଅମଳ ହୋଇଥାଏ।
1: ଶୁଣିଲେ ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ସୌରା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି କୃଷ୍ଣ ସବର ଏବଂ ସାଥୀମାନେ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା।

ଭାଇ ଭଉଣୀମାନେ ଦିନସାରା ଝାଳବୁହା ପରିଶ୍ରମ କଲେ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ପ୍ରତି ବେଶ ସଚେତନ। ସେମାନେ ଭଲ ଭାବେ ଜାଣନ୍ତି ଯେ ଆମେ ଯଦି ଆମ ଘର ଚାରିପାଖ ସଫାସୁତୁରା ରଖିବା ଏବଂ ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା ତେବେ ଆମ ସ୍ୱାସ୍ଥ୍ୟ ଭଲ ରହିବ। ତେବେ ଯାଇ ଆମେ କାମ କରିପାରିବା ଏବଂ ମୁଠାଏ ଦାନା ପାଇପାରିବା। ଏହି ମର୍ମର ଗୀତ ପରିବେଷଣ କରୁଛନ୍ତି କୃଷ୍ଣ ଶବର ଓ ସାଥୀମାନେ।

ଅକ୍ଷର ଦିଏ ସାକ୍ଷର। ଏହାକୁ ଜାଣି ସୌରା ଆଦିବାସୀ ଭାଇ ଭଉଣୀମାନେ ଅକ୍ଷର ଚିହ୍ନିବାକୁ ଆଗ୍ରହ ପ୍ରକାଶ କରନ୍ତି। ଗୀତ ମାଧ୍ୟମରେ ସେମାନେ ପ୍ରତ୍ୟେକଙ୍କୁ ସାକ୍ଷର ହେବାକୁ ପରାମର୍ଶ ଦିଅନ୍ତି। ନିରକ୍ଷରତା ହିଁ କୁସଂସ୍କାରର ମୂଳ କାରଣ ବୋଲି ଭାବି ନିଜେ ଶିକ୍ଷିତ ହେବା ସହ ଗାଁର ଅନ୍ୟ ଭାଇ ଭଉଣୀମାନଙ୍କୁ ସାକ୍ଷରତାର ମୂଲ୍ୟ ସମ୍ପର୍କରେ ସଚେତନ କରନ୍ତି। ତେବେ ସାକ୍ଷରତା ସମ୍ପର୍କୀୟ ଗୀତ ବର୍ତ୍ତମାନ ଆସନ୍ତୁ ଶୁଣିବା। ପରିବେଷଣ କରୁଛନ୍ତି ରାୟଗଡ଼ା ଜିଲ୍ଲାର କୁଜିନ୍ଦ୍ରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାଡ୍ରମ୍ପୁର ଗ୍ରାମର କୃଷ୍ଣ ସବରାଓ ସାଥୀମାନେ।

ଶୁଣିଲେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ସକାଳ 6:55 ସଂସ୍କୃତରେ ସମ୍ବାଦ ଶୁଣନ୍ତୁ।

এবং রাতে 10:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଓମଙ୍ଗ ଶୁଣିବେ ଆଜି ପୂର୍ବାହ୍ନ 10:30। ଆକାଶବାଣୀ ଲାଇଭ୍ ପ୍ରଚାର କରିବୁ ଆଜି ଦିନ 11:00। କନ୍ଧଭାଷାର କାର୍ଯ୍ୟକ୍ରମ ପୋନେଇଲେଞ୍ଜୁ ଶୁଣିବେ ଦିନ 12:30। କେତୋଟି ଭକ୍ତିଗୀତ ଶୁଣିବେ ଦିନ 12:50। ହିନ୍ଦୀ ସୁଗମ ସଙ୍ଗୀତ ପ୍ରଚାର କରିବୁ ଦିନ 1:05। ଘର ଘରଣୀ କାର୍ଯ୍ୟକ୍ରମ ଶୁଣିବେ ଦିନ 1:20। ଏଥିରେ ଶୁଣିବେ ସାକ୍ଷାତକାର ସ୍ୱାସ୍ଥ୍ୟ ହିଁ ସମ୍ପଦ, ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ବର୍ଷା ଦିନେ ଦେଖାଯାଉଥିବା ବିଭିନ୍ନ ରୋଗ ଓ ତାହାର ପ୍ରତିକାର, ଶେଷରେ ଶୁଣିବେ ଆଇସିଡିଏସ୍ର କାମ କ'ଣ। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସନ୍ଧାନ କ୍ରମରେ ଶୁଣିବେ ଭାରତୀୟ କ୍ରିକେଟରେ ଓଡ଼ିଶାର ସ୍ଥାନ ସମ୍ପର୍କରେ, ପରେ ଶୁଣିବେ ଖେଳ ହିଁ ଜୀବନ, ଏ ସମ୍ପର୍କରେ ଏକ ସାକ୍ଷାତକାର। ହ୍ୟାଲୋ ଚୈତିଜନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00। ରାତି 7:30 ଶୁଣିବେ କିଷାନବାଣୀ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସୁଜଳାର ସିଧା ପ୍ରସାରଣ, ବିଷୟ ରହିଛି ମାଛ ଚାଷରୁ ଅଧିକ ଆଦାୟ ପାଇବେ କିପରି। ସ୍ପଟ୍ଲାଇଟ୍ ଶୁଣିବେ ରାତି 9:15। ରେଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଗୀତ ଏବଂ ଗଜଲ ଶୁଣିବେ ରାତି 9:30। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରେଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କ ପାଇଁ ବୋନସ ଓ ପ୍ରୋହାହନ ରାଶି ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। କେନ୍ଦୁପତ୍ର କେରି ପିଛା 10 ପଇସା ଏବଂ ଫଳ ପିଛା 20 ପଇସା ବୃଦ୍ଧି କରାଯାଇଛି। ଏଥିପାଇଁ ରାଜ୍ୟ ସରକାର 10,78,00,000 ଟଙ୍କା ବ୍ୟୟ କରିବେ। ଏହାଛଡ଼ା କେନ୍ଦୁପତ୍ର ତୋଳାଳିଙ୍କୁ 25% ବୋନସ ଏବଂ ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କୁ 5% ପ୍ରୋହାହନ ରାଶି ପ୍ରଦାନ କରାଯିବ। ଏଥିପାଇଁ 64 କୋଟି ଟଙ୍କା ବ୍ୟୟ ହେବ। ଏହି ସମସ୍ତ ପଦକ୍ଷେପ ପାଇଁ ରାଜ୍ୟ ସରକାର ମୋଟ 74,78,00,000 ଟଙ୍କା

0: ଖର୍ଚ୍ଚ କରିବେ। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତା 16 ତାରିଖରେ ଅନୁଷ୍ଠିତ ହେବ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ନେତ୍ରୋତ୍ସବରେ ମହାପ୍ରଭୁ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ପରମ୍ପରା ଅନୁଯାୟୀ ଶ୍ରୀ ସୁଦର୍ଶନ ଦେବଙ୍କ ବୁଣାଟ ନୀତି ଶେଷ ହେବା ପରେ ଚକ ଅପସର କରାଯିବ। ଏହାପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ମୈଲମ ଅବକାଶ ନୀତି ଶେଷ କରାଯାଇ ଦଶ ଅବତାର ଠାକୁର ବାହୁଡ଼ା ବିଜେ କରିବେ। ପରେ ତାଟି ଫିଟିବା ସହ ଶ୍ରୀ ବିଗ୍ରହମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ନୀତି ନିର୍ଘଣ୍ଟ ଅନୁସାରେ ଆଜି ଅପରାହ୍ନ ପ୍ରାୟ 2 ପରଠାରୁ ପ୍ରଥମ ଭିତରକାଠ ନିକଟରୁ ପରିମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମାରେ ଉଲାଗି ହୋଇଥିବା ଅଳଙ୍କାରର ଗଣତି ଆସନ୍ତା 19 ତାରିଖରେ ଗୋଟିଏ ଦିନ ପାଇଁ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି କାର୍ଯ୍ୟ ସମ୍ପନ୍ନ ହେବ। ଭିତର ରତ୍ନଭଣ୍ଡାରରେ ଥିବା ଅବଶିଷ୍ଟ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି ତାରିଖ ପରେ ଘୋଷଣା କରାଯିବ। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଗତ ମଇ ମାସ 23 ତାରିଖରୁ ସ୍ଥଗିତ ରହିଥିଲା। ରାଜ୍ୟ ସରକାର ସେତୁବନ୍ଧନ ଯୋଜନାର ଅବଧି 5 ବୃଦ୍ଧି କରିଛନ୍ତି। ଏହି ସମୟ ମଧ୍ୟରେ 11,800 କୋଟି ଟଙ୍କା ବିନିଯୋଗରେ 3,167 ସେତୁ ନିର୍ମାଣ କରାଯିବ। ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମିଳିତ ଭାବେ ସେତୁ ନିର୍ମାଣ କରିବେ। ପ୍ରତ୍ୟେକ ଆର୍ଥିକ ବର୍ଷରେ ସେତୁବନ୍ଧନ ଯୋଜନାରେ 350 ଲେଖାଏଁ ନୂଆ ସେତୁ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ସଫେଇ କର୍ମଚାରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ନମସ୍ତେ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଦିବସରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ସ୍ଥାନୀୟ ଜନପ୍ରତିନିଧି, ସରକାରୀ ଅଧିକାରୀ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ଭାବେ ଆୟୋଜନ କରିବାକୁ କହିଛନ୍ତି। ଏହି ଅବସରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣ ଯୋଜନାରେ ସଂଯୋଗ ଶିବିର, ଆୟୁଷ୍ମାନ ଭାରତ କାର୍ଡ ଓ ନମସ୍ତେ ପରିଚୟ ପତ୍ର ବଣ୍ଟନ ଏବଂ ଆଧୁନିକ ଯାନ୍ତ୍ରିକ ସ୍ୱଚ୍ଛତା ଉପକରଣ ପ୍ରଦର୍ଶନୀ ଆୟୋଜନ କରାଯିବ। ଉଲ୍ଲେଖନୀୟ ସେବା ପାଇଁ ସଫେଇ କର୍ମଚାରୀଙ୍କୁ ସମ୍ମାନିତ ମଧ୍ୟ କରାଯିବ। ଭୁବନେଶ୍ୱର ରେଡ୍କ୍ରସ ଭବନରେ ଯୁବ ରେଡ୍କ୍ରସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଯୁବ ରେଡ୍କ୍ରସ ୟୁନିଟ୍ଗୁଡ଼ିକର କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ବୈଠକରେ ରେଡ୍କ୍ରସ ୟୁନିଟ୍ଗୁଡ଼ିକର କାର୍ଯ୍ୟକୁ ଅଧିକ ସକ୍ରିୟ କରିବା ସହ ସ୍ୱେଚ୍ଛାସେବୀଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ, ଆଇନସମ୍ମତ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ରାଜସ୍ୱ ପରିଷଦ, ସମସ୍ତ ଆର୍ଡିସି, ଜିଲ୍ଲାପାଳ ଓ ଭୂ ଅଭିଲେଖ ଏବଂ ସର୍ଭେ ନିର୍ଦ୍ଦେଶକଙ୍କୁ ପ୍ରାଥମିକତା ଭିତ୍ତିରେ ଏହାର କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ କହିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ୱାରା ଦଖଲ 11,675 ରାଜସ୍ୱ ମାମଲାର ଶୀଘ୍ର ସମାଧାନ ସହ ଓଡ଼ିଶା ଇଷ୍ଟେଟ୍ ଆବୋଲିସନ୍ ଆଇନ ଅନୁଯାୟୀ ଦାଖଲ 257 ମାମଲାରେ ବୋର୍ଡ ଅଫ୍ ରେଭିନ୍ୟୁଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ପାଣିପାଗ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା 24 ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଉତ୍ତର ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଆସନ୍ତା 24 ମଧ୍ୟରେ କନ୍ଧମାଳର ଗୋଟିଏରୁ 2 ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ସୁଦ୍ଧା 610.33 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 15,973 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 40,044 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଜରାୟୁ ଗ୍ରୀବା କର୍କଟ ରୋଗ ପାଇଁ ଜନସଚେତନତା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଦୀପ୍ତି ରାଣୀ ସାମନ୍ତ।
2: ପ୍ରଥମେ ଆମ ରାଜ୍ୟରେ

0: ମହିଳାମାନଙ୍କ ମଧ୍ୟରେ ଜରାଇ କର୍କଟ ରୋଗର ହାର ସର୍ବାଧିକ ଥିଲା। ପୂର୍ବ ଅପେକ୍ଷା ଏବେ ଆମେ ଦେଖୁଛେ ଯେ ଜରାୟୁ କର୍କଟ ରୋଗର ହାର ଆସ୍ତେ ଆସ୍ତେ କମିବାରେ ଲାଗିଛି। ରୋଗୀମାନେ ଏହି ରୋଗରେ ପ୍ରଥମ ବା ଦ୍ୱିତୀୟ ଅବସ୍ଥାରେ ଆସି ଆରୋଗ୍ୟ ଲାଭ କରୁଛନ୍ତି, କିନ୍ତୁ ଅନ୍ୟ ଦେଶ ଭଳି ରୋଗର ହାର କେବଳ କମି ଆସିଲେ ଆମେ ସନ୍ତୁଷ୍ଟ ନ ହୋଇ ତାକୁ ମୂଳୋତ୍ପାଟନ କରିବାକୁ ଲାଗିପଡ଼ିବା ଉଚିତ। ଜରାଇ କର୍କଟ ରୋଗର ମୂଳୋତ୍ପାଟନ କରିବାକୁ ହେଲେ ଆମକୁ କେତୋଟି ସତର୍କତାମୂଳକ ପଦକ୍ଷେପ ନେବା ଉଚିତ ଏବଂ ରୋଗର କାରଣ ସମ୍ବନ୍ଧରେ ମଧ୍ୟ ଆମେ ଜ୍ଞାନ ହାସଲ କରିବା ଉଚିତ। ରୋଗର କାରଣ ଜାଣିଲେ ତାକୁ ମୂଳୋତ୍ପାଟନ ଆମେ କରିପାରିବା। ଏହି ରୋଗର ପ୍ରତିରୋଧ କରିବାର ପଦକ୍ଷେପ ଗୁଡ଼ିକ ହେଲା, ଅଳ୍ପ ବୟସରେ ବିବାହକୁ ପ୍ରୋତ୍ସାହନ ନ ଦେବା, ସନ୍ତାନ ପ୍ରସବକୁ ଗୋଟିଏ କିମ୍ବା ଦୁଇଟି ପିଲାରେ ସୀମିତ କରିବା, ଗାଁ ଗହଳିରେ ମହିଳାମାନଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ଯେପରି ସେମାନେ ପ୍ରସବ ବେଳକୁ ନିଶ୍ଚିତ ଭାବରେ ଡାକ୍ତରଖାନାକୁ ଆସିବେ, ଯାହାଦ୍ୱାରା ଜରାଇ ମୁହଁରେ ଅଦରକାରୀ କ୍ଷତ ହେବ ନାହିଁ ଏବଂ ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ପ୍ରସବ ହେବ। ଜରାଇ ମୁହଁର ଯେକୌଣସି କ୍ଷତ ହେଲେ କିମ୍ବା ସେ ସମ୍ବନ୍ଧୀୟ କୌଣସି ଲକ୍ଷଣ ପ୍ରକାଶ ପାଇଲେ ପାଖରେ ଥିବା କିମ୍ବା ରାଜ୍ୟରେ ଥିବା କର୍କଟ ରୋଗ କେନ୍ଦ୍ର ସହ ସମ୍ପର୍କ ସ୍ଥାପନ କରିବା। ଏସବୁ କାରଣ ହେଲା କିପରି ଆମେ ଜରାଇ କର୍କଟକୁ ପ୍ରତିହତ କରିବା କିମ୍ବା ପ୍ରଥମ ଅବସ୍ଥାରେ ଚିହ୍ନଟ କରି ଆରୋଗ୍ୟ ହେବା। କିନ୍ତୁ ଏହି ରୋଗକୁ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରିବାକୁ ହେଲେ ଏହାର କାରଣ ସମ୍ବନ୍ଧରେ ଆମକୁ ନିଶ୍ଚିତ ରୂପେ ଜାଣିବାକୁ ହେବ। ଅନେକ ଗବେଷଣାରୁ ଜଣାପଡ଼ିଛି ଯେ HPV-16 ବା ହ୍ୟୁମାନ ପାପିଲୋମା ଭାଇରସ 16 ନାମକ ଏକ ଭୂତାଣୁ ଏହାର କାରଣ। ପ୍ରାୟ 80% ସ୍ତ୍ରୀ ଲୋକ 50 ବର୍ଷ ବେଳକୁ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି। ଏହି ଭୂତାଣୁକୁ ଚିହ୍ନଟ କରି ଏହା ବିରୁଦ୍ଧରେ ଏବେ ଟୀକାକରଣ କରାଯାଉଛି। ପ୍ରାପ୍ତ ବୟସ୍କ ବାଳିକା ସେମାନଙ୍କୁ ବିବାହ ପୂର୍ବରୁ ଏହି ଟୀକା ଦିଆଯାଉଛି। ଏହା ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କ ଦେହରେ ଜରାଇ କର୍କଟ ରୋଗ ବିରୁଦ୍ଧରେ ପ୍ରତିରୋଧ ଶକ୍ତି ସୃଷ୍ଟି କରେ। କିନ୍ତୁ ବିବାହ ପରେ ଏବଂ ବିବାହ ପୂର୍ବରୁ ଯେଉଁମାନେ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିସାରିଥାନ୍ତି ସେମାନଙ୍କୁ ଏହା ଦେଲେ ଫଳପ୍ରଦ ହୋଇପାରେ କିମ୍ବା ନ ହୋଇପାରେ, କାରଣ ସେମାନେ ଟୀକା ନେବା ପୂର୍ବରୁ ହୁଏତ ହ୍ୟୁମାନ ପାପିଲୋମା ଭାଇରସ ବା HPV ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇସାରିଥିବେ। ସେଥିପାଇଁ 10-12 ବର୍ଷର ବାଳିକାମାନଙ୍କୁ ଏହି ଟୀକା ଦେବା ଏବେ ଆରମ୍ଭ କରାହେଉଛି ଏବଂ 26 ବର୍ଷ ପର୍ଯ୍ୟନ୍ତ ଏହା ଦିଆଯାଉଛି। ଏହା 3ଟି ପର୍ଯ୍ୟାୟରେ ଦିଆଯାଏ ଏବଂ 3ଟି ଟୀକା ହିସାବରେ ଦିଆହୁଏ। ଆମ ମନରେ ପ୍ରଶ୍ନ ଉଠେ, ଏହି ଟୀକାକରଣ ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୁଏ ନାହିଁ କି? ନିଶ୍ଚିତ ରୂପେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଏହି ଟୀକାକରଣରେ ଦେଖାଯାଏ, କିନ୍ତୁ ଦେଲାବେଳେ ସମୟ ସମୟରେ ମୁଣ୍ଡ ବୁଲେଇ ଲୋକମାନେ ପଡ଼ିଯାଆନ୍ତି। ସେଥିପାଇଁ ଦେବା ପରେ ରୋଗୀମାନଙ୍କୁ 15 ମିନିଟ୍ ବିଶ୍ରାମ ନେବାକୁ କୁହାଯାଇଥାଏ। ଏତଦ୍ ବ୍ୟତୀତ ଆଣ୍ଠୁ ଗଣ୍ଠି ବାତ, ଦୁର୍ବଳ ଲାଗିବା, ଦେହାତ ଦରଜ ଲାଗିବା ଇତ୍ୟାଦି ଦେଖାଯାଇଥାଏ। ସମୟ ସମୟରେ ଏହାର ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ଆମେ ଦେଖିଥାଉ, ସେଥିପାଇଁ ଏହାକୁ ଦେବା ପୂର୍ବରୁ ସ୍ତ୍ରୀ ରୋଗ ବିଶେଷଜ୍ଞମାନଙ୍କ ସାଙ୍ଗରେ ନିଶ୍ଚିତ ରୂପେ ସମ୍ପର୍କ କରିବା ଉଚିତ ବୋଲି ଆମେ କହିଥାଉ। ତାପରେ ପ୍ରଶ୍ନ ଉଠେ, କାହାକୁ ଦିଆଯାଏ ନାହିଁ? ଏହି ଟୀକାକରଣ ଗର୍ଭବତୀ ମହିଳାମାନଙ୍କୁ ଦିଆଯାଏ ନାହିଁ ଏବଂ ଯେଉଁମାନଙ୍କ ଶରୀରରେ ପ୍ରତିରୋଧକ ଶକ୍ତି କମ୍ ଯଥା ଯେଉଁମାନେ ଏଡ୍ସରେ ବା HIV ଆକ୍ରାନ୍ତ ଏବଂ ଯେଉଁମାନେ କର୍କଟ ରୋଗରେ ଆକ୍ରାନ୍ତ ଚିକିତ୍ସା ନେଉଛନ୍ତି ସେମାନଙ୍କୁ ଏହା ଦିଆଯାଏ ନାହିଁ। ତେଣୁ ସର୍ବଶେଷରେ ଆମେ ଏହା କହିପାରିବା, ଜରାଇ କର୍କଟ ରୋଗର ଟୀକାକରଣ ଏହି ରୋଗକୁ ମୂଳପୋଛ କରିବାକୁ ନିଶ୍ଚିତ ରୂପେ ଏକ ଅଭିନବ ଉଦ୍ୟମ। ଏହା କାର୍ଯ୍ୟକାରୀ ହୋଇପାରିଲେ ଜରାଇ କର୍କଟ ରୋଗକୁ ଯେ ନିଶ୍ଚୟ ଆମେ ହରାଇ ପାରିବା ଏଥିରେ ସନ୍ଦେହ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଜରାୟୁ ଓ ଗ୍ରୀବା କର୍କଟ ରୋଗ ପାଇଁ ଜନସଚେତନତା, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଦୀପ୍ତିରାଣୀ ସାମନ୍ତ, ଆକାଶବାଣୀ କଟକ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଜାତିସଂଘ ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କଲା ଭାରତ। ବଙ୍ଗୋପସାଗରରେ ପଶ୍ଚିମବଙ୍ଗର ମାଛଧରା ଟ୍ରଲର ବୁଡ଼ି ଘଟଣାରେ 9 ଜଣଙ୍କର ମୃତ୍ୟୁ, 6 ଜଣ ନିଖୋଜ। ଭାରତକୁ ପ୍ରତ୍ୟାବର୍ତ୍ତନ କଲା ଭିଏତନାମ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର। ହର୍ମୁଜ୍ ପ୍ରଣାଳୀରେ ଇରାନ ଏବଂ ସେହି ଦେଶ ସହ ବାଣିଜ୍ୟିକ କାରବାର କରୁଥିବା ଜାହାଜଗୁଡ଼ିକ ଉପରେ ପୁନଃ ଅବରୋଧ ଲାଗୁ କରିବା ନେଇ ଆମେରିକା ରାଷ୍ଟ୍ରପତି

ଆଜିଙ୍କ ଘୋଷଣା ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହେଉଛି ତିନିଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ଜାତିସଂଘ ପରିଷଦ ୟୁଏନ୍ଏସ୍ସିର 2028-29 କାର୍ଯ୍ୟକାଳ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚନ ଲଢ଼ିବ। ଆନୁଷ୍ଠାନିକ ଭାବେ ଏଥିପାଇଁ ଭାରତ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଗତ ରାତିରେ ଭାରତର ପ୍ରାର୍ଥୀତ୍ୱକୁ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱ ଶାନ୍ତି, ସୁରକ୍ଷା ଏବଂ ସମନ୍ୱିତ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ଭାରତର ଶାନ୍ତି, ଆଦର୍ଶ, ବିଶ୍ୱାସ ଏବଂ ଅଖଣ୍ଡତା ଆଧାରିତ ଦୃଷ୍ଟିକୋଣ ସହାୟକ ହୋଇପାରିବ। ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ସଂଘର୍ଷ ଏବଂ ଅସ୍ଥିରତାର ପରିସ୍ଥିତିରେ ଜାତିସଂଘର ଭୂମିକା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ବହନ କରୁଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଅସ୍ଥାୟୀ ସଦସ୍ୟ ପାଇଁ ଭାରତର ଯୋଗ୍ୟତା ଉପରେ ଆଲୋକପାତ କରି ଡକ୍ଟର ଜୟଶଙ୍କର ଜାତିସଂଘ ଶାନ୍ତି ମିଶନରେ ଭାରତର ଅବଦାନ ଉପରେ ମତ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ଏହି ମିଶନ କାର୍ଯ୍ୟକାରୀ ହେବା ପରଠାରୁ ଭାରତର ପ୍ରାୟ 3,00,000 କର୍ମଚାରୀ 50 ମିଶନରେ ଅଂଶଗ୍ରହଣ କରିଛନ୍ତି। ଏବେ ମଧ୍ୟ 10 ଜାତିସଂଘ ମିଶନ ରେ ଭାରତର 4,300 ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ସମସ୍ୟାର ସମାଧାନ ପାଇଁ ଭାରତ ସର୍ବଦା ନିରନ୍ତର ଆଲୋଚନା ଏବଂ କୂଟନୈତିକ ପ୍ରୟାସକୁ ସମର୍ଥନ କରିଆସିଛି। ଦକ୍ଷିଣ ବିଶ୍ୱର ସ୍ଥିତିକୁ ସାମ୍ନାକୁ ଆଣିବା ପାଇଁ ଭାରତ ନିଜର ପ୍ରୟାସ ଜାରି ରଖିଛି। ଡକ୍ଟର ଜୟଶଙ୍କର କହିଛନ୍ତି, ସୁରକ୍ଷା ପରିଷଦରେ ଭାରତର ଉପସ୍ଥିତି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ। ଭାରତ ଯଦି ନିର୍ବାଚିତ ହୁଏ 2028ରୁ 2 ପାଇଁ କାର୍ଯ୍ୟ କରିବ। ପୂର୍ବରୁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଭାରତ 8 କାର୍ଯ୍ୟ କରିସାରିଛି। ପଶ୍ଚିମବଙ୍ଗ ଉପକୂଳରୁ ବଙ୍ଗୋପସାଗରରେ ବୁଡ଼ିଯାଇଥିବା ଏକ ମାଛଧରା ଟ୍ରଲରକୁ ଉଦ୍ଧାର କରାଯାଇଛି। ଚଳିତ ମାସ ଆରମ୍ଭରୁ ଏହି ଟ୍ରଲରଟି ନିଖୋଜ ଥିବା ଜଣାପଡ଼ିଥିଲା। ଏଥିରେ 9 ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହେବା ସହ 6 ଏବେ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ଗତ 2 15 ମତ୍ସ୍ୟଜୀବୀଙ୍କୁ ନେଇ ଏହି ଟ୍ରଲରଟି ଶଙ୍କରପୁର ସମୁଦ୍ର ବନ୍ଦରରୁ ମାଛ ଧରିବାକୁ ସମୁଦ୍ରକୁ ବାହାରିଥିଲା। 5 ପରଠାରୁ ଟ୍ରଲର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ତଟରକ୍ଷୀ ବାହିନୀ, ଭାରତୀୟ ନୌସେନା ଏବଂ ରାଜ୍ୟ ସୁରକ୍ଷା ସଂସ୍ଥା ଗୁଡ଼ିକର ମିଳିତ ସହଯୋଗରେ ରବିବାର ଦିନ ବଙ୍ଗୋପସାଗରରେ ବୁଡ଼ିଯାଇଥିବା ଏହି ଟ୍ରଲରଟିକୁ ଠାବ କରାଯାଇଛି। ଜାହାଜର କ୍ୟାବିନ୍ରୁ 9 ନଷ୍ଟ ହୋଇଯାଇଥିବା ମୃତଦେହ ଉଦ୍ଧାର କରାଯାଇଛି। ସେଗୁଡ଼ିକୁ ଦକ୍ଷିଣ 24 ପରଗଣା ଜିଲ୍ଲାର ସୀତାରାମପୁରକୁ ଅଣାଯାଇଛି। ଚିହ୍ନଟ ପାଇଁ କଟାପୁକୁର ମୋର୍ଗରେ ରଖାଯାଇଛି। ଡିଏନ୍ଏ ପରୀକ୍ଷଣ ମାଧ୍ୟମରେ ମୃତଦେହ ଚିହ୍ନଟ ପାଇଁ ପରିବାର ସଦସ୍ୟଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି। ପଶ୍ଚିମବଙ୍ଗ ରାଜ୍ୟ ମତ୍ସ୍ୟ ବିଭାଗ ମନ୍ତ୍ରୀ ରାଜେଶ ମହତୋ କହିଛନ୍ତି, ଡିଏନ୍ଏ ଚିହ୍ନଟ ଏବଂ ଆଇନଗତ ଔପଚାରିକତା ସମାପ୍ତ ହେବା ପରେ ମୃତ ଶରୀରଗୁଡ଼ିକୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସେମାନେ ସମବେଦନା ଜଣାଇବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2,00,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ଓଏମ୍ଆର୍ ସିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଏନ୍ଟିଏର ସରକାରୀ ୱେବ୍ସାଇଟ୍ nit.nta.nic.in ଉପଲବ୍ଧ ରହିଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଛାତ୍ରଛାତ୍ରୀମାନେ ସେମାନଙ୍କର ଆବେଦନ ନମ୍ଘର ବ୍ୟବହାର କରି ଏହାର ଲଗ୍ଇନ୍ କରିପାରିବେ। ସ୍କାନର ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ଉତ୍ତର ସହିତ ସେମାନଙ୍କର ଉତ୍ତରଗୁଡ଼ିକୁ ତୁଳନା କରିବାକୁ ଏନ୍ଟିଏ ପରାମର୍ଶ ଦେଇଛି। ଅସମାନତା କ୍ଷେତ୍ରରେ ଛାତ୍ରଛାତ୍ରୀ ସେଠାରେ ଦର୍ଶାଯାଇଥିବା ବିକଳ୍ପକୁ ଚିହ୍ନଟ କରି ନିଜର ଦାବି ଉପସ୍ଥାପନ କରିପାରିବେ। ଏଥିପାଇଁ 200 ଅଣଫେରସ୍ତ ଯୋଗ୍ୟ ପ୍ରକ୍ରିୟାକରଣ ଫି ଦାଖଲ କରିବାକୁ ପଡ଼ିବ। ଦାବି ଯଦି ଗ୍ରହଣୀୟ ହୁଏ ତେବେ ଫି ଫେରସ୍ତ କରାଯିବାର ବ୍ୟବସ୍ଥା ରହିଛି ବୋଲି ଏନ୍ଟିଏ କହିଛି। ଆସନ୍ତାକାଲି ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ରହିଛି। ଛାତ୍ରଛାତ୍ରୀମାନେ ସୁବିଧା ପାଇଁ ଏନ୍ଟିଏ ପକ୍ଷରୁ ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ଭିଏତନାମର ଫୁକ୍ କ୍ୱିକ୍ ଦ୍ୱୀପ ନିକଟରେ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଭାରତୀୟ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି। ଭାରତୀୟ କୂଟନୈତିକ ମିଶନଗୁଡ଼ିକ ଭିଏତନାମ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ଏହି ପାର୍ଥିବ ଶରୀରଗୁଡ଼ିକୁ ହୋ ଚି ମିନ୍ ସିଟିରୁ ବିମାନ ଯୋଗେ ମୁମ୍ବାଇକୁ ଅଣାଯାଇଛି। ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମଭୂମିକୁ ପରିବହନ ଏବଂ ପରିବାରବର୍ଗଙ୍କୁ ହସ୍ତାନ୍ତର ନେଇ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କେରଳ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରାଯାଉଛି। ଦୁର୍ଘଟଣା ପରେ ଉଦ୍ଧାର, ଚିହ୍ନଟ ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ସହଯୋଗ ପ୍ରଦାନ କରିଥିବାରୁ ଭିଏତନାମ କର୍ତ୍ତୃପକ୍ଷଙ୍କୁ ସେଠାରେ ଥିବା ଭାରତୀୟ ଦୂତାବାସ

0: କୃତଜ୍ଞତା ଜଣାଇଛି। ଗତ ଶୁକ୍ରବାର ଘଟିଥିବା ଏହି ବୋଟ୍ ବୁଡ଼ି ଘଟଣାରେ 15 ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହେବା ସହ 17 ଜଣଙ୍କୁ ଉଦ୍ଧାର କରାଯାଇଥିଲା। ବୋଟ୍ଟିରେ 32 ଜଣ ଭାରତୀୟ ପର୍ଯ୍ୟଟକ ଏବଂ 4 ଜଣ କ୍ରୁ ସଦସ୍ୟ ରହିଥିଲେ। ଉଦ୍ଧାର ପାଇଥିବା ପର୍ଯ୍ୟଟକଙ୍କ ମଧ୍ୟରୁ 16 ଜଣ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଜଣେ ପର୍ଯ୍ୟଟକ ଭିଏତନାମ ଡାକ୍ତରଖାନାରେ ଏବେ ଚିକିତ୍ସାଧୀନ ଅଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଇରାନ୍ ଜାହାଜଗୁଡ଼ିକ ଉପରେ ଆମେରିକା ପୁନଃ ଅବରୋଧ ବ୍ୟବସ୍ଥା ଲାଗୁ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ସାମୁଦ୍ରିକ ସୁରକ୍ଷା ଖର୍ଚ୍ଚ ଭରଣ କରାଇବା ପାଇଁ ଏହି ଜଳପଥରେ ମାଲ ପରିବହନ କରୁଥିବା ଜାହାଜଗୁଡ଼ିକ ଉପରେ 20% ଶୁଳ୍କ ଲାଗୁ କରିବା ନେଇ ସେ ଘୋଷଣା କରିଛନ୍ତି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଏହି ଅବରୋଧ କେବଳ ଇରାନ୍ ଏବଂ ସେହି ଦେଶ ସହିତ ବାଣିଜ୍ୟ କାରବାର କରୁଥିବା ଜାହାଜଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ। ଶ୍ରୀ ଟ୍ରମ୍ପ କହିଛନ୍ତି ହର୍ମୁଜ୍ ପ୍ରଣାଳୀ ଏବେ ମଧ୍ୟ ଉନ୍ମୁକ୍ତ ରହିଛି ଏବଂ ଅନ୍ୟ ଦେଶର ବାଣିଜ୍ୟିକ କାରବାର ପାଇଁ ପଥ ଉନ୍ମୁକ୍ତ ରହିବ। ଆମେରିକୀୟ ସେନା କହିଛି ଆଜି ରାତିରୁ ଇରାନ୍ ବନ୍ଦରଗୁଡ଼ିକରେ ଅବରୋଧ ପୁନଃ ଆରମ୍ଭ କରାଯିବ। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ଉପରେ ଇରାନ୍ର ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଇରାନ୍ର ଅନେକ ଲକ୍ଷ୍ୟସ୍ଥଳୀ ଉପରେ ଆମେରିକା ଆକ୍ରମଣ କରିଛି। ଏହାର ଜବାବରେ ବାହାରିନ୍, ଓମାନ ଏବଂ କୁଏତ ସମେତ ମଧ୍ୟପ୍ରାଚ୍ୟର ବିଭିନ୍ନ ରାଷ୍ଟ୍ରରେ ଥିବା ଆମେରିକୀୟ ସେନାଘାଟିଗୁଡ଼ିକ ଉପରେ ତେହେରାନ୍ ପକ୍ଷରୁ ପ୍ରତିଶୋଧମୂଳକ ଆକ୍ରମଣ କରାଯାଇଛି। ହର୍ମୁଜ୍ ପ୍ରଣାଳୀ ଉପରେ ଇରାନ୍ ନିଜର କର୍ତ୍ତୃତ୍ୱକୁ ଦାବି କରିବା ସହିତ ଆମେରିକାର ପଦକ୍ଷେପକୁ ପ୍ରତ୍ୟାଖ୍ୟାନ କରିଛି। ଇରାନ୍ର ସରକାରୀ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେଠାକାର କେନ୍ଦ୍ରୀୟ ମୁଖ୍ୟାଳୟର ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଇବ୍ରାହିମ୍ ଜୋଲପାଘାରି କହିଛନ୍ତି କୌଣସି ପରିସ୍ଥିତିରେ ଇରାନ୍ ହର୍ମୁଜ୍ ପ୍ରଣାଳୀର ପରିଚାଳନାରେ ଆମେରିକାର ହସ୍ତକ୍ଷେପକୁ ଗ୍ରହଣ କରିବ ନାହିଁ। ଆମେରିକୀୟ ସେନାକୁ ପରିଚାଳନାଗତ ସମର୍ଥନ ପ୍ରଦାନ କରୁଥିବା ଦେଶଗୁଡ଼ିକୁ ଇରାନ୍ ବିରୁଦ୍ଧରେ ଯୁଦ୍ଧ କାର୍ଯ୍ୟରେ ସାମିଲ ଥିବା ନେଇ ବିବେଚନା କରାଯିବ ବୋଲି ମୁଖପାତ୍ର ଜୋଲପାଘାରି ଚେତାବନୀ ଦେଇଛନ୍ତି। ଆନ୍ତର୍ଜାତିକ ଜାହାଜ ଚଳାଚଳ ତଦାରଖ କରୁଥିବା ଜାତିସଂଘର ସଂସ୍ଥା ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ କହିଛି ଟ୍ରମ୍ପଙ୍କ ଏହି ପ୍ରସ୍ତାବ ବିଷୟରେ ଅଧିକ ସୂଚନା ଜାଣିବାକୁ ଚେଷ୍ଟା ଜାରି ରହିଛି। ତେବେ ଆନ୍ତର୍ଜାତିକ ଜଳପଥ ଦେଇ ଟୋଲ୍ ଆଦାୟକୁ ସେମାନେ ବିରୋଧ କରିଛନ୍ତି। ବିଶ୍ୱ ଦୃଶ୍ୟଶ୍ରାବ୍ୟ ଏବଂ ମନୋରଞ୍ଜନ ସମ୍ମିଳନୀ ୱେବ୍ସ 2027 ପାଇଁ ଭାରତର ପ୍ରସ୍ତୁତ ଶୀର୍ଷକ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଆମନ୍ତ୍ରଣ କରାଯାଇଛି। ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ସୃଜନଶୀଳତାକୁ ଚିହ୍ନଟ କରିବା, ସେମାନଙ୍କୁ ପ୍ରୋହାହିତ ତଥା ଦକ୍ଷତା ବୃଦ୍ଧି ଓ ପ୍ରସ୍ତୁତ ପ୍ରସଙ୍ଗକୁ ପ୍ରଦର୍ଶନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। କୃତ୍ରିମ ବୁଦ୍ଧିମତା, ଡିଜିଟାଲ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା ଆଧାରିତ ସୃଜନ କ୍ଷେତ୍ର ସହିତ ଗଣମାଧ୍ୟମ ଏବଂ ମନୋରଞ୍ଜନ ଆଦିରେ ସହଯୋଗ ପାଇଁ ଏହି ପଦକ୍ଷେପ ସୁଯୋଗ ସୃଷ୍ଟି କରିବ ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ତିନିଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେଉଛି। ବାର୍ମିଂହାମ୍ର ଏଜବାଷ୍ଟନ୍ଠାରେ ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3:30 ଆରମ୍ଭ ହେବ। ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମ୍ରା ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। 21 ବର୍ଷରୁ କମ୍ ଭାରତୀୟ ମହିଳା ହକି ଦଳ ଆଜି ବେଲ୍ଜିୟମ୍ ବିପକ୍ଷରେ ଖେଳିବ। ବ୍ରିଟେନ୍ ଗସ୍ତରେ ଥିବା ଏହି ଦଳ ଇଂଲଣ୍ଡର ଲିସେଲାଲ ନ୍ୟାସନାଲ୍ ସ୍ପୋର୍ଟସ୍ ସେଣ୍ଟରଠାରେ ଏହି ଅନ୍ତିମ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଜାତିସଂଘ ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କଲା ଭାରତ। ବଙ୍ଗୋପସାଗରରେ ପଶ୍ଚିମବଙ୍ଗର ମାଛଧରା ଟ୍ରଲର ବୁଡ଼ି ଘଟଣାରେ 9 ଜଣଙ୍କର ମୃତ୍ୟୁ, 6 ଜଣ ନିଖୋଜ। ଭାରତକୁ ପ୍ରତ୍ୟାବର୍ତ୍ତନ କଲା ଭିଏତନାମ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର। ହର୍ମୁଜ୍ ପ୍ରଣାଳୀରେ ଇରାନ୍ ଏବଂ ସେହି ଦେଶ ସହ ବାଣିଜ୍ୟିକ କାରବାର କରୁଥିବା ଜାହାଜଗୁଡ଼ିକ ଉପରେ ପୁନଃ ଅବରୋଧ ଲାଗୁ କରିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହେଉଛି ତିନିଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ଣ୍ଣାବିବା ବର୍ଣ୍ଣାଳୀରେ ଶୁଣନ୍ତୁ କାର୍ଯ୍ୟକ୍ରମ ମହ୍ଲାର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ସଂଯୁକ୍ତା ପଟ୍ଟନାୟକ।

0: ଅବିଭକ୍ତ କୋରାପୁଟ ଜିଲ୍ଲାରେ ରହିଥିବା ବିଭିନ୍ନ ଗାଁର ସରଳ ଆଦିବାସୀଙ୍କ ଜୀବନଶୈଳୀକୁ ନେଇ ଆମେ ପ୍ରତି ମଙ୍ଗଳବାର ମହ୍ଲାର କାର୍ଯ୍ୟକ୍ରମରେ ଆସି ପହଞ୍ଚିଥାଉ।
1: ଆଜି ମଧ୍ୟ ସେମିତି ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ଗାଁର କଥାକୁ ନେଇ ଆପଣଙ୍କ ପାଖରେ ପହଞ୍ଚି ଯାଇଛୁ। ମୁଁ ରଞ୍ଜନ
0: ଆଉ ମୁଁ ସଂଯୁକ୍ତା।
1: ନମସ୍କାର।

0: ଆଦିବାସୀ ଅଧ୍ୟୁଷିତ ଆମ ଅବିଭକ୍ତ କୋରାପୁଟ ଜିଲ୍ଲା ସହର ଧାରାରୁ ଟିକିଏ ଭିନ୍ନ।
1: ସାଧାରଣତଃ ଗାଁମାନଙ୍କରେ ଅଧିକାଂଶ ଲୋକେ ଚାଷ କରିବା ସହିତ କିଏ ବଣରୁ ଫୁଲ ସଂଗ୍ରହ କରି ବିକ୍ରି କରିଥାଏ ତ ପୁଣି ଆଉ କିଏ ପ୍ରକୃତି କୋଳରେ ଯାହା ସବୁ ମିଳୁଛି ସେସବୁକୁ ନେଇ କିଛି ଛୋଟମୋଟ କାମଧନ୍ଦା କରି ଜୀବିକା ନିର୍ବାହ କରିଥାନ୍ତି।
0: ହଁ, ଗ୍ରାମବାସୀମାନେ ଦିନସାରା ହାଡ଼ଭଙ୍ଗା ପରିଶ୍ରମ କରି ସନ୍ଧ୍ୟା ସମୟରେ ସମସ୍ତେ ମିଳିମିଶି ନାଚ ଗୀତ କରି ନିଜ ମନକୁ ପ୍ରଫୁଲ୍ଲ ରଖିଥାନ୍ତି।

0: ବର୍ତ୍ତମାନ ସମୟରେ ତ ପ୍ରତ୍ୟେକ ଗାଁକୁ ସରକାରଙ୍କ ସବୁ ପ୍ରକାର ଯୋଜନା ପହଞ୍ଚି ପାରିଛି।
1: ତେବେ ଆଜି ମଧ୍ୟ ସେମିତି ଏକ ଗାଁକୁ ବୁଲିଯିବା ଆଉ ଜାଣିବା ସେହି ଗାଁକୁ ସରକାରଙ୍କର କଣ ସବୁ ଯୋଜନା ଠିକ ଭାବରେ ପହଞ୍ଚି ପାରିଛି ଆଉ ଏହି ଗାଁର ରୂପରେଖ ସମ୍ପର୍କରେ ଅଧିକ କିଛି ଜାଣିବା।

0: କୋରାପୁଟ ଜିଲ୍ଲା କୋଟପଡ଼ଠାରୁ ନିକଟବର୍ତ୍ତୀ ଗାଁ ହେଉଛି ଢାମଣାହାଣ୍ଡି।
1: ଏହି ଗାଁଟି ହେଉଛି ଏକ ଆଧ୍ୟାତ୍ମିକ ଭରା ଗାଁ।
0: ଏଠି ସମସ୍ତେ ମିଳିମିଶି ପୂଜା ପର୍ବ ପାଳନ କରିଥାନ୍ତି।
1: ତେବେ ଏହି ଗାଁର ସୌନ୍ଦର୍ଯ୍ୟ, ସଂସ୍କୃତି, ଜଳବାୟୁ, ଚାଷବାସ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସମ୍ପର୍କରେ ଗାଁର ଜଣେ ସଚେତନ ମହିଳାଙ୍କଠାରୁ ଆସନ୍ତୁ ଶୁଣିବା।

ମୁଁ ଧାମନାହାଣ୍ଡିର ଝିଅ, ସେଇଠି ଜନ୍ମ ହେଲା ପରେ ରହିଥିଲି। 24 ବର୍ଷ ବେଳକୁ ବାହାଘର ହେଲି। ମୁଁ ଅନ୍ୟ ଗାଁରେ ବାହା ହେଇଛି। ମୋ ନାଁ ରୀତାରାଣୀ ମହାନ୍ତି। ରାସ୍ତାଘାଟ ସବୁ ଭଲ ଅଛି, ପିଚୁ ରାସ୍ତା ହେଇଯାଇଛି, ସବୁ ସୁବିଧା ଅଛି। ହୋଲି ହେଉଛି, ଦୋଳ ପୂର୍ଣ୍ଣିମା, ଠାକୁରାଣୀ ଯାତ୍ରା ହେଉଛି, ତାପରେ ଶିବରାତ୍ର ହେଉଛି।

ତାର ରୂପରେଖ ସବୁ ଭଲ, ରାସ୍ତାଘାଟ ସବୁ ଭଲ ହେଇଛି, ମନ୍ଦିର ଗୋଟେ ଅଛି, ପୋଖରୀ ଅଛି, ଆମ୍ବ ତୋଟା ଅଛି, ପ୍ରି ପ୍ରାଇମେରୀ ବିଦ୍ୟାଳୟ ଅଛି, ଅଛନ୍ତି ହିନ୍ଦୁ ଲୋକ ଅଛନ୍ତି, ଆଦିବାସୀ ଅଛନ୍ତି, ହରିଜନ ଅଛନ୍ତି, କଟପାଠ ଠାରୁ ଧାମନାହାଣ୍ଡି 3 କିଲୋମିଟର ହବ ଆଉ।

ବ୍ୟବସ୍ଥା ଭଲ ଅଛି, ଏମ୍ଇ ସ୍କୁଲ ଅଛି, ଏବେ ହାଇ ସ୍କୁଲ ହେଇଗଲା, ସବୁ ପିଲାମାନେ ପାଖ ତୋଡ଼ରୁ ଆସିକି ବି ପାଠ ପଢୁଛନ୍ତି। ଆଗରେ ଅସୁବିଧା ଥିଲା, କୋଟପାଟ ଯାଉଥିଲେ, ଏବେ ସବୁ ସୁବିଧା ହେଇଯାଇଛି ଆମ ଗାଁରେ ଆଉ। ଟିଚର ମାନେ ସବୁବେଳେ ରେଗୁଲାର ପାଠ ପଢୁଛନ୍ତି, ପିଲାମାନେ ବି ଭଲ ରାଙ୍କ ରଖି ପାଠ ପଢୁଛନ୍ତି, ଅଲଗା ଗାଁକୁ ଯାଉଛନ୍ତି କଲେଜ ପଢିବା ପାଇଁ, ମହିଳା ମଣ୍ଡଳ କରିଥାଉଛନ୍ତି, ଗାଁର ମହିଳାମାନେ ସବୁ କାମ କରୁଛନ୍ତି, ତାଙ୍କେ ବହୁତ ସ୍କିମ କରିକିରି କାମ ଧାମ କରୁଛନ୍ତି, ଚାଷ କାମ କରୁଛନ୍ତି, ଆଉ ଅଲଗା ଅଲଗା ପନିପରିବା ଚାଷ କରୁଛନ୍ତି, ଏମିତି ସବୁ ଆଉ। ଧାନ ଚାଷ ହେଉଛି, ମକା ଚାଷ ହେଉଛି, ଆଖୁ ଚାଷ କରୁଛନ୍ତି, ଏମିତି ଆଉ। ନାଇଁ, ଦ୍ୱିତୀୟ ପାଚି ହେଉଛି, କେନାଲ ପାଣି ଆସିକିରି, କେନାଲ ଯେଉଁ ବର୍ଷ ଛାଡ଼ିଲେ ସେଇ ବର୍ଷ ଦ୍ୱିତୀୟ ପାଚି ହେଉଛି, ଖରାଟିଆ ଚାଷ ହେଉଛି।

ଗାଁର ଭାଇଚାରାର ସେଇଟା ଗୋଟେ ସମ୍ପର୍କ, ସହରରେ ସେଇଟା ପାଇପାରିବା ନାହିଁ ଆମେ। ସହରର ଲୋକମାନେ ନିଜର ସ୍ୱାର୍ଥ ପାଇଁ ନିଜେ ନିଜେ ଥିବେ, ଗାଁ ମାନଙ୍କରେ ସମସ୍ତେ ମିଳିମିଶିକିରି ସବୁ ପର୍ବପର୍ବାଣି ପାଳିବେ, ସମସ୍ତେ ଏକାଠି ରହିବେ, ଏମିତି ସେଠି ଗାଁ ଗହଳିରେ ଭଲ ଲାଗେ ମୋତେ ଆଉ। ସେଠି ଦୋଳ ପୂର୍ଣ୍ଣିମା ହେଉଛି, ଶିବରାତ୍ର ହେଉଛି, ଶିବ ମନ୍ଦିର ଅଛି, ତାପରେ ଠାକୁରାଣୀ ଯାତ୍ରା ହେଉଛି ଚୈତ୍ର ମାସରେ। ଯାତ୍ରା ମାନେ ଚୈତ୍ର ଯାତ୍ରା ବର୍ଷେ ଛାଡ଼ିକି ବର୍ଷେ ହୁଏ, ସେଇଟା ଫେମସ। ସମସ୍ତେ ଆସନ୍ତି, ଝିଅ ଭଉଣୀ ଗାଁର ସମସ୍ତେ ସେ ଏକାଠି ହେଇକିରି ସେଇ ପର୍ବ ବହୁତ ଧୁମଧାମରେ ପାଳନ କରନ୍ତି। ସେଇଟା ପାଖରେ ଅଛି, କୋଟପାଡ଼ ଅଛି, ମେଡ଼ିକାଲ ଅଛି, ଆଉ ଗାଁରେ ଏମିତି ନର୍ସ ଅଛନ୍ତି, ସୁବିଧା ଅଛି ଆଉ। ଏଏନ୍ଏମ୍ ରହୁଛନ୍ତି, ମେଡ଼ିକାଲ ଷ୍ଟୋର ବି ଗୋଟେ ଅଛି, ସେମାନେ ବି ସବୁଦିନ ଫ୍ରି ଟାଇମ୍ ସ୍କୁଲ କରନ୍ତି, ଅଙ୍ଗନବାଡ଼ିରେ ପ୍ରି ସ୍କୁଲ ହୁଏ, ଖାଇବାକୁ ପିଲାମାନଙ୍କୁ ଦିଅନ୍ତି, ପିଲାମାନେ ବି ଗୀତ ନାଚ ସବୁ ଶିଖୁଛନ୍ତି, ସମସ୍ତେ ଏକାଠି ହେଇକିରି ମିଳିମିଶିକିରି ପର୍ବପର୍ବାଣି କରିକିରି ଖୁସିରେ ଯାହାର ଯିଏ ବୃତ୍ତି କରିକିରି ରୁହନ୍ତି ଆଉ। ସୌନ୍ଦର୍ଯ୍ୟ ମେନ୍ ରୋଡ୍ ତ ଗଛ ଲତା ହେଇକିରି ମନ୍ଦିର ମାନେ ଅଛି, ଶିବ ମନ୍ଦିର, ଠାକୁରାଣୀ ମନ୍ଦିର, ହନୁମାନ ମନ୍ଦିର, ଏମିତି ହେଇକିରି ସୁନ୍ଦର ଏକା ଆଉ। ନିଜେ ନିଜେ କଷ୍ଟ କରିକିରି ଚଳନ୍ତି ତାଙ୍କେ ଆଉ, ନିଜର କଷ୍ଟରେ ବାହାରକୁ ଯାଇକିରି କାଠ ଆଣିବେ, ସବୁ ସଂଗ୍ରହ କରିବେ।

ପାଖ ତଡ ଜଙ୍ଗଲରୁ ଯାଇକିରି ଜିନିଷ ଆଣିବେ, ଏମିତି ସବୁ ଆଉ। ସ୍ୱଚ୍ଛତା ପ୍ରାୟ ଶିକ୍ଷିତ ଲୋକ ଅଛନ୍ତି ତ, ସ୍ୱଚ୍ଛତା ଏକା ଆଉ। ସହର ମାନେ ଭଲ ପାଠ ତାଠ ପଢିବେ, ପିଲାମାନେ ଭଲ ମଣିଷ ହେବେ, ଅଧିକ ଚାକିରି କରିବେ ବୋଲିକି ତା ସହରରେ ସୁବିଧା, କିନ୍ତୁ ଗାଁରେ ସମସ୍ତେ ଶାନ୍ତିରେ ରହିବେ, ନିରୋଳାରେ, ଜଳବାୟୁ ଭଲ, ସେଇଟା ସହରରେ ମିଳିବ ନାହିଁ। ସହରରେ ଗାଁର ପରିବେଶ ସେଇଟା ମିଳିବ ନାହିଁ, ସେଠି ସୁବିଧା ମାତ୍ର ଏଇଟା ଏଇଟା ବି ସୁବିଧା ହେବା। ବହୁତ ଖୁସି ଆମ ଗାଁରେ ମୁଁ ଜନ୍ମ ହେଇକିରି, ମୁଁ ଗର୍ବିତ।

0: ବର୍ତ୍ତମାନ ପର୍ଯ୍ୟନ୍ତ ଢାମଣାହାଣ୍ଡି ଗାଁ ସମ୍ପର୍କରେ ଗାଁର ଜଣେ ମହିଳା ରୀତାରାଣୀ ମହାନ୍ତି ଅତି ସୁନ୍ଦର ଭାବରେ ଆମକୁ କହୁଥିଲେ।
1: ତେଣୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ମ୍ୟାଡାମଙ୍କୁ ଅନେକ ଅନେକ ସାଧୁବାଦ ଜଣାଉଛୁ।

0: ଯଦି ଆପଣଙ୍କ ଗାଁର କିଛି କଥା, କିଛି ଘଟଣା, କିଛି ପ୍ରତିଭା କିମ୍ବା ଆପଣଙ୍କ ଗାଁର ରୂପରେଖ ସମ୍ପର୍କରେ ଆମ ରେଡିଓ ମାଧ୍ୟମରେ ଜଣାଇବାକୁ ଚାହୁଁଛନ୍ତି, ତାହେଲେ ଆପଣ ଆମ ସହ ଯୋଗାଯୋଗ କରିପାରିବେ।
1: ଆମେ ତ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଆମର ଯୋଗାଯୋଗର ଠିକଣା ଦେଇଥାଉ। ଆଜି ପୁଣି ଥରେ ଆମର ମୋବାଇଲ ନମ୍ବରଟି କହି ରଖୁଛୁ। ଆମର ମୋବାଇଲ ନମ୍ବର ହେଲା 9438268568।
0: ପୁଣି ଥରେ ଆମ ମୋବାଇଲ ନମ୍ବରଟି କହି ରଖୁଛୁ 9438268568। ଏହି ନମ୍ବରରେ ଆପଣ ଆମ ସହ ଯୋଗାଯୋଗ କରିପାରିବେ।

0: ବ୍ୟବହାର କିପରି କରିବା, ବିହନ ସଂରକ୍ଷଣ କେମିତି କରିବା, ପ୍ରତ୍ୟେକ ବିହନର ଉପକାରିତା ସମ୍ପର୍କରେ ନିହାତି ଭାବରେ ଜାଣିବା,
1: କେଉଁ ସମୟରେ କେଉଁ ବିହନର ଆବଶ୍ୟକତା ରହିଛି ଜାଣିବା ଏବଂ ବିହନକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ଦ୍ୱାରା ଚାଷୀମାନେ କେଉଁଭଳି ତାଲିମ ନେବା କଥା, ଏସବୁ କଥା ଆମକୁ ନିହାତି ଭାବରେ ସଚେତନ ହେବାକୁ ପଡିବ।
0: ତେବେ ଆଜି ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର କୋଡିନେଟର ନିରଞ୍ଜନ ଗୌଡ଼ ସାର୍ ଏହି ବିହନ ସମ୍ପର୍କରେ କ'ଣ କୁହନ୍ତି, ଆସନ୍ତୁ ଜାଣିବା।

0: ଚାଷୀ
1: ଚାଷ କାମ ଯାହାର ବଡ଼ ସୁଖ ତାହାର।
2: ଅବିଭକ୍ତ କୋରାପୁଟ ଜିଲ୍ଲାରେ ସବୁ ପ୍ରକାର ଚାଷ ପାଇଁ ଜଳବାୟୁ ବେଶ ସହାୟକ।
1: ବିଭିନ୍ନ ପ୍ରକାର ଚାଷ କରିବା ପାଇଁ ଆମକୁ ଜାଣି ରଖିବାକୁ ପଡିବ ଯେ ବିହନର

ନମସ୍କାର, ମୋ ନାଁ ହେଉଛି ନିରଞ୍ଜନ ଗୌଡ। ମୁଁ ଏମ୍ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନରେ 20 ବର୍ଷ ହେଲା ଡେଭଲପମେଣ୍ଟ କୋଅର୍ଡିନେଟର ଭାବେ କାମ କରୁଛି। ବର୍ତ୍ତମାନ ଦେଖିବାକୁ ଗଲେ ଏମ୍ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ 2000 ମସିହାରୁ ଏଇ କୋରାପୁଟ ଜିଲ୍ଲାରେ ଆଦିବାସୀ ଅଞ୍ଚଳରେ କିଭଳି ଭାବରେ ଜୈବ ବିବିଧତାକୁ ବଞ୍ଚାଇ ରଖିବା ପାଇଁ କାମ କରିଆସୁଛି। ସେ ଭିତରୁ ବିହନ ହେଉଛି ମୁଖ୍ୟ ଜିନିଷ, ଯୋଉଟାକି କୋରାପୁଟ ଜିଲ୍ଲାକୁ 2012 ମସିହାରେ ଖାଦ୍ୟ କୃଷି ସଂଗଠନ, ଯୋଉଟାକି ଜାତିସଂଘର ବିଶ୍ୱ କୃଷି ଐତିହ୍ୟ ପ୍ରଣାଳୀ ପାଇଁ ବୋଲିକି ସେ ଆୱାର୍ଡ ଦେଇଥିଲେ, ଯୋଦ୍ୱାରା କି ଏଇ ଯୋଉ ବିଶ୍ୱ କୃଷି ଐତିହ୍ୟ ମିନ୍ସ ଏଇଟା ଆମର ପୃଥିବୀରେ ଦେଖିବେ ଏବଂ ଭାରତରେ ଯଦି ଦେଖିବେ 3ଟାକୁ ଦିଆଯାଇଛି ବିଶ୍ୱ କୃଷି ଐତିହ୍ୟ। ଗୋଟେ ହଉଛି ୱାଇନାଡ଼ରେ ଅଛି କେରଳର, ଆଉ ଗୋଟେ ହଉଛି ଜାମ୍ମୁ କାଶ୍ମୀରରେ, ଆଉ ଗୋଟେ ହଉଛି ଆମ କୋରାପୁଟକୁ ଏହି ସମ୍ମାନଟା ମିଳିଛି। ତ ଏଥିରେ କଣ ନା ଆମର ଯୋଉ ଆଦିବାସୀ ଲୋକମାନେ ରହୁଛନ୍ତି, କୃତି ସହିତ ଆମର କୃଷି କିଭଳି ଜଡିତ ରହିଛି, ଆଉ ଯେତେ ପ୍ରକାରର ଆମର ଜୈବ ବିବିଧତା ରହିଛି, ଯେପରିକି ଆପଣଙ୍କର କୃଷି କ୍ଷେତ୍ରରେ ଦେଖିବେ ମାଣ୍ଡିଆ କାଙ୍ଗୁ, ତାପରେ ଆସିବ ଧାନ ପନିପରିବା, ତାପରେ ଆପଣଙ୍କର ଜଙ୍ଗଲଜାତ ଦ୍ରବ୍ୟ ଏବଂ ଦେଖିବେ ଔଷଧୀୟ ବୃକ୍ଷ, ଏସବୁ ଆମର କୋରାପୁଟ ଜିଲ୍ଲାରେ ବଞ୍ଚି ରହିଛି। ତା ସହିତ ଆମର ଯୋଉ ଆଦିବାସୀ ମାନଙ୍କର ସଂସ୍କୃତି, ଯୋଉଟାକି ବିଭିନ୍ନ ପ୍ରକାର ପର୍ବପର୍ବାଣି କରେ, ଏହା ସହିତ ମଧ୍ୟ ଆମର କୃଷି ସଂଶ୍ଲିଷ୍ଟ। ଯେଭଳି ଆପଣ ଆପଣ ଦେଖିବେ ଯେ ବିଭିନ୍ନ ପର୍ବପର୍ବାଣିରେ ବିଶେଷ ଭାବରେ କେତେଟା ବିହନ ରହୁଛି, ଯେମିତିକି ଧାନର ଉମରିଆ ଚୁଡ଼ି ରହୁଛି, ସେମାନେ ପୂଜା କରନ୍ତି। ଉମରିଆ ଚୁଡ଼ି ଯଦି ଧାନ ଆପଣ କରିବେ ତାହେଲେ ତାଙ୍କର ଯୋଉଟାକି ଲିଆ କରୁଛନ୍ତି ସେମାନେ ସେଟାକୁ ପୂଜା କରନ୍ତି। ସେଭଳି ଭାବେ ମାଣ୍ଡିଆର ବି କେତେଟା ଭେରାଇଟି ରହିଛି, ସେମାନେ ବିଭିନ୍ନ ପର୍ବପର୍ବାଣିରେ ପୂଜା କରନ୍ତି। ତାପରେ ବାଲିଯାତ୍ରା, ଯେଭଳିକି ବିହନ ପକେଇକି ସେମାନେ କୃଷି କାର୍ଯ୍ୟ ଆରମ୍ଭ କରନ୍ତି, ସେଟା ବି ଗୋଟେ ପର୍ବପର୍ବାଣିରେ ପାଳନ କରନ୍ତି। ସେଥିପାଇଁ ବୋଲିକି ସେମାନଙ୍କର ଯୋଉ ଆଗ୍ରୁ ଐତିହ୍ୟ ଥିଲା ତାକୁ ବି ବଞ୍ଚାଇ ରଖିବା ସହିତ ଆମର ଯୋଉ ଦେଶୀ ଜାତ ଯେତିକି ବିହନ ରହିଛି ଦେଶୀର ଆଉ ପାରମ୍ପରିକ ବିହନ ରହିଛି ତାକୁ ସଂରକ୍ଷଣ ରଖିବା ପାଇଁ ବୋଲିକି ଆମେ ବିଭିନ୍ନ ଗ୍ରାମରେ ଏକ ଗୋଷ୍ଠୀ ପରିଚାଳିତ ବିହନ ପାଣ୍ଠି କରାଯାଇଛି। ଏହି ଗୋଷ୍ଠୀ ପରିଚାଳିତ ବିହନ ପାଣ୍ଠିରେ କଣ, ଯେତେ ପ୍ରକାରର ଆମର ପାରମ୍ପରିକ ବିହନ ରହିଛି, ସେ ମୁଗ ହଉ, ବିରି ହଉ, ଧାନ ହଉ, ମାଣ୍ଡିଆ ହଉ, ଶୁଆ ହଉ, କାଙ୍ଗୁ ହଉ, ସେଗୁଡିକ ରଖାଯାଏ। ଏଇଟା କରିବାର ମୁଖ୍ୟ କାରଣ ହେଲା, ଯେଭଳି ଦିନକୁ ଦିନ ଆମର ଜଳବାୟୁ ପରିବର୍ତ୍ତନ ହଉଛି, ସେ ଜଳବାୟୁ ପରିବର୍ତ୍ତନକୁ ଠିକ ଭାବେ କରିବା ପାଇଁ ଜଳବାୟୁର ସହନଶୀଳ କୃଷି ଉପରେ ଆମେ ଗୁରୁତ୍ୱ ଦଉଛୁ। ତ ବର୍ତ୍ତମାନର ଏ ବର୍ଷ ଆପଣ ଦେଖୁଥିବେ ଯେ ଏଲିନ ଯାହାର ପ୍ରଭାବ ପଡୁଛି, ଯଦ୍ୱାରା କି ଏତିକି ବେଳେ ଆମର ଚାଷୀମାନେ ବିହନ ପକେଇକି ବିଭିନ୍ନ କୃଷି କାର୍ଯ୍ୟ ଗୋଟେ ମାସ ଆରମ୍ଭ କରୁଥିଲେ, କିନ୍ତୁ ଏଲିନର ପ୍ରଭାବ ଦ୍ୱାରା ଏ ବର୍ଷ କୃଷି କାର୍ଯ୍ୟ ଆଗକୁ ଯାଉନି। ଆଉ ଆମେ ଯଦି ବିହନକୁ ସହନଶୀଳ ବିହନ ଆମେ ବ୍ୟବହାର କରିବାନି ତାହେଲେ ଆମର ଉତ୍ପାଦନ ବି କମିଯିବ। ସେଥିପାଇଁ ବୋଲିକି ଯେତେବେଳେ ଆମ ଅଞ୍ଚଳର ଆମର ଲୋକାଲ ଅଞ୍ଚଳ ଯୋଉଟା ରହିଛି ସେ ଅଞ୍ଚଳରେ ଆମେ ବିହନକୁ ସଂରକ୍ଷଣ କରିକି ରଖିବା ବୋଲେ ଆମର ପ୍ରାକୃତିକ ପରିବେଶ ଯାହା, ଆମର ଜଳବାୟୁ ଯାହା, ତାକୁ ଧରିକି ସେ ଉତ୍ପାଦନ ବଢିବ। ସେଥିପାଇଁ ବୋଲିକି

ଆମେ ଗାଁ ଗୁଡିକରେ ବିଭିନ୍ନ ବିହନ ପାଣ୍ଠି କରୁଛୁ। ବିହନ ପାଣ୍ଠିରେ ଏ ସବୁ ବିହନ ସଂରକ୍ଷଣ କରିକି ରଖାହଉଛି। ସେ ବିହନ ପାଣ୍ଠିକୁ ଗାଁ ଲୋକମାନେ ପରିଚାଳିତ କରୁଛନ୍ତି, ତାଙ୍କ ଭିତରେ ଗୋଟେ କମିଟି କରୁଛନ୍ତି। ଆଉ ପ୍ରତ୍ୟେକ ଚାଷୀ ସେମାନଙ୍କର ଜଣେ ଜଣେ ମେମ୍ବର ହେବେ, ଆଉ ସେଥିରେ ପ୍ରତି ବର୍ଷ ସେମାନେ ବିହନ ଯଦି ନେବେ, ନେଲା ପରେ ସେ ବିହନ ପାଣ୍ଠିରୁ ବିହନ ନେବେ, ମନେକର 5 କିଲୋ ନଉଛନ୍ତି, ତାର ପରବର୍ତ୍ତୀ ମୁହୂର୍ତ୍ତରେ ତାର ଅମଳ କଲା ପରେ ସେ 5 କିଲୋ ବଦଳରେ 5 କିଲୋ ପ୍ଲସ କିଛି ତାହିଁରେ କିଲୋ କିମ୍ବା 2 କିଲୋ ମିଶେଇକି ଦେବେ, ଯୋଉଟା କି ଭବିଷ୍ୟତରେ ଆଉ ଜଣେ ଚାଷୀ ଆସନ୍ତା ବର୍ଷ ବେଳକୁ ସେ ଚାଷ କରିପାରିବ। ଆଉ ଏ ବିହନ ରଖିବାର ମୁଖ୍ୟ ଉଦ୍ଦେଶ୍ୟ ହଉଛି, ଆମର ବର୍ତ୍ତମାନ ଯୋଉ ହାଇବ୍ରିଡ୍ ବିହନ ବାହାରୁଛି, ଆଉ ପରିବେଶକୁ ଏହା ସୁଇଟେବୁଲ ବି ରହୁନି ଠିକ ଭାବରେ। ଆଉ ନିଜର ଯଦି ବିହନ ସେମାନେ ରଖିବେ, ଆଉ ସେଟା ସୁସ୍ଥ ବିହନ ରହିଥାଏ, ତ ଏଥିପାଇଁ ବୋଲିକି ସେମାନେ ବିହନ ରଖନ୍ତି, ଆଉ ଗାଁ କମିଟି ଏହାକୁ ପରିଚାଳିତ କରିଥାନ୍ତି।

ଏବେ ଦେଖନ୍ତୁ ଆପଣ ଏବେ ଦେଖିବେ ଜଗନ୍ନାଥଙ୍କର ଯୋଉଟା ଏବେ ଭୋଗ ଲାଗୁଛି, ଏ ବର୍ଷ ଠାରୁ ସରକାରଙ୍କ ପ୍ରଶାସନ କଣ କରିଛନ୍ତି, କଳାଜିରା ଯୋଉଟା କି ଆମର କୋରାପୁଟ ପାଇଁ ପ୍ରସିଦ୍ଧି ଲାଭ କରିଛି, କଳାଜିରା ଧାନକୁ ସେଥିରୁ ଚାଉଳ ବାହାର କରିକି ଆଉ ଏଇଟା ହଉଛି ପାରମ୍ପରିକ କୃଷି ଉତ୍ପାଦନ କରିବେ, ଯୋଉଟା କି ବିନା ରାସାୟନିକ ସାରରେ ଆଉ ଜୈବିକ ସାର ବ୍ୟବହାର କରିକି ଏହା ଉତ୍ପାଦନ କରିବେ ଓ ଜଗନ୍ନାଥଙ୍କୁ ଭୋଗ ଲାଗିବ। ସେଭଳି ଭାବରେ ଯୋଉଟା ପବ୍ଲିକ ଯୋଉ ବେନିଫିଟ ପାଇବା କଥା କୁହାହଉଛି, ଏବେ ଦେଖନ୍ତୁ ବର୍ତ୍ତମାନ ଯୁଗରେ ଯୋଉଟା କି ରାସାୟନିକ ସାର ଏବଂ ଔଷଧ ଦେଇକି ଯୋଉମାନେ ଚାଷ କରୁଛନ୍ତି ସେଟାକ କରିବା ଦ୍ୱାରା କଣ ହଉଛି, ହାଇବ୍ରିଡ ବିହନ ବ୍ୟବହାର କରିକି ଯୋଉ ଧାନ ଆସେ କିମ୍ବା ମାଣ୍ଡିଆ ଗହମ ଏସବୁ ଜିନିଷ ଆସେ ତାହା ଦେହ ପାଇଁ କ୍ଷତିକାରକ ହଉଛି, ଦିନକୁ ଦିନ ବିଭିନ୍ନ ପ୍ରକାର ରୋଗ ବି ଆମେ ଅସୁବିଧାରେ ପଡୁଛେ, ବିଭିନ୍ନ ରୋଗ ହଉଛି ଯେମିତିକି ଡାଇବେଟିସ କ୍ୟାନ୍ସର ଭଳିଆ ରୋଗ ବର୍ତ୍ତମାନ ଆସିଗଲାଣି। ଯେଭଳି ଆପଣ ଦେଖିବେ ଆମର ବଲାଙ୍ଗୀର ଜିଲ୍ଲାରେ ବରଗଡ଼ ଜିଲ୍ଲାରେ ଅଧିକ ପରିମାଣର ସାର ଓ ଔଷଧ ବ୍ୟବହାର କରିବା ଦ୍ୱାରା କ୍ୟାନ୍ସରର ପରିମାଣ ବି ବଢିଯାଇଛି, ସେଥିପାଇଁ ସରକାରଙ୍କ ତରଫରୁ ବର୍ତ୍ତମାନ ପାରମ୍ପରିକ କୃଷିକୁ ଗୁରୁତ୍ୱ ଦିଆଯାଇଛି, ଯୋଉଟାକି ଆମର ଦେଶୀ ବିହନ ରଖିବେ ଆଉ ଜୈବିକ ସାର ବ୍ୟବହାର କରିକି ତାକୁ ଉତ୍ପାଦନ କରିବେ ଯଦ୍ୱାରା କି ଆମର ଶରୀର ପାଇଁ ସେଟା ବି ଭଲ ହେଇପାରିବ, ଉପକୃତ ହେଇପାରିବ। ସେଥିପାଇଁ ଏ ବର୍ଷ ସରକାରଙ୍କ ତରଫରୁ ଶ୍ରୀ ଜଗନ୍ନାଥଙ୍କର ଯୋଉ ପୁରୀରେ ଭୋଗ ଲାଗୁଛି ସେଥିପାଇଁ ଏଇ ବର୍ଷ ଗୋଟେ ଅନୁମାନ କରାହଉଛି ଯେ ଚାଷୀମାନଙ୍କ ଠାରୁ କଳାଜିରା ଧାନ ସେମାନେ ଜୈବିକ ଉପାୟରେ ଉତ୍ପାଦନ କରିବେ ଆଉ ସେ ଜଗନ୍ନାଥଙ୍କୁ ଦେବେ, ସେଥିପାଇଁ ସରକାର ଗୋଟେ ପ୍ରୋଜେକ୍ଟ ପ୍ରକଳ୍ପ କରିଛନ୍ତି ଓ ବିଭିନ୍ନ ଜିଲ୍ଲାରେ କରୁଛନ୍ତି। ସେଭଳି ଭାବେ ଆମର କୋରାପୁଟ ଜିଲ୍ଲାରେ ବି କରାଯାଇଛି, ବଲାଙ୍ଗୀର ଜିଲ୍ଲାରେ କରାଯାଇଛି, ଏ ଦେଶୀ ଧାନ କରିବା ଦ୍ୱାରା ଆମର ଉପକୃତ ହେବ ଆଉ ଶ୍ରୀ ଜଗନ୍ନାଥଙ୍କର ଭୋଗ ବି ଲଗା ହେବ ଆଉ ସେଟା ପୁରା ଆମର ଭାରତ ସାରାର ଲୋକ କି ଭାରତ ବାହାରକୁ ବି ଆସୁଛନ୍ତି ତାଙ୍କର ମହାପ୍ରସାଦ ସେବନ କରିପାରିବେ, ଏଇଟା ହଉଛି ବେନିଫିଟ। ତା ସହିତ ଚାଷୀ ଯୋଉମାନେ କି ଆମର ପବ୍ଲିକ ଅଛନ୍ତି ଆଉ ସେମାନଙ୍କୁ ଏ ଯୋଉଟା ଆମର ଦେହ ପାଇଁ ଶରୀର ପାଇଁ ସୁସ୍ଥ ଖାଦ୍ୟ ସେମାନେ ବି ବ୍ୟବହାର କରିବେ, କେବଳ ଧାନ ନୁହେଁ ଏଭଳି ଭାବେ ମାଣ୍ଡିଆ ତାପରେ ମୁଗ ବିରି ପନିପରିବା ଏସବୁ ଯଦି ଆମେ ଦେଶୀ ବିହନ ବ୍ୟବହାର କରିବା ଆଉ ତାର ଯାହା ଉତ୍ପାଦନ ହବ ସେଟା ଖାଇବା ତାହାଦ୍ୱାରା କି ଆମର ସୁସ୍ଥ ରହିବା ଓ ନିଜ ଲୋକାଲ ଅଞ୍ଚଳରେ ଆମେ ସେଇଟାକୁ ପାଇପାରିବା।

ଦେଖନ୍ତୁ, ଏବେ ଦେଖିବେ ବୋଲି ଆମର ବିଶେଷ କରି କୋରାପୁଟ ଜିଲ୍ଲାରେ ଜୁନ୍ 15 ତାରିଖ ବେଳକୁ ମୌସୁମୀ ବାୟୁ ଆସିଯାଏ, କିନ୍ତୁ ଏ ବର୍ଷର ଚିନ୍ତାଧାରା ଯଦି କରିବା, ଦେଖାଯାଉଛି ଯୋଉ ମୌସୁମ ଆସିଲା 4 ଦିନ ପୂର୍ବରୁ ମନସୁନ ଆସିଗଲା, କିନ୍ତୁ ଏଲିନର ପ୍ରଭାବ ଯୋଉ ପଡିଲା ଯୋଉଟା କି

ସବୁ ସକ୍ରିୟ ହୋଇପାରିଲାନି ଆମ ଓଡ଼ିଶା ସହିତ ଆମ କୋରାପୁଟ ଜିଲ୍ଲାରେ ମଧ୍ୟ ସକ୍ରିୟ ହୋଇପାରିଲାନି। ସବୁ ବର୍ଷ ଭଳି ଏ ବର୍ଷ ବର୍ଷା ଠିକ ଭାବରେ ହେଇନି। ଜୁନ ମାସରେ ଯେତିକି ବର୍ଷା ହେବା କଥା ତାର 70% କମ୍ ବର୍ଷା ହେଇଛି। ଯଦି ଆମେ ଆଗକୁ ଚିନ୍ତା କରିବା, ଏହି ସମୟରେ ଆଗକୁ ଚିନ୍ତା କରିବା, ଯଦି ଜୁଲାଇ ମାସରେ ବର୍ଷା ହବ ବୋଲି ଚିନ୍ତା କରାହଉଛି, କିନ୍ତୁ ଯେତିକି ପରିମାଣରେ ହବା କଥା ସେତିକି ହେବନି, ଯୋଉଟାକି ଆମର ବୈଜ୍ଞାନିକ ମାନେ ଆକଳନ କରିଛନ୍ତି ଏଲିନୋ ପ୍ରଭାବରେ। କିନ୍ତୁ ଆମେ ଯୋଉ ଦେଶୀ ବିହନ ସବୁ ରଖିଥାଉଛୁ, ସେ ଭିତରେ ଯୋଉ ଚାଷୀମାନଙ୍କର ବିଭିନ୍ନ ପ୍ରକାରର ବିହନ ରହୁଛି, କୋଉଟା ହଉଛି 90 ଦିନିଆ ବିହନ ଅଛି, କୋଉଟା ହଉଛି 120 ଦିନିଆ ବିହନ ଅଛି, କୋଉଟା ହଉଛି 115 ଦିନିଆ ବିହନ ରହୁଛି, ତ 150 ଦିନିଆ ବି ଦେଶୀ ବିହନ ରହିଛି। ତ ଆମକୁ ଯୋଉ ବିହନ ଚାଷୀମାନଙ୍କ ପାଇଁ ଉପଯୁକ୍ତ ଅଛି, ଏଇ ଜଳବାୟୁ ଅନୁସାରେ ସେମାନେ ସେ ବିହନ କରିପାରିବେ।

0: କୃଷି କାର୍ଯ୍ୟ ହେଉଛି ଆମ ରାଜ୍ୟର ମେରୁଦଣ୍ଡ।
1: ଭଲ ଚାଷ କରିବାକୁ ହେଲେ ଉପଯୁକ୍ତ ମାଟି, ପାଣି, ପବନ ସହିତ ଭଲ ବିହନର ମଧ୍ୟ ଆବଶ୍ୟକତା ରହିଛି।
0: ତେଣୁ ବର୍ଷା ଦିନେ ପ୍ରତ୍ୟେକ ବିହନକୁ ଚିହ୍ନି ଚାଷୀ ଭାଇମାନେ ଜମିରେ ବିହନ ବୁଣି ଚାଷ କାମ ଆରମ୍ଭ କରିଥାନ୍ତି।
1: ସବୁ ଚାଷୀ ଭାଇମାନଙ୍କୁ ସମ୍ମାନ ଦେବା ଏବଂ ଚାଷ କାମକୁ ମଧ୍ୟ ଗୁରୁତ୍ୱ ଦେବା।
0: ନିରଞ୍ଜନ ଗୌଡ଼ ସାର୍ ବିହନର ବ୍ୟବହାର ସମ୍ପର୍କରେ ଅନେକ ଭଲ କଥା କହିଥିବାରୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ତାଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ।

0: ତେବେ ଆଜି ତ ସମୟ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଆମେ ଆପଣଙ୍କୁ ଏତିକି କହି ରଖୁଛୁ, ଆଜିର ଏହି ମନଭରା ଗାଁ କାହାଣୀ ଏବଂ ଶିକ୍ଷଣୀୟ ବିଶେଷ ପ୍ରସଙ୍ଗ ଆପଣଙ୍କୁ କେମିତି ଲାଗିଲା ଆପଣଙ୍କ ମତାମତ ନିଶ୍ଚୟ ଜଣାଇବେ।
1: ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ମୋବାଇଲ ନମ୍ବର ହେଲା 9438268568।
0: ପୁଣି ଥରେ ମୋବାଇଲ ନମ୍ବରଟି କହି ରଖୁଛୁ 9438268568। ଏହି ନମ୍ବରରେ ଆପଣ ଆମ ସହ ଯୋଗାଯୋଗ କରିପାରିବେ।

ଗାଁ ହେଉଛି ମାଟିର ମହକ, ସ୍ନେହ ଓ ସରଳତାର ପ୍ରତୀକ। ପ୍ରତ୍ୟେକ ଗାଁର ନିଜସ୍ୱ ସଂସ୍କୃତି ଓ ପରମ୍ପରା ରହିଥାଏ। ମା'ର ମମତା ଟାଣି ନେଇ ଆପଣ ଲୋକକୁ ନିଜ ଜନ୍ମ ମାଟି, ପର୍ବପର୍ବାଣି, ସୁନେଲି ଧାନ ବିଲ, ପ୍ରକୃତି ଆଉ ଗାଁ ଦାଣ୍ଡର ଧୂଳି ଖେଳ, ପିଲାଦିନର ଯେତେ ସବୁ ସ୍ମୃତି, ସେଥିପାଇଁ ତ କୁହାଯାଏ ଆମ ଗାଁ ହେଉଛି ସ୍ୱର୍ଗ ସମାନ। ବର୍ଣ୍ଣବିବା ବର୍ଣ୍ଣାଳୀରେ ଶୁଣିଲେ କାର୍ଯ୍ୟକ୍ରମ ମହଲାର। ଆଜି ଏଥିରେ ଗାଁ କାହାଣୀରେ

ଢାମଣାହାଣ୍ଡି ଗାଁ ସମ୍ପର୍କରେ ବିଶେଷ ପ୍ରସଙ୍ଗରେ ଶୁଣିଲେ ବର୍ଷାଦିନେ ବିହନର ବ୍ୟବହାର ସମ୍ପର୍କରେ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ସଂଯୁକ୍ତା ପଟ୍ଟନାୟକ। श्रोता कार्यक्रम शुणुंट आकाशवाणी जयपुर केन्द्र।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶୁଣନ୍ତୁ, ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ରାତି 9:30 ଶୁଣିବେ ଗୀତ ଏବଂ ଗଜଲ। ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ ଶୁଣିବେ ରାତି 9:15। ରେଲି କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 8:35 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଭାୟୋଲିନ୍ରେ ଧୁନ୍ ପରିବେଷଣ କରିଛନ୍ତି ପଣ୍ଡିତ ଡିକେ ଦତାର। ରାତି 8:15 ଶୁଣିବେ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ମଶା ମାଛିର ପ୍ରଜନନ ରୋକିବାରେ ସ୍ୱଚ୍ଛତାର ଭୂମିକା ସମ୍ପର୍କରେ। ଶେଷରେ ଶୁଣିବେ ସ୍ୱଚ୍ଛ ଗ୍ରାମ ସୁସ୍ଥ ପରିବାର ସମ୍ପର୍କରେ। ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ରଥଯାତ୍ରା ଉପଲକ୍ଷେ ପୁରୀ ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲା ଦଣ୍ଡାଧିକାରୀଙ୍କ ସହ ସାକ୍ଷାତକାର ଶୁଣିବେ ଆଜି ରାତି 8:00। ରେଲି କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00। ରାତି 7:30 ଶୁଣିବେ କିଷାନବାଣୀ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସୁଜଳାର ସିଧା ପ୍ରସାରଣ। ବିଷୟ ରହିଛି ମାଛ ଚାଷରୁ ଅଧିକ ଆଦାୟ ପାଇବା କିପରି। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ହାଲୋ ଚୈତିଚାନ୍ କାର୍ଯ୍ୟକ୍ରମ ପ୍ରଚାର କରିବ ଅପରାହ୍ନ 5:30। ଆଜି ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସନ୍ଧାନ କ୍ରମରେ ଶୁଣିବେ ଭାରତୀୟ କ୍ରିକେଟରେ ଓଡ଼ିଶାର ସ୍ଥାନ ସମ୍ପର୍କରେ। ପରେ ଶୁଣିବେ ଖେଳ ହିଁ ଜୀବନ, ଏ ସମ୍ପର୍କରେ ଏକ ସାକ୍ଷାତକାର। ଘର ଓଘରଣୀ କାର୍ଯ୍ୟକ୍ରମ ଶୁଣିବେ ଦିନ 1:20। ଏଥିରେ ଶୁଣିବେ ସାକ୍ଷାତକାର ସ୍ୱାସ୍ଥ୍ୟ ହିଁ ସମ୍ପଦ। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ବର୍ଷା ଦିନେ ଦେଖାଯାଉଥିବା ବିଭିନ୍ନ ରୋଗ ଓ ତାହାର ପ୍ରତିକାର। ଶେଷରେ ଶୁଣିବେ ICDS ର କାମ କ'ଣ। ଆଜି ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ୍ କାର୍ଯ୍ୟକ୍ରମ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05। ଦିନ 12:00, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଶୁଣିଲି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଏଠି ଆମ ଶ୍ରୋତାମାନଙ୍କୁ କହି ରଖୁଛୁ ଆଜି ସକାଳ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ସମୟ ସକାଳ 8:00। ଶୁଣନ୍ତୁ ପ୍ରଥମେ ସମାଚାର ପ୍ରଭାତ, ପରେ ଶୁଣିବେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
3: एक बूंद को हमें बचाना है तो मेरा खास आग्रह है वर्षा का बूंद बूंद पानी हम मिलकर के बचाएं।
4: जल है तो हम है। आइए घरों ऑफिसों में रेन वाटर हार्वेस्टिंग तकनीक अपनाएं। रिचार्ज पिट और शाफ्ट बनवाएं। अनुपयोगी बोरवेलों को ठीक करें। जलाशयों से गाद निकालें। अधिक से अधिक पेड़ लगाएं। इस बारिश आइए जुड़े कैच द रेन अभियान से।
5: नमस्कार, आकाशवाणी से समाचार प्रभात के साथ मैं फरहत नाज। भारत ने संयुक्त राष्ट्र सुरक्षा परिषद के अस्थायी सदस्य के रूप में वर्ष 2028-29 के कार्यकाल के लिए आधिकारिक रूप से चुनाव अभियान शुरू किया। वियतनाम में स्पीड बोट हादसे में मारे गए 15 भारतीय पर्यटकों के पार्थिव शरीर मुंबई लाए गए। पश्चिम बंगाल में नाव दुर्घटना के बाद 9 मछुआरों के शव बरामद किए गए। अमेरिका ने लगातार तीसरी रात ईरान पर हमले किए। राष्ट्रपति डोनाल्ड ट्रंप की हुरमुज जलडमरू मध्य में ईरानी जहाजों की नाकेबंदी फिर शुरू करने की घोषणा। मौसम विभाग ने आज बिहार और उड़ीसा में तेज वर्षा का अलर्ट जारी किया। और भारत ने लॉर्ड्स में एकमात्र महिला क्रिकेट टेस्ट मैच में इंग्लैंड को 270 रन से हराकर इतिहास रचा। अब समाचार विस्तार से। भारत ने संयुक्त राष्ट्र सुरक्षा परिषद के अस्थायी सदस्य के रूप में वर्ष 2028-29 के कार्यकाल के लिए चुनाव अभियान

ପତିତ ପାବନ ଶ୍ରୀଜଗନ୍ନାଥ ହେଉଛନ୍ତି ଭକ୍ତର ଭଗବାନ। ଭକ୍ତ ପ୍ରତି ତାଙ୍କର ସ୍ନେହ ଅମାପ ଅସରନ୍ତି। ବ୍ୟାପ୍ତି ଓ ଦ୍ୟୁତିର ସେ ସାମଗ୍ରିକ ପରିପ୍ରକାଶ। ସାଧାରଣ ମଣିଷ ପ୍ରତି ତାଙ୍କର ଶ୍ରଦ୍ଧା, ତାଙ୍କ ଶ୍ରୀମନ୍ଦିର, ରତ୍ନ ସିଂହାସନ, ଭ୍ରାତୃତ୍ୱ, ଭଗିନୀ ପ୍ରତି ସ୍ନେହ, ସବୁକିଛି ଅପୂର୍ବ। ତାଙ୍କୁ ଦେଖି ଭକ୍ତ ଆତ୍ମବିଭୋର ହୁଏ। ଅନେଇ ରହେ ସେଇ ଚକାଟୁଳାକୁ, ଆହ କି କମନୀୟ ଏ କାନ୍ତି। ପ୍ରତି ମୁହୂର୍ତ୍ତରେ ଜଗତବାସୀଙ୍କୁ ଅପଲକ ନୟନରେ ଅନେଇ ରହି ସେ ଆଶୀର୍ବାଦ ଧାରା ବର୍ଷଣ କରି ଚାଲିଛନ୍ତି।

କୋଟି ଦେବତାର ସେ ମୌଢ଼ମଣି, ସେ ଜଗତର ନାଥ ଜଗନ୍ନାଥ। ତାଙ୍କରି ପାଇଁ ବର୍ଷ ସାରା ଅନେକ ଯାନିଯାତ୍ରା, ଅନେକ ପର୍ବପର୍ବାଣୀର ଆୟୋଜନ। ପରମ କାରୁଣିକ ପରମ ବ୍ରହ୍ମ ଶ୍ରୀ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ତଥା ଅନ୍ୟାନ୍ୟ ଦେବଦେବୀଙ୍କର ବହୁବିଧ ଯାତ୍ରା ମଧ୍ୟରୁ ନେତ୍ରୋତ୍ସବ ମଧ୍ୟ ଏକ ନୀତି। ଅନବସର କାଳ ଶେଷରେ ଆଷାଢ଼ ମାସ ଅମାବାସ୍ୟା ତିଥିରେ ଅସୁସ୍ଥ ଥିବା ଶ୍ରୀଜୀଉମାନେ ସୁସ୍ଥ ହୋଇ ନବଯୌବନ ଲାଭ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି।

0: ସାଧାରଣତଃ ନବଯୌବନ ଦର୍ଶନ ଓ ନେତୃତ୍ୱ ପରିକଳ୍ପନା ମୂଳରେ ଅନେକ ତାତ୍ପର୍ଯ୍ୟ ନିହିତ ଅଛି। ତେଣୁ ଆଜିର ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଠାକୁରଙ୍କ ନେତୃତ୍ୱ। ସେ ସମ୍ପର୍କରେ ଆଲୋକପାତ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ।
1: ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ଦର୍ଶନ ଦେଇ ତୃପ୍ତ କରିଥାନ୍ତି। ଶ୍ରୀ ଜଗନ୍ନାଥ ମହାପ୍ରଭୁ ଯଦି ସମସ୍ତଙ୍କୁ ଆକର୍ଷଣ କରନ୍ତି, ସେ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛି ତାଙ୍କର ଦୁଇଟି ଆଖି। ଏବଂ ଭଗବାନ ଯେତେବେଳେ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ସ୍ନାନ ବେଦୀରେ ସ୍ନାନ କରନ୍ତି, 108 ଗରା ଜଳରେ ସ୍ନାନ କରିଥାନ୍ତି, ସେତେବେଳେ ତାଙ୍କର ସେ ନେତ୍ର ଦୁଇଟି ଟିକେ ଲିଭି ଯାଇଥାଏ। ତେଣୁ ଏଇ ଯୋଉ 15 ଦିନ କାଳ ଶରୀରର ସଂସ୍କାର ସବୁ କରାଯାଏ, କେଉଁ ଦିନ କେଉଁ କେଉଁ ନୀତି ସବୁ ରହିଛି ସେହି ସବୁ ନୀତି ପାଳିତ ହୁଏ, ଏବଂ ଆଷାଢ଼ ମାସ ଅମାବାସ୍ୟା ତିଥିରେ ମହାପ୍ରଭୁମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହୁଏ, ଏବଂ ନବଯୌବନ ଦର୍ଶନ ପରେ ମହାପ୍ରଭୁମାନଙ୍କର ନେତୃତ୍ୱ ନୀତି ଅନୁଷ୍ଠିତ ହୁଏ। ଏହି ଦିନ ନବଯୌବନ ଦର୍ଶନ ସରିଲେ ପାଣି ପଡ଼ି ଭିତର ଶୋଧ ହୋଇ ଚୂନ ପାଣି ଛିଞ୍ଚାଯାଏ। ଏଥିରେ ଭଗବାନଙ୍କର ଯେଉଁ ଚକ୍ଷୁ, ଯାହାକି ସ୍ନାନ କରିସାରିବା ପରେ ଟିକେ ଖରାପ ହୋଇଯାଇଥାଏ, ଅର୍ଥାତ୍ ଟିକେ ଅଦୃଶ୍ୟ ହୋଇଯାଇଥାଏ, ସେତେବେଳେ ଦତ୍ତ ମହାପାତ୍ରମାନେ ସେମାନେ କ'ଣ କରନ୍ତି, ଯେଉଁ କଳା ଧଳା ଇତ୍ୟାଦି ଯେଉଁ ରଙ୍ଗ ଆଣି ମହାପ୍ରଭୁଙ୍କ ଚକ୍ଷୁକୁ ସେଦିନ ସୁନ୍ଦର ଭାବରେ ପ୍ରସ୍ତୁତ କରିଥାନ୍ତି।

0: ଚନ୍ଦନ ଲାଗି ଓ ମୈଲମ ପରେ ତିନି ଠାକୁରଙ୍କ ନିମିତ୍ତ ନଅ ଖଣ୍ଡ ଓ ସୁଦର୍ଶନଙ୍କ ପାଇଁ ଖଣ୍ଡେ, ଏପରି ସର୍ବମୋଟ ଦଶ ଖଣ୍ଡ ବୈରାଣୀ ବସ୍ତ୍ର ଶ୍ରୀଜୀଉଙ୍କୁ ଲାଗି ହୁଏ। ଠାକୁରଙ୍କ ବସ୍ତ୍ର ଲାଗି ପରେ ପତି ମହାପାତ୍ର ଅକ୍ଷତ, ଶ୍ରୀକର୍ପୂର ଆଳତୀ, ସାତବତୀ ଓ ସଞ୍ଜ କାହାଳୀ ମାଧ୍ୟମରେ ଶ୍ରୀଜୀଉଙ୍କର ବନ୍ଦାପନ କରିଥାନ୍ତି। ସମସ୍ତ ବିଧିବିଧାନ ପରେ ତିନିଜଣ ଦତ୍ତ ମହାପାତ୍ର ତିନି ଗୋଟି ରୂପା ବଟାରେ କଳା ପ୍ରସ୍ତୁତ କରିଥାନ୍ତି ଏବଂ ମନ୍ତ୍ର ଉଚ୍ଚାରଣ ପୂର୍ବକ ଶ୍ରୀଜୀଉଙ୍କର ଶ୍ରୀନେତ୍ର ଲାଗି କରାନ୍ତି।
1: ଏଇ ଦିନ ଯୋଉ ନୀତି ଆଷାଢ ମାସ ଅମାବାସ୍ୟା ତିଥିରେ ଯେତେବେଳେ ମହାପ୍ରଭୁଙ୍କର ନେତ୍ରୋତ୍ସବ ଅନୁଷ୍ଠିତ ହୁଏ ତତ୍ପୂର୍ବ

ଭଗବାନଙ୍କର ନବଯୌବନ ଦର୍ଶନ ବିଧି ପରିପାଳିତ ହୋଇଥାଏ। ନବଯୌବନ ଦର୍ଶନ ସରିଲେ ଭକ୍ତମାନେ ନିଜ ନିଜ ଘରକୁ ଚାଲିଯାଆନ୍ତି, ସେବକମାନେ ମଧ୍ୟ ଦର୍ଶନ କରନ୍ତି। ଏସବୁ ନୀତି ସରିଗଲା ପରେ ସେହି ଭଗବାନଙ୍କ ସାମ୍ନାରେ ପାଣି ପଡ଼ି ଭିତର ଶୋଧ ହୋଇ ଚୂନ ପାଣି ଛିଞ୍ଚାଯାଏ। ତିନୋଟି ରୂପା ପିଙ୍ଗଣରେ ଚନ୍ଦନ ବିଜୁ ହୋଇ ଆସେ। ପତି ମହାପାତ୍ରେ ତାହାକୁ ସଂସ୍କାର କରିବା ପରେ ଦୈତାପତି ଚନ୍ଦନ ଲାଗି କରନ୍ତି। ଏହାପରେ ମୈଲମ ନୀତି ଅନୁଷ୍ଠିତ ହୁଏ। ତତ୍ପରେ ତିନି ଠାକୁର ନଅ ଖଣ୍ଡ ଓ ଶ୍ରୀ ସୁଦର୍ଶନ ଏକ ଖଣ୍ଡ, ଏହିପରି ଦଶ ଖଣ୍ଡ ବୋଇରାଣୀ ଲୁଗା ସେଦିନ ମହାପ୍ରଭୁମାନେ ଲାଗି ହୁଅନ୍ତି। ଏହାପରେ ପତି ମହାପାତ୍ରେ ଅକ୍ଷତ କର୍ପୁର ଆଳତୀ ସାତବତୀ ସଞ୍ଜ କାହାଳୀ ବନ୍ଦାପନା କରିବା ପରେ ଦତ୍ତ ମହାପାତ୍ର ମାନଙ୍କ ଦ୍ୱାରା ରୂପା ବଟାରେ କିଛି କଳା ପ୍ରସ୍ତୁତ କରିକି ଆଣିଥାନ୍ତି। ସେହି କଳାକୁ ତିନି ଜଣ ପୂଜକ ତିନୋଟି କାଠିରେ ମହାପ୍ରଭୁମାନଙ୍କର ଶ୍ରୀନେତ୍ରରେ ଲାଗି କରାନ୍ତି। ଏହି ଯେଉଁ ନୀତି, ଏହା ଏକ ଗୁପ୍ତ ନୀତି, ଏହାକୁ ନେତ୍ରୋତ୍ସବ ବୋଲି କୁହାଯାଏ। ଆମର ନୀଳାଦ୍ରି ମହୋଦୟରେ କୁହାଯାଇଛି, ତତ୍ଚକ୍ଷୁ ରୀତିମନ୍ତ୍ରେଣ ଦଦ୍ୟା ନେତ୍ର ଦ୍ୱୟଂ ତଦା ଦିବ୍ୟେ ନେତ୍ର ଦ୍ୱୟେ ଜାତେ ବିଷ୍ଣୋର ନେତ୍ରାମ୍ବୁଜେ ନଘା। ଅର୍ଥାତ୍ ଯେତେବେଳେ ପୂଜକମାନେ ସେହି ଯେଉଁ କଳାକୁ ଶ୍ରୀମୁଖର ସେହି ଯେଉଁ ସୁନ୍ଦର ଚକା ଚକା ଆଖିରେ ମାରିଦିଅନ୍ତି, ସେତେବେଳେ ତତ୍ଚକ୍ଷୁ ଗୋଟିଏ ମନ୍ତ୍ର ଅଛି, ସେହି ମନ୍ତ୍ର ଗାନ କରି ସେମାନେ ସେହି କଳାକୁ ଲଗେଇ ଦିଅନ୍ତି। ଆଉ ନେତ୍ରୋତ୍ସବ ବଢ଼ିଲେ ପଣ୍ଡା ପତି ମହାପାତ୍ର ଉମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି।

0: ମହାପ୍ରଭୁ ମାନେ ଏହି କ୍ଷେତ୍ରରେ ନିଖୁଣ ମାନବୀୟ ଲୀଳା ପ୍ରଦର୍ଶନ କରନ୍ତି। ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସେହି ଚକାଚକା ଆଖି ଦୁଇଟା ସମ୍ପୂର୍ଣ୍ଣତା ଲାଭ କରେ, ସେତେବେଳେ ତାଙ୍କର ଚକ୍ଷୁ ଏତେ ଆକର୍ଷଣୀୟ ହୋଇପଡ଼େ ଯାହାଫଳରେ ଲୋକମାନେ ଆନନ୍ଦରେ ଗଦଗଦିତ ହୋଇଯାଆନ୍ତି। ଏହି ଦିନକୁ ମଧ୍ୟ ଗୋଟିଏ ପକ୍ଷରେ ଶ୍ରୀଜୀଉମାନେ ପ୍ରଥମେ ସେଦିନ ଉଭା ହେଉଥିବା ହେତୁରୁ ଏହି ଦିନକୁ ଉଭା ଅମାବାସ୍ୟା ମଧ୍ୟ କୁହାଯାଏ। ନବଯୌବନ ଦର୍ଶନ ଦିନ ଅନ୍ୟାନ୍ୟ ନୀତି ମଧ୍ୟ ପାଳିତ ହୋଇଥାଏ। ସ୍ନାନ ପୂର୍ଣ୍ଣିମା ରାତ୍ରିରେ ସ୍ନାନ ବେଦୀରୁ ପହଣ୍ଡି ହୋଇକରି ଶ୍ରୀଜଗନ୍ନାଥ ମହାପ୍ରଭୁ, ବଡ଼ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କ ସହିତ ଶ୍ରୀମନ୍ଦିର ଭିତର କାଠ ନିକଟସ୍ଥ ଅଣସର ପିଣ୍ଡିରେ ବିରାଜମାନ କରିଥାନ୍ତି। ଅଣସର ସମୟରେ ଅଣସର ତାଟି ସମ୍ମୁଖରେ ତିନୋଟି ପଟ୍ଟିଚିତ୍ର ପ୍ରତିମା ରହିଥାନ୍ତି। ଏହି ପଟ୍ଟି ଠାକୁରମାନଙ୍କ ମଧ୍ୟରେ ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ଦେବୀ ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ୱରୀ, ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ନାରାୟଣ ଅବସ୍ଥାନ କରନ୍ତି ଏବଂ ସେହି ଯୋଉ ବାସୁଦେବଙ୍କ ପ୍ରତିମା ସମ୍ମୁଖରେ ଦୋଳଗୋବିନ୍ଦ ରହନ୍ତି, ରାମ ରୁହନ୍ତି ଏବଂ ନୃସିଂହ ମଧ୍ୟ ଗୋଟିଏ ଖଟ ଉପରେ ବିରାଜମାନ କରନ୍ତି। ଭୁବନେଶ୍ୱରୀଙ୍କ ପାର୍ଶ୍ୱରେ ଶ୍ରୀଦେବୀ ରୁହନ୍ତି, ଭୂଦେବୀ ମଧ୍ୟ ରୁହନ୍ତି। ନାରାୟଣଙ୍କ ଚିତ୍ର ପ୍ରତିମା ସମ୍ମୁଖରେ ମଦନ ମୋହନ ଏବଂ କୃଷ୍ଣ ଏହିଭଳି ବିଗ୍ରହମାନେ ଖଟ ଉପରେ ଅଧିଷ୍ଠିତ ହୋଇଥାନ୍ତି। ଚତୁର୍ଦ୍ଦଶୀ ଦିନ ଚକାପସର ଲାଗି ପରେ ନବଯୌବନ ଦର୍ଶନ ଦିନ ପ୍ରଭାତରେ ମଙ୍ଗଳ ଆଳତୀ, ଅବକାଶ ଓ ବେଶ ଇତ୍ୟାଦି ନୀତି ବଢ଼ିବା ପରେ ଦଶାବତାର ପଟ୍ଟିଦିଅମାନଙ୍କର ବାହୁଡ଼ା ବିଜେ ହୋଇଥାଏ। ଖଟ ଉପରେ ବିଜେ କରିଥିବା ସାତ ମୂର୍ତ୍ତିଙ୍କ ମଧ୍ୟରୁ ପାଞ୍ଚ ମୂର୍ତ୍ତିଙ୍କୁ ଦକ୍ଷିଣ ଘରକୁ ଏବଂ ଶ୍ରୀଦେବୀ ଭୂଦେବୀ ଉଭୟଙ୍କୁ ଖଟ ସେଜ ଘରକୁ ନିଆଯାଏ।
1: ଶ୍ରୀଜୀଉମାନଙ୍କର ନେତ୍ରୋତ୍ସବ ବାସ୍ତବିକ ଭକ୍ତଜନଙ୍କର ନେତ୍ର ପବିତ୍ର ଉତ୍ସବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନବସରର ପଞ୍ଚଦଶ ଦିବସ କାଳ ପ୍ରଭୁ ଦର୍ଶନରୁ ବଞ୍ଚିତ ହୋଇ ଭକ୍ତ ବ୍ୟଥିତ ହୋଇ ପଡ଼ିଥାଏ। ଏହାପରେ ନେତ୍ରୋତ୍ସବ ଅବସରରେ ଯେତେବେଳେ ପ୍ରଭୁ ଚକାଟୋଳାଙ୍କ ଦର୍ଶନ ଲାଭ କରେ ସେ ଅମୀୟ ତଥା ଭଗବତ ଆନନ୍ଦ ପ୍ରାପ୍ତ ହୁଏ।
2: ଶ୍ରୀଜୀଉମାନଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଉତ୍ତରାୟଣ ପୂଜା ଅନ୍ୟତମ। ମକର ସଂକ୍ରାନ୍ତିର ଯାତ୍ରାକୁ

ଯାତ୍ରା କୁହାଯାଏ। ଦୁଇପହର ଧୂପ ସରି ଆଳତୀ ବଢ଼ିବା ପରେ ମକର ଚଉରାଅଶୀ ଭୋଗ ପଟୁଆରରେ ଆସେ। ସେହିଭଳି ଦୋଳଯାତ୍ରା ଅନ୍ୟ ଏକ ଯାତ୍ରା ଅଟେ। ଫାଲ୍ଗୁନ ଶୁକ୍ଲ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଦୋଳଯାତ୍ରା ହୁଏ। ଦୋଳ ଦଶମୀ ଦିନ ମଧ୍ୟାହ୍ନ ଧୂପ ସରିବା ପରେ ତିନି ବାଡ଼ ମୈଲମ ହୋଇ ନାଲି ଲୁଗା ଲାଗି ହୁଅନ୍ତି। ଚାଚେରି ବେଶ ନିମନ୍ତେ ଲକ୍ଷ୍ମୀ ସରସ୍ୱତୀ ଦକ୍ଷିଣ ଘରକୁ ବିଜେ କରନ୍ତି। ଦୋଳଗୋବିନ୍ଦଙ୍କ ଏକାଦଶୀ ଭୋଗ ବନ୍ଦାବନା ଜୟ ବିଜୟ ଦ୍ୱାରଠାରେ ସରିବା ପରେ ଜଗନ୍ନାଥ ବଲ୍ଲଭକୁ ବିଜେ ହୁଅନ୍ତି। ଏକାଦଶୀ ନୀତି ପରି ଦ୍ୱାଦଶୀ ଓ ତ୍ରୟୋଦଶୀରେ ମଧ୍ୟ ନୀତି ହୁଏ। ଫାଲ୍ଗୁନ ଶୁକ୍ଲ ଚତୁର୍ଦ୍ଦଶୀ ଦିନ ଅଗ୍ନି ଉତ୍ସବ ପାଳିତ ହୁଏ। ଏହା ହିରଣ୍ୟକଶିପୁର ଭଗ୍ନୀ ହୋଲିକାର ଭସ୍ମ ହେବା ଓ ପ୍ରହ୍ଲାଦ ରକ୍ଷା ପାଇବାର ସ୍ମୃତିରେ ହୋଲିକା ଦହନ ବା ହୋଲି ଉତ୍ସବ ଭାରତର ବିଭିନ୍ନ ପ୍ରାନ୍ତରରେ ପାଳିତ ହେଉଥିବାର ସ୍ମୃତିକୁ ଉଜ୍ଜୀବିତ କରେ। ଜଗନ୍ନାଥଙ୍କର ପୂର୍ବରୂପ ନୃସିଂହ ହୋଇଥିବାରୁ ତାହାଙ୍କର ଭକ୍ତ ପ୍ରହ୍ଲାଦର ଉଦ୍ଧାର ସ୍ମୃତି ଏଥିରେ ପ୍ରତିଫଳିତ। ଫାଲ୍ଗୁନ ପୂର୍ଣ୍ଣିମା ଦିନ ଜଗନ୍ନାଥଙ୍କର ରାଜବେଶ ହୁଏ। ପୁଣି ଚୈତ୍ର କୃଷ୍ଣ ପ୍ରତିପଦା ତିଥିରେ ହୋଲି ଉତ୍ସବ ଅନୁଷ୍ଠିତ ହୋଇଥାଏ। ଜଗନ୍ନାଥ ଓ ଲକ୍ଷ୍ମୀଙ୍କ ଭିତରେ ଶ୍ରୀମନ୍ଦିରରେ ହୋରି ଖେଳ ହୋଇଥାଏ। ଫଗୁ ଦଶମୀ ଠାରୁ ପୂର୍ଣ୍ଣମୀ ଭିତରେ ଶ୍ରୀଜଗନ୍ନାଥଙ୍କୁ ବୋଇରାଣୀ ଗଦି ଫେଟା ବାରଲାଗି ନେତଫିଟା ଓ ନିଉଛାଳି ପ୍ରଭୃତି ଶାଢ଼ୀ ଲାଗି କରାଯାଏ। ଅନ୍ୟ ଏକ ଯାତ୍ରାର ନାମ ହେଉଛି ଦମନକ ଚତୁର୍ଦ୍ଦଶୀ। ଚୈତ୍ର ଶୁକ୍ଲ ଚତୁର୍ଦ୍ଦଶୀକୁ ଦମନକ ଚତୁର୍ଦ୍ଦଶୀ କହନ୍ତି। ଚତୁର୍ଦ୍ଦଶୀ ପୂର୍ବଦିନ ଦମନକ ଚୋରି ଯୋଗୁଁ ରାମଲୀଳା ଯାତ୍ରା ବନ୍ଦ ହୁଏ। ତେଣୁ ଚୈତ୍ର ଶୁକ୍ଲ ତ୍ରୟୋଦଶୀରେ ହେଉଥିବା ଦଣା ଚୋରି ବିଧି ଶ୍ରୀମନ୍ଦିରରେ ପାଳିତ ହୁଏ। ଜଗନ୍ନାଥ ବଲ୍ଲଭ ମଠରେ ଥିବା ଦଣା ଗଛକୁ ରାମକୃଷ୍ଣଙ୍କ ସ୍ତ୍ରୀ ହସ୍ତରେ ଲାଗି କରାନ୍ତି। ତ୍ରୟୋଦଶୀ ଦିନ ରାମକୃଷ୍ଣଙ୍କର ଦ୍ୱାରା ଚୋରି ହୋଇ ଅଣାଯାଇଥିବା ଦମନକ ବୃକ୍ଷ ଚତୁର୍ଦ୍ଦଶୀ ଦିନ ଠାକୁରଙ୍କ ପାଖରେ ଲାଗି ହୋଇ ଦମନକ ଯାତ୍ରା ଶେଷ ହୁଏ। ମହାଜନମାନେ ଲକ୍ଷ୍ମୀ ସରସ୍ୱତୀ ଓ ମଦନ ମୋହନଙ୍କୁ ବିଜେ କରାଇ ବଡ଼ ଦେଉଳକୁ ତିନି ଘେରା ବୁଲି ଭିତର ସିଂହାସନରେ ବିଜେ କରାନ୍ତି। ଚାଙ୍ଗୁଡ଼ିରେ ଥିବା ଦଣା ଗଛମାନ ଓ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଦଣା ଗଛମାନ ମୈଲମ କରାଯାଇ ଶ୍ରୀଜଗନ୍ନାଥ ବଡ଼ ଠାକୁର ଓ ସୁଭଦ୍ରାଙ୍କୁ ଏହି ଛଅ ଗଛ ଲାଗି କରାନ୍ତି।

0: ଶୁଣୁଥିଲି ଶ୍ରୀକ୍ଷେତ୍ର ମାଥୁରୀ। ଆଜି ଏଥିରେ ବିଜୟ ଥିଲା ନେତ୍ରୋତ୍ସବ। ଆଲୋଚନା କରିଥିଲେ ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ପ୍ରଯୋଜନାରେ ସହାୟତା କରିଥିଲେ ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଶୁଣିଲି ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶୁଣନ୍ତୁ କେତୋଟି ଲଘୁ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ସୁବାଶିଷ, ଗୀତ ରଚନା ନରେନ୍ଦ୍ର ବେହେରା, ସଙ୍ଗୀତ ପରିଚାଳନା ମଳୟ ମିଶ୍ରା।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ

0: ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
5: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
4: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
5: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
4: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
5: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: ଆପଣମାନେ ଶୁଣୁଛନ୍ତି କେତୋଟି ଲଘୁ ସଙ୍ଗୀତ। ଏଥର ଶିଳ୍ପୀ ହେଲେ ଶୈଳଭାମା, ଗୀତ ରଚନା କରିଛନ୍ତି ସ୍ୱରୂପ ନାୟକ, ସଙ୍ଗୀତ ପରିଚାଳନା ସରୋଜ ନନ୍ଦ।

ଶୁଣିଲେ ଲଘୁ ସଙ୍ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ସକାଳ 9:00 ଗୀତିଧାରାରେ ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ, ଆଶିକୀ 2 ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ମୁସ୍ତାଫା ଜାହିଦ। ଗୀତ ରଚନା କରିଛନ୍ତି ସଞ୍ଜୟ ମାସୁମ, ସଙ୍ଗୀତ ପରିଚାଳନା ଜିତ୍ କାଙ୍ଗୁଲି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ବାଜାର ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ଅରିଜିତ ସିଂ। ଗୀତ ରଚନା କରିଛନ୍ତି ସାବିର ଅହମ୍ମଦ। ସଙ୍ଗୀତ ପରିଚାଳନା କନିକା କପୁର।

ଏଥର ଶୁଣନ୍ତୁ, ନିର୍ଜା ଚଳଚ୍ଚିତ୍ରର ଗୀତଶିଳ୍ପୀ ହେଲେ କବିତା ସେଠ। ଗୀତ ରଚନା କରିଛନ୍ତି ପ୍ରସୂନ ଯୋଶୀ, ସଙ୍ଗୀତ ପରିଚାଳନା ବିଶାଲ ଖୁରାନା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଗୀତିଧାରାରେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ହିରୋପନ୍ତୀ ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ମୋହିତ ଚୌହାନ। ଗୀତ ରଚନା କରିଛନ୍ତି କୋସର ମୋନିର। ସଙ୍ଗୀତ ପରିଚାଳନା ସାଜିଦ ୱାଜିଦ।

ଗୀତିଧାରାରେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ନିଜସ୍ୱ ସଙ୍ଗୀତ ପରିଚାଳନାରେ ଏଥର ଶିଳ୍ପୀ ହେଲେ ଅଙ୍କିତ ତିୱାରୀ। ଗୀତ ରଚନା କରିଛନ୍ତି ଅଭେନ୍ଦ୍ର କୁମାର ଉପାଧ୍ୟାୟ। ଚଳଚ୍ଚିତ୍ର ରୟ।

ଗୀତିଧାରାରେ ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଆମ ଅଞ୍ଚଳର ଲୋକଗୀତ, ସଙ୍ଗୀତ ତଥା କଳା ଜଗତର ଲୋକାୟତ ପ୍ରତିଭାକୁ ନେଇ ଏକ ବିଶେଷ କାର୍ଯ୍ୟକ୍ରମ ବନା ମଲ୍ଲିକା। ଆଜି ଏଥିରେ ଶୁଣିବେ ଡାକ୍ତର ଏବଂ ଅଭିନେତା ଡାକ୍ତର ରୂପେଶ କୁମାର ବେଉରିଆଙ୍କ ସହ ସାକ୍ଷାତକାର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଛନ୍ତି ଅପର୍ଣ୍ଣା ପଟ୍ଟନାୟକ। ତାହେଲେ ଶୁଣିବା କାର୍ଯ୍ୟକ୍ରମ ବନା ମଲ୍ଲିକା।

ଗାଁ କେବଳ ଏକ ସ୍ଥାନ ନୁହେଁ, ଏହା ଆମ ପରମ୍ପରାର ଉତ୍ସ ଓ ସଂସ୍କୃତିର ପରିଚୟ। ସବୁଜ ଧାନକ୍ଷେତ, ଆମ୍ବତୋଟାର ଶୀତଳ ପବନ, ପକ୍ଷୀର ମଧୁର କାକଳି, ମନ୍ଦିରର ଘଣ୍ଟଧ୍ୱନି, ଏସବୁ ମିଶି ଗଢ଼ିଉଠେ ଗାଁର ସରଳ ଓ ସୁନ୍ଦର ଜୀବନ। ବଣ ଜଙ୍ଗଲ ଘେରା କୋରାପୁଟର ପ୍ରତି ଗ୍ରାମର ଏକ ଏକ ବିଶେଷତା ରହିଛି। ଆମ ଜୟପୁରର ପ୍ରତିଟି କ୍ଷେତ୍ରରେ ସ୍ୱତନ୍ତ୍ରତା ମଧ୍ୟ ଫୁଟିଉଠେ। ତାର କଳା, ସଂସ୍କୃତି, ପରମ୍ପରା ସବୁଥିରୁ ଏକ ନିଆରା ସ୍ପର୍ଶ ବାରି ହୋଇପଡ଼େ। ଆଉ ତାର ଜନଜୀବନର କାହାଣୀ ବି ବହୁ ରୋମାଞ୍ଚକର। ତ ଶ୍ରୋତାବନ୍ଧୁ, ଆଜି ଜୟପୁର ମାଟିର ସୁରରେ ଆପଣଙ୍କୁ ଭିଜାଇ ଦେବାକୁ ପ୍ରୟାସ କରିଛି ବନମଲ୍ଲିକା। ଆଜିର ବନମଲ୍ଲିକାର ପରିସରକୁ ସୁସ୍ୱାଗତ।

0: ହଁ, ବେଳେବେଳେ ଏମିତି ହୁଏ ଆମ ପାଖରେ ଥିବା ମଣିଷଟିର ଭିନ୍ନ ଏକ ରୂପ ଦେଖି ଆମେ ଚମତ୍କୃତ ହେଉ। ଆମେ ତା ସହ ଉଠୁ, ବସୁ, ମିଶୁ, କିନ୍ତୁ ହଠାତ୍ ତା ଭିତରର ପ୍ରତିଭାକୁ ଆବିଷ୍କାର କରିବା ପରେ ସେହି ବ୍ୟକ୍ତିର ନୂତନ ପରିଚୟ ଆମକୁ ଆହୁରି ଆକର୍ଷିତ କରାଏ, ମୁଗ୍ଧ କରେ। ଆଜି ବନମଲ୍ଲିକାର ଅଗଣା ଏମିତି ଏକ ମଲ୍ଲୀର ସୁବାସରେ ସୁବାସିତ ଯେ ଆମେ ସମସ୍ତେ ତାଙ୍କୁ ଭିନ୍ନ ରୂପରେ ଦେଖିଛେ। ଏକ ଭିନ୍ନ ସ୍ୱତନ୍ତ୍ର ପରିଚୟଟିଏ ଅଛି ତାଙ୍କର। ସମାଜରେ ଡାକ୍ତର ଭାବରେ ସେ ବେଶ ପରିଚିତ, କିନ୍ତୁ ତାଙ୍କ ଭିତରର କଳାକାରର ପରିଚୟ ଖୁବ୍ କମ୍ ଜଣ ପାଇଥିବେ। ପିଲାଦିନୁ ସଙ୍ଗୀତ ଓ ଅଭିନୟ ଜଗତ ପ୍ରତି ତାଙ୍କର ଦୁର୍ବଳତା ବହୁତ, ଆଜି ତାର ସୁବାସରେ ଏ ଅଞ୍ଚଳ ମହକି ଉଠିଛି। ସେ ହେଉଛନ୍ତି ଦନ୍ତ ବିଶେଷଜ୍ଞ ତଥା ମଞ୍ଚ ଗାୟକ ଓ ମଞ୍ଚ ତଥା ଚଳଚ୍ଚିତ୍ର ଅଭିନେତା ଡାକ୍ତର ରୂପେଶ ବେଉରିଆ। ଆସନ୍ତୁ ଶ୍ରୋତା ବନ୍ଧୁ, ତାଙ୍କ ସହ ବିତାଇବା କିଛି କ୍ଷଣ ଆଉ ଏକାତ୍ମ ହୋଇଯିବା ତାଙ୍କ କଳା ଜଗତରେ।
1: ଭଲ କଥା କହୁଛ ତମେ, ମୋ ପୁଅର ବାହାଘରରେ 10 ଆଇଟମ କରିଥିଲି, ପେଟେ ଖାଇ ଦେଇକି କହିଲେ କଣ ନା ଆଉ 2 ଆଇଟମ କରିଥିଲେ ଭଲ ହେଇଥାନ୍ତା।
2: ସାର୍ ନମସ୍କାର।
3: ନମସ୍କାର,
2: ଆମ ବର୍ଣ୍ଣମଲ୍ଲିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
3: ଧନ୍ୟବାଦ।
2: ପ୍ରଥମେ ଆମ ଶ୍ରୋତା ବନ୍ଧୁଙ୍କୁ ଆପଣଙ୍କର ପରିଚୟ ଆପଣଙ୍କ ମୁହଁରେ।
3: ମୁଁ ତ ବହୁତ ପୁରୁଣା ଲୋକ, ଜୟପୁର କୋରାପୁଟ ର। ମୁଁ ହଉଛି ଡକ୍ଟର ରୂପେଶ କୁମାର ବେହୁରିଆ, ଆଉ ବାଇ ପ୍ରଫେସନ ମୁଁ ଡେଣ୍ଟାଲ ସର୍ଜନ। ମୋର ଗୋଟେ ପ୍ରାଇଭେଟ କ୍ଲିନିକ ଅଛି, ମାଳତୀ ଡେଣ୍ଟାଲ କ୍ଲିନିକ, ଜୟପୁର ରେ, VIP ଲାଇନ ରେ।
2: ଏଇ କଳା ଜଗତକୁ ଆପଣଙ୍କର କେବେଠାରୁ ପ୍ରବେଶ ହେଲା?
3: କଣ କହିବି ଆଜ୍ଞା, ସେଇଟା ଗୋଟେ ମିଷ୍ଟ୍ରି। ମୋ ଛୁଆବେଳୁ ମତେ କଳା ମ୍ୟୁଜିକ ପ୍ରତି ବହୁତ ମୋର ଇଣ୍ଟରେଷ୍ଟ ଥିଲା। ଆଉ ମୁଁ ଯେତେବେଳେ ପଞ୍ଚମ ଶ୍ରେଣୀ ପଢୁଥିଲି ବାଲିମେଳା UP ସ୍କୁଲରେ, ମୁଁ ସେତେବେଳେ ଗୋଟେ ଡ୍ରାମାରେ ବହୁତ ପ୍ରଗଲ ହିସାବରେ ସେ ଡ୍ରାମାରେ ମୁଁ ଗୋଟେ ରୋଲ ପାଇଥିଲି, ଡଗର ରୋଲ, ଜନ୍ମାଷ୍ଟମୀ ଡ୍ରାମା ଥିଲା। ଆଉ ସେ ଡଗର ରୋଲଟା ଗୋଟେ କମେଡିଆନ ରୋଲ, ତାକୁ ମୁଁ ମାନେ ଜଣେ ନଉଥିଲା ତାଠୁ ଛିଣ୍ଡିକି ମୁଁ ସେ ରୋଲ କଲି, କାହିଁକି ମୋର ଏତେ ମାନେ ଇଚ୍ଛା ଥିଲା। ଆଉ ସେଟା ଏତେ ମାନେ ସେତେବେଳେ ଆପଣ ବିଲିଭ କରିବେନି, ଆଇ ଗଟ୍ ଏ କ୍ୟାଶ ଆୱାର୍ଡ ଅଫ୍ ଏରାଉଣ୍ଡ 30-40,000। ମାନେ ମତେ ଏତେ ଖୁସି ଲାଗିଲା କୁହନ୍ତୁ ନାହିଁ, ସେତେବେଳେ ତ କିଛି ଏଣ୍ଟରଟେନମେଣ୍ଟ ନଥିଲା। ମୁଁ ଆପଣଙ୍କୁ କହୁଛି ଏରାଉଣ୍ଡ 80s, ତ ସେତେବେଳେ କ୍ଲବରେ ଯେତେବେଳେ ଡ୍ରାମା ହୁଅନ୍ତି ଛୋଟ ପିଲାଙ୍କ ରୋଲ ହିସାବରେ ମତେ ନେଇକି ଯାଆନ୍ତି।
2: କେବଳ ଅଭିନୟ କରନ୍ତି ନା ଗୀତ ଗାଇବା କି ମ୍ୟୁଜିକ ଏମିତି?
3: ହଁ, ଗୀତ ଗାଇବା ତ ମୋର ଗୋଟେ ସଉକ, କିନ୍ତୁ ମଝିରେ ଆମର ପ୍ରଫେସନ ଜନିତ ଯୋଉ ଜିନିଷ ଅଛି ସେ ପ୍ରଫେସନ ପାଇଁ ବୋଲିକି ଏସବୁ ଜିନିଷକୁ ମୁଁ ଟିକେ ଦୂରେଇ ଦେଇଥିଲି। ଆସ୍ତେ ଆସ୍ତେ ଯେତେବେଳେ ବୟସ ବଢିଲା ମୁଁ ଦେଖିଲି ପ୍ରଫେସନ ତ ଅଧିକା କରିହବ ନାହିଁ, ତେଣୁ ଏଇ ଜିନିଷ ଯୋଉଟା କି ମୋର ଲାଇକିଂ, ଯୋଉଟା କି ମୋର ହବି, ତ ସେ ହବିରେ ମୁଁ ପଶିବା ପାଇଁ ଚେଷ୍ଟା କଲି। ମଝିରେ ଗୋଟେ ଥର ମୁଁ ସିଲେକ୍ଟ ହେଇଥିଲି, ଆମର ଯୋଉ ଖାରବେଳ ସିରିଏଲ ଆସିଥିଲା ନ୍ୟାସନାଲ TVରେ, ସେ ଖାରବେଳ ସିରିଏଲରେ ମୁଁ ସିଲେକ୍ଟ ହେଇଥିଲି ଯେତେବେଳେ ମୁଁ ମେଡିକାଲ ପାଠ ପଢୁଥିଲି। କିନ୍ତୁ ଘରେ ମନା କଲେ, କାହିଁକି ସେମାନେ କହିଲେ ଯେ ଆପଣଙ୍କୁ 6 ବର୍ଷେ ଏଇଠି ରହିବାକୁ ପଡିବ, ସୁଟିଂ ଦେବାକୁ ପଡିବ। ତ ଘରେ କହିଲେ ନାଇଁ ତୋର ପାଠପଢା ନଷ୍ଟ ହବ, ମୁଁ ଆଉ ଯାଇପାରିନଥିଲି।
2: ଏଇଭଳି ଗୋଟେ ଅପରଚୁନିଟି ଆପଣ ଯେତେବେଳେ ହରେଇଲେ ସେତେବେଳେ ଆପଣଙ୍କର ମାନସିକ ସ୍ଥିତି କେମିତି ଲାଗିଥିଲା?
3: ମତେ ତ ବହୁତ ଖରାପ ଲାଗିଥିଲା, କିନ୍ତୁ ଦେଖନ୍ତୁ ସେ ଟାଇମରେ ଜଣେ ଡକ୍ଟର ପାଠ ପଢୁଛି, ଡକ୍ଟର ଛାଡିକି ଆସିକି ଆକ୍ଟିଂ କରିବାଟା ସେ ଟାଇମରେ ଗୋଟେ ଟାବୁ ଥିଲା। ହୁଏତ ଆଜିକା ଡେଟ୍ରେ ଆମେ ପ୍ୟାରେଣ୍ଟସ୍ ହିସାବରେ ଆମ ପିଲାଙ୍କୁ କହିପାରିବୁ, କିନ୍ତୁ ସେ ସମୟରେ ଇଟ୍ ୱାଜ୍ ରିଏଲି ଭେରି ଷ୍ଟ୍ରଗଲ ଆଣ୍ଡ ଆଇ ଏମ୍ ଭେରି ସରି। ମୁଁ ଷ୍ଟ୍ରଗଲକୁ ଯଦି ଫେସ୍ କରିଦେଇଥାନ୍ତି ଆଜି ହୁଏତ ଲୋକେ ମତେ ବଡ ପର୍ଦ୍ଦାରେ ଦେଖିଥାନ୍ତି।
2: ନିଶ୍ଚୟ ସାର୍, ଆପଣ କହିଲେ ଆପଣ ସ୍କୁଲରେ ପଢିଲା ବେଳେ ଡଗର ରୋଲ କରିଥିଲେ ଏବଂ ବହୁତ ପ୍ରଶଂସା ମଧ୍ୟ ସାଉଁଟିଥିଲେ।
3: ଆଜ୍ଞା, ଆଜି ବି ମତେ ମୋ ନାଁରେ କେହି ଚିହ୍ନି ନାହାନ୍ତି ବାଲିମେଳାରେ, ଡଗର ନାଁରେ ସମସ୍ତେ ମତେ ଚିହ୍ନିଛନ୍ତି।
2: ବହୁତ ସୁନ୍ଦର। ଯେତେବେଳେ ଡାକ୍ତର କାମ କରୁଛନ୍ତି, ଡାକ୍ତର ପରି ଗୋଟେ ସମାଜର ଗୋଟେ ବହୁତ ବ୍ୟସ୍ତ ଜୀବନ,
3: ବହୁତ ରେସ୍ପନ୍ସିବଲ, ଆକ୍ଚୁଆଲି ଗୋଟେ ଡକ୍ଟର ଜୀବନକୁ ବୁଝିବାଟା ବଡ କଷ୍ଟ। ଆପଣ ସାଙ୍ଗସାଥୀ ମାନଙ୍କୁ ସମୟ ଦେଇପାରିବେ ନାହିଁ, ଆପଣ ପ୍ରୋଗ୍ରାମ ଫଙ୍କସନ କୁ ସମୟ ଦେଇପାରିବେ ନାହିଁ।
2: ଏଇ ବ୍ୟସ୍ତବହୁଳ ଜୀବନ ଭିତରେ ବି ଆପଣ ସମୟ କେମିତି ବାହାର କରନ୍ତି ଆପଣଙ୍କର ଏଇ ସଉକ ଟିକୁ, ଏଇ ନିଶାଟିକୁ ପୂରଣ କରିବା ପାଇଁ?
3: ବହୁତ କଷ୍ଟ ବାହାର କରିବା, କିନ୍ତୁ ମୁଁ ଧନ୍ୟବାଦ।

0: ବହୁତ ସାରା ଲୋକ ଯିଏକି ବୀରେନ ପଟ୍ଟନାୟକ ଯିଏକି ଏଇ ଜଣେ ମାନେ ସ୍ୱର ଘୁଙ୍ଗର କରିଛନ୍ତି, ସିଏ ମୋ ପାଇଁ ଅପେକ୍ଷା କରନ୍ତି ରାତି 10 ପରେ କି ସାର୍ ଆସିବେ ଗୀତ ଗାଇବେ ବୋଲି। ତ ସେଇଭଳିଆ ଲୋକଙ୍କ ପାଇଁ ଆକ୍ଚୁଆଲି ମୋର ଜିନିଷ ପରିପୃଷ୍ଟ ହେଇଛି। ଆଉ ଜଣେ ଫିଲ୍ମ ଡାଇରେକ୍ଟର ଅଛନ୍ତି ଯିଏ ହେଉଛନ୍ତି ଗୋପାଳ ପଟ୍ଟନାୟକ, ସିଏ ବି ସେମିତି ମତେ ରାତି ଅଧା ପର୍ଯ୍ୟନ୍ତ ଯଦି ଥିବେ ଯେ ଆପଣ ଆସନ୍ତୁ ଡବିଂ ଦେବେ ବୋଲିକି, ସିଏ ନ ଖାଇ ନ ପିଇକି ରାତି 10:30-11 ପର୍ଯ୍ୟନ୍ତ ମତେ ୱେଟ୍ କରନ୍ତି। ତ ସେଇଭଳିଆ କିଛି ସହଜ ଲୋକଙ୍କ ପାଇଁ ବୋଲିକି ମୁଁ କିଛି ସମୟ ବାହାର କରିକି ଏଇ ଜିନିଷରେ କିଛି ଆଗକୁ ବଢିବା ପାଇଁ ସକ୍ଷମ ହେଇଛି।
1: ଏମିତି କିଛି ସ୍ମୃତି ତାହେଲେ ଆପଣଙ୍କର ରହିଥିବ ନିଶ୍ଚୟ, ଯେ ଆପଣ ଏପଟେ ରୋଗୀଙ୍କ ଭିଡ ଭିତରେ ବ୍ୟସ୍ତତା ଭିତରେ ରହିଥିବେ, ସେପଟେ ସମସ୍ତେ ଅପେକ୍ଷା କରିଥିବେ, ଏପଟେ ଖାଇବା ପାଇଁ ମଧ୍ୟ ଘରେ ପତ୍ନୀ ଅପେକ୍ଷା କରିଥିବେ, ତ ଏମିତି କିଛି ସ୍ମୃତି ଆମର ରହିଛି?
0: ହଁ, ସେମିତି ତ ବହୁତ ରହିଛି। ଆକ୍ଚୁଆଲି ମୋ ୱାଇଫ ଇଜ୍ ଭେରି ସପୋର୍ଟିଭ। ମୁଁ ଆଜି କହୁଛି ଏଇଭଳିଆ ୱାଇଫ ପାଇଁ ବୋଲି ମୁଁ ଆଜି ଏଇ ଜିନିଷକୁ ଆସିପାରିଛି, କାହିଁକି ସିଏ ଯେତେବେଳେ ଜାଣନ୍ତି ଯେ ମୁଁ ଯାଉଛି ସ୍ୱର ଘୁଙ୍ଗର କି ମୁଁ ଯାଉଛି ଫିଲ୍ମ ସୁଟିଂ ପାଇଁ, ସିଏ ମତେ ଫୋନ କରନ୍ତି ଗୋଟେ ଥର, ମୁଁ ତାଙ୍କୁ କହିଦିଏ ମୁଁ ଯାଇଛି ବୋଲିକି। ତ ସେ କେବେ ବି କମ୍ପ୍ଲେନ୍ କରିନାହାନ୍ତି ଆକ୍ଚୁଆଲି। ସେଇଭଳିଆ ୱାଇଫ ପାଇକି ମୁଁ ସବୁ ଜିନିଷ ମେଣ୍ଟେନ୍ କରିପାରୁଛି।
1: ବହୁତ ସୁନ୍ଦର କଥା କହିଲେ ସାର୍। ଆମ ପ୍ରୋଗ୍ରାମ ଶୁଣୁଥିବେ ଯଦି ଆପଣଙ୍କର ପତ୍ନୀ, ନିଶ୍ଚିତ ଭାବରେ ସେ ଗ୍ରେଟଫୁଲ ଅନୁଭବ କରିବେ।
0: ଯଦି ମୁଁ ଆପଣଙ୍କୁ କହୁଛି ଭଉଣୀ, ମାନେ 70-80% ବାହାର କାମ ସିଏ ନିଜେ ସମ୍ଭାଳନ୍ତି, ମତେ ଟେନସନ୍ ଦିଅନ୍ତି ନାହିଁ, ସେଟା ଗୋଟେ ତାଙ୍କର ବହୁତ ବଡ ଗୁଣ। ସି ଇଜ୍ ଭେରି ସପୋର୍ଟିଭ।
1: ତାହେଲେ ଆପଣଙ୍କ ପତ୍ନୀଙ୍କ ପାଇଁ କିଛି ଗୋଟେ ଗୀତ ଆଜି ଡେଡିକେଟ୍ କରନ୍ତୁ, କଣ ଗାଇବେ?
0: ବହୁତ ସାରା ଗୀତ ଅଛି ପତ୍ନୀଙ୍କ ପାଇଁ ଡେଡିକେଟେଡ଼।

0: ଏପରି ତାଙ୍କୁ ମୁଁ ଡେଡିକେଟ୍ କରୁଛି।
1: ସତରେ ପତି ପତ୍ନୀର ସମ୍ପର୍କ ହିଁ ଗୋଟେ ନିଆର ସମ୍ପର୍କ
2: ନାଇଁ, ସମସ୍ତେ କହନ୍ତି ଗୋଟେ ହଜବେଣ୍ଡ ର ଆଗକୁ ବଢିବା ପାଇଁ ପଛରେ ପତ୍ନୀର ହାତ ଥାଏ, କିନ୍ତୁ ମୁଁ କହିବି ସେଟା ଭୁଲ। ମୋ ପତ୍ନୀର ମୋ ସାଇଡ୍ରେ ହିଁ ହାତ ଥିଲା, ମୋ ସାଇଡ୍ ଦେଇକି ସେ ଚାଲିଛି। ମୁଁ ଯେତେବେଳେ ଯୋଉ ଷ୍ଟେଜ୍ ପ୍ରୋଗ୍ରାମ କରେ ଯେତେ ରାତି ହୁଏ ସିଏ ଥାଏ। ବିରେନ ଭାଇଙ୍କ ପାଇଁ ବୋଲିକି ମୁଁ ବହୁତ ସାରା ଷ୍ଟେଜ୍ ପ୍ରୋଗ୍ରାମ କରିଛି, ଗୀତ ପ୍ରୋଗ୍ରାମ କରିଛି, କିନ୍ତୁ ଆଇ ଅଲୱେଜ୍ ୱାଣ୍ଟେଡ୍ କି ମାଇ ୱାଇଫ୍ ସୁଡ୍ ବି ଦେୟାର ଆଣ୍ଡ ସିଏ ସବୁବେଳେ ଥିବ ଲାଷ୍ଟ ପର୍ଯ୍ୟନ୍ତ।
1: ଷ୍ଟେଜ୍ ପ୍ରୋଗ୍ରାମ କଥା କହିଲେ, ଯେତେବେଳେ ପ୍ରଥମେ ଯେତେବେଳେ ଷ୍ଟେଜ୍ ଚଢିଲେ ଆପଣଙ୍କ ଅନୁଭବ ହେଇଥିଲା, ମାନେ ପିଲାବେଳେ ତ ଅଲଗା କଥା, ତାପରେ ଆପଣ ଯେତେବେଳେ ବହୁତ ଦିନ ପରେ ଛାଡିକିରି ପୁଣି ଆଉଥରେ ଷ୍ଟେଜ୍ କୁ ଚଢିଲେ, ଫାର୍ଷ୍ଟ କେମିତି ଅନୁଭବ କରିଥିଲେ?
2: ଷ୍ଟେଜ୍ ମୁଁ ଭାବେ ଇଟ୍ ଇଜ୍ ଏ ରେସ୍ପେକ୍ଟ। ମୁଁ ସବୁବେଳେ ଚେଷ୍ଟା କରେ ଜୋତା ନ ପିନ୍ଧିକି ଷ୍ଟେଜ୍ରେ ଚଢିବା ପାଇଁ, କାହିଁକି ଏଇଟା ଗୋଟେ ରେସ୍ପେକ୍ଟ, ଏଇଟା ଗୋଟେ ମାନେ ଅଲଗା ଗୋଟେ ପୂଜା। ସବୁବେଳେ ଭାବେ ଯେକୌଣସି କଳା ହଉଛି ଗୋଟେ ପୂଜା, ଆଉ ଷ୍ଟେଜ୍ ହଉଛି ଆମର ଦେବୀ। ଆକ୍ଚୁଆଲି ମୋର ଷ୍ଟେଜ୍ ଫିୟର ଛୋଟବେଳୁ ନଥିଲା କି ଏବେ ବି ନାହିଁ, କିନ୍ତୁ ଯେତେବେଳେ ଫାର୍ଷ୍ଟ ଗୀତ ମୁଁ ଷ୍ଟେଜ୍ରେ ଗାଇଥିଲି ଏଇଠି ଆମର ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀର ସେ ଗୀତଟା, ମୋତେ ଷ୍ଟେଜ୍ ଫିୟର କିଛି ନଥିଲା, ବଟ୍ ଗୋଟେ ଅଲଗା ଲାଗୁଥିଲା। ହଁ, ଆଜିକା ଡେଟ୍ରେ ମୁଁ ଏତେ ବୟସରେ ଗୀତ ଗାଇପାରୁଛି ବୋଲି ମୋତେ ଗୋଟେ ଖୁସି ଗୋଟେ ମେହସୁସ୍ ହଉଥିଲା। ମୁଁ ସବୁବେଳେ ଷ୍ଟେଜ୍ରେ କହେ ଯେ ମୁଁ ତ ଅକ୍ଷମାନ୍ତି ପରିକା ହେଇପାରିବିନି, କାହିଁକି ଇଜ୍ ଏ ଲିଜେଣ୍ଡ ପର୍ସନ୍। ମୁଁ ମୋ ହିସାବରେ ଭାବୁଛି ପ୍ଲିଜ୍ ୟୁ ଆକ୍ସେପ୍ଟ ଇଟ୍ ବୋଲି ମୁଁ ଅଡିଅନ୍ସକୁ ସବୁବେଳେ ରିକ୍ୱେଷ୍ଟ କରେ।
1: ଏବେ ଗୋଟେ ଗୀତ ଟିକେ ଶୁଣିବା,
2: କୋଉ ଗୀତ ଗାଇଛି
1: ଆପଣଙ୍କ ମନ ପସନ୍ଦର ଯେକୌଣସି ଗୋଟେ ଗୀତ?
2: ଗୋଟେ ଭଜନ ଗାଉଛି, ଜଗନ୍ନାଥଙ୍କ ରଥଯାତ୍ରା ଅଛି, ସେଥିପାଇଁ ଗୋଟେ ଭଜନ ଗାଇବା ପାଇଁ ମୁଁ ଚେଷ୍ଟା କରୁଛି। ସୁଭାଷ ଦାସଙ୍କର ଏଇ ଗୀତ, ତୁମ ବିନା ଜଗନ୍ନାଥ କିଛି ଆଉ ନାହିଁ ବୋଲି ବିକଳ୍ପ ବ୍ୟବସ୍ଥା, ଏତେ ଦୁଃଖ ପରେ ତୁମ ଠାରେ ରଖିଛି ଜଗନ୍ନାଥ ଗୀତଟା ମତେ ବହୁତ ଭଲ ଲାଗେ। ତ ଆକ୍ଚୁଆଲି ଷ୍ଟେଜ୍ ଫିୟର ମତେ କେବେ ବି ନଥିଲା। ଯେତେବେଳେ ଫିଲ୍ମ ସୁଟିଂ ହେଲା ତ ସେତେବେଳେ ମତେ ବହୁତ ସାରା ଜିନିଷ ଶିଖିବାକୁ ପଡିଲା, କାହିଁକି ଆଗରୁ ମୁଁ ବହୁତ ସାରା ଡ୍ରାମା କରିଛି, ଯାତ୍ରା କରିଛି, ସବୁ କରିଛି, ମାତ୍ର ଫିଲ୍ମ ସୁଟିଂ ଜିନିଷ ଦାଟ ଇଜ୍ ସମଥିଙ୍ଗ ଡିଫରେଣ୍ଟ।
1: ଷ୍ଟେଜ୍ରେ ଅଭିନୟ କରିବା ଆଉ ଫିଲ୍ମରେ ଅଭିନୟ କରିବା ଭିତରେ କଣ
2: ବହୁତ ଡିଫରେଣ୍ଟ? ଷ୍ଟେଜ୍ରେ ହଉଛି କଣ ଲାଇଫ, ଆପଣ ଯାହା କହିଗଲେ ସେଟା ହଉଛି ବେଦରକାର, ଯାହା କରିଗଲେ ସେଟା ସରିଲା, କିନ୍ତୁ ଫିଲ୍ମରେ ସେମିତି ହବନି। ଫିଲ୍ମରେ ସବୁ ମାନେ କାଲକୁଲେଟେଡ୍, ଆପଣ କୋଉ ପୋଜିସନରେ ଛିଡା ହେବେ, କୋଉ ପୋଜିସନରେ ଡାଇଲଗ୍ ଡେଲିଭରି କରିବେ, କେମିତି ଫେସିଆଲ ଏକ୍ସପ୍ରେସନ କରିବେ, ଏଣ୍ଡ ସେଇଟା କଣ ଆପଣଙ୍କର 10 ଥର 15 ଥର ରିଟେକ୍ କରା, ତ ସେଠି କଣ ହବ ମାନେ ଗୋଟେ ସେଣ୍ଟେନ୍ସ କୁ ଯେତେବେଳେ 10 ଥର 15 ଥର ଆପଣ ରିଟେକ୍ କରୁଛନ୍ତି ବା ଟେକ୍ ନଉଛନ୍ତି, କ୍ଲୋଜ୍ ଅପ୍ ରେ ନିଆ ହବ, ଦୂରରୁ ନିଆ ହବ, ମିଡିଲ୍ ରୁ ନିଆ ହବ,

0: ସେତେବେଳେ ୟୁ ମେ ଫିଲ୍ ବୋର୍ ସେମ୍ ମଡୁଲେସନ୍ ସେମ୍ ଆସ୍ପିରେସନ୍ ସହିତ ଏଇଟା କରିବାକୁ ପଡିବ,
1: କିନ୍ତୁ ସେତିକି ଜିଲ୍ ଖାଇକି ହିଁ କହିବାକୁ ପଡୁଥିବ ପ୍ରତିଥର,
0: ସେତିକି ଜିଲ୍ ଖାଇକି କରିବାକୁ ପଡିବ, କାହିଁକି ଏଇଟା ହଉଛି ଫିଲ୍ମ। ଆପଣ ଯେତେପର୍ଯ୍ୟନ୍ତ ଠିକ୍ ଟେକ୍ ନ ମିଳୁଛି ସେତେପର୍ଯ୍ୟନ୍ତ ଡାଇରେକ୍ଟର କଟ୍ କରିବ। ଆପଣଙ୍କର ଯଦି ଗୋଟେ ଷ୍ଟେଜ୍ ଡ୍ରାମା ଯଦି ଆପଣଙ୍କ 2-3 ଘଣ୍ଟା ଭିତରେ ସରିଯାଉଛି, ଫିଲ୍ମ ତ ଆପଣଙ୍କୁ ଗୋଟେ 1 ଇୟର୍ ଲାଗିବ। ପ୍ରତି ଷ୍ଟେପ୍ରେ ଏକଦମ ପିନ୍ ପଏଣ୍ଟେଡ୍ ପାର୍ଟିକୁଲାର ଟେକ୍ ସେମାନଙ୍କୁ ନେଇକି ସେମାନେ ତାପରେ ଏଡିଟିଂ କରିବେ।
1: କେବେଠାରୁ ଏଇ ଚଳଚ୍ଚିତ୍ର ଜଗତରେ ପାଦ ଦେଇଛନ୍ତି?
0: ବେଶୀ ବର୍ଷ ନାହିଁ ଆଜ୍ଞା, କାହିଁକି ପ୍ରଥମତଃ ପ୍ରଫେସନ ଫ୍ୟାମିଲି ଏସବୁ ମୋତେ ଦେଖିବାକୁ ପଡୁଥିଲା, ତ ଆସ୍ତେ ଆସ୍ତେ ଫ୍ରି ହେଇକି ଏବେ ଭାବନ୍ତୁ 2 ବର୍ଷ ହେଲା ମୁଁ ଏ ଭିତରେ ଏଣ୍ଟ୍ରି କରିଛି।
1: ଏଇ 2 ବର୍ଷ ଭିତରେ ଆପଣ କେତୋଟି ଚଳଚ୍ଚିତ୍ର କରିଛନ୍ତି?
0: 2 ବର୍ଷ ଭିତରେ ମୁଁ 4ଟା ଚଳଚ୍ଚିତ୍ର କରିଛି, ଯୋଉଟା କି ରିଲିଜ ହେଇଯାଇଛି, ଆଉ ଯୋଉଟା ମୋର ମେନ୍ ରୋଲ ଯୋଉଟା ଅଛି ପଞ୍ଚମ ଇଏଟା, ସେଟା ଏବେ ଫିଲ୍ମ ସୁଟିଂ ସରିନାହିଁ।
1: ତ ଆପଣଙ୍କ ପ୍ରଥମ ଫିଲ୍ମ କଣ ଥିଲା?
0: ମୋର ପ୍ରଥମ ଫିଲ୍ମ ଥିଲା ବଜରଙ୍ଗ କ୍ରିଏସନ ର ଜୟ ଜଗନ୍ନାଥ। ଆକ୍ଚୁଆଲି ଏମିତି ହେଲା, ଗୋପାଳ ପଟ୍ଟନାୟକ ୱାଇଫ୍ ଯିଏ ହେଉଛନ୍ତି ଅରୁଣା ପଟ୍ଟନାୟକ, ସିଏ ଥରେ ମୋ କ୍ଲିନିକ୍ ଆସିଥିଲେ ଦାନ୍ତ ଟ୍ରିଟମେଣ୍ଟ କରିବାକୁ। ତ ମୁଁ ଏମିତି ପଚାରିଲି, ମ୍ୟାଡମ ଆପଣ କଣ କରୁଛନ୍ତି ପ୍ରଫେସନ? ଆପଣ ନା ମୁଁ ଫିଲ୍ମ କରୁଛୁ। ନା ଜୟପୁରରେ ଆପଣ ଫିଲ୍ମ କରୁଛନ୍ତି? କି ଫିଲ୍ମ କରୁଛନ୍ତି ଆପଣ? ନାଇଁ ଆମେ ସବୁ ସର୍ଟ ଫିଲ୍ମ କରୁଛୁ, ମୁଁ ଆଉ ମୋ ହଜବେଣ୍ଡ ମିଶିକି କରୁଛନ୍ତି। ତ ସେଇଠୁ ମୋର ପୁରୁଣା ଯୋଉ କଳାଟା ଥିଲା ସେଟା ବାହାର ଲାଷ୍ଟଟା। ମ୍ୟାଡମ ମୁଁ ଯଦି ଫିଲ୍ମରେ ଆପଣଙ୍କର କାମ କରିବା ପାଇଁ ଚାହିଁବି ମତେ ଚାନ୍ସ ଦେବେ କି? ମ୍ୟାଡମ ବହୁତ ଖୁସି ହେଇଗଲା, ଆରେ ସାର୍ ଆପଣ ଆକ୍ଟିଂ କରୁଛନ୍ତି କି? ମୁଁ ନା ବହୁତ ଦିନ ହେଲା ଛାଡିଦେଇଛି, ଏବେ କରିବା ପାଇଁ ଚାହୁଁଛି, ଇଚ୍ଛା ହଉଛି। ଆପଣ ହଁ ଡେଫିନେଟଲି ଦେବୁ। ତାପରେ ବଜରଙ୍ଗ କ୍ରିଏସନ ଗୋଟେ ପ୍ରୋଗ୍ରାମ ହେଇଥିଲା ଏଇଠି ଆମର ଜ୍ୟୋତି କଲ୍ୟାଣ ମଣ୍ଡପରେ, ସେଠି ମତେ ସେମାନେ ଡାକି ଗୋଟେ ସମ୍ମାନିତ କରିଥିଲେ ଡକ୍ଟର ହିସାବରେ। ତାପରେ ଗୋପାଳ ପଟ୍ଟନାୟକ ଯିଏ ତାଙ୍କର ଡାଇରେକ୍ଟର ପ୍ରଡ୍ୟୁସର ବଜରଙ୍ଗ କ୍ରିଏସନ ର, ସିଏ ମତେ ଗୋଟେ ଜୟ ଜଗନ୍ନାଥ ଫିଲ୍ମ ସାର ଆମେ କରୁଛୁ, ଆପଣ ସେଠି ଗୋଟେ ଡକ୍ଟର ରୋଲ କରିପାରିବେ କି ବୋଲି କହିଲେ। ମୁଁ ହଁ ସାର ମୁଁ ଚେଷ୍ଟା କରିବି କହିଲି, ଆଉ ସେ ରୋଲଟା ବହୁତ ବଢିଆ, ଛୋଟ ରୋଲ ଥିଲା, ମୁଁ ଆଗରୁ ସବୁ ଛୋଟ ଛୋଟ ରୋଲ କରୁଥିଲି। ଜୟ ଜଗନ୍ନାଥ ପରେ ମୁଁ ତାପରେ କଲି ଆପଣଙ୍କର ପ୍ରତିଶୋଧ ବୋଲି ତାଙ୍କର ଗୋଟେ ଫିଲ୍ମ, ତାପରେ ମୁଁ କଲି ଅନୁଭବ, ତାପରେ ଆଉ ଗୋଟେ ରହସ୍ୟ ବୋଲି ଗୋଟେ ଫିଲ୍ମ କଲି, ତାପରେ ଏବେ ଯୋଉ ଫିଲ୍ମ କରୁଛି ଏଇଟା ହଉଛି ଆପଣଙ୍କର ସମୟ ବୋଲି ଏ ଫିଲ୍ମଟା, ଏଥିରେ ଆକ୍ଚୁଆଲି ମୁଁ ଲିଡ୍ ରୋଲ୍ ରେ କାମ କରୁଛି। ସେ ଜାଣିଛନ୍ତି ଯେ ମତେ 15 ଦିନ ଆଗରୁ ଡେଟ୍ ନବାକୁ ପଡିବ, ମୁଁ ତାଙ୍କୁ କହିଛି, କାହିଁକି ପୁରା ଦିନ ବି ମତେ ଆବସେଣ୍ଟ ରହିବାକୁ ପଡେ, ମୋର ପ୍ରଫେସନ କୁ ବାଧା ନ ହବା ପାଇଁ ବୋଲିକି 15 ଦିନ ଆଗରୁ ମତେ ଟାଇମ୍ ଦିଅନ୍ତି, ତାର ଆପଣ କୋଉ କୋଉ ଡେଟ୍ରେ ଦେଇପାରିବେ ଟାଇମ୍ କହିଲି। ସେ ମୋ ଡେଟ୍ ଶୁଣନ୍ତୁ, ସେଇ ଜିନିଷ ଯୋଉ ସେମାନେ କରୁଛନ୍ତି ମୁଁ ଆକ୍ଚୁଆଲି ରିଏଲି ଭେରି ଗ୍ରେଟଫୁଲ। ମୋ ପାଇଁ ଧରିକି ସେମାନେ ଟାଇମ୍ ସେଠି, ମାନେ ଦେଖନ୍ତୁ ଫିଲ୍ମରେ ବହୁତ ସାରା ଜିନିଷ ରହୁଛି, ଡାଇରେକ୍ଟର ରହିବାର ଅଛି, ପ୍ରଡ୍ୟୁସର ରହିବାର ଅଛି, କ୍ୟାମେରାମ୍ୟାନ୍ ରହିବାର ଅଛି, ତାପରେ ଲାଇଟ୍ ବୟ ରହିବାର ଅଛି, ଏମାନେ ସମସ୍ତଙ୍କୁ ଗୋଟେ ମାନେ କୋଡିନେଟ୍ କରିକି କରିବାଟା ଇଟ୍ ଭେରି ଡିଫିକଲ୍ଟ ଆକ୍ଚୁଆଲି। କିନ୍ତୁ ଗୋପାଳ ପଟ୍ଟନାୟକଙ୍କୁ ବହୁତ ଧନ୍ୟବାଦ ମୁଁ ଦେବା ପାଇଁ ଚାହୁଁଛି, କାହିଁକି ଏତେ ବର୍ଷ ହେଲାଣି ସେ ଫିଲ୍ମ କରୁଛନ୍ତି, ସେ ପାଖାପାଖି 35-40 ଫିଲ୍ମ କରିସାରିଲେଣି ଅଲରେଡି, ତେଲୁଗୁରେ ବି କରୁଛନ୍ତି, ହିନ୍ଦୀରେ ବି କରୁଛନ୍ତି, ଓଡ଼ିଆରେ ବି କରୁଛନ୍ତି। ସେ 15 ଦିନ ଆଗରୁ ମତେ ଟାଇମ୍ କୁହନ୍ତି, ମୁଁ ସେଇ ହିସାବରେ ମୋର କ୍ଲିନିକ୍ର ସିଡ୍ୟୁଲ୍ ସବୁ ମ୍ୟାନେଜ୍ କରିକି ମୁଁ ଯାଇ କରୁଛି। ଏବେ ଗୋଟେ ଫିଲ୍ମ ମୋର ରିଲିଜ୍ ହବ, ସୁଟିଂ ସରିନାହିଁ ଆହୁରି, କାହିଁକି ମୋ ଫାଦର ଏକ୍ସପାୟାର୍ଡ ହେଇଗଲା, ବହୁତ ସାରା ଏପଟସେପଟ ହେଇଯାଇଛି। ସମୟ ବୋଲି ଫିଲ୍ମ ଯୋଉଥିରେ କି ମୁଁ ଲିଡ୍ ରୋଲ୍ କରୁଛି, ମାନେ ଅଧିକା ସମୟ ମୁଁ ସେ ଫିଲ୍ମ ପାଇଁ, ଆଉ ଏ ଫିଲ୍ମଟା ମତେ ଲାଗୁଛି ବହୁତ ସୁପର ହିଟ୍ ହବ, ଖାଲି ଓଡ଼ିଶା ନାହିଁ, ନ୍ୟାସନାଲ ଇଣ୍ଟରନ୍ୟାସନାଲ ଡେଫିନେଟଲି ଆୱାର୍ଡ ପାଇବ ମତେ ଯାହା ଲାଗୁଛି।
1: ଆପଣଙ୍କର ଏଇ ସ୍ୱପ୍ନ ନିଶ୍ଚିତ ସାକାର ହବାର ଆମେ କାମନା କରୁଛୁ, କେମିତି ଲାଗେ ସେଇ ଚରିତ୍ର ଅଭିନୟ କଲାବେଳେ?
0: ମତେ ଅଭିନୟ ତ ବହୁତ ଭଲ ଲାଗେ ଛୁଆବେଳୁ, ମାନେ ସେଟା ହଉଛି ଯୋଉଟା କହନ୍ତି ଇଂଲିଶରେ, ମତେ ଆକ୍ଟିଂ କରିବା ପାଇଁ ବହୁତ ଭଲ ଲାଗେ, ଆଉ ମୁଁ ଆକ୍ଟିଂ ପାଇଁ କିଛି ବି କରିପାରିବି, ତ ବହୁତ ଭଲ ଲାଗୁଛି, ଆଉ ବହୁତ ବଢିଆ ହବ ସେ ଫିଲ୍ମ, ଆପଣ ମାନେ ସମସ୍ତେ ଦେଖନ୍ତୁ, ବହୁତ ବଢିଆ ଥିମ୍ ଅଛି, ବହୁତ ବଢିଆ ସ୍କ୍ରିପ୍ଟ ଅଛି, ଡାଇରେକ୍ସନ ଏକଦମ ବହୁତ ବଢିଆ, ଫାଷ୍ଟ କ୍ଲାସ ଫଟୋଗ୍ରାଫି ଏକଦମ, ମାନେ ମତେ ତ ବହୁତ ଭଲ
1: ଲାଗୁଛି। ଡାଇଲଗ ଶୁଣିନବା?
0: ଡାଇଲଗ ତ ମୋର ଜମା ମନେ ରୁହେନି, ରହସ୍ୟ ଗୋଟେ ଡାଇଲଗ ମୁଁ କହୁଛି, ସେଇଠି ମୁଁ ଗୋଟେ ବଡ ଭାଇ ରୋଲ କରୁଛି, ମୋର ଭଉଣୀ ଘରକୁ ମୁଁ ଯାଇଛି, ଆଉ ଭଉଣୀର ଝିଅକୁ କିଡନାପର ମାନେ କିଡନାପ କରିଦେଇଥିଲେ ଫର ସମଥିଙ୍ଗ ଏଲ୍ସ, ପଇସା ପାଇଁ କି ଇଏ ପାଇଁ, ତ ମୁଁ ସେଠି ଭଉଣୀ ଘରେ ପହଞ୍ଚାଇବ, ସେ ଭାଇ ନମସ୍କାର ଇଏ ସେ ସବୁ କହିଲା ପରେ, ଆରେ ତମମାନେ କେମିତି ଅଛ, କଣ ହେଇଛି ତମର, ମୋ ପାଇଁ ଦୁଃଖ ହେଇଛି, ମୋ ଜୋଇକି ପଚାରୁଛି, ଆରେ ବାବୁ ତମେ କୁହ କଣ ପାଇଁ ବ୍ୟତିବ୍ୟସ୍ତ ହଉଛ, ମତେ କାହିଁକି ଜଣଉନ, କଣ ପାଇଁ ମତେ ଜଣଉନ, କଣ ହେଇଛି, ମୁଁ ବି ତ ତମ ନିଜର ଲୋକ ନା, ମୁଁ ତ ତମକୁ କିଛି ସାହାଯ୍ୟ କରିପାରିବି, କିଛି ନହେଲେ ତ ମୁଁ କିଛି ତମକୁ ମୋରାଲ ଆଶୀର୍ବାଦ ଦେଇପାରିବି, ତ ମତେ କହୁନ କଣ ପାଇଁ। ତ ତାପରେ ସେମାନେ ମତେ କହିଛନ୍ତି ଷ୍ଟୋରି, ଏଠି କେମିତି ହେଲା, ଏଠି କିଛି ଗୋଟେ ଚକ୍ରାନ୍ତ ଅଛି ନିଶ୍ଚୟ ଜଣା ପଡୁଛି, ନହେଲେ ତମମାନଙ୍କ ଏଇସବୁ ଜିନିଷ ମାନେ ମୁଁ କିଛି ବୁଝିପାରୁନି, ଆରେ ମୋ ଝିଅ ଗଲା କୁଆଡେ, ଆରେ ମୋ ଝିଅ କୁଆଡେ ଗଲା, ତାକୁ ଡାକ ଭାଇନା ଭିତରେ ଅଛି, ତାକୁ ଡାକ ଡାକ ଡାକ ମୁଁ ଦେଖିବାକୁ ଚାହୁଁଛି, ସେ ଆସୁଛି, ଆରେ ମା ତୁ ଭଲ ଅଛୁ? ହଁ ମୁଁ ଭଲ ଅଛି ମାମୁଁ, ତତେ କଣ ହେଇଛି ମାମୁଁ, ମତେ ଆମକୁ ଆମକୁ ଲୋକ ନେଇକି ଏମିତି ଏମିତି କଲେ କିଡନାପ କଲେ,

0: ଆରେ ତୁ କିଛି ଡର ନା, ମୁଁ ଅଛି ତୋ ସାଙ୍ଗରେ, ମୁଁ ଜାଣିନି, କିଛି ବ୍ୟସ୍ତ ହବ ନାହିଁ, କିଛି ଅସୁବିଧା ହବ ନାହିଁ। ଆଉ ଶୁଣ, ତମେ ଗୋଟେ କାମ କର, ତମେ ସମସ୍ତେ ଆମ ହଉକୁ ପଳେଇ ଆସ କିଛି ଦିନ ପାଇଁ। ସେଠି ରହିଲେ ତମ ମନ ସ୍ଥିର ରହିବ, ମନ ଖୁସି ହବ, ତାପରେ ଯାହା କରିବା କଥା ମୁଁ କରିବି, ତମେ କିଛି ଚିନ୍ତା କର।
1: ବହୁତ ସୁନ୍ଦର ଭାବରେ ଆଶ୍ୱାସନା ଦେଇଛନ୍ତି। ଯେତେବେଳେ ଫିଲ୍ମ ସୁଟିଂ ହୁଏ ଆପଣଙ୍କ ବାହାରକୁ ଯିବାକୁ ପଡୁଥାଏ,
0: ଆଜ୍ଞା,
1: ବାହାରକୁ ଯେତେବେଳେ ଯାଆନ୍ତି ସବୁ ଆପଣଙ୍କର କୋ ଆର୍ଟିଷ୍ଟ ମାନଙ୍କ ସହିତ ମିଶିକି କାମ କରନ୍ତି, ତ ବିଶେଷ କରି କେଉଁ ଗୁଡିକୁ ଅଧିକ ଧ୍ୟାନ ଦେବାକୁ ପଡେ?
0: ଦେଖନ୍ତୁ, ଆଇ ଏମ୍ ଭେରି ହାର୍ଟଲି ଆଣ୍ଡ ଆଇ ଏମ୍ ଭେରି ଫ୍ରେଣ୍ଡ। ମୁଁ ଯେତେବେଳେ କ୍ଲିନିକ ରେ ଥାଏ ସେତେବେଳେ ହିଁ ମୁଁ ଡକ୍ଟର, ମୁଁ କ୍ଲିନିକ ବାହାରି ପଡେ, ଲୋକମାନେ ଜାଣିଥିବେ ମୁଁ ସମସ୍ତଙ୍କୁ କହିଛି ଆଇ ଏମ୍ ନଟ୍ ଏ ଡକ୍ଟର। ଇଭିନ୍ ଯେତେବେଳେ ପେସେଣ୍ଟ ଆସନ୍ତି ମୁଁ କ୍ଲିନିକ ରୁ ବାହାର ଥାଏ, ମୁଁ କହେ ଡକ୍ଟର ଆଜ୍ଞା ପଳେଇଲି, ଆଇ ଏମ୍ ଏ ଲେମେନ୍। ଯେତେବେଳେ ମୁଁ ସିଟ୍ ରେ ବସେ ସେତେବେଳେ ଆଇ ଏମ୍ ଏ ଡକ୍ଟର, ଆଇ ହାଭ୍ ଟୁ ଟ୍ରିଟ୍ ଦ ପେସେଣ୍ଟ। ଅନ୍ୟ ଟାଇମ୍ ରେ ଆଇ ଫିଲ୍, ସେଥିପାଇଁ ମତେ କିଛି ପ୍ରୋବ୍ଲେମ୍ ହୁଏନି। ମୋର କୋ ଆର୍ଟିଷ୍ଟ ହୁଅନ୍ତୁ, ସେ ଛୋଟ ପିଲା ଯାହା ହଉ, ସେଠି ଆଇ ଏମ୍ ନଟ୍ ଏ ଡକ୍ଟର, ଆଇ ଏମ୍ ଜଷ୍ଟ ଏ ଆକ୍ଟର। ତ ମୁଁ ସେଠି ସମସ୍ତଙ୍କ ସହିତ ବହୁତ ଭଲ ମେଣ୍ଟେନ୍ କରେ, ସମସ୍ତେ ମତେ ଭଲ ପାଆନ୍ତି, ଏସ୍ କର, ଏନ୍ଜୟ କର, ମୋ ପ୍ରଫେସନ୍ ରୁ ଛାଡିକି ଆସିକି ଏନ୍ଜୟ କରିବା ପାଇଁ। I like to enjoy my music and movie and acting.
1: Shooting ସ୍ଥାନକୁ ଆପଣଙ୍କର ପତ୍ନୀ ଯାଆନ୍ତି ନା ନାହିଁ?
0: ହଁ, ଯାଆନ୍ତି। ଗୋଟେ ପ୍ରଥମେ ଯେତେବେଳେ ଜୟ ଜଗନ୍ନାଥ ହେଇଥିଲେ ସେ ତ ବହୁତ ଖୁସିରେ ଯାଇଥିଲେ, କିନ୍ତୁ ସୁଟିଂ ଦେଖିଲା ପରେ ସେ ବୋର୍ ହେଇଗଲେ। ଫିଲ୍ମ ସୁଟିଂ ହିଁ ସେତିକି, ଆପଣ ଯଦି ଫିଲ୍ମ ସୁଟିଂ ଦେଖିବେ ବୋର୍ ହେଇଯିବେ, ଫିଲ୍ମ ଭଲ ଲାଗିବ, କିନ୍ତୁ ସୁଟିଂ ମୁଁ ଯେ କହିଲି ଗୋଟେ ସେଣ୍ଟେନ୍ସ କୁ 10 ଥର 15 ଥର ରିଟେକ୍ କରିବାଟା ନେଚୁରାଲି ୱିଲ୍ ବି ଗେଟିଂ ବୋର୍ଡ। ଆଉ ଯେତେବେଳେ ଆମେ ଆଉଟଡୋର ସୁଟିଂ କରୁ ଭଲ ସ୍ପଟରେ, ସେତେବେଳେ ମୋ ମିସେସ୍ ପିଲାମାନେ ସବୁ ଯାଆନ୍ତି, ଆମେ ସେଠି ଖାଇ ପିଇ ଆରେଞ୍ଜ କରୁ, ସେମାନେ ଯାଆନ୍ତି ଟିକେ ଫିଲ୍ମ ସୁଟିଂ ଦେଖନ୍ତି, ତାପରେ ଇଏ କରିକି ଆସନ୍ତି। ସେଠି
1: ଯେତେ ସବୁ ଅଭିନୟ କରିଛନ୍ତି, ପ୍ରତିଶୋଧ ହଉ, ଅନୁଭବ ହଉ, କି ଜୟ ଜଗନ୍ନାଥ ହେଉ, ଏଇ ସବୁ ଭିତରେ କୋଉ ଚରିତ୍ରଟି ଆପଣଙ୍କୁ ବେଶୀ ଭଲ ଲାଗିଛି?
0: ମୁଁ ଏବେ ଯୋଉ ଫିଲ୍ମ କରୁଛି ମତେ ସେଇ ଚରିତ୍ରଟି ବହୁତ ଭଲ ଲାଗୁଛି,
1: ସମୟର।
0: ସେଠି ଆକ୍ଚୁଆଲି ଚରିତ୍ର ମୋର ହଉଛି କଣ, ଆଇ ଏମ୍ ଏ ସୁଇଟ୍ ଭିଲେନ୍, ମୁଁ ଗୋପାଳ ପଟ୍ଟନାୟକ କହିଥିଲି, କାହିଁକି ମୋ ହିସାବରେ ଭିଲେନ୍ ରୋଲ୍ ଇଜ୍ ଦ ଭେରି ଡିଫିକଲ୍ଟ ରୋଲ୍ ଟୁ ପ୍ଲେ ଇନ୍ ଦି ମୁଭି। ମୁଁ ଜାଣିନି ଅନ୍ୟମାନଙ୍କର କଣ, ମୁଁ ଯାହା ଫିଲ୍ କରୁଛି, ଯଦି ଜଣେ ଭିଲେନ୍ ରୋଲ୍ କରିପାରିଲା, ଲୋକ ଯଦି ତା ଉପରେ ରାଗି ପାରିଲେ, ତାଠୁ ବଡ ଆକ୍ଟର କେହି ନାହାନ୍ତି। ତ ସେ ଚ୍ୟାଲେଞ୍ଜ ନେଇକି ମୋର ଗୋଟେ ଲାଇଫରେ ଥିଲା କି ମୁଁ ଗୋଟେ ଦିନ ଭିଲେନ୍ ନେବି। ମୁଁ ଆଗରୁ ସବୁବେଳେ ହିରୋ ରୋଲ୍ କରୁଥିଲି, ଛୋଟ ରୋଲ୍ କରୁଥିଲି, ମୋର ଇଭିନ୍ କଲେଜ ଡ୍ରାମା, ମୁଁ ମେଡିକାଲ ଡ୍ରାମାରେ ବି ବହୁତ ସାରା ଆୱାର୍ଡ ପାଇଛି। ଆଉ ଆମର ଯୋଉ ଗ୍ରେଟ୍ ଡାଇରେକ୍ଟର ସୁରେଶ ମିଶ୍ର, ସେ ବି ଡାଇରେକ୍ସନ୍ ଦିଅନ୍ତି ଡ୍ରାମାରେ, ଫିଲ୍ମରେ ନାହିଁ ଡ୍ରାମାରେ ଥିଲା, କିନ୍ତୁ ମୋର ଗୋଟେ ଡ୍ରିମ୍ ଥିଲା ଯେ ମୁଁ ଗୋଟେ ଭିଲେନ୍। ମୁଁ ଗୋପାଳ ପଟ୍ଟନାୟକ କହିଲି, ସାର୍ ମତେ ଗୋଟେ ଭିଲେନ୍ ରୋଲ୍ ଦିଅନ୍ତୁ, ଆଇ ୱାଣ୍ଟ ଟୁ ଟ୍ରାଏ ମାଇସେଲ୍ଫ, ମୁଁ କେମିତି କରିପାରୁ, ମତେ ନିଜକୁ ନିଜେ ଚ୍ୟାଲେଞ୍ଜ। ନା ହଉ ସାର୍ କହିକି ସେ ଏଇ ଫିଲ୍ମଟା ସ୍କ୍ରିପ୍ଟ ଆରମ୍ଭ କଲେ, ଯୋଉଠିକି ମୁଁ ସୁଇଟ୍ ଭିଲେନ୍ ହେଇଛି। ଆଉ ମତେ ନିଜକୁ ଭଲ ଲାଗୁଛି ଏଇ ରୋଲ୍ଟା ମୁଁ ଯୋଉ କରିପାରୁଛି, ସେଠି ମତେ ବହୁତ ଭଲ ଲାଗୁଛି। ଆଉ ଅନ୍ୟ ସବୁରେ ବହୁତ ଛୋଟ ଛୋଟ ରୋଲ୍, ମାନେ ମତେ ଟାଇମ୍ ନଥିଲା, ମୁଁ ଗୋଟେ ଓଳି ଯାଇକି ଇଏ କରିବି ସେ କରିବି ଏସବୁ ଯାକ ଥିଲା। ଆମର ଯେ ଗ୍ରେଟ୍ କମେଡିଆନ୍ ଟୁନା ଟଣ୍ଟନ୍, ତାଙ୍କ ସହିତ ବି ମୁଁ ରୋଲ୍ କରିଛି, ବଟ୍ ଭେରି ଫ୍ରି ମୋମେଣ୍ଟ। ଏବେ ଯୋଉ ପିକ୍ଚର ମୁଁ କରୁଛି ଯୋଉ ସମୟ, ସେ ସମୟରେ ମୋର ମେଜର ରୋଲ୍ ଅଛି, ଆଣ୍ଡ ମତେ ସେ ରୋଲ୍ଟା ବହୁତ ଭଲ।
1: ଯଦି ଆପତ୍ତି ନଥାଏ ତାହେଲେ ଆମକୁ ସେ ସମୟର କିଛି ଡାଇଲଗ୍ ଶୁଣେଇ ପାରିବେ?
0: ଆମର ତ ବହୁତ ସାରା ଡାଇଲଗ୍ ଅଛି, ଏଠି ରୋମାଣ୍ଟିକ ସିନ୍ ବି ଅଛି, ଆଜି ହିରୋ ହିସାବରେ, ତାପରେ ସେ ପୁଣି ଆଉ ଥରେ ଭିଲେନ୍ ହେଇଛି, ଭିଲେନ୍ ହେଇଛି,
1: ବେଶୀ ପସନ୍ଦ ଆସିଛି ସେଇ ଡାଇଲଗ୍।
0: ତୁ ମତେ ମାରିବା ପାଇଁ ବସିଥିଲୁ, ନେ ନେ ୟାର ଉପହାର, କେହି ଜାଣିବେନି, କେହି ଜାଣିବେନି ମୁଁ ତତେ ମାରିଛି ବୋଲି, ଜଗତ ଜାଣିବ ଏ ଲୋକ ସୁଇସାଇଡ୍ କରିଛି। ତୁ ଏତେ ସାହସ, ତୁ ମତେ ଧକ୍କା ଦବୁ, ମୋ କଲର କୁ ଟେକିବୁ, ଆଜି ତାର ଶକ୍ତି ପା, ଶକ୍ତି ପା, କେହି ପଚାରିବେନି, ଏମିତି ହନ୍ତ ସନ୍ତ ହେଇକି ମରିବୁ, କେହି ପଚାରିବେନି, କେହି ଜାଣିବେନି।
1: ବହୁତ ସୁନ୍ଦର, ମାନେ ବିଶ୍ୱାସ କରିହେଉନି ଏଇ ସେଇ ଡାକ୍ତର ରୂପସେବିଆ।
0: ଏଇଟା ଆକ୍ଟିଂ ମ୍ୟାଡମ, ଏଇଟା ଆକ୍ଟିଂ, ଆକ୍ଟିଂ ହଉଛି ସମଥିଂ ଡିଫରେଣ୍ଟ ଟୁ ଶୋ।
1: ଛୋଟ ରୋଲ୍ ଟିଏ ବି ଅଭିନୟ କରିବା ବେଳେ ଆପଣଙ୍କୁ କେମିତି ଅନୁଭବ ହେଇଛି ଯେ ମତେ ଛୋଟ?
0: ମୁଁ କେବେ ଛୋଟ ରୋଲ୍ ବଡ ରୋଲ୍ ଭାବିନି, କାହିଁକି ମ୍ୟାଡମ ଦେଖନ୍ତୁ, ବଡ ରୋଲ୍ କରିବା ପାଇଁ ଟାଇମ୍ ସାକ୍ରିଫାଇସ୍ କରିବାକୁ ପଡିବ, ମୁଁ ତ ଜାଣିଛି ସେଟା। ଆଉ ଯେହେତୁ ମୋ ପ୍ରଫେସନ୍ ବନ୍ଧା ହେଇଛି, ମୁଁ ସେଟା ଦେଇପାରିବି ନାହିଁ। ଯୋଉ 4-5 ଫିଲ୍ମ ଯୋଉ କରିଛି ସେଟା ସବୁ ପାର୍ଟ ଟାଇମ୍, ମାନେ ସକାଳ କେତେବେଳେ 6 ବି ଯାଇକି ମୁଁ ଫିଲ୍ମ କରିଛି ମୋର ଲିଜର୍ ଟାଇମ୍ରେ, କେତେବେଳେ ଖରାବେଳେ 3-5 ମୋର ଯୋଉ ଲିଜର୍ ଟାଇମ୍, ମୁଁ ସେତେବେଳେ 9 ଶୋଇକି ମୁଁ ଯାଇକି ଫିଲ୍ମ କରିଛି। ଛୋଟ ଛୋଟ ରୋଲ୍ ସବୁ ଭଲ ଲାଗିବ, ଛୋଟ ବଡ ରୋଲ୍ କିଛି ନାହିଁ।
1: ଜୟପୁର ଟାଉନ୍ ଭିତରେ ସୁଟିଂ ହେଇଥିଲା ନା ବାହାରକୁ ଯିବାକୁ ପଡିଥିଲା?
0: ହଁ, ଜୟପୁର ଟାଉନ୍ରେ ସୁଟିଂ ହେଇଥିଲା, କିଛିଟା ବାହାରକୁ ଯିବାକୁ ପଡିଥିଲା। ଆମର ତ ଜୟପୁର, ମୁଁ ତ ଏବେ ଆସିଲା ପରେ ଜାଣିଛୁ, ବହୁତ ଭଲ ଭଲ ଜାଗା ଅଛି ସୁଟିଂ କରିବା ପାଇଁ, ଯୋଉଟା ଲୋକମାନେ ଜାଣିଛନ୍ତି।

0: ନାହାନ୍ତି, ଇଭିନ୍ ସ୍ୱିଜରଲ୍ୟାଣ୍ଡକୁ ବି କାଟିଦେବ। ଆମେ ଏଇ ଯୋଉ ସମୟରେ ଯୋଉ କରିଥିଲୁ, ଆପଣ ବିଲିଭ କରିବୁନି, ଜୟପୁର ପାଖରେ ହିଁ ଗୋଟେ ଜାଗା ଅଛି ଯୋଉଟାକି ଆପଣଙ୍କୁ ସ୍ୱିଜରଲ୍ୟାଣ୍ଡ ଭଳି ମାନେ ପୁରା ମେଘ ପଳେଇ ଆସିଛି, ଭଲ ଲାଗିଲା। ସେଠି ଆମକୁ ବହୁତ ଡିଫିକଲ୍ଟ ଲାଗିଲା, କ୍ୟାମେରାରେ ଫଙ୍ଗ ପଳେଇ ଆସୁଛି, କ୍ୟାମେରା ଟେକ୍ଅପ୍ କରିପାରୁନି ନା, ଜଙ୍ଗଲ ଅଛି, ମେଘ ପଳେଇ ଆସୁଛି, ମାନେ ସ୍ୱିଜରଲ୍ୟାଣ୍ଡର ଯୋଉ ମାନେ ଆମେ ଦେଖୁଛୁ ତା ଭଳିଆ ବି ସିନ୍ ଅଛି।
1: ଏବେ ତ ସମସ୍ତେ ଅନଲାଇନ୍ ମାନେ ୟୁଟ୍ୟୁବ ଇନଷ୍ଟାଗ୍ରାମ ଏଇସବୁ ବାୟା ହେଲେଣି, ତ ଆପଣଙ୍କର ମଧ୍ୟ ସେମିତି କିଛି ୟୁଟ୍ୟୁବ ଚ୍ୟାନେଲ ରହିଛି କି?
0: ନା, ମୋର ତ ମତେ ସେ ଚ୍ୟାନେଲ କରିବା ପାଇଁ ସେତିକି ଟାଇମ ନାହିଁ। ଆପଣ ଯଦି ବଜରଙ୍ଗ କ୍ରିଏସନ ମାରିକି ଗଲେ ମୋର ସେଠି ସବୁ ଫିଲ୍ମ ଅଛି, ଆପଣ ଦେଖିପାରିବେ। ମୁଁ ଏପର୍ଯ୍ୟନ୍ତ ମୋ ନିଜର କିଛି ୟୁଟ୍ୟୁବ କରିନାହିଁ, ଆଇ ଡୋଣ୍ଟ ବିଲିଭ ଇନ୍ ଆଡଭର୍ଟାଇଜ, ଯାହା ବି କରୁଛି ମୋ ମନର ଖୁସି ପାଇଁ। ପ୍ୟାସନ ମତେ ସବୁବେଳେ ସମସ୍ତେ ପଚାରନ୍ତି, ସାର୍ ଆପଣ ଏତେ ବଢିଆ ଗୀତ ଗାଉଛନ୍ତି, ଆପଣ କେତେବେଳେ ପ୍ରାକ୍ଟିସ କରୁଛନ୍ତି? ଯେତେବେଳେ ମୁଁ ଗାଡିରେ ଯାଉଛି ସେତେବେଳେ କାନରେ ପୁରେଇକି ମୁଁ ଗୀତ ଶୁଣିକି ଗୀତ ଗାଉଛି, ଲୋକ ଭାବୁଛନ୍ତି କିଏ ଗୋଟେ ପାଗଳା ଗାଉଛି ବୋଲି, ବଟ୍ ହ୍ୱାଟ୍ କ୍ୟାନ୍ ଆଇ ଡୁ, ମୋତେ ତ ଟାଇମ୍ ନାହିଁ।
1: ଆପଣ ତ ସ୍ଟେଜରେ ଗୀତ ଗାଆନ୍ତି, ମାନେ ଫିଲ୍ମ ଗୀତ ଗାଆନ୍ତି, ଆଲବମ୍ ଗୀତ ଗାଆନ୍ତି, ସବୁ ପ୍ରକାର ଗୀତ ଗାଆନ୍ତି, କେବେ ଏମିତି ହେଇଛି କି ଯେ କିଛି ଗୋଟେ ନୂଆ ଗୀତ ଆପଣ ନିଜେ ହିଁ ସ୍ୱର ଦେଇଛନ୍ତି ସେମିତି କିଛି ଗୀତ?
0: ହଁ, ଏଇ ଯୋଉ ସମୟ ଫିଲ୍ମରେ ସେଥିରେ ମୁଁ ନିଜେ ପ୍ଲେବ୍ୟାକ୍ ସିଙ୍ଗିଂ କରୁଛି।
1: ମୁଁ ଶୁଣେଇ ପାରିବେ?
0: ଆକ୍ଚୁଆଲି ଫିଲ୍ମ ତ ରିଲିଜ ହେଇନାହିଁ, ଗୀତ ବି ରିଲିଜ ହେଇନାହିଁ।
1: ତାହେଲେ ଏବେ ଗୋଟେ ପ୍ରତିଶୋଧର ଡାଇଲଗ ଟିକେ ଶୁଣିବା।
0: ପ୍ରତିଶୋଧର ଡାଇଲଗ ମୋର ମନେ ବହୁତ ଦିନ ହେଇଗଲାଣି।
1: ଅନୁଭବରେ
0: ତ ମୁଁ ଡକ୍ଟର ରୋଲ କରିଥିଲି, ଅନୁଭବରେ ଯିଏ ହିରୋ ହେଇଥିଲେ ତାଙ୍କ ଦେହ ଖରାପ ଥିଲା, ତ ମୁଁ ତାଙ୍କୁ ଯାଇ କହୁଛି, ଆରେ ଅନୁଭବ କଣ ହେଇଛି ତମର, ତମେ ତ ଏତେ ସ୍ମାର୍ଟ ଲୋକ, ଏତେ ବଢିଆ ଲୋକ, ତମେ କଣ ଏମିତି ଶୋଇଛ ଏଠି? ହଁ, ଫିଲ୍ମ ଡାଇରେକ୍ଟର, ତମେ କଣ ଏମିତି ଶୋଇଛ, କଣ ହେଇଛି ତମକୁ ଅସୁବିଧା? ନାଇଁ ସାର୍, ବହୁତ ପେଟ କାଟୁଛି, ବହୁତ ଅସୁବିଧା ହଉଛି, ବହୁତ ଇଏ କରି କଣ ପାଇଁ କଣ ପାଇଁ? ମୁଁ ତମକୁ ବାର ବାର କହିଛି ନା, ତମେ ଠିକ ଟାଇମରେ ଖାଅ, ତମେ ଖାଇବାରେ ଭୁଲ କରୁଛ, ତମ ନିଦ ହଉନାହିଁ, ଏସବୁ ତମ ପ୍ରୋବ୍ଲେମ କରିବ, ତ ବୁଝିପାରୁନ ନା ସାର୍ କଣ କରିବି, ସୁଟିଂ ଫୁଟିଂ ରେ ବହୁତ ବ୍ୟସ୍ତ ରହିଯାଉଛି। ଆଚ୍ଛା, ତମ ଦେହ ବଡ ନା ସୁଟିଂ ବଡ? ତମେ ସୁସ୍ଥ ରହିଲେ ତ ଭଲ ସୁଟିଂ କରିବ, ଭଲ ଫିଲ୍ମ ବାହାର କରିବ, ତମେ କଣ ଏମିତି କରୁଛ? ହଉ ଠିକ ଅଛି, ଠିକ ଅଛି, ମୁଁ ଦେଖିଦଉଛି, ତମକୁ ମେଡିସିନ ଦଉଛି, ଏଟା ଖାଅ, ତମେ ନିଶ୍ଚୟ ତମେ ସୁସ୍ଥ ହେଇଯିବ, ହେଲା। କିନ୍ତୁ ଧ୍ୟାନ ରଖ, ଖାଦ୍ୟପେୟ ଏସବୁ ଥିରେ କେବେ ବି ହେଳା କରିବନି, ତମେ ବଞ୍ଚିଲେ ହିଁ ଭଲ ଫିଲ୍ମ କରିପାରିବ, ଭଲ ସୁଟିଂ କରିପାରିବ, ତମ ନା ଭଲ ଡାଇରେକ୍ଟର ହେଇପାରିବ।
1: ଏଥର ଟିକେ ବ୍ୟକ୍ତିଗତ କଥା ପଚାରିବି, ପରିବାରରେ କିଏ କିଏ ରୁହନ୍ତି?
0: ମୋ ପରିବାରରେ ମୋ ସ୍ତ୍ରୀ ରୁହନ୍ତି, ମୋର ଦିଟା ପୁଅ, ବଡ ପୁଅ ବିଟେକ୍ ସରିଲା ପରେ ଏବେ ସେ ଇନଫୋସିସ୍ ରେ ଚାକିରି ପାଇଛନ୍ତି, ସେ ଯିବେ, ଆଉ ସାନ ପୁଅ ପ୍ଲସ ଟୁ ସେକେଣ୍ଡ ଇୟର ଏଇଠି ପଢୁଛନ୍ତି ବିଜ୍ଞାନ କଲେଜରେ ତାଙ୍କର ଏବେ, ଆଉ ଘରେ ମୋ ମା ରୁହନ୍ତି।
1: କହୁଥିଲେ ନିକଟ ଅତୀତରେ ବାପା ଚାଲିଗଲେ, ତ ଆପଣଙ୍କର ଏଇ କଳା ଜୀବନକୁ ପରିବାରରେ କେମିତି ସପୋର୍ଟ ମିଳେ? ଆପଣ ତ କହୁଥିଲେ ପତ୍ନୀଙ୍କର ସପୋର୍ଟ ଅଛି, ମା ବର୍ତ୍ତମାନ କେମିତି ଦେଖନ୍ତି?
0: ନାଇଁ, ମା ତ ଆକ୍ଚୁଆଲି ଭୁବନେଶ୍ୱର ରହୁଛନ୍ତି, ତେଣୁ ସିଏ ବିଷୟରେ ଜାଣିନାହାନ୍ତି, ଯେତେବେଳେ ବାପା ଥିଲା ସେତେବେଳେ ମୁଁ ତାଙ୍କୁ କିଛି କ୍ଲିପ୍ସ, ଏଇ ଯୋଉ ମୋର ଫିଲ୍ମର ଯୋଉ ଚାଲିଥିଲା ସମୟର କ୍ଲିପ୍ସ ପଠେଇଥିଲି, ବହୁତ ଖୁସି ହେଇଥିଲେ, ହଉ ସେ ଫିଲ୍ମ ରିଲିଜ ହେଲେ କହିବୁ ମୁଁ ଦେଖିବି ବୋଲି କହିଥିଲେ ସେତେବେଳେ। ଆଉ ମା ହଉଛି ସପୋର୍ଟିଭ ଟୁ ମାଇ ଫାଦର, ସେଇ ଟାଇମର ଲେଡିଜ ମାନଙ୍କୁ ଆପଣ ତ ଜାଣିଛନ୍ତି, ତାଙ୍କର ଗୋଟେ ହିଁ ଏଣ୍ଟରଟେନମେଣ୍ଟ, ଗୋଟେ ହିଁ ଲାଇଫ ହଉଛି ତାଙ୍କର ହଜବେଣ୍ଡ, ତେଣୁ ସିଏ ବି ଆକ୍ଚୁଆଲି ସେ ଫିଲ୍ମଟାରେ କଣ ମୋର ଗେଟଅପ୍ ପୁରା ଚେଞ୍ଜ ହେଇଛି, ତ ମୋ ପୁଅକୁ ଯେତେବେଳେ ପଠେଇଲି ଫଟୋ, ସେ ଯାଇକି ଦେଖେଇଲା ତା ଜେଜେମାଙ୍କୁ, କିଏ ବୋଲିକି କହିଲା ତ ବାପାର ସାଙ୍ଗ ବୋଲିକି, ତ ସେ ଫିଲ୍ମ ଆକ୍ଚୁଆଲି ଗେଟଅପ୍ ମୋର ବହୁତ ଚେଞ୍ଜ ହେଇଯାଇଛି, ମୁଁ ଯେମିତି ମାନେ ଦେଖାଯାଉଛି ସେଇ ଟାଇପ୍ର ନାହିଁ, ଅଲଗା ଟାଇପ୍ର, ତ ଦେ ଆର୍ ଭେରି ସପୋର୍ଟିଭ। ଆକ୍ଚୁଆଲି ବାପା ମୋର ବହୁତ ସପୋର୍ଟିଭ, ଦେନ୍ ମଦର। ମୁଁ ଛୁଆବେଳେ ଯେତେବେଳେ ଡ୍ରାମା କରିବା ପାଇଁ ମା ମତେ ମନା କରୁଥିଲା, କିନ୍ତୁ ବାପା ମତେ ବହୁତ ସପୋର୍ଟ କରନ୍ତି, ଆଉ ସବୁ କଥାରେ ଡ୍ରାମା ଲାଇନ, ଗୀତ ଲାଇନ, ଇଏ ଲାଇନରେ ମାଇ ଫାଦର ଇଜ ଭେରି ବ୍ରଡ୍ ଆଣ୍ଡ ମତେ ବହୁତ ସପୋର୍ଟ କରନ୍ତି, ସେଥିପାଇଁ ମୁଁ ବାପାଙ୍କୁ ବହୁତ ଲାଇକ୍ କରେ। ଆଉ ମୋ ପିଲାମାନେ ବି ବହୁତ ସପୋର୍ଟ କରିଛନ୍ତି, ଇଭିନ୍ ମୋ ଦୁଇଟା ପିଲା ଯାଇକି ଏଇ ଫିଲ୍ମର ଗୋଟେ ସୁଟିଂ ଚାଲିଥିଲା ଜଙ୍ଗଲ ଭିତରେ, ସେଠି ମୋର ପିଲାମାନେ ଯାଇକି ମୋର ଆକ୍ଟିଂ ଆକ୍ଚୁଆଲି ସୁଟିଂ ଦେଖିଥିଲେ, ସେତେବେଳେ ବହୁତ ଖୁସି ହେଇଥିଲେ ଯେ ବାପା ବି ଏମିତି କରୁଛନ୍ତି ବୋଲି, ସମସ୍ତେ ବହୁତ ସପୋର୍ଟ।
1: ଜୟପୁରରେ ଅଭିନୟ କରୁଛନ୍ତି, ଯଦି ଭବିଷ୍ୟତରେ ବଲିଉଡ କି ଓଲିଉଡରୁ ଆପଣଙ୍କୁ ଅଫର ଆସେ ତ ବର୍ତ୍ତମାନ ଯିବେ କି ନାହିଁ? ଦିନେ ସିନା ଖାରବେଳ ଛାଡି ଦେଇଥିଲେ, ଏବେ ଯିବେ କି ନାହିଁ?
0: ସମୟକୁ ଅପେକ୍ଷା କରିବାକୁ ପଡିବ, ଯଦି ସବୁକିଛି ଠିକ ଥିବ, କାହିଁକି ଏବେ ରେସ୍ପନ୍ସିବିଲିଟି ବଢିଗଲାଣି, ସେତେବେଳେ ସିନା ବାପା ମା ମନା କରିଥିଲେ, କିନ୍ତୁ ଏବେ ନିଜର କାହିଁକି ପିଲାମାନେ ପାଠ ପଢୁଛନ୍ତି, ମତେ ଏଠି ମୋର ପ୍ରଫେସନ କୁ ବନ୍ଦ କରିକି ଯିବାକୁ ପଡିବ ଏତେ ଦୂର, ସେମିତି ହେଇଥିଲା। ଆକ୍ଚୁଆଲି କଟକରେ ବି ବହୁତ ସାରା ମୁଁ ଚାନ୍ସ ପାଇଥିଲି ମଝିରେ, କିନ୍ତୁ ମୁଁ ଯାଇପାରିନଥିଲି, ବିକଜ କାହିଁ ମୋ ପ୍ରଫେସନ ବନ୍ଦ ହେଇଗଲେ ମତେ ଅସୁବିଧା ହେଇଯିବ, ମାନେ ସେଠି ଗଲା ମାନେ ଆପଣଙ୍କୁ ମିନିମମ ମାନେ ମାସେ ଦୁଇ ମାସ ସେମିତି ତ ରହିବାକୁ ପଡିବ, ତ ଯଦି ସେଇ ଜିନିଷ ସେତେବେଳେ

0: କଣ୍ଡିସିଭ୍ ଥିବ, ମୁଁ କହିଲି ନା ମୁଁ ଯାହା ବି କରୁଛି ମୋର ନିଜର ହାର୍ଟ ପାଇଁ, କି ଲୋକ ମତେ ପ୍ରଶଂସା କରନ୍ତୁ ମୁଁ ଫେମସ୍ ହେଇଛି, ମୋର ସେଇ ଇଣ୍ଟେନସନ୍ କିଛି ନାହିଁ, ହ୍ୱାଟ୍ ଏଭର୍ ଡୁଇଂ ଫର୍ ମାଇ ସେଲ୍ଫ ମୋର ନିଜ ମନର ଖୁସି ପାଇଁ ବୋଲି। ଯୋଉ କ୍ୱେଶ୍ଚିନ୍ ଆପଣ କଲେ, ଯଦି ସେମିତି କିଛି ଚାନ୍ସ ମିଳେ, ଯଦି ମୋର ବେସ୍, ମୋର ବେସ୍ ହେଉଛି ମୋର ଫ୍ୟାମିଲି ମୋ ପ୍ରଫେସନ, ଯଦି ମତେ ସେତେବେଳେ ପରମିସନ୍ ମିଳେ ଡେଫିନେଟ୍ଲି ଆଇ ୱିଲ୍ ଗୋ ଆଣ୍ଡ ଡୁ ଦାଟ।
1: ବହୁତ ବହୁତ ଧନ୍ୟବାଦ ସାର୍, ଆପଣ ସମୟ ଦେଲେ, ଆପଣଙ୍କ ମନ କଥା ବହୁତ କିଛି ଆମ ଆଗରେ ବଖାଣିଲେ।
0: ନା, ମୁଁ ଏଇଠି ଗୋଟେ ମେସେଜ ଦେବା ପାଇଁ ଚାହୁଁଛି, ଆମେ ବଲିଉଡ ଅଲିଉଡ ସବୁକୁ କାହିଁକି ଜୟପୁର ଉଡ ନ କରିପାରିବା, ଜୟପୁର ଗୋଟେ ଫିଲ୍ମ ବାହାରୁ ଯୋଉଟା କି ଇଣ୍ଟରନ୍ୟାସନାଲ ଆୱାର୍ଡ ପାଇବୁ, ମୋର ସେଇଟା ଗୋଟେ ଡ୍ରିମ୍ ଅଛି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥର ଶୁଣନ୍ତୁ ବେଟା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣ। ଗୀତ ରଚନା ସମୀର। ସଙ୍ଗୀତ ପରିଚାଳନା ଆନନ୍ଦ ମିଲିନ୍ଦ।

ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଦିନ 11ଟାରେ ଶୁଣିବେ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। କନ୍ଧଭାଷାର କାର୍ଯ୍ୟକ୍ରମ ପୋନେଲେଞ୍ଜ ଶୁଣିବେ ଆଜି ଦିନ 12:30। ଭକ୍ତିଗୀତା ପ୍ରଚାର କରିବୁ ଆଜି ଦିନ 12:50। ଆଜି ଦିନ 1:05 ଶୁଣିବେ ହିନ୍ଦୀ ସୁଗମ ସଙ୍ଗୀତ। ଘରଘରଣୀ କାର୍ଯ୍ୟକ୍ରମ ଶୁଣିବେ ଆଜି ଦିନ 1:20। ଏଥିରେ ଶୁଣିବେ ସାକ୍ଷାତକାର ସ୍ୱାସ୍ଥ୍ୟ ହିଁ ସମ୍ପଦ। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ବର୍ଷାଦିନେ ଦେଖାଯାଉଥିବା ବିଭିନ୍ନ ରୋଗ ଓ ତାହାର ପ୍ରତିକାର। ଶେଷରେ ଶୁଣିବେ ICDS ର କାମ କ'ଣ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ରଙ୍ଗ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଅଲକା ୟାଗ୍ନିକ, କୁମାର ସାନୁ ଏବଂ ପି ସୁନନ୍ଦା। ଗୀତରଚନା ସମୀର, ସଙ୍ଗୀତ ପରିଚାଳନା ନାଦିମ ଶ୍ରବଣ।

ଏଥର ଶୁଣନ୍ତୁ ରାଜ ଚଳଚ୍ଚିତ୍ରର ଗୀତ ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ। ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ନାଦିମ ଶ୍ରବଣ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ସକାଳ 10:30। ଶୁଣନ୍ତୁ, ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଏଥିରେ ଅଂଶଗ୍ରହଣ କରିବା ପାଇଁ ଆମର ଫୋନ୍ ନମ୍ବର ହେଲା 06854230690। ପୁଣି ଥରେ କହି ରଖୁଛୁ, ପ୍ରସାରଣ ଦିବସ ଜୁଲାଇ ମାସ 14 ତାରିଖ ମଙ୍ଗଳବାର, ଅର୍ଥାତ୍ ଆଜି ରାତି 7:30 ରାତି 8 ପର୍ଯ୍ୟନ୍ତ। ବିଷୟ ରହିଛି ମାଛ ଚାଷରୁ ଅଧିକ ଆଦାୟ ପାଇବା କିପରି। ଯୋଗାଯୋଗ କରିବା ପାଇଁ ଆମର ଟେଲିଫୋନ୍ ନମ୍ଘର 06854230690। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବିଶେଷ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ 11:00। ଆରମ୍ଭ କରୁଛୁ ଆକାଶବାଣୀ ଲାଇଭ।

ନମସ୍କାର ଶ୍ରୋତା ବନ୍ଧୁ, ଜଗନ୍ନାଥଙ୍କ ଅପାର କରୁଣାରୁ ସମସ୍ତେ ସକୁଶଳୀ ଥିବେ ବୋଲି ଆଶା ରଖି ଆଜିର ଆକାଶବାଣୀ ଲାଇଭ୍କୁ ସ୍ୱାଗତ କରୁଛି ଆପଣଙ୍କ ରେଡ଼ିଓ ସାଥୀ ସସ୍ମିତା। ବିଶ୍ୱାସେ ମିଳନ୍ତି ହରି ତର୍କେ ବହୁଦୂର, ସେ ବିଶ୍ୱାସ ଭରସାର ଠାକୁର, ସେ ଭାବପ୍ରୀତିରେ ବନ୍ଧା ଠାକୁର, ଅଙ୍ଗ ସଙ୍ଗ ଲାଗି ଶ୍ରମଶାଳରେ ଜୁଡ଼ୁବୁଡ଼ୁ ହୋଇ ସେବକ ସେବାୟତ ଭକ୍ତଙ୍କ ସହ ଏକାକାର ହୋଇ ରତ୍ନ ସିଂହାସନରୁ ବଡ଼ଦାଣ୍ଡକୁ ଓହ୍ଲେଇ ଆସୁଥିବା ଆପଣାର ଠାକୁର ସେ। ଆଷାଢ଼ୀ ଯାତ୍ରାକୁ ମାତ୍ର ଗୋଟିଏ ଦିନ ବାକି, ରଥ ପଥ ଭକ୍ତ ସମସ୍ତେ ପ୍ରସ୍ତୁତ। ନବଦିନରେ ଏହି ଯାତ୍ରା ଅନୁଷ୍ଠିତ ହେବ ଶ୍ରୀକ୍ଷେତ୍ର ପୁରୀଧାମରେ। ଘୋଷଯାତ୍ରା ରଥଯାତ୍ରା ନାମରେ ସେ ବିଶ୍ୱପ୍ରସିଦ୍ଧ। ବିଶ୍ୱ ଜନମନରେ ସ୍ୱତନ୍ତ୍ର ଭାବ ଭାବନାରେ ସଜେଇ ହୋଇଥିବା କଳା ଠାକୁରଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ସମର୍ପିତ ଆଜିର ଆକାଶବାଣୀ ଲାଇଭ। କିଛି କଥା ହେବା ଠାକୁରଙ୍କ କଥା, କିଛି ଭାବର ଗୀତ ବି ଶୁଣିବା ଶ୍ରୋତା ବନ୍ଧୁ। ଶବ୍ଦ ଭାବ ମନ ମନନ ଚିନ୍ତନ ସବୁ ସେହି ଭାବ ବିନୋଦିଆ ହିଁ ପ୍ରଦାନ କରିବେ। ତାଙ୍କର ଇଚ୍ଛାରେ ଚାଲିଛି ସଂସାର, ଇଚ୍ଛା ନଥିଲେ ଗଛରୁ ହଲେ ନାହିଁ ପତ୍ର। ଇଚ୍ଛାମୟଙ୍କ ଇଚ୍ଛା ପୂର୍ଣ୍ଣ ହେଉ, ତାଙ୍କ ଯାତ୍ରା ସଫଳତାର ସହ ସମାପନ ହେଉ। ଆସନ୍ତୁ ତାଙ୍କରି ଭଜନ ଗାଇବା।

ସ୍ନାନ ପୂର୍ଣ୍ଣିମାରେ 108 ଗରା ସୁନାକୁର ପାଣି ଗାଧୋଇବା ପରେ ତିନି ଠାକୁରଙ୍କୁ ଜ୍ୱର ହୁଏ। ଦର୍ଶନ ଭୋଜନ ସବୁ ବନ୍ଦ ରୁହେ ସେହିଦିନଠାରୁ ଶ୍ରୀମନ୍ଦିରରେ। ପଥି ପାଚନ ଜଡ଼ିବୁଟି ଔଷଧ ଚିକିତ୍ସାରେ ରହି ସେବା ଯତ୍ନରେ ଭଲ ହୁଅନ୍ତି ଭାବର ଠାକୁର। ଦୀର୍ଘ 15 ଦିନ ପରେ ଦର୍ଶନ ଦିଅନ୍ତି ମହାପ୍ରଭୁ କାଳିଆ ଠାକୁର। ନବଯୌବନ ଦର୍ଶନ ବା ନେତ୍ର ଉତ୍ସବ ବୋଲି କୁହାଯାଏ ଏ ଦିନକୁ। ଠାକୁରଙ୍କ ମନକୁ ଆଉ ଟିକେ ଖୁସି କରିବା ପାଇଁ ସେ କର୍ମବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରନ୍ତି ରଥ ଚଢ଼ି। ଶ୍ରୀମନ୍ଦିରରେ ଲାଗୁଥିବା ଗହଳ ଚହଳ ଶୂନ୍ୟସ୍ଥାନ ସୃଷ୍ଟି କରେ। ଆଡ଼ପ ମନ୍ଦିର ବାଲଡ଼ିଯାଏ ଭକ୍ତଙ୍କ ମନ୍ଦିର, ଯେଉଁଠି ଆରାଧ୍ୟା ସେଇଠି ଆରାଧନା ହୁଏ। ସେବକ ପୂଜକ ସମସ୍ତେ ବ୍ୟସ୍ତ ମହାପ୍ରଭୁଙ୍କୁ ସଜେଇଦେବେ, ସଜଡ଼ା ହେବ ଯାତ୍ରା ପାଇଁ ସାମଗ୍ରୀ। ଚାଲନ୍ତୁ ଶ୍ରୋତାବନ୍ଧୁ, ଆମେ ବି ସାମିଲ ହେବା ଭାବରେ ଭାବରେ।

ଲୀଳାମୟ ଠାକୁରଙ୍କ ଲୀଳା ଅପାର। ସେ ଦେଖିବାକୁ କେମିତି ଯଦି କେହି ପ୍ରଶ୍ନ କରନ୍ତି, ଗୋଟିଏ ଉତ୍ତରରେ ଆଦମ ସନ୍ତୁଷ୍ଟ ହେଇ ହେବନି। କୁନି କୁନି ପିଲାଙ୍କ ସହ ମିଶି ସେ ଖେଳନ୍ତି ନାବାଳକ ଶିଶୁଟିଏ ପରି। ଶବରୀଙ୍କ ଗୁଳି ଖାଇବାକୁ ସେ ନିଜେ ଯାଇଛନ୍ତି। ଶ୍ରୀମନ୍ଦିରରେ ଶ୍ରୀରାଧାଙ୍କ ପାଇଁ ପ୍ରତି ରାତିରେ ବଂଶୀସ୍ୱନ ଶୁଭେ ବୋଲି କିମ୍ବଦନ୍ତୀ ଅଛି। ଦାସିଆର ନଡ଼ିଆ ନିଜେ ମହାପ୍ରଭୁ ହାତ ବଢ଼େଇ ନେଇଛନ୍ତି। ବିଦୁରଙ୍କ ଘରେ ଶାଗ ଭଜା ଖାଇ ସେ ତୋଷ ହୋଇଛନ୍ତି। ଗୀତଗୋବିନ୍ଦ ଶୁଣିବାର ଲୋଭରେ ଭକ୍ତର ବାଇଗଣ ବାଡ଼ରେ ପଶି ନିଜ ଖଣ୍ଡୁଆ ବାଟ ଚିରିଛନ୍ତି। କେବେ ପାନ ଦୋକାନରୁ ପାନ ଖାଇଛନ୍ତି, କେବେ ପଣସ ଖାଇ ଭକ୍ତ ମୁଣ୍ଡରେ ଅଠା ବୋଳିଛନ୍ତି। ବନ୍ଧୁ ମହାନ୍ତିଙ୍କୁ ବନ୍ଧୁ ପଣିଆରେ ସୁନାଥାଳିରେ ଭୋଗ ପରଶି ଦେଇଛନ୍ତି। କେବେ କେବେ ଆପଣଙ୍କର ମୋର ଆମ ସମସ୍ତଙ୍କ ସ୍ୱପ୍ନରେ ଆସିଛନ୍ତି, ଅନୁଭବରେ ଦିଶିଛନ୍ତି, ବିପଦ ଆପଦରେ ସହଯୋଗରେ ହାତ ବଢ଼େଇଛନ୍ତି। ତେବେ କୁହନ୍ତୁ ତ ଶ୍ରୋତାବନ୍ଧୁ, ତାଙ୍କୁ ଗୋଟିଏ ରୂପରେ, ଗୋଟିଏ ଜାଗାରେ, ଗୋଟିଏ ନାମରେ ବାନ୍ଧିକି ରଖିହେବ କି? ଅବତାର, ଅବତାରୀର ବହୁ ଉର୍ଦ୍ଧ୍ୱରେ ସେ। ଶାଗ ଦିଅନ୍ତୁ ସେ ଖାଇବେ, ନଡ଼ିଆ ଦିଅନ୍ତୁ ସେ ହସ୍ତ ପ୍ରସାରେ ନେବେ, ଫଳ ପାଚିଲା ଯାହା ବି ଦିଅନ୍ତୁ, ଭକ୍ତିଭାବରେ ଯାଚି ଦିଅନ୍ତୁ ସେ ହସ୍ତ ପ୍ରସାରେ ନିଶ୍ଚୟ ନେବେ। ଯଦି ନେଉନାହାନ୍ତି ବୋଲି ଭାବୁଛନ୍ତି, ଅଭିମାନରେ ଏହି ପଦେ ଭାବର ଗୀତ ଗାଇଦିଅନ୍ତୁ, ଦେଖିବେ ମନୁଆ ଠାକୁରଙ୍କ ମନ ନିଶ୍ଚୟ ତରଳିଯିବ।

ଗାଧୋଇ ପଡ଼ିଲେ ତାଙ୍କୁ ଜ୍ୱର ହୁଏ, ଗରମ ହେଲେ ତାଙ୍କ ଦେହରୁ ଝାଳ ବାହାରେ, ଶୀତରେ ଘୋଡ଼େଇ ହୁଅନ୍ତି ସେ, ଘୋଡ଼ ଲାଗି ସ୍ୱତନ୍ତ୍ର ବେଶ ତାଙ୍କର ଅନୁଷ୍ଠିତ ହୁଏ। ସେ ନିଜେ ନିଜକୁ ନିଜ ପରି ଗଢ଼ିଛନ୍ତି ଜେଣୁ, ତେଣୁ ସେ ସଜେଇ ହେବାକୁ ଭଲ ପାଆନ୍ତି। ପ୍ରତିନୀତି ତାଙ୍କର ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆରତୀରେ ଅନେକ ପ୍ରକାର ନୀତିକାନ୍ତି ଅନୁଷ୍ଠିତ ହୁଏ। ଶ୍ରୀଅଙ୍ଗ ସେବା ତାଙ୍କର ସ୍ୱତନ୍ତ୍ର ସେବା ପାଇଁ ସ୍ୱତନ୍ତ୍ର ସେବକ ଖଞ୍ଜା। ସେବାୟତଙ୍କର ଅଙ୍ଗ ସହ ମହାପ୍ରଭୁଙ୍କର ଶ୍ରୀଅଙ୍ଗ ମିଶିଯାଉଥାଏ ଯେମିତି। ସେ ବଡ଼ ଠାକୁରଙ୍କ ମସ୍ତକରେ ଫୁଲ, ତୁଳସୀ, ବସ୍ତ୍ର, ଆଭୂଷଣ ଦେବାର ସୌଭାଗ୍ୟ ଯାହାଙ୍କୁ ମିଳିଛି, ସେମାନେ ଶ୍ରୀଅଙ୍ଗ ସେବକ ଅଟନ୍ତି। ସେହି ସେବାକୁ ଅଙ୍ଗଲାଗି ସେବା ବୋଲି କୁହାଯାଏ। ଠାକୁରଙ୍କୁ ସ୍ୱତନ୍ତ୍ର ଡୋରରେ ବାନ୍ଧିକି ରଖାଯାଏ, କାହିଁକି ଜାଣନ୍ତି ଶ୍ରୋତାବନ୍ଧୁ? ସେ ଭାବର ଠାକୁର। ଭାବରେ ଡାକିଦେଲେ ଭକ୍ତ, ସେ ରତ୍ନ ସିଂହାସନ ଛାଡ଼ି ଚାଲିଯାଆନ୍ତି ତଳକୁ। ତେଣୁ ସେବା କାର୍ଯ୍ୟରେ ନିୟୋଜିତ ସେବକ ତାଙ୍କୁ ରସିକ ଡୋରିରେ ବାନ୍ଧିକି ରଖନ୍ତି। ରସିକ ଡୋର ଖୋଲା ହେଲା ପରେ ହିଁ ପ୍ରଭୁଙ୍କର ପହଣ୍ଡି ହୋଇଥାଏ। ସେ ବନ୍ଧା ହେଉଥିବା

ସେ ଭକ୍ତଙ୍କ ଗହଣରେ ରୁନ୍ଧି ହେଇ ମଜା ନେଉଥିବା ଠାକୁର, ସେ ବନ୍ଧା ଛନ୍ଧା ରୁନ୍ଧା ରୁଦ୍ଧିରେ ଆନନ୍ଦ ପାଉଥିବା ଠାକୁର, ସେ ଭକ୍ତର ଭଗବାନ। ବାର ମାସରେ ତାଙ୍କର ତେର ପର୍ବ, କେବେ ସେ ଦହି ନେଇ ଭକ୍ତ ପାଖରେ ପହଞ୍ଚନ୍ତି ତ କେବେ ଖଇ ନେଇ, କେବେ ଭାର ନେଇ ପହଞ୍ଚୁଥାନ୍ତି ଭକ୍ତ ପାଖରେ। ଭକ୍ତ ବିନା ଠାକୁର ଯେମିତି ଅଧୁରା ଅଧୁରା।

ଚକା ବୈଠିରେ ବସିଗଲେ ଥରେ ନିଦାବ୍ରହ୍ମ ଅଚଳ ମହାବେରୁଙ୍କର ଚକା ଘୁଞ୍ଚେନି, ତାଙ୍କୁ ହଲେଇବା ଏତେ ସହଜ ହୁଏନି। କିନ୍ତୁ ବର୍ଷକରେ ଥରେ ଏ ଆଷାଢ଼ୀ ମାସ ଶୁକ୍ଳପକ୍ଷ ଆସିଗଲେ ଶ୍ରୀମନ୍ଦିରର ରାଜା ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ସାଥିରେ ଧରି ବୁଲିବା ହରଣ ପଡ଼ନ୍ତି। ଅଚଳ ମହାମେରୁ ସତେ ଯେମିତି ଚଳଚଞ୍ଚଳ ଗତିରେ ଓହ୍ଲେଇ ଆସନ୍ତି ବାଇଶି ପାହାଚ ଦେଇ। ମନେ ପଡ଼େନି ଶ୍ରୀଙ୍କ କଥା, ପ୍ରଭୁଙ୍କ ପାଇଁ ମହାପ୍ରସାଦ ରାନ୍ଧି ଶ୍ରୀଧର୍ମ ପାଳନ କରୁଥିବା ଧର୍ମପତ୍ନୀ ଲକ୍ଷ୍ମୀ ସାନ୍ତାଣୀଙ୍କ କଥା। ସବୁ ଭାବକୁ ପଛରେ ପକାଇ ଭକ୍ତଙ୍କ ସହ ଏକାକାର ହେବାର ଇଚ୍ଛାରେ ସମ୍ପୂର୍ଣ୍ଣ ଭାବପ୍ରବଣ ହୋଇ ପୂରାପୂରି ଫୁଲିଯାଆନ୍ତି ବିଶ୍ୱଜନନୀଙ୍କ କଥା। ବିଶ୍ୱର ପିତା ରଥ ଚଢ଼ି ବୁଲି ବାହାରନ୍ତି ଯେଣୁ, ଭକ୍ତ ସିନା ଖୁସି ହେଲେ ମା ସାନ୍ତାଣୀ ତାଙ୍କ ମନ ଟିକେ ଉଣା ହୋଇଯାଏ। ଶ୍ରୀମନ୍ଦିର ଶୂନ୍ୟ, ଶୂନ୍ୟ ପଡ଼େ ରତ୍ନ ସିଂହାସନ, ଗହଳ ନାହିଁ କି ଚହଳ ନାହିଁ ମନ୍ଦିର ଭିତରେ, ତେଣୁ ସେ ଟିକେ ମନ ଉଣା କରନ୍ତି। କିନ୍ତୁ ଭକ୍ତର ଭାବରେ ବନ୍ଧା ଠାକୁର ନିଜେ ନିଜ ଖୁସିଠାରୁ ଅଧିକ ଖୁସି ହୁଅନ୍ତି ଭକ୍ତର ଖୁସିରେ। ତେଣୁଇ ତ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ଲାଗେ ରଥ ପାଖରେ, ବାମନ ରୂପକୁ ଦେଖି ପୁନର୍ଜନ୍ମ ନ ଭୋଗିବାର ଲୋଭରେ। ହେ ସ୍ରଷ୍ଟା, ଏ ସୃଷ୍ଟି ତୁମର, ତୁମେ ଏ ସୃଷ୍ଟିକୁ ରକ୍ଷା କର, ଭକ୍ତର ମନବାଞ୍ଛା ତୁମେ ହିଁ ପୂରଣ କର, ଭକ୍ତର ଜୀବନ ଧନ ତୁମେ, ତୁମେ ଭକ୍ତର ମାନ ରକ୍ଷା କର।

ଚାରିଧାମ ଭିତରେ ଏକ ସ୍ୱତନ୍ତ୍ର ଧାମ ହେଉଛି ପୁରୀ ଶ୍ରୀକ୍ଷେତ୍ରଧାମ। ସବୁ ଧାମର ଦର୍ଶନର ପୁଣ୍ୟଫଳ ଏହି ଶ୍ରୀକ୍ଷେତ୍ରଧାମ ଦର୍ଶନରେ ମିଳିଥାଏ ବୋଲି ବିଶ୍ୱାସ ରହିଛି। ବେଦ ପୁରାଣ ଶାସ୍ତ୍ରରେ ମଧ୍ୟ ଲିପିବଦ୍ଧ ରହିଛି। ତେଣୁ ପ୍ରତି ଭକ୍ତ ଜୀବନରେ ଥରେ ହେଲେ ଶ୍ରୀକ୍ଷେତ୍ରଧାମକୁ ଆସି କାଳିଆ ସାଆନ୍ତଙ୍କୁ ଦର୍ଶନ କରିବାର ଇଚ୍ଛା ରଖିଥାନ୍ତି। ହେଲେ ପ୍ରଥା ରହିଛି, ପୁରୀକୁ ଆସିବାକୁ ହେଲେ ଶ୍ରୀଜଗନ୍ନାଥଙ୍କର ଡୋରି ଲାଗିବାକୁ ହୁଏ। ଡୋରି ନ ଲାଗିଲେ ପବିତ୍ର ଧାମକୁ କେହି ଆସିପାରନ୍ତିନି। ଶୂନ୍ୟ ବ୍ରହ୍ମଙ୍କୁ ଦେଖିବାକୁ ହେଲେ ଅହଙ୍କାର ଶୂନ୍ୟ ହେବାକୁ ହୁଏ, ମନକୁ ନିର୍ମଳ କରିବାକୁ ହୁଏ, ଭାବରେ ଭକ୍ତିରେ ଛନ୍ଦି ବାନ୍ଧି ହେବାକୁ ହୁଏ। ତାପରେ ଯାଇ ଜଗତର ନାଥ ଜଗନ୍ନାଥଙ୍କର ଦର୍ଶନ ମିଳେ। ମହୋଦଧିରେ ପାଦ ଥୋଇ ବାଇଶି ପାହାଚ ଚଢ଼ି ନୀଳଚକ୍ର ନୀଳାଚଳିଆଙ୍କୁ ଦେଖିବାର ସୁଯୋଗ ମିଳେ। ମନତଳର ସବୁ ସ୍ୱପ୍ନ ବାସ୍ତବତାର ରଙ୍ଗରେ ରଙ୍ଗେଇ ହୁଏ।

ଭକ୍ତ ସାଲବେଗଙ୍କ ପାଇଁ ରଥପଥରେ ଅଟକି ଯାଇଛନ୍ତି ସେ ପହଞ୍ଚିବା ପର୍ଯ୍ୟନ୍ତ। ଯୁଗେ ଯୁଗେ ଜଗନ୍ନାଥ ଭକ୍ତର ଭଗବାନ ଅଟନ୍ତି। ରଥ ପଥ ସେବକ ସେବାୟତ ପ୍ରଶାସନ ଭକ୍ତ ଦେଉଳ ମିଠା ପିଠା ବିଧି ବ୍ୟବସ୍ଥା ସବୁକିଛି ପ୍ରସ୍ତୁତ, କେବଳ ଅପେକ୍ଷା ସେହି ତିଥିକୁ, ସେହି ଆଷାଢ଼ୀ ଯାତ୍ରାର ପବିତ୍ର ରଥଯାତ୍ରାର ଦିନକୁ। ଆସନ୍ତୁ ଭକ୍ତ ସାଲବେଗଙ୍କ ପରି ନିଜକୁ ସମର୍ପି ଦେବା ବିଶ୍ୱନିୟନ୍ତାଙ୍କ ଚରଣ ତଳେ। ଶ୍ରୀକ୍ଷେତ୍ରକୁ ଯାଇ ନ ପାରିଲେ ମଧ୍ୟ ଗଣମାଧ୍ୟମର ଧାରା ବିବରଣୀ ଶୁଣି ପ୍ରଭୁ କୃପା କରୁଣା ଲାଭ କରିବା ନିଶ୍ଚୟ। ଆଜି 14 ତାରିଖ, ଆଉ ମଝିରେ ଗୋଟିଏ ଦିନ 15 ତାରିଖ, 16 ତାରିଖ ଗୁରୁବାର ଦିନ ପବିତ୍ର ଘୋଷଯାତ୍ରା। ଘୋର ଘର ଘର ନାଦରେ ଗଡ଼ିବ ତିନି ରଥ, ଘଣ୍ଟ ଘଣ୍ଟା ଶଙ୍ଖ କାହାଳୀ ହୁଳହୁଳି ନାଦରେ ପହଣ୍ଡି ବିଜେ କରି ରଥାରୂଢ଼ ହେବେ ତିନି ଠାକୁର। ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଆକାଶ ପୃଥିବୀ ଜଳ ସ୍ଥଳ ବାୟୁ ଅଗ୍ନି ସବୁ ଯେମିତି ପୁଣ୍ୟ ଲାଭ କରିବେ, ରଥ ଉପରେ ବାବନ ଅବତାରଙ୍କୁ ଦର୍ଶନ କରି ପୁନର୍ଜନ୍ମ ନ ହେବାର କାମନା କରିବେ, ରଥ ଉପରେ ସେହି ବାମନ ରୂପକୁ ଦର୍ଶନ କରି। ଆସନ୍ତୁ ଶ୍ରୋତାବନ୍ଧୁ ସାଲବେଗଙ୍କର ମନ ନେଇ ଆଷାଢ଼ୀ ଯାତ୍ରାର ମଜା ନେବା।

ପାପପୁଣ୍ୟର ହିସାବ ହୁଏ କି ନ ହୁଏ କେହି ଜାଣନ୍ତିନି, କିନ୍ତୁ ନାମ ଜପରେ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ଅଛି। ରାମ ନାମକୁ ମରା ମରା ଘୋଷି ଘୋଷି ଦସ୍ୟୁ ରତ୍ନାକର ବାଲ୍ମୀକି ପାଲଟିଛନ୍ତି। ଏହି ହାତରେ ଅଜାଣତରେ ଅନେକ ପାପ ଆମେ କରିଛେ ଶ୍ରୋତାବନ୍ଧୁ, ଏହି ହାତରେ ଦୀପ ଜାଳି ମୁକ୍ତିର କାମନା ବି କରିଛି। ସେ ପାପ ପୁଣ୍ୟର ବହୁ ଉର୍ଦ୍ଧ୍ୱରେ ଥିବା ଠାକୁର, ସେ ଶାନ୍ତି ମୁକ୍ତିର ଦାତା ଅଟନ୍ତି। ସେ ଅନ୍ତର୍ଯ୍ୟାମୀ, ଅନ୍ତରର କଥାକୁ ପଢ଼ିପାରନ୍ତି। ତାଙ୍କୁ କହିବାକୁ କି ତାଙ୍କ ଆଗରେ ଗାଇବାକୁ କିଛି ପଡ଼ିନଥାଏ। ସେ ଅନ୍ତର୍ଯ୍ୟାମୀ, ଉଡ଼ିଗଲା ଚଢ଼େଇର ପରକୁ ବି ଗଣିପାରନ୍ତି। କେବଳ ମନ ଭିତରେ ଭକ୍ତି ନେଇ ବିଶ୍ୱାସର ସହ ଆସନ୍ତୁ ନିଜକୁ ସମର୍ପଣ କରିଦେବା।

ଭାବବନ୍ଧନରେ ବାନ୍ଧି ଏହି ଠାକୁରଙ୍କୁ ଡାକନ୍ତୁ, ଭକ୍ତି କରନ୍ତୁ, କିନ୍ତୁ ଟିକେ ସତର୍କତା ଅବଲମ୍ବନ ନିଶ୍ଚୟ କରିବେ ଶ୍ରୋତାବନ୍ଧୁ। ରଥ ଦୌଡ଼ି ଛୁଇଁବାର ଲୋଭରେ ଗହଳି ଭିତରକୁ ଆତମ ଯାଆନ୍ତୁନି। ଛୋଟ ଛୁଆଙ୍କୁ ଦୂରରୁ ଥାଇ ଜଗନ୍ନାଥକୁ ଚିହ୍ନାଇ ଦିଅନ୍ତୁ। ରଥ ଉପରେ ଚଢ଼େଇବାର ଭୁଲ ଆଦୌ କରନ୍ତୁନି। ବୃଦ୍ଧ ବୃଦ୍ଧାମାନେ ଘରେ ଥାଇ ଅନୁଭବରେ ଠାକୁରଙ୍କୁ ଦର୍ଶନ କରନ୍ତୁ। ଯଦି ଆପଣଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ତେବେ ଯାଇ ଦର୍ଶନକୁ ଯାଆନ୍ତୁ। ନିଜର ସୁନା ଗହଣା ପାଟବସ୍ତ୍ର ଏଥିପ୍ରତି ଧ୍ୟାନ ରଖନ୍ତୁ। ଦୀପ ଧୂପର ନିଆଁ ପ୍ରତି ସତର୍କ ରୁହନ୍ତୁ। ଖଜା ପିଠା ପଣସ ତାଳର କିଣା

ଫେରିବା ବେଳେ ମଶା ମାଛି ବସିଛନ୍ତି କି ନାହିଁ ଦୃଷ୍ଟିରେ ରଖି କିଣନ୍ତୁ, ନ କିଣିଲେ ଭଲ, କାହିଁକିନା ଏ ବର୍ଷା ଋତୁର ସମୟ। କେବଳ ଏତିକି କଥା ନୁହଁ ଶ୍ରୋତାବନ୍ଧୁ, ଆହୁରି ଅନେକ କଥା ଅଛି ସତର୍କ ହେବା ପାଇଁ। ତାକୁ ଦୃଷ୍ଟିରେ ରଖି ଦେଖି ପରଖି ଯାତ୍ରାକୁ ଯାଆନ୍ତୁ। ଜଗନ୍ନାଥ ଆପଣଙ୍କ ସାଥିରେ ରୁହନ୍ତୁ, ଆପଣଙ୍କ ଯାତ୍ରା ଶୁଭଙ୍କର ହେଉ। ଏଇତକ କାମନା ସହ ଆଜିର ଆକାଶବାଣୀ ଲାଇଭ୍ରୁ ବିଦାୟ ଚାହୁଁଛି। ଆପଣଙ୍କ ରେଡ଼ିଓ ସାଥୀ ସସ୍ମିତା ରହୁଛି। ନମସ୍କାର। ଜୟ ଜଗନ୍ନାଥ।

ଶୁଣିଲେ ଆକାଶବାଣୀ ଲାଇଭ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଏମ୍ଏସ୍ ଧୋନି ଦି ଅନ୍ଟୋଲ୍ଡ ଷ୍ଟୋରିଜ୍ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଅର୍ମାନ ମଲ୍ଲିକ, ଗୀତିକାର ମନୋଜ ମୁନ୍ତାସିର, ସଙ୍ଗୀତ ନିର୍ଦ୍ଦେଶକ ଅମଲ ମଲ୍ଲିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ସଂଘାଇ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ନନ୍ଦିନୀ ଶିକର ଏବଂ ଅରିଜିତ ସିଂ, ଗୀତ ରଚନା କୁମାର, ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଶେଖର।

ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ହେଡ୍ ଷ୍ଟୋରୀ ଟୁ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଅରିଜିତ ସିଂ, ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ମିଥୁନ।

0: ଜନ୍ନତ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ କେକେ ସାହିଦ କ୍ୱାଦ୍ରୀଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ପ୍ରୀତମ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ
1: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
1: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
4: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି
5: ତେବେ ଚିନ୍ତା କରନ୍ତୁ ନାହିଁ ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ
4: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ
5: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ
4: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ
5: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ
0: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ବଡିଗାର୍ଡ ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ରାହତ ଫତେ ଅଲ୍ଲୀ ଖାଁ ଏବଂ ଶ୍ରେୟା ଘୋଷାଲ ସବିର ଅହମ୍ମଦଙ୍କ ଗୀତ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିଆ

ଶୁଣିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଶ୍ରୋତାମାନେ କାର୍ଯ୍ୟକ୍ରମ

ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। ଉପସ୍ଥାପନା ଶ୍ୟାମସୁନ୍ଦର ପୂଜାରୀ ଏବଂ ହରିଜାନୀ।

0: ଯଥାଇ ଭାଇ, ଆଜିକାଲି ତ ମା କୋରାପୁଟ ଅଞ୍ଚଳ ତା ଇଚି ସାରେ ଇଦ୍ରଣ୍ଡର ହିତିଡ଼ି ଅଞ୍ଚଳ ଓଡ଼େ ଇ ଏରିଆ ତା ନେ ପାତେସ୍କେ ପାଣା ମାହା ହେଲେ ମଞ୍ଜାନୁ ଓଡ଼େ ଚିଞ୍ଜାନା ମାର ନମର ଦୁକାସ୍କେ ଆଭିମ ନାହିଁ ହେଚେ ବେଳେ ତା ଝାଡ଼ା ବାନ୍ତିସ୍କେ ଆହିମ ନାହିଁ ତ ତାଇ ଭାଇ ତାକି ନେଟି ସିନିକିଦୁ ମାର ଆଜିକାଲି ମହାପାଣା ତିନ ଚାରି ପିଉ ତା ରଚକା ଇ ଆଷଡ଼ା ୱାତେ ଜାଞ୍ଜାଡ଼ା ୱାତେ ସାରେ ଇ ସମୟ ତା ହାଁ ହାଁ ମାର ତିନ ଅଛି ସାରେ ମାର ହେଚେ ବେଳେ ତା ଝାଡ଼ା ବାନ୍ତି ରୋଗ ୱାନେ ଗୋଟେ ଗାଡ଼ୁ ସାର କକାର ପଦାଙ୍କେ ହାରକା ସାଙ୍ଗେ ସାଙ୍ଗେ ଏ ବାଣ୍ଡି ବିଶା ବାଣ୍ଡି ଡହରା ବାଣ୍ଡି ଗୋଟେ ଝାଡ଼ା ବାଣ୍ଡି ଇଲା ହିଁ ଏଛ ରକମ ତି କଥା ଆହିମନେ ତ ଏଦାମ ପାଇ ତାଇ ଭାଇ ରଚକ ମାର ଇ ସମୟ ତା ହାଁ ମାର ଏନା କିନା ଦି ମାନେ ଯେ ଟାକୁ ମାର ଇଟା ସିନ ନାହିଁ ଟାକୁ ହେଲେ ସିରୁ କାହାନ ମାର ଚିଞ୍ଜି ନାହିଁ ଏବା ଅତି ରଚକା ସିନି କାହାନା ତିନା ଦି ମାନେ ଓର କଥା ଏନା ହିଁ ନେଚାରେ ମାର ନିହିକି ଯଦି ସଫା ସୁତରା କି ଆନା ସଜ ତାଣି ନେହାଣି ଯଦି ତିନା ସାରେ ମାଗେ ସାଙ୍ଗେ ସାଙ୍ଗେ ବାଣ୍ଡି ମୁଣ୍ଡକା କି ଝାଡ଼ା ବାନ୍ତି କି ଇଲେ ସମସ୍ୟା ବାନେ
1: ସତ କଥା ମାମା ଆଜିକାଲି ପିଜୁ ବେଡ଼ା ଯେତେବେଳେ କି ପିଜୁ ଆହିଛି ସାରେ ମଙ୍ଗ ଝାଡ଼ା ବାନ୍ତି ଜିକେଲା ଆୟାନେ ଏଦା ତ କି ମାର ମାହା ଆପେ ପାଣହା ଆପେ କି ତିନି ରାନ୍ଧା ଆପେ ମାର ସିନି ଖାତି ନାଇ ମାନେ ଯଦି ମାର ଇମ୍ବା ସତର୍କ ଆଇଛି ସାରେ ପିଜୁ ବେଡ଼ା ଅସୁବିଧା ନାଇ ମାର ତ ଆଜିକାଲି ପ୍ରାୟତଃ ନାସ୍କାଣା ଡାକ୍ତରଖାନା ହାଜାଲ ଜିକେ ରାସ୍ତାଘାଟ ଅସୁବିଧା ମାନେ ଏଦା ତାକି ମାର ଯେତିକି ପିଜୁ ବେଡ଼ା ସତର୍କ ଆତି ସେତିକି ନେହେ ଓଡ଼େ ମା ପାଇଁ ଜିକେ ବିପଦ ସ୍କେଲା ହିଲେ
0: ଅର୍ଡ଼ର କଥା ମା ନ କହିଲେ ମେହେ ଇ ସମୟ ତା ଇ ଆଷଡ଼ା ବେଡ଼ା କୁତ୍କା ଏ କୁତ୍କା ତିସ୍କା ମାର ସିନିକାନ ଆମ କୁତୁ ତିନାଏ ଆମ ଗୋଟେ ତିନା ଗୋଟାଏ ଏଚ ଭିତର ଆମ ଗୋଟେ ମେଣ୍ଢା କୁତୁ ମାଞ୍ଜି କୁତୁ ପୁଚି କୁତୁ ଇଲା ଏଚ ରକମ ତି ମାଞ୍ଜାନ ଏବା ଅଛି ସାର ଚଲ ଆନେ ମାତ୍ର ବାୟା କୁତ୍କା ପିଚୁ କୁତ୍କା ହେଲେ ତାଣେ ହେଲେ ଚାଚାନେ ଚିଞ୍ଜି ନାହିଁ ଏବା ହେଲେ ପୁନା ନା କେବେ ସ୍କେତା ଆପ ଚାଚା ମାର ଚିଚି ସାରେ ଏ ବି ବିଷାକ୍ତ ଅନୁସାରେ ମାର ଯେ ହାନି ମାନିସ୍କା ନେବା ଚିଚି ସାରେ ଓଡ଼େ ବାୟା ବେମରସ୍କେ ଆନାଇ
1: ଆନାଇ ଓଡ଼େ କୁତ୍କା ଯେ ଏମିତି କୁତ୍କା ଚିଞ୍ଜି ନାହିଁ ଏ କୁତ୍କାସ୍କେ ମାର ନିହି ଜାଗା ତ ହଚାଡ଼ିନୁ ନାହା ଏଡ଼ିନୁ ଏଲତା ତି ନାଇ ମାନେ ୱାଲା ସାନ୍ତାତି କୁତ୍କା ତିନା ଆପ ୱାଲା ସାନ୍ତାତି କୁତ୍କା ଚିଚି ସାରେ ମା ପାଇଁ ଅସୁବିଧା ମାନେ ଓଡ଼େ ପିଜୁ ବେଡ଼ାତି କୁତ୍କା ନେ ଏଲେ ଚିଲେ ମେଣ୍ଢା କୁନ୍ଦୁ ମାଞ୍ଜି କୁନ୍ଦୁ ଇଲେତି କୁନ୍ଦୁ ଏମନି ଘଟଣା ମାର ପୁଞ୍ଜା ନାହିଁ ସବୁବେଳେ ଚିଞ୍ଜି ନାହିଁ ଏଲେତି କୁନ୍ଦୁ ଚିଚି ସାରେ ନେହେ
0: ଅର୍ଡ଼ର କଥା ହିଁ ନେ ଓଡ଼େ ମଞ୍ଜା ମାର ଆଜିକାଲି ତ ଦେର୍କା ହଉନୁ ମାର ତିନି ଦେର୍କା ନିଦା ଦେର୍କା ତିନି ଦେର୍କା ହେଲେ ମାଞ୍ଜାନୁ ଇ ଦେର୍କା ତିସ୍କେ ମାର ନିହି ନିହିକି ମାର ତିନା ଦି ମାନେ ଓଡ଼େ ହାରକା ତିନ ଗାଡ଼ୁ ତିନ ବାଣ୍ଡି ପାଞ୍ଜେତି ହିଁ ଓଡ଼େ ଇଦି ନେହାଇ ହେଚିଞ୍ଜାନେ ଯେ ମସଲା ଦିଶିଲା ବାଖାନା ଆଜିକାଲି ତ ତିନି ମାର ଆଜିକାଲି ଟିକେ ଆଧୁନିକ ରକମ ତି ତିଣ ବୁସ୍କେ ମାର ଚିଞ୍ଜାଲ ଜାପିମ ନାହିଁ ନିୟୁ ମସଲା ମୁସଲି ଗାଡ଼ି କି ହାନା ମାତ୍ର ମାର ଏନିକି ଯେଉଁ ଦେଶୀ ପ୍ରଣାଳୀରେ ମାର ଚିଞ୍ଜିମ ଚାହିଁଲା ହିଁ କିଛି ସାରସ୍କେ ଅଜିନେ ଓଡ଼େ ଆମିଟାଣସ୍କେ ତିନ ଇ ଆଷଡ଼ା ବେଡ଼ା ଏଚି ସାରେ ରଚକ ଉଣା ତିନା ମାନେ ଓଡ଼େ ଦେର୍କା ତିସ୍କେ ହାରକ ଚେଚିସ୍କେ ଏବିସ୍କେ ରଚକା ଆନା ଥରେ ଚିବାୟା ବେମର କିଆନୁ ଏଦା ପାଇଁ ଯେ ଆମିଟାଣସ୍କେ ତିନ ଅଛି ସାରେ ରାହା ତଲେ କି ରଚକା ଜାକାଣ ହିସାବରେ ରଚକ ତିନା ଦି ମାନେ ଗୋଟେ ବାଣ୍ଡି ପାଞ୍ଜେ ତି ଏଇଛି ସାରେ ଏଦି ଦରକାର ପଡ଼ିଲା ଥରେ ଏଦି ଏଦି ଅମୃତାନେ ଏଦି ରଣ୍ଡିର ବିଶ୍ୱ ସମାନସ୍କେ ଆୟାନେ ବାଣ୍ଡି ଆର୍ଗେ ବାଣ୍ଡିସ୍କେ ଜିରା କିନା ଦି ମାନେ ଗୋଟେ କାମାଲ ଗୋଟେ କେତେ ଜିରାନେ ମାର ପିଉ ଜାଗା ତା ଗୋଟେ ପିଉ ବେଡ଼ା ତା ମାର କାମାଲ ଗୁଡ଼ାସ୍କେ ହାରକା କି ହିଲା କି ବାଣ୍ଡିସ୍କେ ଜିରା ଏଦା ପାଇଁ ତାଇ ଭାଇ ରଚକା ମାର ନିହି ନିହିକି ଆଜିକାଲି ତ ଏ ନିସ୍କେ ପିଜୁ ବେଡ଼ାତି ହରତା ମାନେ କୁଚା ଦେରୁ ଆପେ କି ତଲିତ ମାର ମାର ନାପା ଚିଞ୍ଜି ଚାଏ କି ରଣ କୁଚା ଚିଞ୍ଜି ଚାଏ ଏ ନିଲତି କୁଚା ଦେରୁ ଚିହ୍ନ ଚିସ୍କେ ରଚକ ସତର କାହାନା ପୁଞ୍ଜା ନଦେ ତିନାଦି ତ ଏଇ କଥା ହେଲେ ମାର ହାଡ଼ା ହିଁ ଚାଏ ତାଇ ଭାଇ ପୁନଃଲେ ଯେଉଁ କାର୍ଯ୍ୟକ୍ରମ ହାଟା ତାକେ ରହିଦିନା
2: ମଙ୍ଗଳବାର ଓଡ଼େ ଶନିବାର ମାଧ୍ୟନାପୁଟା ବାର ଘଣ୍ଟା ତିରିଶ ମିନିଟ୍ ତା ବେସ୍ପିଆ ହେଇନେ
0: ମଙ୍ଗେ ହେଲେ ଚିଠି ହିଆଦୁ ମା ଠିକଣା ହତେ
2: ପୁନେଇଲେ ଯେଉଁ କାର୍ଯ୍ୟକ୍ରମ ମାର୍ପତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର
0: ଜିଲ୍ଲା କୋରାପୁଟ ପିନକୋଡ ନମ୍ବର ଆତେ 7640005
2: ବାରେ ତେରି ଜହରା।

ଶୁଣିଲେ କନ୍ଧବାସାର କାର୍ଯ୍ୟକ୍ରମ ପୁନେଲେଞ୍ଜୁ। ଉପସ୍ଥାପନ କଲେ ଶ୍ୟାମସୁନ୍ଦର ପୂଜାରୀ ଏବଂ ହରିଜନୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଥ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ

ଶୁଣିଲେ ହିନ୍ଦୀ ଭଜନ। ଶିଳ୍ପୀ ଥିଲେ ଅନୁରାଧା ପଡ଼ୱାଲ ଏବଂ ପଣ୍ଡିତ ଯଶରାଜ। ଗୀତଗୁଡ଼ିକ ଥିଲା ପୁରାତନ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଜ ଯୋଗେ। ବର୍ତ୍ତମାନ ସମୟ ଦିନ ଗୋଟାଏ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଶୁଣିଲେ ହିନ୍ଦୀ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ପାଇଁ ଶିଳ୍ପୀମାନେ ଥିଲେ ପଲକ ମୁଛାଲ, ସିଦ୍ଧି ଗୁପ୍ତା, ଦିବ୍ୟୁ ବର୍ମା ଏବଂ ରଶ୍ମି। ଗୀତଗୁଡ଼ିକୁ ରଚନା କରିଥିଲେ ଅଜୟ ବାବା ଏବଂ ମନନ ଭରଦ୍ୱାଜ। ସଙ୍ଗୀତରେ ସଜେଇଥିଲେ ଅନୁପମ ରାଗ ଏବଂ ମନନ ଭରଦ୍ୱାଜ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶ୍ରୋତାଙ୍କଠି କହି ରଖୁଛୁ, ଆଜି ଜୁଲାଇ ମାସ 14 ତାରିଖ ମଙ୍ଗଳବାର ରାତି 7:30 ରେ ଶୁଣିବେ କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସୁଫଳର ସିଧା ପ୍ରସାରଣ। ବିଷୟ ରହିଛି ମାଛ ଚାଷରୁ ଅଧିକ ଆଦାୟ ପାଇବା କିପରି। ଏ ସମ୍ପର୍କରେ ଇଚ୍ଛୁକ ଶ୍ରୋତାମାନଙ୍କଠାରୁ ଫୋନ୍ ଯୋଗେ ଆସୁଥିବା ପ୍ରଶ୍ନଗୁଡ଼ିକର ଜିଲ୍ଲାସ୍ତରୀୟ ବିଶେଷଜ୍ଞମାନେ ଆମ କେନ୍ଦ୍ରର ଷ୍ଟୁଡିଓରେ ଉପସ୍ଥିତ ରହି ଉତ୍ତର ଦେବେ। ଏଥିରେ ଅଂଶଗ୍ରହଣ କରିବା ପାଇଁ ଆମର ଫୋନ୍ ନମ୍ଘର ହେଲା 06854230690। ପୁଣି ଥରେ କହି ରଖୁଛୁ, ପ୍ରସାରଣ ଦିବସ ଆଜି ଜୁଲାଇ ମାସ 14 ତାରିଖ ମଙ୍ଗଳବାର ରାତି 7:30 ରୁ ରାତି 8 ପର୍ଯ୍ୟନ୍ତ। ବିଷୟ ରହିଛି ମାଛ ଚାଷରୁ ଅଧିକା ଆଦାୟ ପାଇବା କିପରି। ଯୋଗାଯୋଗ କରିବା ପାଇଁ ଆମର ଟେଲିଫୋନ୍ ନମ୍ଘର 06854230690। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣ ଶୁଣୁଛନ୍ତି, ପ୍ରଚାର କରୁଛୁ ଆଜିର ଚାଷବାସ କଥା।
1: ଆଜି ଚାଷବାସ କଥାରେ କଲରା ଚାଷ ବିଷୟରେ ଆମେ କିଛି ଆଲୋଚନା କରିବା। ଆମ ରାଜ୍ୟ ଓଡ଼ିଶାରେ ପରିବା ମଧ୍ୟରେ କଲରା ପ୍ରତି ଲୋକଙ୍କର ବିଶେଷ ଆଦର ଥାଏ। ସେଥିଯୋଗୁଁ ଆମ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପ୍ରାୟତଃ କଲରା ଚାଷ କରିବା ଲାଗି ଚାଷୀମାନଙ୍କର ବିଶେଷ ଆଗ୍ରହ ଦେଖାଦେଇଥାଏ। ଆମ ରାଜ୍ୟର ସମସ୍ତ ପ୍ରକାର ମାଟିରେ କଲରା ଚାଷ ହୋଇପାରୁଥିବାରୁ ଚାଷୀମାନେ କଲରା ଚାଷ କରିବାକୁ ପଛାନ୍ତି ନାହିଁ। ଜମି ଯଦି ଉର୍ବର ହୋଇନଥାଏ ତାହେଲେ ପ୍ରତି କଲରା ମଳାରେ ପ୍ରଚୁର ଖତ ଦେଇ କଲରା ଲଗାଇବାକୁ ହୋଇଥାଏ। ଜମି ଯଦି ନିଗିଡ଼ା ହୋଇଥାଏ ତାହେଲେ ସେପରି ଜମିରେ କଲରା ପ୍ରଚୁର ପରିମାଣରେ ଅମଳ ହୋଇଥାଏ। ବିହନ ପ୍ରସ୍ତୁତି କଥା ଯଦି କହିବା, ପ୍ରତି ଏକର ପିଛା ପ୍ରାୟ 2.5 କିଲୋଗ୍ରାମ ଭଲ କଲରା ମଞ୍ଜିର ଆବଶ୍ୟକ ପଡ଼ିଥାଏ। ଲଗାଇବା ଆଗରୁ ଏକ

0: କିଲୋଗ୍ରାମ ପ୍ରତି 4 ଗ୍ରାମ ହିସାବରେ ଥିରାମ ବା କ୍ୟାପ୍ଟାନର ମଞ୍ଜିକୁ ବିଶୋଧନ କରିସାରି ମଞ୍ଜି ଲଗାଇବାକୁ ପଡ଼େ। କ୍ଷେତ ପ୍ରସ୍ତୁତି କଥା ଯଦି କହିବା, କଲରା ଲଗାଇବା ଲାଗି 1.5 ଫୁଟରୁ 2 ଫୁଟ ଗୋର୍ଲେଇର ଗୋଟିଏ ଗୋଟିଏ ମଳା ପ୍ରସ୍ତୁତ କରିବାକୁ ପଡ଼ିଥାଏ। ବର୍ଷା ଦିନିଆ କଲରା ଲଗାଇଲେ 5 ଫୁଟ ବ୍ୟବଧାନରେ ଗୋଟିଏ ଗୋଟିଏ ମଳା ଖୋଳିବାକୁ ପଡ଼ିଥାଏ। ମଳାଠାରୁ ମଳାର ଦୂରତା 3-4 ଫୁଟ ବ୍ୟବଧାନ ରଖିବାକୁ ହେବ। ମଳା ଖୋଳା ସରିଲେ ମଳାରେ ସଢ଼ା ଗୋବର ଖତ ସହିତ ମାଟି ମିଶାଇ ପୂରଣ କରିବାକୁ ପଡ଼ିଥାଏ। ପ୍ରତି ମଳାରେ 5-7 ଗୋଟିଏ ଯାଏଁ ମଞ୍ଜି ଲଗାଇବାକୁ ହେବ। ମଞ୍ଜି ଲଗାଇବା ପୂର୍ବରୁ ପ୍ରତି ଏକର ପିଛା ସୁପରଫସ୍ଫେଟ୍ 100 କିଲୋଗ୍ରାମ, ପଟାସ ଏକର ପିଛା 20 କିଲୋଗ୍ରାମ, CAN ସାର 40 କିଲୋଗ୍ରାମ ଦେଇ ମାଟିରେ ମିଶାଇବାକୁ ପଡ଼ିଥାଏ। ଗଛ ହେବା ପରେ ସର୍ବାଧିକ 3 ସପ୍ତାହ ପରେ ମଳାଗୁଡ଼ିକୁ କୋଡ଼ାଖୁସା କରିଦେବେ। କୋଡ଼ାଖୁସା କରିବା ସମୟରେ ମଳାରେ ଥିବା ଅନାବନା ଘାସ ସବୁକୁ ବାଛିଦେବେ। ଘାସ ବାଛି ସାରିବା ପରେ ଜମିରେ CN ଆମୋନିୟମ ନାଇଟ୍ରେଟ୍ ମଳାରେ ପ୍ରୟୋଗ କରିବାକୁ ହୋଇଥାଏ। ଯଦି ଜଳସେଚନ କଥା ଚିନ୍ତା କରିବା, ମଞ୍ଜି ଲଗାଯିବା ପରେ 3 ସପ୍ତାହ ବ୍ୟବଧାନରେ ମଳା ସବୁକୁ 2 ଥର କୋଡ଼ାଖୁସା କରିଦେବାକୁ ପଡ଼ିଥାଏ। ଜମିର ବତର ଦେଖି ଜଳସେଚନ କରିବେ। କଲରା ଚାଷକୁ ପୋକମାନଙ୍କ ଦାଉରୁ ରକ୍ଷା କରିବାକୁ ହେଲେ ସେଭିନ୍ ପାଣିରେ ଗୋଳାଇ ସ୍ପ୍ରେ କରିବେ। ଏହାପରେ କଲରା ଚାଷରେ ସାଧାରଣତଃ ଅନ୍ୟ କୌଣସି ରୋଗ ହୋଇନଥାଏ। କଲରା ଚାଷକୁ ଯତ୍ନ ସହକାରେ କରାଯାଉଥିଲେ ପ୍ରତି ଏକର ପିଛା ସର୍ବାଧିକ 30 କ୍ୱିଣ୍ଟାଲ କଲରା ଅମଳ ହୋଇଥାଏ।
1: କଲରା ଚାଷ ସମ୍ପର୍କରେ ଜାଣିଲେ ଆଜିର ଚାଷବାସ କଥାରେ। ଉପସ୍ଥାପନା କଲେ ଯୋଗେନ୍ଦ୍ର ମହାପାତ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାଙ୍କ ଏଠି ମନେ ପକାଇ ଦେଉଛୁ, ଆଜି ରାତି 7:30 ଶୁଣିବେ କିଷାନବାଣୀ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ସୁଜଳାର ସିଧା ପ୍ରସାରଣ ବିଷୟ ରହିଛି ମାଛ ଚାଷରୁ ଅଧିକ ଆଦାୟ ପାଇବା କିପରି। ରାତି 8:15 ପ୍ରଚାର କରିବୁ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ। ଗୀତ ଏବଂ ଗଜଲ ଶୁଣିବେ ରାତି 9:30। ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର, ଗୁଲା ମଲ୍ଲିକ, ପଙ୍କଜ ଦାସ, ହରିହରନ୍ ଏବଂ ଜଗଜିତ୍ ସିଂ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 9:20 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଘର ଓ ଖରଣୀ। ଉପସ୍ଥାପନା ଧରିତ୍ରୀ ଶତପଥୀ ଏବଂ ଲଳିତା ଶତପଥୀ। ଶୁଣିବା କାର୍ଯ୍ୟକ୍ରମ ଘର ଓ ଖରଣୀ।

0: ସୁସ୍ଥ ଶରୀରରେ ଗୋଟିଏ ସୁସ୍ଥ ମନ ବାସ କରେ। ତେଣୁ ପ୍ରତିଦିନ ନିଜ ସ୍ୱାସ୍ଥ୍ୟ ପାଇଁ କିଛି ସମୟ ଦେବା ଆବଶ୍ୟକ। ତାହେଲେ ଆମେ ଗୋଟିଏ ସୁସ୍ଥ ମନ ସହିତ ସଫଳତାର ପଥରେ ଆଗେଇ ପାରିବା। ନମସ୍କାର ଶ୍ରୋତା ଭଉଣୀ, ଆଜିର ଘର ଘରଣୀ ଅଗଣାକୁ ସ୍ୱାଗତ ଜଣାଉଛୁ ଆମେ ଦୁହେଁ। ମୁଁ ଧରିତ୍ରୀ,
1: ଆଉ ମୁଁ ଲଳିତା। ମୋର ମଧ୍ୟ ନମସ୍କାର।

0: ସୁସ୍ଥ ସ୍ୱାସ୍ଥ୍ୟ ହେଉଛି ଶାରୀରିକ, ମାନସିକ ଓ ସାମାଜିକ ସୁସ୍ଥତାର ସମନ୍ୱୟ।
1: ହଁ ଲଳିତା, କେବଳ ରୋଗମୁକ୍ତ ରହିବା ତା ନୁହେଁ, ବରଂ ଆମ ଶରୀର ଓ ମନକୁ ସତେଜ ଓ ସକ୍ରିୟ ରଖିବା ହିଁ ପ୍ରକୃତରେ ଗୋଟିଏ ସୁସ୍ଥ ସ୍ୱାସ୍ଥ୍ୟ।
0: ଗୋଟିଏ ସୁସ୍ଥ ବ୍ୟକ୍ତି ଯେତିକି ଉତ୍ସାହରେ କାର୍ଯ୍ୟ କରିପାରନ୍ତି, ଗୋଟିଏ ଅସୁସ୍ଥ ବ୍ୟକ୍ତି ପାଖରେ ସବୁକିଛି ଥିଲେ ମଧ୍ୟ ତାଙ୍କ ପାଖରେ ସେତିକି ଉତ୍ସାହ ଆସେ ନାହିଁ କୌଣସି କାମ କରିବା ପାଇଁ।
1: ସେଥିପାଇଁ ତ କଥାରେ ଅଛି, ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆମ ଜୀବନରେ ଯେକୌଣସି ସମ୍ପଦ ଥାଉ ନା କାହିଁକି, ଉତ୍ତମ ସ୍ୱାସ୍ଥ୍ୟ ହିଁ ଆମର ସବୁଠାରୁ ବଡ଼ ସମ୍ପଦ।
0: ତେଣୁ ଆମେ ଆମ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା, ଆମ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ନିୟମିତ ବ୍ୟାୟାମ କରିବା, ସନ୍ତୁଳିତ ଖାଦ୍ୟ ଖାଇବା, ଠିକ୍ ସମୟରେ ସଠିକ୍ ନିଦ ନେବା, ତା ସହିତ ଆମ ପରିବେଶକୁ ଶାନ୍ତ ଓ ପରିଷ୍କାର ରଖିବା।
1: ଠିକ୍ କଥା କହିଲ ଲଳିତା, ଆମେ ଶାରୀରିକ ସ୍ୱାସ୍ଥ୍ୟ ସହିତ ଆମ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ସୁସ୍ଥ ରଖିବା। ସେଇଥିପାଇଁ ଆମେ ଭଲ ଚିନ୍ତା କରିବା, ଭଲ ବ୍ୟବହାର କରିବା, ପରିବାରରେ ସମୟ ବିତାଇବା ସହ ପ୍ରତ୍ୟେକ ଦିନ କିଛି ସମୟ ଧ୍ୟାନ କରିବା।
0: ସ୍ୱାସ୍ଥ୍ୟ ହେଉଛି ଆମ ଜୀବନର ଅମୂଲ୍ୟ ଧନ, ତେଣୁ ଆମ ସ୍ୱାସ୍ଥ୍ୟ ପ୍ରତି ଆମେ ଯତ୍ନବାନ ହେବା, ଆଉ ଗୋଟିଏ ସୁନ୍ଦର ମନ ଓ ସୁସ୍ଥ ସ୍ୱାସ୍ଥ୍ୟ ସହିତ ଆଗକୁ ବଢ଼ିବା।

0: ରୋଗ, ଡେଙ୍ଗୁ, ମ୍ୟାଲେରିଆ, ଚିକେନଗୁନିଆ, ଝାଡ଼ାବାନ୍ତି ତଥା ଟାଇଫଏଡ୍ ଭଳି ରୋଗ ଅଧିକ ମାତ୍ରାରେ ଦେଖାଯାଏ।
1: ତେଣୁ ଆମେ ପ୍ରଥମେ ଘର ଓ ଆଖପାଖ ସଫାସୁତୁରା ରଖିବା, ମଶାରି ବ୍ୟବହାର କରିବା, ଖାଦ୍ୟ ପାନୀୟ ପ୍ରତି ସତର୍କ ହେବା, ସବୁବେଳେ ପାଣିକୁ ଫୁଟାଇ ଥଣ୍ଡା କରି ପିଇବା, ଶୁଖିଲା ପୋଷାକ ପିନ୍ଧିବା, ଏଭଳି ଯଦି ଛୋଟ ଛୋଟ ସତର୍କତାକୁ ଅବଲମ୍ବନ କରିବା ତ ବର୍ଷା ଦିନେ ଆମେ ଅନେକ ରୋଗରୁ ରକ୍ଷା ପାଇପାରିବା।
0: ତାହେଲେ ଶ୍ରୋତା ଭଉଣୀ, ବର୍ଷା ଦିନେ ହେଉଥିବା ରୋଗ ଓ ତାର ପ୍ରତିକାର ବିଷୟରେ ଡକ୍ଟର ରବୀନ୍ଦ୍ରନାଥ ଖଟୁଆ କଣ କହୁଛନ୍ତି, ଚାଲନ୍ତୁ ଶୁଣିବା।
2: ସାର୍ ନମସ୍କାର।
3: ନମସ୍କାର।
2: ଆଜି ଆମର ବିଷୟବସ୍ତୁ ରହିଛି ବର୍ଷା ଦିନେ ଦେଖାଯାଉଥିବା ବିଭିନ୍ନ ରୋଗ ଓ ତାର ପ୍ରତିକାର। ସାଧାରଣତଃ ବର୍ଷା ଦିନେ କେଉଁ କେଉଁ ରୋଗ ସବୁ ଦେଖାଦିଏ?
3: ବର୍ଷା ଦିନେ ସାଧାରଣତଃ ମ୍ୟାଲେରିଆ, ଡେଙ୍ଗୁ, ଚିକେନଗୁନିଆ, ଭୂତାଣୁ ଜନିତ ଜ୍ୱର ବା ଭାଇରାଲ ଫିଭର, ଥଣ୍ଡା କାଶ, ହଇଜା ବା କୋଲେରା, ଟାଇଫଏଡ୍, ଡାଇରିଆ ହୁଏ, ଝାଡ଼ାବାନ୍ତି ଯୋଉଟା କହନ୍ତି, ଜଣ୍ଡିସ ବା କାମଳ ରୋଗ ପାଣି ଅପରିଷ୍କାର ଯୋଗୁଁ, ଏହିସବୁ ଦେଖାଯାଇଥାଏ।
2: ବହୁତ ଗୁଡିଏ ଗ୍ରାମାଞ୍ଚଳରେ ହଇଜା ରୋଗଟା ବହୁ ମାତ୍ରାରେ ବ୍ୟାପିଥାଏ, ହଇଜା ବ୍ୟାପିବାର କାରଣ କଣ ରହିଛି?
3: ଦୂଷିତ ପାଣି, ତା ସହିତ କେତେଟା ମାଇକ୍ରୋ ଅର୍ଗାନିଜିମ ବା ବ୍ୟାକ୍ଟେରିଆ କି ଭାଇରସ ଯୋଉମାନେ ଏଥିପାଇଁ ରେସ୍ପନ୍ସିବଲ ଥାନ୍ତି, ଆଉ ପ୍ରଦୂଷିତ ଖାଦ୍ୟ, ପ୍ରଦୂଷିତ ପାଣି ଯୋଗୁଁ ଏଇଟା ବ୍ୟାପିଥାଏ।
2: ଏହା ଛଡା ଆମର ଦେଖନ୍ତୁ ଡେଙ୍ଗୁ ହେଲା, କାମଳ ଦେଖାଯାଏ, ମ୍ୟାଲେରିଆ ବି ବହୁ ମାତ୍ରାରେ ଦେଖାଯାଏ। ଏହିସବୁ ରୋଗ ବର୍ଷା ଦିନେ ବହୁ ମାତ୍ରାରେ ବ୍ୟାପିଥାଏ ଆଉ ମୃତ୍ୟୁ ସଂଖ୍ୟା ବି ବଢିଥାଏ, ତ ଏହିସବୁ ରୋଗର କାରଣ କଣ ରହିଛି?
3: ନିଶ୍ଚିନ୍ତ, ପାଣି ଜମି ରହିବା ଯୋଗୁଁ ମଶାଙ୍କ ବଂଶ ବୃଦ୍ଧି ହେଇଥାଏ, ତାଦ୍ୱାରା ମ୍ୟାଲେରିଆ, ଡେଙ୍ଗୁ, ଚିକେନଗୁନିଆ ବଢିଥାଏ, ଆଉ ବାୟୁମଣ୍ଡଳରେ ଆର୍ଦ୍ରତା ବଢିଯିବାରୁ ଜୀବାଣୁ ଆଉ ଭୂତାଣୁ ଅଧିକ ସକ୍ରିୟ ହୋଇଯାଆନ୍ତି, ଆଉ ପ୍ରଦୂଷିତ ପାଣି, ଅସ୍ୱାସ୍ଥ୍ୟକର ଖାଦ୍ୟ ଏଗୁଡ଼ାକ ନିଶ୍ଚିନ୍ତ କାରଣ, ଆଉ ପାଗର ପରିବର୍ତ୍ତନ ଯୋଗୁଁ ଶରୀରରେ ବି ରୋଗ ପ୍ରତିରୋଧକ ଶକ୍ତି ବି କମିଯାଇଥାଏ, ଏ ସବୁ ମୋଟାମୋଟି କାରଣ।
2: ବର୍ଷା ଦିନେ ଯେଉଁ ସବୁ ରୋଗ ବ୍ୟାପିଥାଏ ତାର ଲକ୍ଷଣ କଣ ସବୁ ଦେଖାଦିଏ?
3: ସାଧାରଣତଃ ଭାବେ ପ୍ରବଳ ଜ୍ୱର ହୁଏ, ଶରୀର ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା, ମୁଣ୍ଡ ବିନ୍ଧା, ବାରମ୍ବାର ଝାଡା କିମ୍ବା ବାନ୍ତି ହେବା, କାଶ, ଛିଙ୍କ, ନାକରୁ ପାଣି ବହିବା, ଆଖି ଲାଲ ପଡିଯିବା, ଚର୍ମରେ ନାଲି ଦାଗ କିମ୍ବା କୁଣ୍ଡେଇ ହେବା, ଏସବୁ ଲକ୍ଷଣ ଥାଏ ବର୍ଷା ଦିନେ।
2: ବର୍ଷା ଦିନେ ସବୁ ଯୋଉ ରୋଗ ବ୍ୟାପିଥାଏ ଏହିସବୁ ରୋଗରୁ ରକ୍ଷା ପାଇବା ପାଇଁ ଆମକୁ କଣ ସବୁ କରିବାକୁ ପଡିବ?
3: ଆପଣ ସର୍ବଦା ଗରମ ଓ ସତେଜ ରନ୍ଧା ଖାଦ୍ୟ ଖାଆନ୍ତୁ, ଘର ଚାରିପାଖ ସଫା ସୁତୁରା ରଖନ୍ତୁ, କେଉଁଠି ପାଣି ଜମିବାକୁ ଦିଅନ୍ତୁନି, ଶୋଇଲା ବେଳେ ମଶାରୀ ବ୍ୟବହାର କରନ୍ତୁ, ବାହାରେ ଖୋଲା ଓ ବାସି ଖାଦ୍ୟ ଖାଆନ୍ତୁନି, ଓଦା କପଡ଼ା ଦୀର୍ଘ ସମୟ ପିନ୍ଧି ରହନ୍ତୁନି, ଏସବୁ ପ୍ରିଭେଣ୍ଟିଭ ଉପାୟ ଆପଣ ନେଇ ରଖିବେ ବର୍ଷା ଦିନେ।
2: କାମଳ ରୋଗର କଣ ସବୁ ଲକ୍ଷଣ ଦେଖାଯାଏ ବର୍ଷା ଦିନେ? ତ ଏଇଟା ବି ବହୁ ମାତ୍ରାରେ ବ୍ୟାପି ଥାଏ।
3: କାମଳ ରୋଗରେ ଆପଣଙ୍କର ଭୋକ କମିଯାଏ, ହଜମ ଶକ୍ତି କମିଯାଏ, ସମୟ ସମୟ ପେଟରେ ବ୍ୟଥା ହୁଏ, ଆଖି ହଳଦିଆ ପଡିଯାଏ, ଏସବୁ ତାର ଲକ୍ଷଣ ଥାଏ। ତାଦ୍ୱାରା ଲିଭର ଦୁର୍ବଳ ହେଇଯାଇଥାଏ, ଲିଭର ଦୁର୍ବଳ ହେଇଯାଇଥିବାରୁ ଏସବୁ ଦେଖାଯାଇଥାଏ।
2: ବର୍ଷା ଦିନେ ପ୍ରାୟତଃ ପାଣି ଦ୍ଵାରା ବିଭିନ୍ନ ରୋଗ ବ୍ୟାପିଥାଏ, ତ ପାଣି ଦ୍ଵାରା କେଉଁ କେଉଁ ସବୁ ରୋଗ ବ୍ୟାପେ ସେଥିରୁ ଆମେ କିଭଳି ରକ୍ଷା ପାଇବା?
3: ପାଣିର ରୋଗ ମାନେ ଜଳବାହିତ ରୋଗ ଯୋଉଗୁଡାକ, ସେ ଡାଇରିଆ, ହଇଜା, ଟାଇଫଏଡ୍, ଜଣ୍ଡିସ ଯୋଉଗୁଡାକ ଆପଣଙ୍କ ଆଗରୁ କହିସାରିଛି, ଏ ଚାରିଟା ବେସିକାଲି ଏଗୁଡାକ ବ୍ୟାପିଥାଏ, ଜଳବାହିତ ଆକୁ ରୋଗ କହନ୍ତି। ଆପଣ ପାଣିକୁ ଭଲ ଭାବେ ଫୁଟାଇ କିମ୍ବା ଫିଲ୍ଟର କରି ପିଅନ୍ତୁ, ପାନୀୟ ଜଳର ପାତ୍ରକୁ ସବୁବେଳେ ଘୋଡ଼ାଇ ରଖନ୍ତୁ, ଖାଇବା ପୂର୍ବରୁ କିମ୍ବା ଶୌଚ ହେଲା ପରେ ସାବୁନରେ ନିଶ୍ଚିନ୍ତ ଭାବେ ହାତ ଧୁଅନ୍ତୁ, ବନ୍ୟା କିମ୍ବା ଦୂଷିତ ପାଣି କଣ୍ଟାକ୍ଟରୁ ଦୂରେଇ ରୁହନ୍ତୁ, ଯୋଉଠି ପାଣି ଦୂଷିତ ଥିବ କିମ୍ବା ବର୍ଷା ଦିନେ ନଦୀ ନାଳରେ ବନ୍ୟା ଆସେ, ତା ପାଖାପାଖି ଥିବା ୱାଟର ସୋର୍ସ ଗୁଡାକ ଯୋଉଠି ଲୋକମାନେ ପାଣି ପିଅନ୍ତି, ମେବି ଟ୍ୟୁବୱେଲ ହେଇଥାଉ କି କୂଆ ହେଇଥାଉ କି ସପ୍ଲାଇ ପାଣି ବି ହେଇଥାଉ, ଯୋଉଗୁଡାକ ପାଇପରେ ସପ୍ଲାଇ ହେଉଛି, ସେ ଯଦି କଣ୍ଟାକ୍ଟରେ ଆସେ ବନ୍ୟା ଜଳ ବା ଦୂଷିତ ଜଳ, ତାଠୁ ନିଶ୍ଚିନ୍ତ ଦୂରେଇ ରୁହନ୍ତୁ। ଯଦି ଆପଣ ନ ପାରୁଛନ୍ତି, ନିଶ୍ଚିନ୍ତ ଜଳକୁ ଫୁଟାନ୍ତୁ, ତାକୁ ଫିଲ୍ଟର କରନ୍ତୁ ଆଉ ତାକୁ ସେବନ କରନ୍ତୁ।
2: ଏହା ଛଡା ଆମେ ବର୍ଷା ଦିନେ କୋଉ ପ୍ରକାର ଖାଦ୍ୟ ଖାଇବା ଦରକାର ଯଦ୍ୱାରା କି ଆମ ଶରୀର ସୁସ୍ଥ ରହିପାରିବ ଆଉ ଆମେ ବିଭିନ୍ନ ରୋଗରୁ ମଧ୍ୟ ବଞ୍ଚିପାରିବା?
3: ଆପଣ ଯାହା ବି ଗରମ ଆଉ ସତେଜ ରନ୍ଧା ଖାଦ୍ୟ ଖାଆନ୍ତୁ, ଭିଟାମିନ୍ ସି ଯୋଉ ଖାଦ୍ୟରେ ବେଶୀ ଥାଏ, ସେ ସାଇଟ୍ରେଟ୍ ଫୁଡ୍ ଗୁଡାକ ସେଗୁଡା ନିଅନ୍ତୁ, ଯାହାଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢିବ। ଯେମିତି ଆପଣଙ୍କୁ କିଛି ସମୟ ଆଗରୁ କହିଥିଲି ଯେ ଆପଣଙ୍କର ବାୟୁରେ ଆର୍ଦ୍ରତା କମିଯିବା ଯୋଗୁଁ ଶରୀରରେ କଣ ହୁଏ, ରୋଗ ପ୍ରତିରୋଧକ ଶକ୍ତି କମିଯାଏ, ଆର୍ଦ୍ରତା ବଢିବା ଯୋଗୁଁ ବ୍ୟାକ୍ଟେରିଆ, ଭାଇରସ ବା ମାଇକ୍ରୋ ଅର୍ଗାନିଜିମ ମାନେ ସଂଖ୍ୟା ବୃଦ୍ଧି ପାଏ। ଯଦି ଆପଣଙ୍କ ଶରୀରରେ ଆପଣ ଇମ୍ୟୁନିଟି ବଢେଇକି ରଖିବେ, ଆପଣ ସତେଜ ଖାଦ୍ୟ ଖାଇବେ, ନ୍ୟୁଟ୍ରିସ ଫୁଡ୍ ଖାଇବେ, ପ୍ରୋଟିନିୟସ ଖାଦ୍ୟ ଖାଇବେ ଆଉ ଭିଟାମିନ୍ ସି ଏଗୁଡାକ ଯଦି ଖାଇବେ, ତାହେଲେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢି ରହିବ, ଯାହାଦ୍ୱାରା ଆପଣ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା ପାଇପାରିବେ।
2: ବର୍ଷା ଦିନେ ପ୍ରାୟତଃ ଡେଙ୍ଗୁ ଜ୍ୱରଟା ବହୁତ ମାତ୍ରାରେ ବ୍ୟାପିଥାଏ, ତାର ପ୍ରତିକାର ପାଇଁ

0: କଣ ସବୁ କରିବେ?
1: ମୁଁ ଆପଣ ଯେମିତି କହିଲେ ଯେତେ ବି ଅଛି ମସ୍କିଟୋ ଦ୍ଵାରା ବ୍ୟାପୁଥିବା ରୋଗ ସେସବୁ ବ୍ୟାପିବାକୁ କେବଳ ଜମା ହେଇଥିବା ପାଣି ସେଗୁଡା ସବୁ ଦାୟୀ। ଆପଣ ଯଦି ସେସବୁ ଜିନିଷଟାରୁ ଦୂରେଇ ରହିବେ, ଘରର ଚାରିପାଖ ସଫା ରଖିବେ, ଜମି ରହୁଥିବା ପାଣି ଠାରୁ ଦୂରେଇ ରହିବେ, ମଶାରି ଟାଙ୍ଗି କରି ଶୋଇବେ, ମଶାକୁ ବ୍ୟାପିବାକୁ ଦେବେନି। ଏଟା ଯଦି ବାଇଟ୍ ହବ ତାହେଲେ ଆପଣଙ୍କୁ ଏ ରୋଗଟା ହବ।
0: ଡେଙ୍ଗୁ ଜ୍ୱର ହେଲେ କଣ ସବୁ ଲକ୍ଷଣ ମାନେ ଦେଖାଯାଏ ରୋଗୀ ପାଖରେ?
1: ହାଇ ଫିଭର ହବ, ସିଭିୟର ହେଡେକ୍ ହବ, ବ୍ୟାକେକ୍ ହବ ବା ଅଣ୍ଟା ବଥା ହବ, ଆଖିରେ ପେନ୍ ହବ, ଆଖି ମୁଭମେଣ୍ଟ କଲେ, ସ୍କିନରେ ରାସ୍ ହବ, ଲାଲ ଲାଲ ହେଇଯିବ, ବେଳେ ବେଳେ ଏଇଟା ବ୍ଲିଡିଂ ହୁଏ। ବ୍ଲିଡିଂ ହେଲେ ନାକରୁ ପାଟିରୁ ରକ୍ତ ବାହାରେ, ଇଣ୍ଟରନାଲ ବ୍ଲିଡିଂ ହୁଏ, ତାକୁ ଡେଙ୍ଗୁ ହିମୋରେଜିକ ଫିଭର କହନ୍ତି। ବହୁତ ସିଭିୟର କଣ୍ଡିସନ। ଡେଙ୍ଗୁ ଜ୍ୱର ହେଲେ ଡରିବାର କିଛି ନାହିଁ, ଏଥିପାଇଁ ଆପଣ ଯଦି ବହୁତ ଜ୍ୱର ହଉଛି ଆପଣ ପାରାସିଟାମଲ ଖାଇବେ, ପାଣି ଅଧିକା ପିଇବେ, ବଡିର ହାଇଡ୍ରେସନ ଜଳୀୟ ଅଂଶକୁ ମେଣ୍ଟେନ କରି ରଖିବେ। ଆମର ସରକାରୀ ବ୍ୟବସ୍ଥାରେ ସବୁ ହସ୍ପିଟାଲରେ, ଜିଲ୍ଲା ହାସ୍ପାତାଲ ଆଉ SDH ମାନଙ୍କରେ ଡେଙ୍ଗୁ ପାଇଁ ବ୍ୟବସ୍ଥା ଅଛି, ଡେଙ୍ଗୁ ୱାର୍ଡ ଅଛି, ମେଡିକାଲ କଲେଜରେ ମଧ୍ୟ ଅଛି, ସେଠି ଚିକିତ୍ସା ହେବେ, ଡକ୍ଟରଙ୍କ ସୁପରଭିଜନରେ ରହିବେ। ଆଣ୍ଡ ଡେଙ୍ଗୁରେ ଆମକୁ ଦେଖିବାକୁ ପଡ଼େ ପ୍ଲେଟଲେଟ୍ର କାଉଣ୍ଟ, ଯଦି ପ୍ଲେଟଲେଟ୍ କାଉଣ୍ଟ କମିଯାଉଛି ତାର ବ୍ଲିଡିଂ ହେବାର ଚାନ୍ସ ଅଛି। ଆଉ ପ୍ଲେଟଲେଟ୍ର ଗୋଟେ ଭାଇଟାଲ ରୋଲ ଥାଏ, କମିଗଲେ ପୁଣି ତାଙ୍କ ଶରୀରରେ ବହୁତ କିଛି ଅସୁବିଧା ହୁଏ, ସେଇଟାକୁ ଦେଖିବାକୁ ପଡେ, ତାକୁ ଷ୍ଟାବିଲାଇଜ୍ କରିବାକୁ ପଡେ।
0: ଏହି ବର୍ଷା ଦିନେ କଣ ସବୁ ଚର୍ମ ରୋଗ ଦେଖାଯାଏ ଆଉ ତାର ପ୍ରତିକାର ଆମେ କଣ କରିପାରିବା?
1: ବର୍ଷା ଦିନେ ଆପଣଙ୍କର ସ୍କିନ୍ ଆଲର୍ଜି ଦେଖାଯାଏ, ଆପଣଙ୍କର ଆଥଲେଟ୍ସ ଫୁଟ୍ ଦେଖାଯାଏ, ଏକ୍ଜିମା ଦେଖାଯାଏ, ଆପଣଙ୍କ ହାଇପର ପିଗମେଣ୍ଟେସନ ଦେଖାଯାଏ, ଏକ୍ସେସିଭ ସୁଇଟିଂ ବି ହୁଏ ବେଳେ ବେଳେ। ସ୍କିନ୍ ଆଲର୍ଜି ରକ୍ଷା ପାଇବା ଲାଗି ଆପଣ ସ୍କିନ୍ କି ଡ୍ରାଏ ରଖିବେ, ଆଡିସନାଲି କୌଣସି ଟାଲକମ୍ ପାଉଡରର ବ୍ୟବହାର କରିବେ ନାହିଁ। ଯେଉଁମାନେ ବେଶୀ ସମୟ ବର୍ଷାରେ ଯାଉଛନ୍ତି, ଭିଜି ଯାଉଛନ୍ତି, ମୋଜା ପିନ୍ଧିଛନ୍ତି କିମ୍ବା ଜୋତା ପିନ୍ଧିଛନ୍ତି, ତା ଦ୍ଵାରା ସେଟା ବହୁତ ସମୟ ଲାଗି ରହୁଛି ତାଙ୍କ ଗୋଡ଼ରେ, ଆଉ ସେ ପାଣି ସୋକ୍ କରିକି ରଖୁଛି, ତା ଦ୍ଵାରା ତାଙ୍କ ଆଥଲେଟିକ୍ ଫୁଟ୍ ଇନଫେକ୍ସନ୍ ହେଉଛି। ଆପଣ ତାକୁ ପ୍ରିଭେଣ୍ଟ କରିବା ଲାଗି କଣ କରିବେ, ଗୋଡ଼କୁ ଅଳ୍ପ ଉଷୁମ ଗରମ ପାଣିରେ ଅଳ୍ପ ଟିକେ ଲୁଣ ପକେଇକରି ତାକୁ କିଛି ସମୟ ବୁଡ଼େଇ କରି ରଖିକି ତାପରେ ସଫା କରିବେ। ଏକ୍ଜିମା ଯୋଉ ଗୁଡାକ ହୁଏ ସେଟା ଆପଣଙ୍କର ୟୁଜୁଆଲି ଯୋଉଗୁଡା ହାର୍ସ ସପ୍ ଗୁଡାକ ବ୍ୟବହାର କରନ୍ତି ତାକୁ ଆଭଏଡ କରିବେ। ଆପଣ ସ୍କିନ୍ କି ଟିକେ ମଶ୍ଚରାଇଜ କରିବେ ଆଉ ହାଇଜେନିକ ମେଣ୍ଟେନ୍ କରିବେ, ସବୁବେଳେ ଶୁଖା କପଡ଼ା ପିନ୍ଧିବେ, ପ୍ରତ୍ୟେକ ଦିନ ଗାଧେଇବେ, ଆପଣଙ୍କର ଓଦା କପଡ଼ାକୁ ଜଲ୍ଦି ଚେଞ୍ଜ କରିବେ, ସ୍କିନ୍ କି ମଶ୍ଚର କରିବେ, ହାତ ଆଉ ଗୋଡ଼କୁ ସାବୁନରେ ସଫା କରିବେ।
0: ଆଜି ଯୋଉ ଆମର ଶ୍ରୋତା ଭଉଣୀ ମାନେ ଶୁଣୁଛନ୍ତି ତ ସେମାନଙ୍କୁ ଆପଣ କଣ କହିବେ ଯେ ବର୍ଷା ଦିନେ କେମିତି ସେମାନେ ସୁସ୍ଥ ରହିପାରିବେ?
1: ଆପଣ ବର୍ଷା ଦିନେ ଯୋଉ ପାଣି ପିଉଛନ୍ତି ତାକୁ ଆଇଦ ଫୁଟେଇ କରି କିମ୍ବା ଫିଲ୍ଟର କରି ପିଅନ୍ତୁ। ଯୋଉ ଜାଗାରେ ଆପଣ ପାଣି ରଖୁଛନ୍ତି, ପାନୀୟ ଜଳ ରଖୁଛନ୍ତି, ତାକୁ କଭର କରିକି ରଖନ୍ତୁ, ଦୂଷିତ ହେବାକୁ ଦିଅନ୍ତୁନି, ଆଉ ସବୁବେଳେ ସାବୁନରେ ହାତ ଧୁଅନ୍ତୁ। ଆପଣ ଖାଆନ୍ତୁ, ଶୌଚ ଯାଆନ୍ତୁ, ଯାହା କରୁଛନ୍ତି ହାତକୁ ଭଲ ଭାବେ ଧୁଅନ୍ତୁ, ସଫା କରି ଖାଆନ୍ତୁ। ଆପଣଙ୍କ ହାତରେ ବହୁତ ଜୀବାଣୁ ଅଛନ୍ତି, ବର୍ଷା ଦିନେ ଯେହେତୁ ଆର୍ଦ୍ରତା ଯୋଗୁ ସହଜ ହେଇଥାଏ ଏଗୁଡାକ ବଢିବା, ତାକୁ ଶୁଖା ରଖନ୍ତୁ, ସଫା ରଖନ୍ତୁ, ନିଶ୍ଚିନ୍ତ ଭାବେ ବହୁତ କିଛି ରୋଗରୁ ଆପଣ ରକ୍ଷା ପାଇଯିବେ।
0: ସାର୍, ଆପଣ ବହୁତ ସୁନ୍ଦର ଭାବରେ ବର୍ଷା ଦିନେ ଦେଖାଯାଉଥିବା ବିଭିନ୍ନ ରୋଗ ଓ ତାର ପ୍ରତିକାର ବିଷୟରେ କହିଲେ, ସେଥିପାଇଁ ଆକାଶବାଣୀ ଜୟପୁର ତଥା ଆମ ଘର ଓ ଘରଣୀ ପରିବାର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: ଶିକ୍ଷିତ ଓ ସଶକ୍ତ ସମାଜ ଗଠନରେ ମଧ୍ୟ ସହାୟକ ହୁଏ।
1: ତାହେଲେ ଆଇସିଡିଏସ୍ର କାମ କ'ଣ ରହିଛି ଏ ସମ୍ପର୍କରେ ଚାଲନ୍ତୁ ସାକ୍ଷାତକାରଟିଏ ଶୁଣିବା।
2: ମ୍ୟାଡାମ ନମସ୍କାର।
3: ନମସ୍କାର,
2: ଆପଣଙ୍କ ପରିଚୟ ଟିକେ ଶ୍ରୋତା ଭଉଣୀ ମାନଙ୍କୁ ଦେବେ।
3: ମୋ ନାଁ ରଞ୍ଜିତା ପଟ୍ଟନାୟକ, ମୁଁ ଅଙ୍ଗନବାଡ଼ି ସୂତ୍ର ହେଜାର ଅଛି ଜୟପୁରରେ।
2: ଆମ ଶ୍ରୋତା ଭଉଣୀ ମାନଙ୍କ ପାଇଁ ଅଛି ଆଇସିଡିଏସ୍ କ'ଣ, ତ ଆଇସିଡିଏସ୍ କାହାକୁ କୁହାଯାଏ?
3: ଆଇସିଡିଏସ୍ ମାନେ ସମନ୍ୱିତ ଶିଶୁ ବିକାଶ ଯୋଜନାକୁ ଆଇସିଡିଏସ୍ କହିବେ। ଯେତିକି ଆମର ବିଭାଗ ଅଛି ସବୁକୁ ମିଶେଇକି ଆମର ଗୋଟେ ସମନ୍ୱୟରେ ଆମେ ଯୋଉ କାର୍ଯ୍ୟ କରୁଛୁ ସେଇ ଯୋଜନା ହଉଛି ଆମର ସମନ୍ୱିତ ଶିଶୁ ବିକାଶ ଯୋଜନା, ଯୋଉଟା କି ମା ଓ ଶିଶୁମାନଙ୍କ ହିତ ପାଇଁ।
2: ଆଇସିଡିଏସ୍ ର ମୁଖ୍ୟ ଉଦ୍ଦେଶ୍ୟ କ'ଣ?
3: ଆଇସିଡିଏସ୍ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଶିଶୁ ମୃତ୍ୟୁ ରୋକିବା ଓ ମା ମୃତ୍ୟୁ ରୋକିବା। ଆମର ଯୋଉ ମା ଓ ଶିଶୁ ମୃତ୍ୟୁ ଯୋଉ ବଢି ଯାଉଥିଲା ପୂର୍ବରୁ ବହୁତ ଥିଲା, ତ ସେମାନଙ୍କ ପାଇଁ ବୋଲିକି ଆମର ଆଇସିଡିଏସ୍ ଯୋଜନାରେ ବହୁତ ଗୁଡାଏ କାର୍ଯ୍ୟ କରୁଛୁ ଯଦ୍ୱାରା କି ଆମର ମା ମୃତ୍ୟୁ ଆଉ ଶିଶୁ ମୃତ୍ୟୁ ହାରଟା କମେଇବା ପାଇଁ।
2: ଆଇସିଡିଏସ୍ ଅଧୀନରେ କେଉଁ ସେବା ମିଳିଥାଏ?
3: ଆମର ଆଇସିଡିଏସ୍ ଅଧୀନରେ ଆମେ ଗର୍ଭବତୀ ପ୍ରସୂତି ଠୁ ଆରମ୍ଭ କରିକି ଜନ୍ମରୁ ପୁରା 6 ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କର ପାଇଁ ଆମ ଯୋଜନାରେ ଅଛି, ତାଙ୍କ ପାଇଁ ଆମେ କାମ କରୁଛୁ। ପ୍ଲସ ଆମର କିଶୋର ବାଳକ ବାଳିକା ଆପଣ ମାନେ ଜାଣିଥିବେ 10 ରୁ 19 ବର୍ଷ ଭିତରେ ବାଳକ ବାଳିକା ମାନଙ୍କୁ ନେଇକି ମଧ୍ୟ ଆମେ କାମ କରୁଛୁ। ଫାଷ୍ଟ ହେଲା ଆମର ଶିଶୁମାନଙ୍କର ବିକାଶ କେମିତି ହବ, ଗୋଟେ ସୁସ୍ଥ ଶିଶୁ ଆଉ ଗୋଟେ ସୁସ୍ଥ ମା ହବା ପାଇଁ ଆମ ଯୋଜନାରେ ବହୁତ ଗୁଡାଏ କାର୍ଯ୍ୟକ୍ରମ ରହିଛି, ଯୋଦ୍ୱାରା କି ସେମାନଙ୍କର ଖାଦ୍ୟପେୟ ଠୁ ଆରମ୍ଭ କରିକି ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ଆମର ହଉଛି।
2: ଶିଶୁମାନଙ୍କ ପାଇଁ ଆଇସିଡିଏସ୍ କ'ଣ କାର୍ଯ୍ୟ କରିଥାଏ?
3: ଗର୍ଭବତୀ ଅବସ୍ଥାରୁ ଆମେ ଶିଶୁର ଯତ୍ନ ନଉ। ଯେତେବେଳେ ଗୋଟେ ମା ଗର୍ଭବତୀ ହବ ସେତେବେଳେ ପ୍ରଥମେ ତାର ପଞ୍ଜୀକରଣ ହବ ଆମର କେନ୍ଦ୍ର ମାନଙ୍କରେ, ଯୋଉଟା କି ଅଙ୍ଗନବାଡି କେନ୍ଦ୍ର ଆପଣ ମାନେ ଜାଣିଥିବେ। ସେଇ ଦିନଠାରୁ ସେମାନଙ୍କୁ ଆମେ ପୁରା ଜନ୍ମ ହବା ପର୍ଯ୍ୟନ୍ତ ଆମେ କେୟାର ନେଇଥାଉ ଗୋଟେ ମା ପାଇଁ, ଯେ ସେମାନଙ୍କୁ ପଞ୍ଜୀକୃତ କରୁ, ସେମାନଙ୍କୁ ଟୀକା ଦିଆଯିବ 4 ମାସରେ, ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ରେଜିଷ୍ଟ୍ରେସନ କରୁ। ତା ପର ମାସରେ ଆମେ ସେମାନଙ୍କୁ 2ଟା ଟୀକା ଦବୁ। 2ଟା ଟୀକା ଦେବା ସହ ଏମ୍ଏମ୍ ଦିଦି ଆସିକି ଆମର ଅଙ୍ଗନବାଡି କର୍ମୀ ସହାୟତାରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ ପ୍ରତି ମାସରେ। ସେମାନଙ୍କର ବିପି ଚେକଅପ୍ କରାଯାଏ, ସେମାନଙ୍କର ହିମୋଗ୍ଲୋବିନ୍ ଚେକଅପ୍ କରାଯାଏ, ସେମାନଙ୍କର ଓଜନ ଚେକ୍ କରାଯାଏ, ସେମାନଙ୍କର ସୁଗର ଡାଇବେଟିସ୍ ଚେକ୍ କରାଯାଏ, ଆଉ ଅଲ୍ଟ୍ରାସାଉଣ୍ଡ ପାଇଁ ଆମର ମେଡିକାଲକୁ ମଧ୍ୟ ପଠାଯାଏ। ତା ସହ ଆମର ଅଙ୍ଗନବାଡି କେନ୍ଦ୍ରରେ ସେମାନଙ୍କୁ ଅଣ୍ଡା ଛତୁଆ ଆମେ ଖାଇବାକୁ ଦେବୁ। ତାହା ସହ ସେମାନଙ୍କୁ କାଉନ୍ସିଲିଂ କରାଉ ଯେ ତାଙ୍କର ଛୁଆର ଯତ୍ନ କେମିତି ନେବେ, ସେ ନିଜର ଯତ୍ନ କେମିତି ନେବେ। ଆର ପେଟ ଭିତରେ ଛୁଆ ଯେତେବେଳେ ରହେ ତାର ସେ ଜନ୍ମ ହେବା ଭିତରେ ସେ 75% ତାର ବ୍ରେନ୍ ଡେଭଲପମେଣ୍ଟ ହେଇଯାଇଥାଏ, ମାନେ ମସ୍ତିଷ୍କ ବିକଶିତ ହେଇଥାଏ। ତ ସେଥିପାଇଁ ମାଆକୁ ବହୁତ କେୟାର ନେବା ପାଇଁ ଆମେ କହୁ ଯେ ମା ଘରେ ଖୁସିରେ ରହିବ ଆଉ ସ୍ୱାସ୍ଥ୍ୟ ପ୍ରତି କେୟାର ନବ, ମାନେ ଭଲ ଖାଦ୍ୟ ନବ, ଭଲ ପରିବେଶରେ ରହିବ, ଏସବୁ ଆମେ କାଉନ୍ସିଲିଂ କରିଥାଉ ମାଆକୁ, ଯେ ତାଙ୍କ ଘର ଲୋକ ମଧ୍ୟ ସେମିତି ତାକୁ କେୟାର ନେବେ। ତ ତାହେଲେ ଯାଇକି ଗୋଟେ ସୁସ୍ଥ ଶିଶୁ ଗୋଟେ ଜନ୍ମ କରିବ ସେ। ଯଦି ତାର ସୁସ୍ଥ ଶିଶୁ ଜନ୍ମ ହୁଏ ଠିକ ଓଜନରେ, ତାପରେ ଯେତେବେଳେ ଶିଶୁ ଜନ୍ମ ହବ ତାପରେ ଶିଶୁର ଯତ୍ନଟା ଷ୍ଟାର୍ଟ ହେଇଯାଏ ଆମ ଯୋଜନାରେ। ଶିଶୁ ଜନ୍ମ ହେବା ସାଙ୍ଗେ ସାଙ୍ଗେ ମେଡିକାଲରେ ଜନ୍ମ ହେବା ପାଇଁ ଆମେ ତାଙ୍କୁ କାଉନ୍ସିଲିଂ କରିଥାଉ ମେଡିକାଲ ଡେଲିଭରି ପାଇଁ। ତାପରେ ପରେ ତାକୁ ଟୀକା ଦିଆଯାଏ, 6 ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ଦେବ ସେଇଟା ମାକୁ ଆମେ ବୁଝେଇଥାଉ। ତାପରେ 6 ମାସ ଯେମିତି କମ୍ପ୍ଲିଟ ହବ ସେମିତି 7 ମାସକୁ ବାହାରର ଖାଦ୍ୟ ଅର୍ଦ୍ଧ କଠିନ ଖାଦ୍ୟ ତାକୁ ଖାଇବା ପାଇଁ ବୋଲିକି ଆମେ ବୁଝେଇଥାଉ। ତା ସହ ଆମର ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ଦବୁ, ଛତୁଆ ଦବୁ, ସେ କେମିତି ଆସ୍ତେ ଆସ୍ତେ ତାର ଖାଦ୍ୟଟା ଧୀରେ ଧୀରେ ବଢେଇବ, ଯୋଉଦ୍ୱାରା କି ତା ସ୍ୱାସ୍ଥ୍ୟଟା ଭଲ ଥିବ ଆଉ ତାକୁ ଖାଦ୍ୟର ଅଭ୍ୟାସ ମଧ୍ୟ ହବ। ତ ତେଣୁକରି ଏପଟେ 1.5 ମାସରେ ଫାଷ୍ଟ ଟୀକା ଦେଲା ପରେ ତାପରେ ମାସେ ମାସେ ବ୍ୟବଧାନ ଦିଆରେ ଟୀକା ଦିଆଯିବ, ପିଲାର ଓଜନ ନିଆ ହବ, ମାନେ ବୟସ ଅନୁସାରେ କେମିତି ତାର ଓଜନ ଠିକ ବଢୁଛି କି ନାହିଁ, ତାର ଖାଦ୍ୟପେୟ ଠିକ ହଉଛି କି ନାହିଁ, ଯଦି ଦୁର୍ବଳ ଅଛି ଦୁର୍ବଳ ପାଇଁ ମଧ୍ୟ ଆମେ ଅନ୍ୟ ଅଧିକା ଖାଦ୍ୟ ଦେବାର ବି ବ୍ୟବସ୍ଥା କରୁଛୁ, ପୁଣି ମେଡିକାଲକୁ ରେଫର ମଧ୍ୟ କରୁଛୁ, ଯେ ଅତି ସହଜରେ ଅତି ଶୀଘ୍ର ମା ଜାଣୁ କେମିତି ତାର ଛୁଆର ସ୍ୱାସ୍ଥ୍ୟ କେମିତି ଅଛି, ସେ ଗୋଟେ ସୁସ୍ଥ ଛୁଆ ହଉ ବୋଲିକି ଆମ କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଭଉଣୀ ମାନେ ପୁରା ଯତ୍ନ ନିଅନ୍ତି। ଅଣ୍ଡା ବି ଖାଇବାକୁ ଦିଅନ୍ତି, ଛତୁଆ ବି ଖାଇବାକୁ ଦିଅନ୍ତି। ସେମିତି ଆମେ 6 ମାସରୁ 3 ବର୍ଷ ପର୍ଯ୍ୟନ୍ତ ମାଙ୍କୁ କାଉନ୍ସିଲିଂ କରୁ ଆଉ ସେ ପିଲାର ଓଜନ ଯତ୍ନ ସବୁ କରିବୁ, ଆଉ ଠିକ ଯତ୍ନ ହଉଛି କି ନାହିଁ, ଠିକ ଖାଦ୍ୟ ଦଉଛି କି ନାହିଁ, ସେଟା ହୋମ ଭିଜିଟ ମାଧ୍ୟମରେ ମଧ୍ୟ ଦେଖୁ ଆମେ। ପ୍ରତି ମାସରେ ଛୁଆକୁ ଡାକିବୁ, ମା ଆସିବ ଛୁଆକୁ ନେଇକି, ଓଜନ ହାଇଟ ୱେଟ ବି ନିଆହଉଛି, ମାନେ ତାର ବୟସ ଅନୁସାରେ ହାଇଟ ମଧ୍ୟ ବଢୁଛି କି ନାହିଁ, ତ ହାଇଟ ବଢିବା ଦ୍ୱାରା ମଧ୍ୟ ସେ ସୁସ୍ଥ ଅଛି କି ନାହିଁ ଜଣାପଡୁଛି। ତ ଏଇଟା ହଉଛି 6 ମାସରୁ 3 ବର୍ଷ ପର୍ଯ୍ୟନ୍ତ, ଯେମିତି 3 ବର୍ଷ ହେଇଯିବ 3 ରୁ 6 ବର୍ଷ ପର୍ଯ୍ୟନ୍ତ ପିଲାକୁ ଆମେ ଆସ୍ତେ ଆସ୍ତେ ପ୍ରାକ ଶିକ୍ଷା ଦିଆଯିବ, ମାନେ ସ୍କୁଲ ଯିବା ପାଇଁ ଡରିବନି, ସେ ସ୍କୁଲ ଯିବା ଆଗରୁ ତାକୁ ଗୋଟେ ପୂର୍ବ ପ୍ରସ୍ତୁତି କରାଯିବ ଆମର ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ। ଅଙ୍ଗନବାଡି ୱାର୍କର ମାନେ ସେମାନଙ୍କୁ ନାଚ ଗୀତ ମାଧ୍ୟମରେ ସେମାନଙ୍କୁ ଶିଖେଇବେ, ଆମର ଗୀତ ମାଧ୍ୟମରେ ସେମାନଙ୍କୁ ବିଭିନ୍ନ ପ୍ରକାର ତାଙ୍କର ବିକାଶ କରାହବ।

0: ସାମାଜିକ ବିକାଶ, ବୌଦ୍ଧିକ ବିକାଶ, ତାଙ୍କର ଶାରୀରିକ ବିକାଶ ସବୁ କରାଯିବ। ତା ସହିତ ଆମ କେନ୍ଦ୍ରରେ ଖାଇବେ ମଧ୍ୟ ସେମାନେ, ତାଙ୍କୁ ସକାଳ ଜଳଖିଆ ବି ଦିଆଯିବ, ତାପରେ ହେତେ ମାନେ ହଟ୍ କୁକ୍ ମିଲ୍ ରୋଷେଇ କରିକି ବି ଦିଆଯିବ। ସେମାନେ ସବୁଦିନ ଖାଇକି ଯିବେ ଘରକୁ, ଯଦ୍ୱାରା କି ସେମାନେ ଗୋଟେ ପୂର୍ବ ପ୍ରସ୍ତୁତି କରାହବ। ସ୍କୁଲ ଯିବା ଆଗରୁ ସେମାନଙ୍କୁ ମେଣ୍ଟାଲି ପୁରା ପ୍ରିପେୟାର କରାଯିବ, ଯେମିତିକି ସେମାନେ ସ୍କୁଲ ଯିବା ପାଇଁ ଡରିବେନି।
1: ମହିଳାମାନଙ୍କ ପାଇଁ କଣ ବିଶେଷ ସୁବିଧା ରହିଛି କି?
0: ନିଶ୍ଚିତ ଭାବରେ ମୁଁ ତ ଏବେ ଆପଣଙ୍କୁ ଜଣେଇ ଦେଇଛି, ମହିଳାମାନଙ୍କ ପାଇଁ ବହୁତ ସୁବିଧା ଅଛି। ଦେଖନ୍ତୁ, ଗୋଟେ କିଶୋର ବାଳିକା ଯେତେବେଳେ ଗୋଟେ କିଶୋର ଅବସ୍ଥାକୁ ଆସିବ, ତାର କେୟାର ବିଷୟରେ ଫାର୍ଷ୍ଟ ଆମେ ତାକୁ କହିବୁ, ମାନେ ତାକୁ ପୂର୍ବ ପ୍ରସ୍ତୁତି। ଭବିଷ୍ୟତରେ ସେ ଗୋଟେ ମା ହବ, ତ ମା ଯେମିତି ଗୋଟେ ସୁସ୍ଥ ମା ହବ, ସେଥିପାଇଁ ସେମାନଙ୍କୁ ଆମେ ପ୍ରତି ଶନିବାରକୁ ଶନିବାର ସେମାନଙ୍କୁ ଡାକିକି ମିଟିଂ କରୁଛୁ। ଆଇଏଫ୍ଏ ଫଲିଫର ବଟିକା ଦଉଛୁ, ତା ସହ ଅଣ୍ଡା ଦଉଛୁ, ଛତୁଆ ମଧ୍ୟ ଦଉଛୁ। ସେ ପୁରା ସୁସ୍ଥ ହେଇକି ସେ ଯେମିତି ଗୋଟେ ଠିକ ମା ହବ, ତା ଛାଡିକି ସେମାନେ ତାଙ୍କର ସ୍କିଲ ଡେଭଲପମେଣ୍ଟ କରାଯାଉଛି, ମାନେ ସେମାନେ ଭବିଷ୍ୟତରେ କଣ ଗୋଟେ ଶିଖିକି କିଛି ଗୋଟେ ଜିନିଷ କରିକି ଆଗେଇବେ, ସେମାନଙ୍କର ଆର୍ଥିକ ଭାବନ୍ତି ହେବେ, ସେମାନେ ନିଜକୁ ନିଜେ ଗୋଟେ ଷ୍ଟ୍ରଙ୍ଗ ହେବେ, କିଛି ନିଜ ଗୋଡରେ ଠିଆ ହେବେ। ସେଥିପାଇଁ ମଧ୍ୟ ଆମେ ତାଙ୍କୁ କାଉନସିଲିଂ କରୁଛୁ, ଆଉ ତାଙ୍କ ପାଇଁ ବୋଲିକି ଆଜିକାଲି ସରକାରଙ୍କର ବହୁତ ଯୋଜନା ହେଇଯାଇଛି, ଯୋଉଟାକି ଫିଫ୍ଥ ପାସ୍ ପରେ ମଧ୍ୟ ପ୍ରାୟ ଯଦି ଝିଅମାନେ ପାଠ ଛାଡିକି ଘରେ ରହିଯାଉଛନ୍ତି କି ଯିବା ଇଚ୍ଛା କରୁନାହାନ୍ତି କି ସେମାନଙ୍କୁ ସେମିତି ଗୋଟେ ପରିବେଶ ମିଳୁନି, ଯୋଉଦ୍ୱାରା କି ବାହାରେ ଯୋଉ ଗାଁ ମାନଙ୍କରେ ରହିଯାଉଥିବେ ସେମାନଙ୍କୁ କିଛି ଯିବା ଆସିବା ସୁବିଧା ନଥିବ, ସେମିତିରେ ପାଠ ଛାଡିକି ରହିଯାଉଛନ୍ତି ଡ୍ରପ୍ ଆଉଟ ହେଇକି। ତ ସେମାନଙ୍କୁ ବିଭିନ୍ନ ପ୍ରକାର କାଉନସିଲିଂରେ ଫ୍ରିରେ ଷ୍ଟାଇପେଣ୍ଡ ଦେଇକି ମଧ୍ୟ ସରକାର ବହୁତ ଗୁଡାଏ ଜିନିଷ ଶିଖେଇବା ପାଇଁ ବ୍ୟବସ୍ଥା କରିଛନ୍ତି। ତା ଛଡା ଆପଣ ଜାଣିଥିବେ ସୁଭଦ୍ରା ଯୋଜନା ବୋଲିକି ଅଛି, ସେଇଟା ମହିଳାମାନଙ୍କୁ ଆମେ ଆମ ଯୋଜନା ହିଁ ଅନ୍ତର୍ଭୁକ୍ତ କରୁଛୁ। ଆମେ ସେମାନଙ୍କୁ ରେଜିଷ୍ଟ୍ରେସନ ଅନଲାଇନ୍ କଲା ପରେ ଯାଇକି ସେମାନଙ୍କୁ ସୁଭଦ୍ରାରେ ବେନିଫିଟ୍ ଆମେ ଦଉଛୁ, ଯେ ସମସ୍ତେ ତ ସୁଭଦ୍ରାରେ ପଇସା ପାଇଥିବେ ଜାଣିଥିବେ, ଯଦି ବା କାହାର କିଛି ଅସୁବିଧା ହେଇଥିବ ତାହେଲେ ଆମ ଯୋଜନାକୁ ଆମର ଅଫିସକୁ ଆସିକି ସେମାନେ ଗ୍ରିଭାନ୍ସରେ ପକେଇବେ, ତ କଣ ପାଇଁ ସେମାନେ ପଇସା ପାଇନାହାନ୍ତି ସେଇଟା ବି ଜାଣିବେ। ଆଉ ଏବେ ତ ଗୋଟେ ନୂଆରେ ସରକାରଙ୍କର ଆଉ ଗୋଟେ ବାହାରିଛି, ଯେ ଯିଏ ଯିଏ ସୁଭଦ୍ରା ମହିଳାମାନେ ଅଛନ୍ତି ସେମାନେ ଯଦି କିଛି କରିବା ପାଇଁ ଚାହୁଁଛନ୍ତି ତାଙ୍କୁ ଫ୍ରି ଟ୍ରେନିଂ ବି ଦିଆହବ, ଏବେ ବ୍ୟବସ୍ଥା ଚାଲିଛି ସେଟା। ସେଇଟା ଯଦି ରେଜିଷ୍ଟ୍ରେସନ କରିବେ, ପଞ୍ଜୀକୃତ କରିବେ, ତାହେଲେ ବହୁତ ଗୁଡାଏ ବିଷୟରେ ସେମାନେ ଜାଣିବେ, ଯେମିତିକି ତାଙ୍କର ସେଇ ପଇସାରେ ସେମାନେ ନିଜେ ସ୍ୱାବଲମ୍ବୀ ହେବେ, ଆର୍ଥିକ ଉନ୍ନତି ହେଇପାରିବ। ତା ଛଡା ଯଦି କିଛି ମହିଳା ଯଦି ହଠାତ୍ କିଛି ଅସୁବିଧାରେ ଯଦି ଭିଡ଼ ହେଇଯାନ୍ତି କି ସ୍ୱାମୀ ଯଦି ଅସୁବିଧା ହେଇଯିବ କି ମୃତ୍ୟୁବରଣ କରନ୍ତି, ତ ଆମେ ସେମାନଙ୍କୁ ଲେଖିକିନା ରଖୁ, ସେମାନଙ୍କୁ ପେନସନର ବ୍ୟବସ୍ଥା କରିକି ଅନ୍ୟ ଡିପାର୍ଟମେଣ୍ଟକୁ ସେମାନଙ୍କୁ ପଠାଉ। ତାପରେ ଆଉ କିଛି ଯଦି ସେମାନେ କରିବା ପାଇଁ ଚାହିଁବେ ଆମ ପାଖକୁ ଆସିବେ, ତ ତାଙ୍କେ କଣ କରିବା ପାଇଁ ଚାହୁଁଛନ୍ତି ଆମେ ସରକାରଙ୍କୁ ସେଇ ପ୍ରକାର ବ୍ୟବସ୍ଥା ତାଙ୍କୁ କରାଉ। ଏହା ଛାଡି ଯାହାର କି ମା କିମ୍ବା ବାପା ନଥିବେ, ତ ସେଇ ଶିଶୁମାନଙ୍କୁ ଆମେ ପଞ୍ଜୀକରଣ କରିକି ସେମାନଙ୍କୁ ମଧ୍ୟ କିଛି ପେନସନ ହେରିକା ଦେବାର ବ୍ୟବସ୍ଥା କରିଥାଉ। ଆଉ ଯିଏକି ଆମର ଅସହାୟ ଡିଜେବୁଲ ହେଇକି ଅଛନ୍ତି ଭିନ୍ନକ୍ଷମ ଅବସ୍ଥାରେ, ସେମାନଙ୍କୁ ବି ପଞ୍ଜୀକରଣ କରିକି ଆମ ଯୋଜନାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରିକି ଆମେ ରେଜିଷ୍ଟ୍ରେସନ କରିକି ଆମେ ପଠେଇଥାଉ, ଯୋଉଦ୍ୱାରା କି ସେମାନେ ପେନସନ ବି ପାଉଛନ୍ତି କି ତାଙ୍କୁ କିଛି ଯଦି ଇନଷ୍ଟ୍ରୁମେଣ୍ଟ ଦରକାର ସେଇଟା ମଧ୍ୟ ଆମର ଯୋଜନା ଥ୍ରୁରୁ ସେମାନଙ୍କୁ ଦିଆ କରାଯାଉଛି। ବହୁତ ଗୁଡାଏ ସୁବିଧା ଅଛି, ଯଦି ସମସ୍ତେ ଜାଣନ୍ତି ତାହେଲେ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିକି ଯୋଗାଯୋଗ କଲେ କିମ୍ବା ଆମର ସମନ୍ୱିତ ଶିଶୁ ବିକାଶ ଯୋଜନା ଅଫିସଟା ଅଛି ସେଇଠି ଯୋଗାଯୋଗ କଲେ ସବୁ କିଛି ସେମାନେ ଜାଣିପାରିବେ।
1: ମ୍ୟାଡାମ ଆପଣ କହିଲେ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିଲେ ସବୁ ପ୍ରକାର ସୁବିଧା ଆମେ ଜଣେଇଦେବୁ, ତ ଅଙ୍ଗନବାଡି କର୍ମୀ ମାନଙ୍କର କଣ ଭୂମିକା ରହିଛି?
0: ବହୁତ ଭୂମିକା, ଏବେ ଆପଣଙ୍କୁ ଯାହା କହିଲି ସେ ସବୁଥିରେ ଅଙ୍ଗନବାଡି କର୍ମୀଙ୍କର ଭୂମିକା ହିଁ ଅଛି। ସେମାନେ କାଉନସିଲିଂ କରିବେ ମା ମାନଙ୍କୁ, ମାନେ ଘର ଘର ଯାଇକି ସେମାନେ ଆମର ଯୋଜନା ବିଷୟରେ ସେମାନେ ବୁଝେଇବେ ଯେ ଆମର କଣ କଣ ସୁବିଧା ହେଇଛି। ଆଉ ଯିଏ ରେଜିଷ୍ଟ୍ରେସନ ହେବା ପାଇଁ ଚାହୁଁଛି, ଗର୍ଭବତୀ ହଉ କି ପ୍ରସୂତି ହଉ କି ଛୁଆ, ସେମାନେ ଆମର ଅଙ୍ଗନବାଡି କର୍ମୀ ଭଉଣୀ ମାନେ ଯାଇକି ସେମାନଙ୍କୁ ସର୍ଭେ କରିକି ସେମାନେ ରେଜିଷ୍ଟରରେ ନାଁ ଲେଖିବେ, ସାର୍ଟିଫିକେଟ ବି ଦେବେ, ବାର୍ଥ ସାର୍ଟିଫିକେଟ କିମ୍ବା ଡେଥ ସାର୍ଟିଫିକେଟ ପାଇଁ ମାନେ ଆଡ୍ରେସ ମାନେ ତାଙ୍କ ଜନ୍ମ ମୃତ୍ୟୁ ତାରିଖ ପକେଇକି ସେମାନଙ୍କୁ ଦେଲେ ସେମାନେ ବାର୍ଥ ସାର୍ଟିଫିକେଟ ମଧ୍ୟ କରିପାରିବେ। ଆଉ ଯାହା ବି ଚାହିଁବେ ଯେତେ ବି କାମ ଅଛି ଆମର ଅଙ୍ଗନବାଡି କର୍ମୀ ଭଉଣୀ ମାନେ ସବୁ ଦାୟିତ୍ୱ ବହନ କରିକି କରୁଛନ୍ତି, ମାନେ ଯେକୌଣସି କାର୍ଯ୍ୟ କରିବେ। ଏବେ ସୁଭଦ୍ରାରେ ମଧ୍ୟ କେହି ଆସିକି ଯଦି କହିବେ ତାହେଲେ ଆମର ଭଉଣୀ ମାନେ ଦଉଛନ୍ତି, ଅଙ୍ଗନବାଡି କର୍ମୀ ମାନେ ସେମାନଙ୍କୁ ଫର୍ମ ଦଉଛନ୍ତି, ଆଉ କୋଉଠି କଣ ଯଦି ଅସୁବିଧା ହେଇଛି କୋଉଠି ଯିବାର ଅଛି ତ ସେମାନେ ହିଁ ଆଡ୍ରେସ ଦଉଛନ୍ତି। ଆଉ ପିଲାମାନଙ୍କୁ ପାଠ ପଢିବାରେ ମଧ୍ୟ ଆଉ କିଶୋର ବାଳିକା ମାନଙ୍କୁ କାଉନସିଲିଂ କରିବାରେ ମଧ୍ୟ ସବୁ ବିଷୟରେ ଅଙ୍ଗନବାଡି କର୍ମୀ ଭଉଣୀ ମାନଙ୍କର ବହୁତ ଭୂମିକା ଅଛି।
1: ମ୍ୟାଡମ ଆପଣ ଆମ ଶ୍ରୋତା ଭଉଣୀ ମାନଙ୍କୁ ଏତେ ସୁନ୍ଦର ICDS କଣ, କାହାକୁ କୁହାଯାଏ, କେମିତି କାର୍ଯ୍ୟ କରାଯାଏ ବୁଝେଇଥିବାରୁ ଆପଣଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ରରୁ ବହୁତ ବହୁତ ଧନ୍ୟବାଦ।

0: ଶ୍ରୋତା ଭଉଣୀ, ଆମେ ତ ଆଜି ଅନେକ କଥା ଜାଣିଲେ। ବର୍ତ୍ତମାନ ତ ସମୟ ହୋଇଗଲାଣି କାର୍ଯ୍ୟକ୍ରମରୁ ବିଦାୟ ନେବାର।
1: କିନ୍ତୁ ବିଦାୟ ନେବା ପୂର୍ବରୁ ଚାଲନ୍ତୁ ଜାଣିନେବା ଆସନ୍ତାକାଲି ଆପଣମାନଙ୍କ ପାଇଁ କ'ଣ ସବୁ ରହିଛି। ଆସନ୍ତାକାଲି ଆପଣମାନେ ଶୁଣିବେ ସାକ୍ଷାତକାର, ଶିଶୁଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ଯତ୍ନ କିପରି ନେବା, ତା ସହିତ ଆଉ ଗୋଟେ ସାକ୍ଷାତକାର ମଧ୍ୟ ରହିଛି, ଘରୋଇ ଅର୍ଥ ପରିଚାଳନାରେ ମହିଳାଙ୍କ ଭୂମିକା।
0: ତାହେଲେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କେମିତି ଲାଗିଲା ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାଇବେ।
1: ଆମକୁ ମତାମତ ଜଣାଇବା ପାଇଁ ହ୍ୱାଟ୍ସଆପ୍ ନମ୍ବରଟି ହେଲା 9438268568। ତାହେଲେ ଆପଣଙ୍କ ମତାମତ ଅପେକ୍ଷାରେ ଆମେ ଦୁହେଁ, ମୁଁ ଧରିତ୍ରୀ
0: ଆଉ ମୁଁ ଲଳିତା,
1: ନମସ୍କାର।

ଶୁଣିଲେ ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଘର ଓ ଘରଣୀ। ଆଜି ପାଇଁ ଉପସ୍ଥାପନାରେ ଥିଲେ ଧରିତ୍ରୀ ଶତପଥୀ ଏବଂ ଲଳିତା ଶତପଥୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2ଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ. ମୁଖ୍ୟ ସମ୍ବାଦ: ଭାରତ ଯୁକ୍ତରାଷ୍ଟ୍ର ଗଣରାଜ୍ୟ ୟୁକେ ମଧ୍ୟରେ ଆସନ୍ତାକାଲିଠାରୁ ଲାଗୁ ହେବ ଐତିହାସିକ ବ୍ୟାପକ ଆର୍ଥିକ ଓ ବାଣିଜ୍ୟ ଚୁକ୍ତି. ଭାରତର ଇଞ୍ଜିନିୟରିଂ ଓ ଔଷଧୀୟ ସମେତ ବିଭିନ୍ନ କ୍ଷେତ୍ରରେ ହ୍ରାସ ପାଇବ ରପ୍ତାନୀ ଶୁଳ୍କ. ନୂଆଦିଲ୍ଲୀର ଭାରତ ମଣ୍ଡପରେ ଆରମ୍ଭ ହେଲା ଦେଶର ସର୍ବବୃହତ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026. ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ସମର୍ଥିତ ଲସ୍କର ଏ ତୋଇବା ମୁଖ୍ୟ ହାଫିଜ୍ ସୟିଦ୍ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି. ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ. ଏବଂ ଫିଫା ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ମ୍ୟାଚ୍. ଭାରତ ଓ ଯୁକ୍ତରାଷ୍ଟ୍ର ଗଣରାଜ୍ୟ ୟୁକେ ମଧ୍ୟରେ ଆସନ୍ତାକାଲିଠାରୁ ବ୍ୟାପକ ଆର୍ଥିକ

0: ଓ ବାଣିଜ୍ୟିକ ଚୁକ୍ତି ଲାଗୁ ହେବ। ଏହି ଚୁକ୍ତି ଫଳରେ ଭାରତରୁ ରପ୍ତାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ 99% ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ହ୍ରାସ ପାଇବ। ବିଶେଷ ଭାବେ ବୟନଶିଳ୍ପ, ଚମଡ଼ାଜାତ ଦ୍ରବ୍ୟ, ଜୋତା, ଔଷଧୀୟ ଉତ୍ପାଦନ ଏବଂ ଇଞ୍ଜିନିୟରିଂ କ୍ଷେତ୍ରକୁ ଅତ୍ୟଧିକ ଲାଭ ମିଳିପାରିବ। ଉଭୟ ଦେଶ ଲୋକମାନଙ୍କୁ ବିକାଶ କାର୍ଯ୍ୟରେ ସାମିଲ କରିବା ଏବଂ ରଣନୈତିକ ଭାଗିଦାରିତା ଦୃଢ଼ କରିବା ପାଇଁ ପ୍ରତିବଦ୍ଧ। 2021 ମେ ମାସରୁ ଏହି ଐତିହାସିକ ବୁଝାମଣା ଲାଗି ମଞ୍ଚ ପ୍ରସ୍ତୁତ ହୋଇଥିଲା। 2030 ମସିହା ପର୍ଯ୍ୟନ୍ତ ଏହି ବୁଝାମଣା ଅଧୀନରେ ଭାରତ ୟୁକେ ବାଣିଜ୍ୟ କାରବାରକୁ 100 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ବିଶ୍ୱସ୍ତରରେ ଭାରତର ବିକାଶ ଯାତ୍ରାକୁ ସମନ୍ୱିତ, ସହନଶୀଳ ଏବଂ ପ୍ରତିଯୋଗିତା ସମ୍ପନ୍ନ କରିବା ଲାଗି ଏହି ବୁଝାମଣା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଛି। ଉଭୟ ଦେଶ ମଧ୍ୟରେ ଏହି ବୁଝାମଣାର ରୂପରେଖ ଜନକୈନ୍ଦ୍ରିକ ହୋଇପାରିଛି। ସୂଚନା ଅନୁଯାୟୀ ଭାରତରୁ ରପ୍ତାନୀ ହେବାକୁ ଥିବା ଖାଦ୍ୟ ସାମଗ୍ରୀ ଉତ୍ପାଦ ଉପରେ 70% ପର୍ଯ୍ୟନ୍ତ ଶୁଳ୍କ ହ୍ରାସ ହେବାକୁ ଥିବାବେଳେ ସାମୁଦ୍ରିକ ଉତ୍ପାଦ ଉପରେ 21%ରୁ ଅଧିକ, ଇଞ୍ଜିନିୟରିଂ ଏବଂ ଅଟୋ ଯନ୍ତ୍ରାଂଶ ଉପରେ 18%, ଚମଡ଼ା ଏବଂ ଜୋତା ଉତ୍ପାଦ ଉପରେ 16% ପର୍ଯ୍ୟନ୍ତ ଓ ବୟନ ଉତ୍ପାଦ ଉପରେ 12% ଶୁଳ୍କ ହ୍ରାସ ପାଇ ଶୂନ ହେବ। ଏହି ବୁଝାମଣା ଦେଶର କୃଷକ, ମତ୍ସ୍ୟଜୀବୀ, ଏମ୍ଏସ୍ଏମ୍ଇ, ନିର୍ମାତାଙ୍କ ବ୍ୟବସାୟକୁ ସହଜ ଓ ସୁଦୃଢ଼ କରିବା ସହ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ସମନ୍ୱୟକୁ ସୁଦୃଢ଼ କରିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସିପ୍ରିୟା ରଙ୍ଗନାଥନ ଭାରତ ଓ ପାଲେଷ୍ଟାଇନ୍ ମଧ୍ୟରେ ଥିବା ଦୀର୍ଘକାଳୀନ ସହଯୋଗପୂର୍ଣ୍ଣ ସମ୍ପର୍କକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଗତକାଲି ବ୍ରସେଲ୍ସରେ ପାଲେଷ୍ଟାଇନ୍ ଡୋନର ଗ୍ରୁପ୍ର ଦ୍ୱିତୀୟ ମନ୍ତ୍ରୀସ୍ତରୀୟ ବୈଠକରେ ଭାରତର ଯୋଗଦାନ ପରେ ସେ କହିଛନ୍ତି, ପାଲେଷ୍ଟାଇନ୍ ଅଧିବାସୀମାନଙ୍କର ସାମଗ୍ରିକ ବିକାଶ, କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ ଏବଂ ମାନବିକ ସହାୟତା କ୍ଷେତ୍ରରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି, ପାଲେଷ୍ଟାଇନ୍ରେ ଚାଲିଥିବା ଭାରତ ସମର୍ଥିତ ଓ ଅନୁଦାନପ୍ରାପ୍ତ ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ସ୍ୱାସ୍ଥ୍ୟସେବା, ଶିକ୍ଷା, ସାମର୍ଥ୍ୟ ନିର୍ମାଣ ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ଉପରେ ପର୍ଯ୍ୟବେସିତ। ଏହି ଅବସରରେ ଶ୍ରୀମତୀ ରଙ୍ଗନାଥନ ପୁନର୍ବାସ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ସମ୍ପର୍କିତ କେତେକ ନୂତନ ପ୍ରକଳ୍ପର ଘୋଷଣା କରିଛନ୍ତି। ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ଥଇଥାନ ନିମନ୍ତେ ଭାରତ ଜାତିସଂଘ ରିଲିଫ୍ ଏବଂ କାର୍ଯ୍ୟ ପ୍ରତିଷ୍ଠାନକୁ ନିରନ୍ତର ସହାୟତା ଯୋଗାଇ ଦେଉଥିବା ସେ କହିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆଜି ଦେଶର ସର୍ବବୃହତ ବିଶ୍ୱସ୍ତରୀୟ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026କୁ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ପରିକଳ୍ପନାରେ ଆୟୋଜିତ ଏହି ପ୍ରଦର୍ଶନୀ ଆନ୍ତର୍ଜାତିକ ମଞ୍ଚରେ ପରିଣତ ହୋଇଛି। ଚଳିତ ବର୍ଷ 130 ଦେଶରୁ 60,000 ଅଧିକ କ୍ରେତା ଓ ପ୍ରଦର୍ଶନକାରୀଙ୍କ ସହ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ଏବଂ ଉଦ୍ୟୋଗୀମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି। ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ମୁକ୍ତ ବାଣିଜ୍ୟ ଚୁକ୍ତି ଦେଶର ବୟନଶିଳ୍ପ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିଥିବା ସେ କହିଛନ୍ତି।
1: दुनिया के 130 देशों से ऊपर बायर आए। अभी मोदी जी ने 56 देशों से FTA हो रहा, कुछ से हो गया है, कुछ से बाकी। ये बताता है कि आज 60,000 से ऊपर एग्जीबिटर आए। और सबसे बड़ी खासियत है, इस एक्सपो में 90% MSME आए हैं। मैं उम्मीद कर रहा हूं कि इस बार जो बायर आ रहे हैं ये सारे दुनिया के रिकॉर्ड को तोड़ेंगे।
0: କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଏବଂ ବିଭିନ୍ନ ରାଜ୍ୟର ବୟନଶିଳ୍ପ ମନ୍ତ୍ରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରାୟ 14 ଦେଶର ପ୍ରଦର୍ଶନ ଏବଂ 20 ଅଧିକ ଦେଶର 350 ବିଶେଷଜ୍ଞ ଓ ବକ୍ତା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଭାରତ ଟେକ୍ସ 2026ରେ 20,000 ଅଧିକ ବୟନଜାତ ଉତ୍ପାଦ ପ୍ରଦର୍ଶିତ ହୋଇଛି। ଜାମ୍ମୁର ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟ ପାକିସ୍ତାନ ସମର୍ଥିତ ଆତଙ୍କୀ ଗୋଷ୍ଠୀ ଲସ୍କର ଏ ତୋୟବାର ମୁଖ୍ୟ ହାଫିଜ୍ ସଇଦ୍ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ଚାଲିଥିବା ତଦନ୍ତ ପ୍ରକ୍ରିୟାର ଅଂଶସ୍ୱରୂପ ଏହି ୱାରେଣ୍ଟ ଜାରି କରାଯାଇଥିବା ଆମ ଜାମ୍ମୁ ସମ୍ଭାଦଦାତା ଜଣାଇଛନ୍ତି। ଗତ 8 ଏନ୍ଆଇଏ କୋର୍ଟର ସ୍ୱତନ୍ତ୍ର ବିଚାରପତି ଏହି ୱାରେଣ୍ଟ ଜାରି କରିଛନ୍ତି। ଆଜି ନେତ୍ରୋତ୍ସବରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ପରମ୍ପରା ଅନୁସାରେ ଶ୍ରୀ ସୁଦର୍ଶନ ଦେବଙ୍କ ବୁଣାଟ ନୀତି ଶେଷ ହେବା ପରେ ଚକ ଅପସର କରାଯିବ। ଏହାପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମୈଲମ, ଅବକାଶ ନୀତି ଶେଷ କରାଯାଇ ଦଶ ଅବତାର ଠାକୁର ବାହୁଡ଼ା ବିଜେ କରିବେ। ପରେ ତାଟି ଫିଟିବା ସହ ଶ୍ରୀବିଗ୍ରହମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ନୀତି ନିର୍ଘଣ୍ଟ ଅନୁସାରେ ଆଜି ଅପରାହ୍ନ ପ୍ରାୟ 2 ପରଠାରୁ ପ୍ରଥମ ଭିତରକାଠ ନିକଟରୁ ପରମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଆସନ୍ତା 16 ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ପୁରୀ ଶ୍ରୀମନ୍ଦିର ପ୍ରଶାସନ

0: ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଜାତିସଂଘ ପରିଷଦ ୟୁଏନ୍ଏସ୍ସିର 2028-29 କାର୍ଯ୍ୟକାଳ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚନ ଲଢ଼ିବ। ଆନୁଷ୍ଠାନିକ ଭାବେ ଏଥିପାଇଁ ଭାରତ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ସଦସ୍ୟତା ପାଇଁ ଭାରତର ଅଭିଯାନକୁ ନେତୃତ୍ୱ ନେବା ଲାଗି ନ୍ୟୁୟର୍କରେ ଅଛନ୍ତି। ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଗତରାତିରେ ଭାରତର ପ୍ରାର୍ଥୀତ୍ୱ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱଶାନ୍ତି, ସୁରକ୍ଷା ଏବଂ ସମନ୍ୱିତ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ଭାରତର ଶାନ୍ତି, ଆଦର୍ଶ, ବିଶ୍ୱାସ ଏବଂ ଅଖଣ୍ଡତା ଆଧାରିତ ଦୃଷ୍ଟିକୋଣ ସହାୟକ ହୋଇପାରିବ। ଅସ୍ଥାୟୀ ସଦସ୍ୟ ପାଇଁ ଭାରତର ଯୋଗ୍ୟତା ଉପରେ ଆଲୋକପାତ କରି ଡକ୍ଟର ଜୟଶଙ୍କର ଜାତିସଂଘ ଶାନ୍ତି ମିଶନରେ ଭାରତର ଅବଦାନ ଉପରେ ମତ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ଏହି ମିଶନ କାର୍ଯ୍ୟକାରୀ ହେବା ପରଠାରୁ ଭାରତର ପ୍ରାୟ 3 ଲକ୍ଷ କର୍ମଚାରୀ 50 ମିଶନରେ ଅଂଶଗ୍ରହଣ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ତୃତୀୟ ଦିନ ପାଇଁ ଇରାନରେ ଆକ୍ରମଣ ଜାରି ରଖିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସେଣ୍ଟକମ୍ ପକ୍ଷରୁ କୁହାଯାଇଛି ଯେ ଆବୁ ମୁସା ବନ୍ଦର, ଆବାସ, ବୁସେହର, ଚାବାହର, ଜାସ୍କ ଏବଂ କୋନାରକ ଅଞ୍ଚଳରେ ଇରାନର ଉପକୂଳ ପ୍ରତିରକ୍ଷା ବ୍ୟବସ୍ଥା, କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଘାଟି ସହ ସାମୁଦ୍ରିକ ସାମରିକ କ୍ଷମତାକୁ ଲକ୍ଷ୍ୟଭେଦ କରାଯାଇଛି। ଇରାନ ଏହି ଆକ୍ରମଣକୁ ସ୍ୱୀକାର କରିଥିଲେ ମଧ୍ୟ କୌଣସି ଜୀବନହାନୀ କିମ୍ବା କ୍ଷୟକ୍ଷତିର ସୂଚନା ଦେଇନାହିଁ। ପ୍ରତିକ୍ରିୟାରେ ଇରାନ ବାହାରିନ୍, ଜୋର୍ଡାନ୍ ଏବଂ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ସଂଯୁକ୍ତ ଆରବ ଏମିରେଟ୍ ସହ ସମ୍ପର୍କରେ ଥିବା 2 ତୈଳବାହୀ ଜାହାଜ ଉପରେ ଆକ୍ରମଣ କରିଛି। 2020 ସଂଗଠିତ ଦିଲ୍ଲୀ ଦଙ୍ଗାରେ ଅଙ୍କିତ ଶର୍ମା ନାମକ ଗୁଇନ୍ଦା ଅଧିକାରୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ସମର୍ଥନ କରୁଥିବା ବିଜେପି ଅଭିଯୋଗ କରିଛି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ ଅବସରରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ ଦିଲ୍ଲୀ ନ୍ୟାୟାଳୟଙ୍କ ଆଦେଶକୁ ସ୍ୱାଗତ କରିଛନ୍ତି। ଗତକାଲି ଦିଲ୍ଲୀର ଏକ ନ୍ୟାୟାଳୟ ଆମ୍ ଆଦମୀ ପାର୍ଟିର ପୂର୍ବତନ କାଉନ୍ସିଲର ତାହିର ହୁସେନ ଏବଂ ଅନ୍ୟ 4 ଗୁଇନ୍ଦା ଅଧିକାରୀଙ୍କ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଫିଫା ବିଶ୍ୱକପ୍ରେ ଆଜି ପ୍ରଥମ ସେମିଫାଇନାଲ୍ ଫ୍ରାନ୍ସ ଏବଂ ସ୍ପେନ୍ ମଧ୍ୟରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 12:30 ଟେକ୍ସାସ୍ର ଡଲାସ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଆରମ୍ଭ ହେବ। ତୃତୀୟ ଥର ପାଇଁ ଫ୍ରାନ୍ସ ଫିଫା ବିଶ୍ୱକପ୍ ଫାଇନାଲ୍ରେ ପହଞ୍ଚିବା ପାଇଁ ଉଦ୍ୟମ କରିବ। ସୂଚନାଯୋଗ୍ୟ, ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍ରେ 2-0 ମରକ୍କୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଥିବା ବେଳେ ସ୍ପେନ୍ 2-1 ବେଲ୍ଜିୟମ୍କୁ ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ଅଧିକାର କରିଛି। ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ 3 ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେଉଛି। ବର୍ମିଂହାମ୍ର ଏଜ୍ବାଷ୍ଟନ୍ଠାରେ ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3:30 ଖେଳାଯିବ। ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶ୍ପିତ୍ ବୁମ୍ରା ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତ ଯୁକ୍ତରାଷ୍ଟ୍ର ଗଣରାଜ୍ୟ ୟୁକେ ମଧ୍ୟରେ ଆସନ୍ତାକାଲିଠାରୁ ଲାଗୁ ହେବ ଐତିହାସିକ ବ୍ୟାପକ ଆର୍ଥିକ ଓ ବାଣିଜ୍ୟିକ ଚୁକ୍ତି। ଭାରତର ଇଞ୍ଜିନିୟରିଂ ଓ ଔଷଧୀୟ ସମେତ ବିଭିନ୍ନ କ୍ଷେତ୍ରରେ ହ୍ରାସ ପାଇବ ରପ୍ତାନୀ ଶୁଳ୍କ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆରମ୍ଭ ହେଲା ଦେଶର ସର୍ବବୃହତ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ସମର୍ଥିତ ଲସ୍କର ଏ ତୋୟବା ମୁଖ୍ୟ ହାଫିଜ୍ ସୟିଦ୍ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ଏବଂ ଫିଫା ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. New Delhi strongly condemns attack on 2 carrying 30 Indian seafarers in Strait of Hormuz. Says violence disrupting free and safe navigation through international waterways. India backs Palestine's bid for United Nations membership, reaffirms two-state solution to conflict between Palestine and Israel. Comprehensive economic and trade agreement between India and United Kingdom to come into force from tomorrow. India's largest global textile event, Bharat Tex 2026, begins in New Delhi to showcase countries' growing leadership in textiles sector. IMD forecasts heavy to very heavy rainfall over Bihar and Odisha today. France to take on Spain in first semi-final in FIFA World Cup tonight in Texas. And in cricket, India to lock horns with hosts England in first ODI at Birmingham this evening. India has expressed deep concern at the attack.

0: ସୋର୍ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ମନାଡେ ମହେନ୍ଦ୍ର କାପୁର ଏବଂ ସାଥୀ ରାଜକବି ଇନ୍ଦ୍ରଜିତ୍ ସିଂ ତୁଲସୀଙ୍କ ରଚନାକୁ ସଙ୍ଗୀତରେ ସଜାଇଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ ସୂଚନା ବିରତି
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି
2: ତେବେ ଚିନ୍ତା କରନ୍ତୁ ନାହିଁ ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ
0: ଶ୍ରୋତାମାନଙ୍କୁ ଏଠି ମନେ ପକାଇ ଦେଉଛୁ ଆଜି ଜୁଲାଇ ମାସ 14 ମଙ୍ଗଳବାର ରାତି 7:30 ଶୁଣିବେ କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସୁଫଳର ସିଧା ପ୍ରସାରଣ ବିଷୟ ରହିଛି ମାଛ ଚାଷରୁ ଅଧିକ ଆଦାୟ ପାଇବା କିପରି ଏ ସମ୍ପର୍କରେ ଶ୍ରୋତାମାନଙ୍କଠାରୁ ଫୋନ୍ ଯୋଗେ ଆସୁଥିବା ପ୍ରଶ୍ନଗୁଡ଼ିକର ଜିଲ୍ଲାସ୍ତରୀୟ ବିଶେଷଜ୍ଞମାନେ ଆମ କେନ୍ଦ୍ରର ଷ୍ଟୁଡିଓରେ ଉପସ୍ଥିତ ରହି ଉତ୍ତର ଦେବେ ଏଥିରେ ଅଂଶଗ୍ରହଣ କରିବା ପାଇଁ ଆମର ଫୋନ୍ ନମ୍ଘର ହେଲା 06854230690 ପୁଣି ଥରେ କହି ରଖୁଛୁ ପ୍ରସାରଣ ଦିବସ ଆଜି ଜୁଲାଇ ମାସ 14 ମଙ୍ଗଳବାର ରାତି 7:30 ରାତି 8 ପର୍ଯ୍ୟନ୍ତ ବିଷୟ ରହିଛି ମାଛ ଚାଷରୁ ଅଧିକ ଆଦାୟ ପାଇବା କିପରି ଯୋଗାଯୋଗ କରିବା ପାଇଁ ଆମର ଟେଲିଫୋନ୍ ନମ୍ଘର 06854230690 ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବିଶେଷ ସୂଚନା ଶ୍ରୋତାମାନେ ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଧର୍ମାତ୍ମା ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ମୁକେଶ ଏବଂ କଞ୍ଚନ ଇନ୍ଦିବରଙ୍କ ଗୀତ ସଙ୍ଗୀତ ନିର୍ଦ୍ଦେଶକ କଲ୍ୟାଣଜୀ ଆନନ୍ଦଜୀ

ଧର୍ମାତ୍ମା ଚଳଚ୍ଚିତ୍ରର ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥା ଚିତ୍ରର ଗୀତ ଶୁଣିପାରିବେ ଆଜି ସନ୍ଧ୍ୟା 6:10 ଏବଂ ରାତି 10:30। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ଦିନ 2:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପୁରୀ ଶ୍ରୀମନ୍ଦିରରେ ଆଜି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଭୁବନେଶ୍ୱର ଲୋକସେବା ଭବନରେ

0: ମଧ୍ୟରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ସମ୍ଭାବନା, ରାଜ୍ୟରେ ଲାଗି ରହିଛି ବର୍ଷା। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉମାନଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପୂର୍ବରୁ ଅଣସର ତାଟିରେ ପୂଜା ପାଉଥିବା ପଟ୍ଟିଦିଅମାନଙ୍କୁ ବିସର୍ଜନ କରାଯାଇଛି। ଶ୍ରଦ୍ଧାଳୁମାନେ ସେହି ବିଗ୍ରହଙ୍କୁ ଦାରୁବ୍ରହ୍ମ ରୂପରେ ଦର୍ଶନ କରିଛନ୍ତି। ଏହାକୁ ନବଯୌବନ ଦର୍ଶନ କୁହାଯାଏ। ଶୁଣନ୍ତୁ ଏ ସମ୍ପର୍କିତ ଏକ ରିପୋର୍ଟ।
1: ପୁରୀ ଶ୍ରୀମନ୍ଦିରରେ ଆଜି ଦତ୍ତ ମହାପାତ୍ର ସେବକମାନଙ୍କ ଦ୍ୱାରା ବନକଲାଗି ନୀତି ଶେଷ ହେବା ପରେ ଦୈତାପତିମାନେ ଭିତରକୁ ଯାଇ ଚକା ଅପସାର କରିଛନ୍ତି। ଏହାପରେ ଦଶ ଅବତାର ଠାକୁରମାନଙ୍କ ନିକଟରେ ମଙ୍ଗଳ ଆଳତୀ, ମୈଲମ ଓ ଅବକାଶ ନୀତି କରାଯାଇଛି। ପରେ ମହାଜନ ସେବକମାନେ ପାଞ୍ଚ ମୂର୍ତ୍ତି ବିଜେ ପ୍ରତିମାଙ୍କୁ ଦକ୍ଷିଣୀ ଘର ଓ ଭୂଦେବୀ ଶ୍ରୀଦେବୀଙ୍କୁ ଖଟ ସେଜ ଘରକୁ ବିଜେ କରାଇଥିଲେ। ତିନି ପଟିଦିଅଙ୍କୁ ବିମଳା ମନ୍ଦିର ପାର୍ଶ୍ୱରେ ଥିବା ମଣ୍ଡଣୀ ଘରକୁ ବିଜେ କରାଯିବା ସହ କୋଠ ସୁଆଁସିଆ ଅଣସର ତାଟିଗୁଡ଼ିକୁ ଖୋଲିଥିଲେ। ଭିତର କାଠ ନିକଟରୁ ପ୍ରଥମେ ପରିମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଉ ମାତ୍ର ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଶ୍ରୀବିଗ୍ରହମାନଙ୍କୁ ସ୍ୱାଗତ କରିବା ପାଇଁ ରଥ ଓ ପଥ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ରତାରୂଢ଼ ଶ୍ରୀବିଗ୍ରହଙ୍କ ଦିବ୍ୟ ଦର୍ଶନର ମହାର୍ଘ୍ୟ ମୁହୂର୍ତ୍ତକୁ ଭକ୍ତ ଚାହିଁ ରହିଛି। ଶ୍ରୀକ୍ଷେତ୍ର ପୁରୀରେ ଏହି ଶୁଭ ଅବସର ପାଇଁ ଭକ୍ତି ଓ ଭାବମୟ ପରିବେଶ ସୃଷ୍ଟି ହୋଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀଆ।
0: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଜଗନ୍ନାଥ ମନ୍ଦିରରେ ନେତ୍ରୋହବ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ଦିର ପରିସରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଏଥିରେ 12 ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ସହ ବିଭାଗୀୟ ମୁଖ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। କେଜିରୁ ପିଜି ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥାର ମାର୍ଗଦର୍ଶିକା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, କୌଣସି ଶିକ୍ଷାନୁଷ୍ଠାନ ସ୍ୱଇଚ୍ଛାରେ ଦେୟ ବୃଦ୍ଧି କରିପାରିବେ ନାହିଁ। ଆର୍ଥିକ ସ୍ୱଚ୍ଛଳ ନଥିବା ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ନ ହେବା ପାଇଁ ଏଥିରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ବୃତ୍ତିଗତ ଶିକ୍ଷାକୁ କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି। ଚଳିତ ବର୍ଷ ରି ଆଡ୍ମିସନ୍ ମଧ୍ୟ ସାମ୍ସ ପୋର୍ଟାଲ ଜରିଆରେ କରିହେବ। ନାମ ଲେଖାଇବା ସମୟରେ ଅର୍ଥ ପ୍ରଦାନ କରିଥିବା ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ COVID-19 ଦୃଷ୍ଟିରେ ରଖି ଆଜି ଭୁବନେଶ୍ୱର ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ହସ୍କିଟାଲଗୁଡ଼ିକୁ ପ୍ରସ୍ତୁତ ରହିବା ସହ କରୋନା ଟେଷ୍ଟିଂ କିଟ୍ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୋଗାଯୋଗରେ ଅଛନ୍ତି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। କୋଭିଡ୍ର କୌଣସି ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ପରୀକ୍ଷା କରାଇନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ ପୁନଃ ନିର୍ଦ୍ଧାରଣ କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଏନ୍ପିପିଏ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ଏହି କ୍ରମରେ ରାଜ୍ୟର ସମସ୍ତ ଔଷଧ ଦୋକାନ ସମ୍ମୁଖରେ ପୁନଃ ନିର୍ଦ୍ଧାରିତ ଦର ଲଗାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଏହି ତାଲିକାରେ ବିଶେଷକରି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ, କର୍କଟ ସଂକ୍ରମଣ, ଶ୍ୱାସରୋଗ, ଆଖିରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧର ମୂଲ୍ୟ ସ୍ଥିର ରଖାଯାଇଛି।

0: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 98ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ସେବା, ସଂଗ୍ରାମ, ସଂସ୍କାର ଓ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 ମସିହା ଅକ୍ଟୋବର ମାସ 9 ତାରିଖରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାନବ ସେବାକୁ ମାଧବ ସେବା ଭାବେ ନୀତି କରିଥିବା ଗୋପବନ୍ଧୁ କର୍ମକୁ ଜୀବନର ମାନଦଣ୍ଡ ଭାବେ ବାଛିଥିଲେ। ଗୋପବନ୍ଧୁ 1917 ମସିହାରୁ 1921 ମସିହା ପର୍ଯ୍ୟନ୍ତ ବିହାର ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ 1921 ମସିହାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ପୂର୍ବରୁ 1903 ମସିହାରେ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ 1909 ମସିହାରେ ପୁରୀର ସତ୍ୟବାଦୀଠାରେ ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ମଧ୍ୟ ଅଗ୍ରଣୀ ଦୈନିକ ଖବରକାଗଜ ସମାଜର ପ୍ରତିଷ୍ଠାତା ଥିଲେ। ଏହି ଅବସରରେ ବିଧାନସଭା ପରିସରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଓଡ଼ିଶାର ସ୍ୱାଭିମାନ, ସେବା, ତ୍ୟାଗ ଓ ମାନବିକତାର ପ୍ରତୀକ ଉତ୍କଳମଣିଙ୍କ ଆଦର୍ଶ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଲୋକ କଲ୍ୟାଣ ଓ ସମାଜସେବା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ଆଗାମୀ ପିଢ଼ିକୁ ସଦାସର୍ବଦା ପଥ ପ୍ରଦର୍ଶକ କରିବ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଆଜି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର 98ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ଆଜି ତାଙ୍କର ଓଡ଼ିଶା ପାଇଁ ଏବଂ ଓଡ଼ିଶାର ଲୋକଙ୍କର ପାଇଁ, ଓଡ଼ିଆଙ୍କର ଅସ୍ମିତା ପାଇଁ ଯେଭଳି ଭାବରେ ସେ ଆମକୁ ଆହ୍ୱାନ ଦେଇକି ଯାଇଛନ୍ତି, ନୂଆ ଓଡ଼ିଶା ଗଠନ କରିବା ସହିତ ସମୃଦ୍ଧ ଓଡ଼ିଶା ପରିକଳ୍ପନାର ଏ ରୂପରେଖ ହେଉଛି ତାଙ୍କର ଲକ୍ଷ୍ୟ। ଆଜି ଆମ ସରକାର ତାକୁ ସେହି ଲକ୍ଷ୍ୟ ପଥରେ ଯାଉଛନ୍ତି ଏବଂ ନୂଆ ଓଡ଼ିଶା ଗଠନ ହେବା ସହିତ ସମୃଦ୍ଧ ଓଡ଼ିଶା ଆଜି ତା ଲକ୍ଷ୍ୟ ପଥରେ ନିଶ୍ଚିତ ଭାବରେ ହାସଲ କରିବ।
0: ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତି ପରିଡ଼ାଙ୍କ ସମେତ ମନ୍ତ୍ରିମଣ୍ଡଳ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳନ କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝୀ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନାଦର୍ଶ, କର୍ତ୍ତବ୍ୟ ପରାୟଣତା ଓ ତ୍ୟାଗ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାର 2026-27 ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆବେଦନ ତାରିଖ ଘୋଷଣା କରିଛନ୍ତି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଆସନ୍ତା ମାସ 14 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏନେଇ ଭୁବନେଶ୍ୱର ପର୍ଯ୍ୟଟନ ଭବନ ପରିସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତୀ ପରିଡ଼ା କହିଛନ୍ତି, ପର୍ଯ୍ୟଟନ ବିଭାଗ ଏବଂ ପରିବହନ ବିଭାଗର ସହଯୋଗରେ ଚଳିତ ବର୍ଷ ବରିଷ୍ଠ ନାଗରିକମାନଙ୍କୁ ବାରଣାସୀ, ଅଯୋଧ୍ୟା, ରାମେଶ୍ୱରମ୍ ମଦୁରାଇ ଏବଂ ହରିଦ୍ୱାର ଋଷିକେଶ ଭଳି ପବିତ୍ର ତୀର୍ଥସ୍ଥଳୀ ଭ୍ରମଣର ସୁଯୋଗ ପ୍ରଦାନ କରାଯିବ। ଯାତ୍ରା ସମୟରେ ପରିବହନ, ରହଣି, ଖାଦ୍ୟପେୟ, ଯାତ୍ରୀ ବୀମା ଓ ଚିକିତ୍ସା ଆଦି ବ୍ୟବସ୍ଥା କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବରିଷ୍ଠ ନାଗରିକଙ୍କ ଆଧ୍ୟାତ୍ମିକ ଆକାଂକ୍ଷା ଓ ତୀର୍ଥଯାତ୍ରାର ଅଭିଳାଷକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନାର ଆରମ୍ଭ କରାଯାଇଛି। ସଫେଇ କର୍ମଚାରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟର ସମସ୍ତ ସହରାଞ୍ଚଳ ଓ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯାଉଛି। ଏହି ଅବସରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣ ଯୋଜନାରେ ସଂଯୋଗ ଶିବିର, ଆୟୁଷ୍ମାନ ଭାରତ କାର୍ଡ ଓ ନମସ୍ତେ ପରିଚୟପତ୍ର ବଣ୍ଟନ, ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ ବିତରଣ ଏବଂ ଆଧୁନିକ ଯାନ୍ତ୍ରିକ ସ୍ୱଚ୍ଛତା ଉପକରଣର ପ୍ରଦର୍ଶନୀ ଆୟୋଜନ କରାଯିବ। ଉଲ୍ଲେଖନୀୟ ସେବା ପାଇଁ ସଫେଇ କର୍ମଚାରୀଙ୍କୁ ସମ୍ମାନିତ ମଧ୍ୟ କରାଯିବ। ପାଣିପାଗ। ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଉତ୍ତର ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 13ଟି ଜିଲ୍ଲା ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ସର୍ବାଧିକ 155 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ମଧ୍ୟାହ୍ନ 12ଟା ସୁଦ୍ଧା 610.21 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 14,624 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 38,619 ଘନଫୁଟ ଜଳ ନିଷ୍କାସିତ ହେଉଛି। ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଆଜି ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଭୁବନେଶ୍ୱର ଲୋକସଭା ଭବନରେ ଅପରାହ୍ନରେ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ

ପାଠକ। ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥା ଉପରେ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ସମ୍ଭାବନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସନ୍ଧାନ କ୍ରମରେ ଶୁଣିବେ ଭାରତୀୟ କ୍ରିକେଟରେ ଓଡ଼ିଶାର ସ୍ଥାନ ସମ୍ପର୍କରେ। ପରେ ଶୁଣିବେ ଖେଳ ହିଁ ଜୀବନ ସମ୍ପର୍କରେ ସାକ୍ଷାତକାର। ଶେଷରେ ଖେଳ ପରିକ୍ରମାରେ ଶୁଣିବେ ସନ୍ଦୀପ ପାଟିଲଙ୍କ ସମ୍ପର୍କରେ। ହାଲୋ ଚୈତିଜନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ଉଦୟ ଭାରତ ଶୁଣିବେ ସନ୍ଧ୍ୟା 6:30। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ପୁରୀ ଜିଲ୍ଲା ସମ୍ପର୍କରେ ଜାଣିବେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00। ରାତି 7:30 ଶୁଣିବେ କିଷାନବାଣୀ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଶୁଭ ସୁଜଳାର ସିଧା ପ୍ରସାରଣ। ବିଷୟ ରହିଛି ମାଛ ଚାଷରୁ ଅଧିକ ଆଦାୟ ପାଇବା କିପରି। ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ରଥଯାତ୍ରା ଉପଲକ୍ଷେ ପୁରୀ ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲା ଦଣ୍ଡାଧିକାରୀଙ୍କ ସହ ସାକ୍ଷାତକାର ଶୁଣିବେ ରାତି 8:00। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:15 ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ମଶାମାଛିର ପ୍ରଜନନ ରୋକିବାରେ ସ୍ୱଚ୍ଛତାର ଭୂମିକା ସମ୍ପର୍କରେ। ଶେଷରେ ଶୁଣିବେ ସ୍ୱଚ୍ଛ ଗ୍ରାମ ସୁସ୍ଥ ପରିବାର ସମ୍ପର୍କରେ। ରାତି 8:35 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ

ଓଲିନରେ ଧୁନ୍ ପରିବେଷଣ କରିବେ ପଣ୍ଡିତ ଡିକେ ଦତାର। ଗୀତ ଏବଂ ଗଜଲ ଶୁଣିବେ ରାତି 9:30। ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର, ଗୁଲ୍ଲା ମଲ୍ଲି, ପଙ୍କଜ ଦାସ, ହରିହରନ, ଜଗଜିତ ସିଂ, ଚିତ୍ରା ସିଂ, ମିତାଲି ସିଂ ଏବଂ ଭୂପିନ୍ଦର ସିଂ। ରାତି 10:30 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥିଲା ଆଜିର ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଅପରାହ୍ନ 2:47। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ପୁଣିଥରେ ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏ ଆପଣ ଶୁଣୁଥାନ୍ତୁ ମୁମ୍ବାଇ ବିବିଧ ଭାରତୀ ପ୍ରସାରଣ ସେବାର କାର୍ଯ୍ୟକ୍ରମ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

0: ଜୀବନ ଏକ ହିସାବ ଖାତା ଯେଉଁଥିରେ ପ୍ରତ୍ୟେକ ଲାଭ କ୍ଷତିର ହିସାବ ରହିଛି। କେତେ ସମ୍ପର୍କ ଗଢ଼ି ଉଠିଲା ପଥ ଚାଲୁ ଚାଲୁ, ତ କେତେ ସମ୍ପର୍କ ହଜିଗଲା ଜୀବନ ପଥରେ।
1: ଧନ ମାନ ପଦବୀ ସବୁଦିନେ ସମୟ ସ୍ରୋତରେ ହଜିଯିବ, ଆଉ ରହିଯିବ କେବଳ ଭଲ କାମର ସ୍ମୃତି ଆଉ କିଛି ହୃଦୟରେ ଛାଡି ଯାଇଥିବା ଛାପ।
0: ଶେଷରେ ଯେବେ ସମୟର ଖାତାଟି ବନ୍ଦ କରିଦେବେ, ସେତେବେଳେ କିଏ ବି ପଚାରିବେନି କେତେ ଅର୍ଜନ କଲ। ପ୍ରଶ୍ନ କେବଳ ଏତିକି ରହିବ, କେତେ ହୃଦୟରେ ନିଜ ପାଇଁ ଏକ ପୃଷ୍ଠା ଛାଡି ଆସିଲ।
1: ତେବେ ସାଥୀ, ସମ୍ପର୍କର ଏ ସୁନ୍ଦର ପୃଷ୍ଠା ସହ ଆରମ୍ଭ କରିବା ଆଜିର ସନ୍ଧାନ କାର୍ଯ୍ୟକ୍ରମ। ଆଜିର ସନ୍ଧାନ କାର୍ଯ୍ୟକ୍ରମରେ ଅଛୁ ଆମେ ଦୁହେଁ, ମୁଁ ସ୍ମୃତି ପ୍ରଜ୍ଞା ପାତ୍ର
0: ଆଉ ମୁଁ ବର୍ଷା ମହାପାତ୍ର।
1: ନମସ୍କାର।

0: ତେବେ ଚାଲନ୍ତୁ ସାଥି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ଏକ ସୁନ୍ଦର ବିଚାରରୁ।
1: ଜୀବନରେ କେବେ କାହାକୁ ଠକିକି ଆଗକୁ ଯିବାକୁ ଚେଷ୍ଟା କରନ୍ତୁନି, କାରଣ ସମୁଦ୍ରର ଢେଉ ଯେମିତି ଆଗକୁ ଆସିଥାଏ ସେମିତି ବହୁତ ଶୀଘ୍ର ପଛକୁ ଚାଲିଯାଇଥାଏ।

0: କ୍ରିକେଟରେ ଓଡ଼ିଶା କ୍ରିକେଟ ଖେଳାଳି।
1: କ୍ରିକେଟ ଭାରତର ସବୁଠାରୁ ଲୋକପ୍ରିୟ ଖେଳ। ଏହି ଖେଳରେ ଅନେକ ରାଜ୍ୟର ଖେଳାଳି ଦେଶ ପାଇଁ ଗୌରବ ଆଣିଛନ୍ତି। ଓଡ଼ିଶା ମଧ୍ୟ ଏହି କ୍ଷେତ୍ରରେ ଯୋଗଦାନ କରିଛି। ଏକ ସମୟରେ ଓଡ଼ିଶାରେ କ୍ରିକେଟର ବିକାଶ ଅନ୍ୟ ରାଜ୍ୟ ତୁଳନାରେ ଧୀର ଥିଲା। ଉନ୍ନତ ପ୍ରଶିକ୍ଷଣ, ଆଧୁନିକ ଷ୍ଟାଡିୟମ ଓ ସୁବିଧାର ଅଭାବ ଯୋଗୁଁ ପ୍ରତିଭାଶାଳୀ ଖେଳାଳିମାନେ ଆଗକୁ ଆସିପାରୁନଥିଲେ।
0: କିନ୍ତୁ ଓଡ଼ିଶା କ୍ରିକେଟ ସଂଘ ଅସିଏ ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମରେ ବର୍ତ୍ତମାନ କ୍ରିକେଟ ଭିତ୍ତିଭୂମି ଯଥେଷ୍ଟ ବିକାଶ ହୋଇଛି। କଟକର

0: ଜଣେ। 1999 ମସିହାରେ ବିଶ୍ୱକପ୍ରେ ସେ ଭାରତୀୟ ଦଳର ସଦସ୍ୟ ଥିଲେ ଏବଂ ତାଙ୍କର ସ୍ୱିଙ୍ଗ ବୋଲିଂ ଦ୍ୱାରା ଅନେକ ଦକ୍ଷ ବ୍ୟାଟ୍ସମ୍ୟାନ୍ଙ୍କୁ ଅସୁବିଧାରେ ପକାଇଥିଲେ।
1: ଶିବସୁନ୍ଦର ଦାସ ଭାରତୀୟ ଟେଷ୍ଟ ଦଳର ଜଣେ ଓପେନର ଥିଲେ। ବିଦେଶୀ ପିଚ୍ରେ ମଧ୍ୟ ସେ ଭାରତୀୟ ପାଇଁ ଉତ୍ତମ ପ୍ରଦର୍ଶନ କରିଥିଲେ। ଅବସର ପରେ ସେ ଭାରତୀୟ କ୍ରିକେଟ୍ ପ୍ରଶାସନର ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି।
0: ଠିକ୍ ସେହିପରି ପ୍ରଜ୍ଞାନ ଓଝା, ସଞ୍ଜୟ ରାଉଳ ମଧ୍ୟ ରାଜ୍ୟର ଗୌରବ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।
1: ବର୍ତ୍ତମାନ ଓଡ଼ିଶାରେ ଅନେକ ଯୁବ କ୍ରିକେଟର ରଣଜୀ ଟ୍ରଫି, ବିଜୟ ହଜାର ଟ୍ରଫି, ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଭଳି ଘରୋଇ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଛନ୍ତି। ଭବିଷ୍ୟତରେ ଓଡ଼ିଶାରୁ ଅଧିକରୁ ଅଧିକ ସଂଖ୍ୟକ ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇ ଦେଶ ଓ ରାଜ୍ୟର ଗୌରବ ବୃଦ୍ଧି କରିବେ ବୋଲି ଆମର ବିଶ୍ୱାସ।

ସାଥୀ, ଖେଳ ଆମ ଜୀବନରେ ଏକ ଅବିଚ୍ଛିନ୍ନ ଅଂଶ। ଏହା କେବଳ ଶରୀରକୁ ସୁସ୍ଥ ଓ ସବଳ କରେ ତାହା ନୁହଁ, ବରଂ ମନକୁ ମଧ୍ୟ ସତେଜ ରଖେ। ଖେଳ ଆମକୁ ଶୃଙ୍ଖଳା, ଧୈର୍ଯ୍ୟ, ପରିଶ୍ରମ, ଦଳଗତ ଭାବନା ଓ ନେତୃତ୍ୱର ଶିକ୍ଷା ଦେଇଥାଏ। ଜିତିବାର ଆନନ୍ଦ ଓ ହାରିବାରୁ ଶିଖିବାର ଶକ୍ତି ଖେଳ ମାଧ୍ୟମରେ ହିଁ ମିଳେ। ତେବେ ଚାଲନ୍ତୁ ସାଥୀ, ଏହି ସମ୍ପର୍କରେ ଶୁଣିବା ଏକ ସୁନ୍ଦର ସାକ୍ଷାତକାର, ଯାହାର ବିଷୟବସ୍ତୁ ରହିଛି ଖେଳ ହିଁ ଜୀବନ।

0: ହ୍ୟାଲୋ ସାର୍, ନମସ୍କାର। ମୁଁ ଆକାଶବାଣୀ ଜୟପୁର କେନ୍ଦ୍ରରୁ ସ୍ମୃତି ପ୍ରଜ୍ଞା ପାତ୍ର କହୁଥିଲି।
1: କୁହନ୍ତୁ।
0: ଆଜ୍ଞା ସାର୍, ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଦେଇ ଦିଅନ୍ତୁ।
1: ମୁଁ ଜୟପୁରରୁ କ୍ରିକେଟର କହୁଥିଲି, ସତ୍ୟ ଶେଖର ମହାନ୍ତି।
0: ଆଚ୍ଛା ସାର୍, ଆପଣଙ୍କୁ ଆମ ଯୁବବାଣୀ କାର୍ଯ୍ୟକ୍ରମର ସନ୍ଧାନ ଅଗଣାକୁ ସ୍ୱାଗତ ଜଣାଉଛି।
1: ଧନ୍ୟବାଦ।
0: ସାର୍, ଆପଣ ଯେମିତି କହିଲେ ଆପଣ କ୍ରିକେଟ ଖେଳନ୍ତି, କ୍ରିକେଟ ଖେଳିବାଟା କେବେଠାରୁ ଆରମ୍ଭ କରିଲେ ସାର୍?
1: କ୍ରିକେଟ ତ ମୁଁ ଆକ୍ଚୁଆଲି କ୍ରିକେଟ ଖେଳିବାଟା 2007 ଯେତେବେଳେ ମୁଁ 7th କ୍ଲାସରେ ପଢୁଥିଲି ସେବେଠୁ ମୁଁ କ୍ରିକେଟ ଖେଳିବା ଆରମ୍ଭ କରିଛି।
0: ଆଚ୍ଛା, ଆପଣ କ୍ରିକେଟ କୁ କଣ ପାଇଁ ବାଛିଲେ, ଆଉ କିଛି ଗେମ୍ ବି ବାଛି ପାରିଥାନ୍ତେ?
1: ଆକ୍ଚୁଆଲି ମୁଁ ଏଥିପାଇଁ କ୍ରିକେଟ କୁ ବାଛିଲି ଯେ କି କ୍ରିକେଟରେ ଆପଣ ଯେମିତି ଦେଖନ୍ତୁ ଅନ୍ୟ ଯେକୌଣସି ଖେଳରେ ହଉ, କ୍ରିକେଟରେ ଆକ୍ଚୁଆଲି ବଡିର ଫିଟନେସ୍ ଠିକ୍ ରହିଥାଏ। ଦ୍ୱିତୀୟରେ କ୍ରିକେଟରେ ଆପଣଙ୍କୁ ଭାଇଚାରାର ସମ୍ପର୍କ ବଢ଼େ, କ୍ରିକେଟରେ ବହୁତ ସାଙ୍ଗ ବି ମିଳିଥାନ୍ତି ଏବଂ କ୍ରିକେଟ ନିଜ ପାଇଁ ବି ବହୁତ ଭଲ ଗୋଟେ ଗେମ୍, ସେଇଟା ସେଥିପାଇଁ ମୁଁ କ୍ରିକେଟକୁ ବାଛିଲି।
0: ଆଚ୍ଛା ସାର୍, ଆପଣଙ୍କୁ କ୍ରିକେଟ ଖେଳିବା ପାଇଁ କିଏ ପ୍ରେରିତ କରିଥିଲେ?

0: ଆଉ କଣ ପାଇଁ?
1: ମୁଁ ତ କ୍ରିକେଟ ଖେଳେ ନାହିଁ, ଯାଇକି ମୁଁ ଭଲି ଆଉ ଫୁଟବଲ ଖେଳେ। ଯେତେବେଳେ 2007 ମସିହାରେ ଗୋଟେ ଆମ ଗାଁରେ ଗୋଟେ ନର୍ମାଲ ଏମିତି କ୍ଲବ ମ୍ୟାଚ ଚାଲିଥିଲା, ସେତେବେଳେ ମୋର ମଜା ହେଇଯାଇକି ମୋତେ ସେ କ୍ରିକେଟକୁ ନେଇଥିଲେ, ଏବଂ ମୋତେ ସେଇଦିନଠୁ କ୍ରିକେଟ ଭଲ ଲାଗିଲା। ମୁଁ ସେଇଦିନଠୁ ହିଁ କ୍ରିକେଟକୁ ବାଛିଥିଲି ଖେଳିବା ପାଇଁ, ସେଇଦିନଠୁ ହିଁ ମୁଁ ଖେଳୁଛି କ୍ରିକେଟ।
0: ଆଚ୍ଛା ସାର୍, ଆପଣଙ୍କର ଫେଭରେଟ୍ କ୍ରିକେଟର କିଏ ଆଉ କ'ଣ ପାଇଁ ତାଙ୍କେ ଭଲ ଲାଗନ୍ତି ଆପଣଙ୍କୁ?
1: ମୋର ଆକ୍ଚୁଆଲି ଫେଭରେଟ୍ କ୍ରିକେଟର ଇଣ୍ଟରନ୍ୟାସନାଲରେ MS ଧୋନି, ସେ ଏଥିପାଇଁ ଭଲ ଲାଗନ୍ତି, ତାଙ୍କର ଯୋଉ ଗେମ୍ର ଗେମ୍ ପ୍ଲାନ, ତାଙ୍କର କ୍ୟାପ୍ଟେନସିପ୍ ଏବଂ ତାଙ୍କର ପ୍ଲେୟାର ମାନଙ୍କୁ ନେଇ ଖେଳେଇବାର ତରିକା, ଆଉ ୱିକେଟ୍ ପଛରେ ତାଙ୍କର ଯୋଉ ଲିଡରସିପ୍, ଏଇଟା ମୋତେ ବହୁତ ଭଲ ଲାଗେ। ଆଉ ସେଥିପାଇଁ ସେ ମୋର ସବୁଠୁ ଭଲ କ୍ରିକେଟର, ଆଉ ତାଙ୍କୁ ହିଁ ମୁଁ ସବୁବେଳେ ଅନୁସରଣ କରେ।
0: ଆଚ୍ଛା ସାର୍, ମ୍ୟାଚ୍ ଷ୍ଟାର୍ଟିଂ ହେବା ପୂର୍ବରୁ ନିଜକୁ ଆପଣ କେମିତି ପ୍ରସ୍ତୁତି କରିଥାନ୍ତି?
1: ବ୍ୟାଟିଂ ପୂର୍ବରୁ ତ ଫାର୍ଷ୍ଟ ଅଫ୍ ଅଲ୍ ମୁଁ ନିଜକୁ ଷ୍ଟ୍ରଙ୍ଗ ରଖେ ଏବଂ ମେଣ୍ଟାଲି ପ୍ରିପେୟାର ହୋଇକି, ଯେମିତି ଯଦି ମୁଁ କୌଣସି ଦଳ ପାଇଁ କ୍ରିକେଟ ଖେଳୁଛି ତ କେଉଁଭଳି ତାକୁ ଜିତେଇବା ପାଇଁ ଚେଷ୍ଟା କରିବି, ତାକୁ ତା ପାଇଁ ବେଷ୍ଟ ଦେବି, ଆଉ ଫିଜିକାଲି ମେଣ୍ଟାଲି ମୁଁ ସବୁ ପ୍ରକାରରୁ ଷ୍ଟ୍ରଙ୍ଗ ରୁହେ, ଏବଂ କ୍ରିକେଟ ଖେଳିବା ପୂର୍ବରୁ ନିଜକୁ ବି ଭଲସେ ପ୍ରିପେୟାର କରେ ଏବଂ ଗ୍ରାଉଣ୍ଡକୁ ଓହ୍ଲାଏ।
0: ଆଚ୍ଛା ସାର୍, ଗେମ୍ ଯେତେବେଳେ ଆପଣଙ୍କୁ ପ୍ରେସେବୁଲ ଲାଗେ ସେ ଟାଇମରେ ଆପଣ କେମିତି ନିଜକୁ ଚିଲ୍ କରି ରଖନ୍ତି?
1: ମୋତେ ଯେତେବେଳେ ଗେମ୍ ପ୍ରେସର ଲାଗେ ସେତେବେଳେ ମୁଁ ନିଜ ମେଣ୍ଟାଲି ଟିକେ ଷ୍ଟ୍ରଙ୍ଗ ରହିବା ପାଇଁ ପଡ଼େ, ଏବଂ ପୁରା କୁଲ୍ରେ ଖେଳିବା ପାଇଁ ଚେଷ୍ଟା କରେ, ଏବଂ କେଉଁଭଳି ମ୍ୟାଚ୍କୁ ସେଇ ବିପଦ ସଙ୍କଟରୁ ବାହାର କରିବା ପାଇଁ ଚେଷ୍ଟା କରେ, ଏବଂ ନିଜ ମେଣ୍ଟାଲି ପ୍ରିପେୟାର ହୁଏ କି ଯେମିତି ଭଲ ନିଜକୁ ଥଣ୍ଡା ରଖିବି ଏବଂ ମ୍ୟାଚ୍କୁ ଜିତେଇକି ବାହାର କରିବି।
0: ସାର୍, ଆପଣ ଯେତେବେଳେ ଫାର୍ଷ୍ଟ ଟାଇମ୍ ମ୍ୟାଚ୍ ଖେଳିବାକୁ ଯାଇଥିଲେ ଆପଣଙ୍କର କିଛି ଅନୁଭବ ଅଛି କି?
1: ଅନୁଭବ ତ ସେଭଳି କହିବାକୁ ଗଲେ 2 କି 3ଟି ମ୍ୟାଚରେ ଅଛି। ଗୋଟେ ମ୍ୟାଚ ସବୁଠୁ ସେଟା ମୋର ବେଶୀ ମୋ ପାଇଁ ସବୁଠୁ ଭଲ ମ୍ୟାଚ ଥିଲା, ଯୋଉଟା ଆମେ ମାଲକାନଗିରି ଡିଷ୍ଟ୍ରିକ୍ଟରେ ମାଥିଲିରେ ଖେଳୁଥିଲୁ। ସେ ମ୍ୟାଚରେ ଆମର କଣ ହେଲା ନା, ଆମର ଯୋଉ ଟିମ୍ ର ବହୁତ କମ୍ ସ୍କୋରରେ ଆମେ ଆମର ସମସ୍ତ ୱିକେଟ୍ ହରେଇ ଦେଇଥିଲୁ, ଯାହାକି 80-85 ଭିତରେ। ଆମର ସେତେବେଳେ ଫାର୍ଷ୍ଟ ବ୍ୟାଟିଂ ଥିଲା ଏବଂ ସେକେଣ୍ଡ ବୋଲିଂ ଆମର ଥିଲା। ବୋଲିଂ ଟାଇମରେ ମୁଁ ମୋର ବ୍ୟକ୍ତିଗତ 3 ଓଭରରେ 8ଟି ୱିକେଟ୍ ବାହାର କରିଥିଲି, ମାତ୍ର 15ରୁ 16 ରନ୍ ଦେଇ। ସେଟା ସବୁଠୁ ମୋ ପାଇଁ ଭଲ ମ୍ୟାଚ୍ ଥିଲା, ଏବଂ ସବୁଠୁ ମାନେ ଗୋଟେ ରୋମାଞ୍ଚକର ବିଜୟ ଆମେ ପାଇଥିଲୁ, ଆଉ ବହୁତ ଖୁସି ବି ଥିଲି ସେ ମ୍ୟାଚ୍ରେ, କାହିଁକି ନା ଯେତେବେଳେ ଆମ ଟିମ୍ 80-85ରେ ଅଲ୍ ଆଉଟ୍ ହେଇଯାଇଥିଲା, ଆମ ଏଗେନଷ୍ଟରେ ଯୋଉ ଟିମ୍ ଥିଲା ସେ ସବୁଠୁ ଭଲ ଷ୍ଟ୍ରଙ୍ଗ ଟିମ୍ ଥିଲା ମାଲକାନଗିରି ଡିଷ୍ଟ୍ରିକ୍ଟରେ।
0: ଆଚ୍ଛା ସାର୍, ହ୍ୱାଟ ଟ୍ରିକ୍ କହିଲେ କ'ଣ?
1: ହେଟ୍ରିକ୍ ବୋଲେ ଦେଖନ୍ତୁ, ହେଟ୍ରିକ୍ ବହୁତ ପ୍ରକାର ଅଛି କ୍ରିକେଟରେ। ଯୋଉଭଳି ହେଟ୍ରିକ୍ 4 ହେଇଯାଉଛି, ହେଟ୍ରିକ୍ 6 ମାରିଲେ ହେଟ୍ରିକ୍, ଯଦି ଲଗାତାର ଆପଣ 3ଟି ବୋଲେ 3ଟି 4 ମାରୁଛନ୍ତି ତାକୁ ହେଟ୍ରିକ୍ରେ କାଉଣ୍ଟ କରାଯାଏ, ଯଦି 3ଟି ବୋଲେ 3ଟି 6 ମାରୁଛନ୍ତି ସେଟା ହେଟ୍ରିକ୍ 6 କୁହାଯାଏ, ଯଦି ହେଟ୍ରିକ୍ ୱିକେଟ୍ ନେଉଛନ୍ତି ସେଟାକୁ ହେଟ୍ରିକ୍ ୱିକେଟ୍, ଆଉ ଏଥିରେ ବି ଡବଲ ହେଟ୍ରିକ୍ ଅଛି। ଆପଣ ଯୋଉଭଳି ଲଗାତାର 6ଟି ବୋଲେ 6ଟି 4 ମାରିଲେ, 6ଟି ବଲ୍ରେ 6ଟି 6 ମାରିଲେ, 6ଟି ବଲ୍ରେ 6ଟି ୱିକେଟ୍ ନେଲେ ତାକୁ ଡବଲ ହେଟ୍ରିକ୍ କୁହାଯାଏ।
0: ସାର୍, କ୍ରିକେଟ ପାଇଁ ବୋଲି ବେସିକ ରୁଲ୍ ଯାକ କ'ଣ ସାର୍?
1: କ୍ରିକେଟର ତ ଆକ୍ଚୁଆଲି ବହୁତ ରୁଲ୍ ଅଛି, ତାର ମୁଁ ଆପଣଙ୍କୁ 10ଟି ରୁଲ୍ ବିଷୟରେ ଜଣେଇ ଦେଉଛି। କ୍ରିକେଟରେ ଫାର୍ଷ୍ଟ ରୁଲ୍ ହେଲା, ଇଚ୍ ଟିମ୍ରେ 11 ଜଣ ପ୍ଲେୟାର ହିଁ ଖେଳିପାରିବେ। ଆଉ ଗୋଟେ ଗୋଟେ ଜାଗାରେ ଇମ୍ପାକ୍ଟ ଥାଏ, ଏବେ ତ ଯୋଉ ଫଟାଫଟ କ୍ରିକେଟରେ ଇମ୍ପାକ୍ଟ ପ୍ଲେୟାର ରଖୁଛନ୍ତି ସେଟା 12 ମ୍ୟାନ୍ ହିସାବରେ ଆପଣ ଖେଳେଇ ପାରିବେ। ତାପରେ ସେକେଣ୍ଡ ରୁଲ୍ ହେଉଛି ଆପଣଙ୍କର ବେସିକ ରୁଲ୍, ଆପଣଙ୍କର ଯୋଉ ପିଚ୍ 20 ୟାର୍ଡର ପିଚ୍ ରହିବା ଦରକାର, ସର୍କେଲ 30 ମିଟର ରହିବା ଦରକାର, ଆଉ ଗ୍ରାଉଣ୍ଡ ଆପଣଙ୍କ ହିସାବରେ 60-70 ଏମିତି ରହୁଛି। ସେଥିରେ ଆହୁରି କିଛି ରୁଲ୍ସ ଅଛି, ଯେମିତି ଆପଣଙ୍କର ବୋଲ୍ଡ ଆଉଟ୍ ହଉ, କ୍ୟାଚ୍ ଆଉଟ୍ ହଉ, ରନ୍ ଆଉଟ୍ ହଉ, ଏସବୁ ରୁଲ୍ସ ରହିବ। ଆଉ ମଙ୍କଡ ଆଉଟ୍ ର ଗୋଟେ ରୁଲ୍ସ ବି ଅଛି, ଏଗୁଡ଼ା ସବୁ କ୍ରିକେଟରେ ରୁଲ୍ସରେ ହିଁ ଯାଉଛି।
0: ଆଚ୍ଛା ସାର୍, କ୍ରିକେଟ ପ୍ରାକ୍ଟିସ କରିବା ଆଗରୁ ଆପଣ କିଛି ଏକ୍ସରସାଇଜ କରୁଛନ୍ତି କି?
1: ଆପଣ ଗୋଟେ ଭଲ କ୍ୱେଶ୍ଚନ୍ ପଚାରିଲେ, ତ ସେଟା କହି ରଖିବି, ଖାଲି କ୍ରିକେଟ ନୁହେଁ, ଆପଣ ଯେକୌଣସି ବି ଗେମ୍ ଖେଳନ୍ତୁ ଆପଣଙ୍କୁ ନିଶ୍ଚିତ ଭାବରେ ଗେମ୍ ପୂର୍ବରୁ ବଡିକୁ ଭଲ ଭାବରେ ରିଲାକ୍ସ କରିବା ପାଇଁ ନିହାତି ଏକ୍ସରସାଇଜ ଦରକାର। ତ ଆପଣଙ୍କ ମାଧ୍ୟମରେ କହିବା ପାଇଁ ଚାହୁଁଛି, ସବୁ ପ୍ଲେୟାର ଯେମିତି ଫୁଟବଲ ହଉ, କ୍ରିକେଟ ହଉ, ଭଲିବଲ ହଉ, ଖୋଖୋ ହଉ, କବାଡି ହଉ, ଆପଣ ଗେମ୍ ପୂର୍ବରୁ ନିଜକୁ ଫିଜିକାଲି ଫିଟନେସ କରିବା ପାଇଁ ଏକ୍ସରସାଇଜ ନିହାତି ଦରକାର। ତ ସେଇଟା କଲା ପରେ ଆପଣ ଗ୍ରାଉଣ୍ଡକୁ ଓହ୍ଲାନ୍ତୁ, ଆଉ ସେଇଟା ସବୁଠାରୁ ଭଲ ଜିନିଷ।
0: ଜଣେ ଭଲ କ୍ରିକେଟର ହେବା ପାଇଁ କ'ଣ କ'ଣ ଗୁଣ ରହିବା ଦରକାର?
1: ଆକ୍ଚୁଆଲି ଦେଖନ୍ତୁ, ଭଲ କ୍ରିକେଟର ହବା ପାଇଁ ଫାର୍ଷ୍ଟ ଆପଣ ଡିସିପ୍ଲିନ ମେଣ୍ଟେନ କରିବା ଦରକାର ଯେତେବେଳେ ଆପଣ ଗ୍ରାଉଣ୍ଡରେ ଖେଳୁଛନ୍ତି। ସେକେଣ୍ଡ ଆପଣ ଫିଜିକାଲି ଷ୍ଟ୍ରଙ୍ଗ ରହିଥିବା ଦରକାର, ଯେ କି ମୁଁ ହଁ ମୁଁ ନିଜକୁ ଷ୍ଟ୍ରଙ୍ଗ କଲେ ଆମ ଟିମକୁ ଆଗକୁ ନେଇକି ଯାଇପାରିବି। ତ ସବୁ ପ୍ରକାର ଯେଭଳି ଆପଣ ମେଣ୍ଟାଲି ପ୍ରିପେୟାର ହେଇକି ହିଁ ଗ୍ରାଉଣ୍ଡକୁ ଓହ୍ଲାଇବା ଦରକାର। ତ କ୍ରିକେଟରେ ଆଉ ଗୋଟେ କଥା କହିବି, କ୍ରିକେଟ ଗେମ୍ରେ ଯେତେ ଆପଣ ରିଲାକ୍ସ ହେଇ ଖେଳିବେ ସେତେ ଭଲ, ତ ଟେନସନ ମାଇଣ୍ଡରେ କେବେ ଗ୍ରାଉଣ୍ଡକୁ ଉତରିବେ ନାହିଁ, ତ ନିଜକୁ ମେଣ୍ଟାଲି ପ୍ରିପେୟାର କରି ଆପଣ ଗ୍ରାଉଣ୍ଡକୁ ଓହ୍ଲାଇଲେ ହିଁ ସବୁକିଛି ଭଲ ଖେଳିପାରିବେ।
0: ସାର୍, କ୍ରିକେଟ କ୍ୟାରିୟର

0: ଭିତରେ ଆପଣଙ୍କର ବଡ ସଫଳତା କ'ଣ ଅଛି କି?
1: ହଁ, କ୍ରିକେଟ କ୍ୟାରିୟର ଭିତରେ ସବୁଠୁ ବଡ ସଫଳତା ମୁଁ ଯେତେବେଳେ ଭଦ୍ରକ ଡିଷ୍ଟ୍ରିକ୍ଟ ଯାଇଥିଲି ଖେଳିବା ପାଇଁ, ତ ବାସୁଦେବପୁର ବ୍ଲକରେ ଗୋଟେ ଗାଁ ଅଛି, ସେଠି ଲାଷ୍ଟ ଗୋଟେ ବଲରେ 7 ରନ୍ ବାକି ଥିଲା, ଯୋଉଟା କି ସେମିଫାଇନାଲ ମ୍ୟାଚ୍ ଥିଲା ଆମର, ଲାଷ୍ଟ ୱିକେଟରେ ମୁଁ ଖେଳୁଥିଲି, ତ ସେଠି ଲାଷ୍ଟ ଗୋଟେ ବଲ 7 ରନ୍ ଥିଲା, ଯାହାକି ଅପୋଜିଟ୍ ଟିମ୍ ପାଇଁ ଜିତିବାର ମାନେ ସବୁଠୁ ଆସାନ ଥିଲା, ତ ସେ ମ୍ୟାଚ୍ ଆମେ ଜିତିଥିଲୁ, ଯୋଉଟା କି ଲାଷ୍ଟ ବଲରେ 7 ରନ୍, ସେ ଲାଷ୍ଟ ବଲଟି ୱାଇଡ୍ ଏବଂ ନେକ୍ସଟ ବଲ୍ ଯୋଉ ବଲ୍ ଥିଲା ସେଟା ମୁଁ 6 ମାରି ମ୍ୟାଚ୍ ଜିତେଇଥିଲି, ସେଟା ସବୁଠୁ ବଡ ଏକ୍ସପିରିଏନ୍ସ ମୋର, ଆଉ ସେଠି ମ୍ୟାଚ୍ ଜିତିଥିଲି ଆଉ ସମସ୍ତେ ଟିମ୍ ମେଣ୍ଟ ବି ବହୁତ ଖୁସି ଥିଲେ ସେ ମ୍ୟାଚ୍ କୁ ନେଇ।
0: ସାର୍, ଗୋଟେ ଟିମ୍ ରେ ଟିମ୍ ୱାର୍କ କାହିଁକି ଦରକାର?
1: ତାହେଲେ ଦେଖନ୍ତୁ, ଟିମ୍ ୱାର୍କ ଏଇଥିପାଇଁ ଦରକାର ଯେ କି ଯଦି ଆମେ ପ୍ଲେଇଂ 11ରେ ଯୋଉ 11 ଅଛନ୍ତି ତାଙ୍କୁ ନେଇକି ହିଁ ଟିମ୍ ୱାର୍କ କୁହାଯାଏ, ଯେ ତା ମଧ୍ୟରେ କୋଚ୍, ବୋଲିଂ କୋଚ୍, ବ୍ୟାଟିଂ କୋଚ୍ ସବୁକୁ ନେଇକି ହିଁ ଟିମ୍ ୱାର୍କ କରାଯାଏ, ଏଥିପାଇଁ କି କାହିଁକି ନା ଯଦି ଆପଣ ଟିମ୍ ୱାର୍କ ନ କରୁଛନ୍ତି ତ ମ୍ୟାଚ୍ କୌଣସି ଜାଗାରେ ଆପଣ ଜିତିପାରିବେ ନାହିଁ, ତ ମୋଷ୍ଟ ଇମ୍ପୋର୍ଟାଣ୍ଟ ହଉଛି ଟିମ୍, ଆପଣ ଯୋଉ 11 ଜଣ ଖେଳିବେ ନିଜେ ନିଜର ବେଷ୍ଟ ଦେବେ ଏବଂ ମ୍ୟାଚ୍ ହିଁ ୱିନ୍ କରିହେବ, ନହେଲେ ଯଦି ଟିମ୍ ୱାର୍କ ନ ରହୁଛି ତ କୌଣସି ପ୍ରକାର ଆପଣ କୋଉଠି ବି ମ୍ୟାଚ୍ ଯେତେ ଖେଳିଲେ ବି ମ୍ୟାଚ୍ ଜିତିପାରିବେ ନାହିଁ।
0: ସାର୍, ଯଦି ଆପଣ ଗୋଟେ ଟିମ୍ ର କ୍ୟାପଟେନ୍ ହୁଅନ୍ତି ତେବେ ଆପଣ ଟିମ୍ କୁ କେମିତି ଲିଡ୍ କରିବେ?
1: ଭଲ କ୍ୱେଶ୍ଚିନ୍ ଗୋଟେ କରୁଛନ୍ତି, ସେଥିପାଇଁ ଧନ୍ୟବାଦ। ମୁଁ ଫାର୍ଷ୍ଟ ଏଇ କଥା କହି ରଖିବି, ଯଦି ମୁଁ ଏ ଟିମ୍ ର କ୍ୟାପଟେନ୍ ହଉଛି, ଫାର୍ଷ୍ଟ ଯୋଉଟା ଆମର ଟିମ୍ ମିଟିଂ ହୁଏ, ଆମର ଗେମ୍ ପୂର୍ବରୁ ଗୋଟେ ଟିମ୍ ମିଟିଂ ଆମେ କରିଥାଉ, ସେଥିରେ ମୁଁ ଆମର ପିଲାମାନଙ୍କୁ ଏହା ବୁଝେଇବି ଯେ କି ଆମେ ଯୋଉ 2 ଘଣ୍ଟା 3 ଘଣ୍ଟା ଖେଳିବା ଗ୍ରାଉଣ୍ଡରେ, ଏଇ 2-3 ଘଣ୍ଟା ଆମ ପାଇଁ ଇମ୍ପୋର୍ଟାଣ୍ଟ, ସମସ୍ତେ ସବୁର ବେଷ୍ଟ ଦେଇ ଖେଳିବାର, ତ କୋଉଭଳି ଆମେ ପ୍ରିପେୟାର ହେଇ ଲେଇବା, ତ ଯୋଉ 2 ଘଣ୍ଟା ଆମେ ଖେଳୁଛନ୍ତି ସେ 2 ଘଣ୍ଟା ସମସ୍ତେ ସମସ୍ତଙ୍କର ବେଷ୍ଟ ଦିଅନ୍ତୁ ଏବଂ ନିଶ୍ଚିତ ଭାବରେ ମ୍ୟାଚ୍ ୱିନ୍ କରି ଆମେ ବାହାରକୁ ବାହାରିବା, ସେଇଟା ଫାର୍ଷ୍ଟ ମୋର ରହିବ। ଆଉ ଗ୍ରାଉଣ୍ଡରେ ଯେତେ ନିଜ ପ୍ଲେୟାର ମାନଙ୍କୁ ନେଇ ଡିସିପ୍ଲିନରେ ଖେଳେଇବି, ସେଇଟା ଗୋଟେ ବଡ ଜିନିଷ ରହିବ, ଆଉ ଯେତେ ବି ପ୍ରେସର ମୋମେଣ୍ଟ ଆସୁ, ମୋର ବୋଲରଙ୍କ ପାଇଁ ହଉ, ମୋର ବ୍ୟାଟ୍ସମ୍ୟାନ ମାନଙ୍କ ପାଇଁ, ମୋର ଫିଲ୍ଡର ମାନଙ୍କ ପାଇଁ, ତାଙ୍କୁ ମୁଁ ଭଲ ଭାବେ ନିଜେ ଗାଇଡ୍ କରିବି, କରିକି ମ୍ୟାଚ୍ କିଭଳି ୱିନ୍ କରିବି ସେଇଟା ହିଁ ଆଗେ ଚିନ୍ତା କରିବି।
0: ଆଚ୍ଛା ସାର୍, ଆପଣ ଆପଣ ଟିମ୍ କୁ କ'ଣ ମୋଟିଭେସନ୍ ଦେବାକୁ ଚାହୁଁଛନ୍ତି କି?
1: ମୁଁ ସବୁବେଳେ ମୋ ଟିମ୍ କୁ ଏହା ହିଁ ମୋଟିଭେସନ୍ ଦେବି, ଯେତିକି ସମୟ ଖେଳିବେ ଯାହା ବି କରନ୍ତୁ ବେଷ୍ଟ ଦିଅନ୍ତୁ, ଏଗ୍ରେସିଭ ମୁଡ୍ରେ ନ ଖେଳନ୍ତୁ, ଯେତିକି ସମୟ ଗ୍ରାଉଣ୍ଡରେ ଖେଳୁଛନ୍ତି ସେତିକି ସମୟ ପୁରା କୁଲ୍ରେ ଏବଂ ଥଣ୍ଡା ମାଇଣ୍ଡରେ ଖେଳନ୍ତୁ, ତାପରେ ହିଁ ମ୍ୟାଚ୍ ହିଁ କିଛି ରେଜଲ୍ଟ ବାହାରି ପାରିବ। ଯଦି ଆମେ ଏଗ୍ରେସିଭରେ ଖେଳିବା ତ ଅପୋଜିଟ୍ ଟିମ୍ ଯଦି ସାଇଲେଣ୍ଟରେ ଖେଳୁଛି ହେଲେ ଆମକୁ ହାରର ସାମ୍ନା କରିବା ପାଇଁ ପଡିବ।
0: ସାର୍, କ୍ରିକେଟ୍ କ୍ୟାରିୟର୍ ଆପଣଙ୍କ ଜୀବନରେ କ'ଣ ଶିଖେଇଛି?
1: କ୍ରିକେଟରେ ମୁଁ ବହୁତ ସାଙ୍ଗମାନଙ୍କୁ ପାଇଛି, ବହୁତ ସିନିୟର ଭାଇମାନଙ୍କୁ ପାଇଛି, ମୁଁ କ୍ରିକେଟରେ 3ଟି ବଡ ଭାଇ ଜୟପୁର କୋରାପୁଟ ଡିଷ୍ଟ୍ରିକ୍ଟରେ ଖେଳିଲା ଭିତରେ 3ଟି ବଡ ଭାଇଙ୍କୁ ମିଶିଛି, ଆଉ ତାଙ୍କଠୁ କ୍ରିକେଟ ବିଷୟରେ ବହୁତ କିଛି ଶିଖିଛି। ଜଣେ ହେଉଛନ୍ତି ଜି ଗିରି କ୍ରିଷ୍ଣା, ଜଣେ ଯିଏକି ଆମର ଜୟପୁରର ବହୁତ ପୁରୁଣା ପ୍ଲେୟାର, ଡ୍ୟୁଜ୍ ବଲ୍ ପ୍ଲେୟାର, ଆଉ ଜଣେ ହେଉଛନ୍ତି ଦିଲୀପ କୁମାର ପଣ୍ଡା, ସେ ବି ବହୁତ ପୁରୁଣା ପ୍ଲେୟାର, ଆଉ ଜଣେ ଅଛନ୍ତି ଆମର ଜୟପୁରର ରାଜା ଭାଇନା ବୋଲି ଅଛନ୍ତି, ସେ ଏବେ ନବରଙ୍ଗପୁରରେ କ୍ରିକେଟ କୋଚିଂ ଦେଉଛନ୍ତି ନବରଙ୍ଗପୁର ଡିଷ୍ଟ୍ରିକ୍ଟରେ। ସେ 3 ଜଣଙ୍କୁ ମୁଁ କ୍ରିକେଟରୁ ହିଁ ପାଇଛି, ଆଉ ମତେ ବହୁତ ଭଲ ଲାଗନ୍ତି ସେମାନେ, ଆଉ ବହୁତ ସାଙ୍ଗ ବି ମୁଁ କ୍ରିକେଟରୁ ପାଇଛି, ସେଥିପାଇଁ ମୁଁ କ୍ରିକେଟରେ ହିଁ ଏ ସବୁକୁ ହିଁ ପାଇପାରିଛି।
0: ସାର୍, ଯୁବପିଢ଼ି ମାନଙ୍କୁ ଆପଣ କିଛି ପରାମର୍ଶ ଦେବେ କି କ୍ରିକେଟ କୁ ନେଇକି?
1: ତ ମୁଁ ଯୁବପିଢ଼ି ମାନଙ୍କୁ ଏହା କହି ରଖିବି, ତ କ୍ରିକେଟ ଖେଳନ୍ତୁ, କ୍ରିକେଟରେ ବହୁତ ଫ୍ୟୁଚର ଅଛି, ଯେମିତି କ୍ରିକେଟରେ ଆପଣ ଚାହିଁଲେ ଦେଖନ୍ତୁ ଗୋଟେ ଭଲ ସ୍କୋରର ହେଇପାରିବେ, ଭଲ ଅମ୍ପେୟାର ହେଇପାରିବେ, ଭଲ ପିଚ୍ ରିପୋର୍ଟର କି ପିଚ୍ରେ ପିଚ୍ ଗାଇଡାନ୍ସ ହେଇପାରିବେ, ଏଭଳି ବି କମେଣ୍ଟେଟର ହେଇପାରିବେ, ବହୁତ କିଛି ଅଛି କ୍ରିକେଟରେ। ଯୋଉମାନେ କ୍ରିକେଟ ଖେଳୁଛନ୍ତି କ୍ରିକେଟକୁ ଏଇଭଳି ଖେଳନ୍ତୁ ଯୋଉଭଳି କି ଆପଣ ଆଗକୁ ଯାଇକି କ'ଣ ଗୋଟେ ବନିପାରିବେ, ହେଲା, କ୍ରିକେଟକୁ ଟାଇମ୍ ପାସ୍ କରନ୍ତୁ ନାହିଁ, କ୍ରିକେଟ ସହିତ ଯୋଉମାନେ ଯୋଡ଼ି ଅଛନ୍ତି କ୍ରିକେଟକୁ ନିଜର ମାନେ ଗୋଟେ ପେସା ଭାବି ଖେଳନ୍ତୁ, ଯୋଉଭଳି ଯେକୌଣସି ଜାଗାରେ ଆମେ ସ୍କୁଲ ଗଲେ ପାଠପଢ଼ାରେ ଯେମିତି ମନ ଦେଉଛନ୍ତି, ଅଫିସରେ ଅଫିସର କାମରେ ଯେମିତି ମନ ଦେଉଛନ୍ତି, ସେଭଳି କ୍ରିକେଟରେ ମନ ଦେଇ ଖେଳନ୍ତୁ, ଫ୍ୟୁଚରରେ ବହୁତ କିଛି ଅଛି କ୍ରିକେଟରୁ, ଆପଣ ସେଥିରେ ହିଁ ପାଇପାରିବେ।
0: ଆଚ୍ଛା ସାର୍, କ୍ରିକେଟ କୁ ନେଇକି ଆପଣଙ୍କର କିଛି ଏମ୍ ଅଛି କି?
1: ଦେଖନ୍ତୁ, କ୍ରିକେଟ କୁ ନେଇକି ତ ବହୁତ ଏମ୍ ଥିଲା, ଯାହାକି ଏବେ ତ ସେଟା ହେଇପାରିବ ନାହିଁ, ଏବେ ଆଉ ଗୋଟେ ଏମ୍ ଅଛି କ୍ରିକେଟ କୁ ନେଇକି, ଯେ କି ଫ୍ୟୁଚରରେ ମୁଁ ଯାଇ ଯୋଉଭଳି ଗୋଟେ ଭଲ ଅମ୍ପେୟାର ହେଇପାରିବି, ଭଲ ସ୍କୋରର ହେଇପାରିବି, ଭଲ ପିଚ୍ ରିପୋର୍ଟର ହେଇପାରିବି, ଭଲ କମେଣ୍ଟେଟର ହେଇପାରିବି, ସେଟା ମୋର ଏମ୍ ଅଛି, ଆଉ ସେ ଏମ୍ କୁ ମୁଁ ଦିନେ ନା ଦିନେ ପୁରା କରିବି, ସେଥିପାଇଁ ଆଜିକା ଡେଟ୍ ରେ ବି ମୁଁ କ୍ରିକେଟ କୁ ଛାଡି ନାହିଁ, କ୍ରିକେଟ ହିଁ ଖେଳୁଛି।
0: ଆଜ୍ଞା ସାର୍, ଧନ୍ୟବାଦ, ଆପଣଙ୍କ ସହିତ କଥା ହେଇକି ଆମେ କ୍ରିକେଟ ବିଷୟରେ ବହୁତ କିଛି କଥା ଜାଣିପାରିଲୁ। ଆଶା କରୁଛି ଆପଣଙ୍କର ଏମ୍ ଟା ପୂରଣ ହେଇଯାଉ।
1: ଧନ୍ୟବାଦ,
0: ରହିଲି, ନମସ୍କାର।
2: ତେବେ ସାଥୀ, ବର୍ତ୍ତମାନ ତ ଶୁଣିଥିଲେ ଏକ ସୁନ୍ଦର ସାକ୍ଷାତକାର, ଚାଲନ୍ତୁ ଏବେ ଶୁଣିବା ଖେଳ ଓ ପରିକ୍ରମା। ପ୍ରଥମେ ଶୁଣିବା ସନ୍ଦୀପ ପଟେଲଙ୍କ ବିଷୟରେ।

ସନ୍ଦୀପ ପାଟିଲ ନିଜ ବ୍ୟାଟିଂ ଶୈଳୀ ପାଇଁ ସମଗ୍ର ବିଶ୍ୱରେ ପରିଚିତ। ସେ 18 ଅଗଷ୍ଟ 1956 ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। 1980 ସେ ଭାରତ ପାଇଁ ଟେଷ୍ଟ ଓ ଏକ ଦିବସୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ସେ 29ଟି ଟେଷ୍ଟ ଓ 45ଟି ଏକ ଦିବସୀୟ ମ୍ୟାଚ୍ ଖେଳିଥିଲେ। ସେ ମଧ୍ୟ 1983 ବିଶ୍ୱକପ୍ ବିଜୟୀ ଭାରତୀୟ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ସେ କେନିଆ ଜାତୀୟ ଦଳର ପ୍ରଶିକ୍ଷକ ଭାବେ କାମ କରି 2003 ବିଶ୍ୱକପ୍ରେ କେନିଆକୁ ସେମିଫାଇନାଲ୍ରେ ପହଞ୍ଚାଇଥିଲେ।

0: ସାଥେ ବର୍ତ୍ତମାନ ଶୁଣିବା ରୋଜର ବିନିଙ୍କ ସମ୍ପର୍କରେ।
1: ରୋଜର ବିନି ଜଣେ ଦକ୍ଷ ଅଲରାଉଣ୍ଡର ଯିଏ ବ୍ୟାଟିଂ ଓ ବୋଲିଂ ଉଭୟ କ୍ଷେତ୍ରରେ ଭାରତୀୟ ଦଳକୁ ସଫଳତା ଦେଇଥିଲେ। 1983 ବିଶ୍ୱକପ୍ରେ ସେ ସର୍ବାଧିକ 18 ୱିକେଟ୍ ନେଇ ଭାରତର ପ୍ରଥମ ବିଶ୍ୱକପ୍ ବିଜୟର ନାୟକ ହୋଇଥିଲେ। ସେ 1979 ମସିହାରେ ଭାରତ ପାଇଁ ଏକ ଟେଷ୍ଟ କ୍ରିକେଟରେ ଓ 1980ରେ ଏକ ଦିବସୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ସେ 27 ଟେଷ୍ଟ ଓ 72 ଏକ ଦିବସୀୟ ମ୍ୟାଚ୍ ଖେଳିଥିଲେ। ସେ ମଧ୍ୟ ଭାରତର ଅଣ୍ଡର 19 ଦଳରେ ପ୍ରଶିକ୍ଷକ ଥିଲେ ଏବଂ ପରେ ଭାରତର କ୍ରିକେଟ ନିୟନ୍ତ୍ରଣ ବୋର୍ଡ BCCIରେ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। ତେବେ ସାଥୀ, ବର୍ତ୍ତମାନ ଶୁଣିବା ଅଜିତ ଅଗରକରଙ୍କ ବିଷୟରେ।
0: ଅଜିତ ଅଗରକର ଜଣେ ଦକ୍ଷ ଦ୍ରୁତ ବୋଲର ଓ ଅଲରାଉଣ୍ଡର। ସେ 1998 ମସିହାରେ ଅଷ୍ଟ୍ରେଲିଆ ବିଜୟରେ ଏକ ଦିବସୀୟ କ୍ରିକେଟରେ ଓ ସେହି ବର୍ଷ ଜିମ୍ବାୱେ ବିପକ୍ଷରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ। ସେ ଭାରତ ପାଇଁ 26 ଟେଷ୍ଟ 191 ଏକ ଦିବସୀୟ ମ୍ୟାଚ୍ ଖେଳିଥିଲେ। ସେ ଟେଷ୍ଟରେ 58 ଏବଂ ଏକ ଦିବସୀୟ କ୍ରିକେଟରେ 288 ୱିକେଟ୍ ନେଇ ଭାରତର ସଫଳ ଦ୍ରୁତ ବୋଲରମାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। 2013 ମସିହାରେ କ୍ରିକେଟରୁ ଅବସର ନେବା ପରେ କ୍ରିକେଟ ବିଶ୍ଳେଷକ ଭାବରେ ସେ କାମ କରିଥିଲେ।

0: ସାଥୀ ବର୍ତ୍ତମାନ ଶୁଣିବା ସୟଦ କରିମାନିଙ୍କ ସମ୍ପର୍କରେ।
1: ସୟଦ କରିମାନି କ୍ରିକେଟ ଇତିହାସରେ ଜଣେ ଶ୍ରେଷ୍ଠ ୱିକେଟ୍ କିପର ଓ ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ। ସେ 1983 ମସିହାରେ ଭାରତରେ ପ୍ରଥମ ଥର ପାଇଁ କ୍ରିକେଟ ବିଶ୍ୱକପ୍ ଜିତିବାରେ ତାଙ୍କର ଅବଦାନ ସ୍ମରଣୀୟ। ସେ 1976 ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଓ ଏକଦିବସୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ସେ ଭାରତ ପାଇଁ 88 ଟେଷ୍ଟ ଓ 49 ଏକଦିବସୀୟ ମ୍ୟାଚ୍ ଖେଳିଥିଲେ। ଟେଷ୍ଟ କ୍ରିକେଟରେ ସେ 2759 ରନ୍ ସଂଗ୍ରହ ସହ 160 କ୍ୟାଚ୍ ଓ 38 ଷ୍ଟମ୍ପିଂ କରିଥିଲେ। ଭାରତ ସରକାର 1982 ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଦେଇଥିଲା। ପରେ ସେ କର୍ଣ୍ଣଲ ସିକେ ନାଇଡୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ମଧ୍ୟ ପାଇଥିଲେ। ତେବେ ଚାଲନ୍ତୁ ସାଥୀ ବର୍ତ୍ତମାନ ଶୁଣିବା ଲାଲ ଅମରନାଥଙ୍କ ବିଷୟରେ।
0: ଲାଲା ଅମରନାଥଙ୍କ ପୁରା ନାମ ଅମରନାଥ ଭରଦ୍ୱାଜ। ସେ 1933 ମସିହାରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରି 118 ରନ୍ କରି ଭାରତ ପାଇଁ ଟେଷ୍ଟ କ୍ରିକେଟର ପ୍ରଥମ ଶତକ ହାସଲ କରିଥିଲେ। ତାଙ୍କ ନେତୃତ୍ୱ ଓ କ୍ଷମତା ଭାରତୀୟ କ୍ରିକେଟକୁ ନୂଆ ଦିଗ ଦେଇଥିଲା।

ସାଥୀ ଶୁଣୁଥିଲେ ଜାଣିବା କଥା। ତେବେ କାର୍ଯ୍ୟକ୍ରମର ଶେଷ ସପନରେ ଆମେ ଆସି ପହଞ୍ଚି ସାରିଛେ। ତେବେ ବର୍ତ୍ତମାନ ଶୁଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ। ଆଗାମୀକାଲି ବୁଧବାର ସମ୍ଭାର କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରହିଛି ଆମ ସମୟର ଯୁବବାଣୀ ଏବଂ ତା ସହିତ ରହିଛି କିଛି ଜାଣିବା କଥା।

0: ତେବେ ସାଥୀ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ସେ ସମ୍ପର୍କରେ ଆପଣମାନେ ଆପଣମାନଙ୍କ ସୁଚିନ୍ତିତ ମତାମତ ଆମକୁ ନିଶ୍ଚୟ ଜଣାଇବେ। ଆପଣମାନେ ଆପଣମାନଙ୍କ ମତାମତ ଆମକୁ ମେସେଜ, ଭଏସ୍ ମେସେଜ ବା ଇମେଲ ମାଧ୍ୟମରେ ପଠାଇ ପାରିବେ। ଆମକୁ ମେସେଜ କରିବାର ନମ୍ବରଟି ହେଉଛି 9438268568 ଏବଂ ଆମର ଇମେଲ ଆଇଡିଟି ହେଉଛି aarjaipur@gmail.com। ତେବେ ସାଥୀ, ପୁଣି ଥରେ ଏପରି ଏକ ସୁନ୍ଦର ସୁନେଲି ସନ୍ଧ୍ୟାରେ ଭେଟିବାର ପ୍ରତିଶ୍ରୁତି ଦେଇ ଆଜିର ସନ୍ଧାନ ଅଗଣାରୁ ଆମେ ବିଦାୟ ନେଉଛୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ବର୍ଷା ମହାପାତ୍ର
1: ଆଉ ମୁଁ ସ୍ମୃତି ପ୍ରଜ୍ଞା ପାତ୍ର। ନମସ୍କାର।

ଏ ଦେବେଳେ ଯାଇ ଶୁଣୁଥିଲେ ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ଭାଇ ଏବଂ ଭଣିଆଣ ପାଇଁ କାର୍ଯ୍ୟକ୍ରମ ଚୈତି ଜହ୍ନ।

0: ଆହେଲେ ରେଡିଓ ଶୁଣତେ ରହିବା ସର୍ତ୍ତେ ଭାଇ ବୋଇନି ମନକେ ମୁଇଁ ବଣ୍ଡକୁ କୋରାପୁଟିଆ ଜୁହାର କରିଲିନି
1: ଆରେ ମୁଇଁ ଚନ୍ଦରମା ମିଶା ଜୁହାର କରିଦେଲିନି ବଣ୍ଡକୁ ଇଟା ତୋକେ କାଇ ଏଲେ ଲା ଅଛେ କାଇକି ଟୁଣ ଟୁଣ୍ଡା କେନ୍ତି
0: ଲସନ୍ ଧାରଲା ଅଛେ ଆପା
1: ଆଇଟା କା ଔଷଧ ଖାଇଲୁସ୍ କି ନାଇଁ ବୋଲିନି
0: ଔଷଧ ପତର ଖାଇଲି ରକତ ପରୀକ୍ଷା ମନ ସବୁ କରଲି ଆପା ମାତ୍ର ଏଟା ଛାଡ଼େ ନାଇଁ ତା
1: ଆଜିକାଲି ପାନିର ଦିନ କି ନାଇଁ ପାନି ମାରିଲେ ଥଣ୍ଡା ଲାଗଲାନି ଆରି ଅଲପ ଗୋଟେ ଦିନ ମିଶା ଖରା ଚେକଲା ବୋଲେ ଗରମ ଲାଗଲାନି ଏମିତି ପାନି ପୁନା ଖାଇଦେଲୁନି କି ନାଇଁ ଆମେ ଏଇଟା ମୁଁ ତ ଦାରସି ଆରି ଇଏ ଦେ ବଣ୍ଡକୁ ମୁଇଁ ବଡ଼ ଚିନ୍ତା ଲଗେ ଅଛି
0: କାଇ ହେଲା ତୋକେ
1: ଆଜି ତ ବେଟ ଘାଟ ଅଛି ବୋଲି କରି ମୁଇଁ ରେଡି କରି ଆଇବି ବୋଲିଲି ଆଇ ବଟେ ବୋଲୁସନି ଗୋଟେ ସାନଟା ପିଲାକେ କୁକୁର ଗୋଟେ ଘୋଷାଡ଼ି ନେତେରଲା ବୋଲୁସନି ଦେଖି କରି ତାକେ ଚଢାଲେ ମିଶା ନା ଚାଡ଼େ ବାବା ଏ କୁକୁର ମିଶା ଏତିକି ଲୋକ ଟେଙ୍ଗ ବାଡ଼ି ମନ୍ଦରୀ କରି ମାରଲାଇନି ସେ ଛାଡ଼େ ନାଇଁ ଖାଇ ନାଇଁ କେନ୍ତା କରବାର ବେ ପିଲା ମରୁଛି କି ବଞ୍ଚି କି ଆଇଟା ମୋତେ ବଡ଼ ଚିନ୍ତା ହେଇଗଲା
0: ସେ ପିଲାକେ ହସ୍ପିଟାଲ ନେଇ କରି ଗାଲୁସ କି ନାଇଁ
1: ମୁଇଁ ଆରି କେନେ ଯିବି ତା ଏଇ ବାଟେ ବେଟ ଘାଟ ବୋଲି କରି ଆଇଲି ଲୋକ ମନ ରୁଣ୍ଡି ରେଲା ନେଇ ରେ ଭାଇ ଖାଇକି ମୁଇଁ କହିଲି ଆରି ନମ୍ବର ଦେଇ କରି ଆଇଲି ଆଇ ଗାଡିକେ ଡାକା ବୋଲି କରି
0: ଏଟା ବଡ଼ ଧାନ୍ଦାର କଥା ଜାଣୁସ କି ନାଇଁ ଆପା
1: କେନ୍ତି ଯେ
0: ଯାହାକେ ମିଶା କୁକୁର ଚାବଲା ବୋଲେ ତାକେ ହସ୍ପିଟାଲ ନେବାର ଅଛେ ଯାହାକେ ମିଶା କୁକୁର ଚାପସି ବୋଲେ ମାଗଣା ଲଗେ ଔଷପତର ଦେଲାଇନି ଆର୍ ଇଏ ଟୀକା ଦେଲେ ସରି ଇଏ ଜଲାତଙ୍କ ରୋଗ ବୋଲି କରି ଗୋଟେ ଅଛି କି ନାଇଁ ସେଟା ନ ହେଇଏ କୁକୁର ଚାବଲେ ଜଣ ରୋଗ ହେଇଛି
1: ସତେ କି ଟୀକା ବୋଲେ କୁକୁର ଚାବଲେ ଦେବାର କି ଚାବା ଆଗରୁ ଦେବାର ଅଛି
0: ଚାବଲା ପଛେ ଦେ ଭାଇ
1: ଏ ଦେଶୁନ୍ ଆଇ କଥା ତ ହେଲୁ ଆଖା ଯେ ଆଜି କାଇଟା ଅଛେ ତୋକେ ଏତା ଅଛେ କି ନାଇଁ
0: ହାଲୋ ଚୈତି ଜନ ଅଛେ ଖାଇ
1: ଦେଖି ଦେଖ ପନ ମନ ଆଇଲା ବେ
0: ଧାରି ଦେଉତା
1: ଆଲେ ଆଲେ ଆଲ ତେବେ ହ୍ୟାଲୋ ଚୈତି ଜନ
2: ହ୍ୟାଲୋ ଦିଦି ଜୁହାର
1: ଜୁହାର ଜୁହାର କେ କହିଲାସନି ବାବୁ ନା ଅଲପ ସାଙ୍ଗେ ଦିଆ
2: ଜୀବନ କଲେନି କଲା
1: ଜୀବନ ବାବୁ ଭଲ ଅଛାସ କି
2: ବହୁତ ଭଲ ଅଛେ ଆପଣଙ୍କ ସହିତ କଥା ହେଲା ପରେ ଆହୁରି ଭଲ ହେଲା ଆଉ ଆପଣ ଭଲ ଅଛନ୍ତି କି
1: ହଁ ଆମେ ମିଶା ନିକୋସେ ଅଛୁ ତମ କହିଲା ପରା ତମର ସାଙ୍ଗେ ମିଶା କଥା ହେଇକରି ଆମକୁ ବଡ଼େ ନିକ ଲାଗଲାଣି
2: ବହୁତ ବହୁତ ଧନ୍ୟବାଦ ଦର୍ଶା କେମିତି ହଉଛି
1: ଆମର ବାଟେ ତ କାଲି ତାନୁ ଅଲ ପୁନା ହେଲା ଅଛେ ତମର ବାଟେ କେମିତି ଯେ
2: ମୋ ସାଇଡ୍ରେ ବି ତ ମାନେ ଦର୍ଶା ହେଉଥିଲା ଏବେ ଅବଶ୍ୟ ଟିକେ ମାନେ କମି ଯାଇଛି ଆଗକୁ ହେଇପାରେ
1: ନାଇଁ ଦାର୍ସି ଦାର୍ସି ଏବେ ଯୋଡ଼ି ଦାର୍ସି ଆକା ଆଗେ ଆମର ରଥଯାତ୍ରା ଅଛେ କି ନାଇଁ
2: ନିଶ୍ଚୟ ନିଶ୍ଚୟ
1: ରଥଯାତ୍ରା ବୋଲେ ତ ବର୍ଷା କେଟାଇସି ଆରି
2: ଆଜ୍ଞା ସମସ୍ତଙ୍କୁ ମୁଁ ଗୋଟେ ଛୋଟିଆ ଅନୁରୋଧ କରୁଛି ଆପଣଙ୍କ କାର୍ଯ୍ୟକ୍ରମ ମାଧ୍ୟମରେ ଏବେ ତ ମାନେ ବର୍ଷ ଦିନ ଆରମ୍ଭ ହୋଇଯାଇଛି ଶୋଇବା ସମୟରେ ଦେଖନ୍ତୁ ମଶାରି ବାନ୍ଧିକି ନିଶ୍ଚୟ ଶୋଇବେ କାହିଁକି ମଶାରି ବାନ୍ଧିକି ଶୋଇଲେ କେବଳ ଆମେ ଡେଙ୍ଗୁ ମ୍ୟାଲେରିଆରୁ ସୁରକ୍ଷିତ ହୋଇକି ରହିପାରିବା ସେମିତି ନାହିଁ ବର୍ଷା ଦିନରେ ଯୋଉ ମାନେ ବିଷାକ୍ତ ପୋକ ସବୁ ମାନେ ଅଜଣାତରେ ଆମକୁ କାମୁଡ଼ି ଦେଇଥାଏ ସେଥିରୁ ବି ଆମେ ସୁରକ୍ଷିତ ରହିପାରିବା
1: ନାଇଁ ବୋଲ କଥା କହିଲା
2: ଦେଖନ୍ତୁ ଆମେ ଏ ଯୋଉ ମଶାରି ବାନ୍ଧିକି ଶୋଇବା ଏବଂ ସେ ଯୋଉ ମଶାରିର ଯୋଉ ଚାରିପଟେ ଯୋଉ ଧାର ଥାଏ ସେଇଟାକୁ ଆମେ

0: କୌଣସି ଜିନିଷ ମଶାରୀ ଭିତରକୁ ଯାଇକି ଆମକୁ କାମୁଡି ପାରିବ ନାହିଁ।
1: ଠିକ କଥା କହିଲା ଜୀବନ।
2: ହେଲେ ଜୀବନ ବାବୁ ଜୁହାର ଲାଗ।
0: ଆଜ୍ଞା ଜୁହାର ଆପଣଙ୍କୁ।
2: କେନ୍ତା ରଚାସ ଜୀବନ ବାବୁ?
0: ଆଜ୍ଞା ପୁରା ଭଲ ସାର, ଆପଣ ଭଲ ଅଛନ୍ତି?
2: ମୁଇଁ ମିଶା ନିମାନାକା ଅଛେ ବାବୁ। ଏଇଟା ତ ଗଲା ତମେ ମଶା ମାଛିର କଥା କହିଲାସ ବାବୁ, ମୋର ଗୋଟେ ପର୍ସନ ଅଛେ ବାବୁ। ଏବେ ବର୍ଷା ଦିନେ ବାଟେ ଘାଟେ ଜନ୍ତି ଦେଖିଲେ ମିଶା କୁକୁର ମନେ ଜବର ବୁଲାଇ, ଇଏ ପିଲା କୁକୁର ମନ ଜବର ଚାବଲାଇନି। ଇଏ କୁକୁର ମନ ଚାବଲେ କେନ୍ତା କରି ଉସ ପତର ନବାର ସେଟା ଖଣ୍ଡେ ବୁଝାଇ ଦିଅ।
0: କୁକୁର ଚାବଲେ ଦେଖନ୍ତୁ, ଇଏ ଯୋ କୁକୁର ବିଲେଇ ତାପରେ ହେଉଲ ହେଉ କିମ୍ବା ଆପଣଙ୍କ ଜନ୍ତୁ ମାନେ ଯେମିତି ଆପଣଙ୍କର ଭାଲୁ ହେଉ ତାପରେ ସୁଗାଳ ହେଉ ସବୁ କାମୁଡି ଦେଲେ ବହୁତ ଭୟଙ୍କର ରୋଗ ହୋଇଥାଏ। ତାର ନାଁ ହେଉଛି ରାବିସ। ଇଂରାଜୀରେ ଆମର ଡାକ୍ତରୀ ଭାଷାରେ ତାକୁ କୁହାଯାଏ ରାବିସ। ଆଉ ଆପଣଙ୍କର ଓଡ଼ିଆରେ କୁହାଯାଏ ଜଳାତଙ୍କ ରୋଗ। ଦେଖନ୍ତୁ ତ ଆମେ ସବୁବେଳେ ସତର୍କ ରହିବାକୁ ଯାଉଛି। ଯେତେବେଳେ ଆପଣ ଦେଖିଥିବେ ବୁଲା କୁକୁର ମାନେ ପ୍ରାୟତଃ ବୁଲୁଥାଏ, ମାନେ ପିଲା ଛୁଆମାନେ କେମିତି କରନ୍ତି ସେମାନଙ୍କ ସହିତ ମାନେ ସେମାନଙ୍କୁ ତଥର ମାରି ଦିଅନ୍ତି। କୁକୁର କାମୁଡ଼ି ଦେଲା ତାହେଲେ ସମୟ ନଷ୍ଟ ନ କରି ହସ୍ପିଟାଲକୁ ଯାଇକି ଟୀକା ନେବା ଉଚିତ, ଆଣ୍ଟି ରାବିସ ଟୀକା। ଯଦି ଆମେ ଟୀକା ନ ନେବା ଆଉ ଯଦି ଆମକୁ ଗୋଟେ ଥର ରାବିସ ହୋଇଯାଏ ତାହେଲେ ଆମେ କେବେ ହେଲେ ବଞ୍ଚିପାରିବାନି। ଯଦି ଜଣେ ବ୍ୟକ୍ତିଙ୍କୁ ମାନେ ରାବିସ ହୋଇଗଲା ତାର ବଞ୍ଚିବା ସମ୍ପୂର୍ଣ୍ଣ ଅସମ୍ଭବ। ଆଣ୍ଟି ରାବିସ ଇଞ୍ଜେକ୍ସନ ଯୋଉଟାକି ଟୀକା ନିଶ୍ଚିତ ଭାବରେ ଆମେ ନେବା ଉଚିତ। କୁକୁର କାମୁଡ଼ିଲେ ତାର ଯୋଉ ତାତିରେ ଗୋଟେ ଭାଇରସ ଥାଏ, ସେ ଭାଇରସ ନାଁ ହେଉଛି ରାବି ଭାଇରସ। ସେହି ଭାଇରସ ଆମ ଶରୀର ଭିତରକୁ ପ୍ରବେଶ କରେ ଏବଂ ସ୍ନାୟୁ ହୋଇକି ସିଧା ଆମର ମସ୍ତିଷ୍କକୁ ଯାଏ ଏବଂ ଆମର ମସ୍ତିଷ୍କକୁ ପୁରା ସମ୍ପୂର୍ଣ୍ଣ ଅକାମୀ କରିଦିଏ। ଆଉ ଯଦି ଜଣେ ବ୍ୟକ୍ତିଙ୍କୁ କୁକୁର କାମୁଡ଼ି ଦେଲା ତାହେଲେ ଗୋଟେ ଦୁଇ ହପ୍ତାହ ଭିତରେ ତାର ସିମ୍ପଟମ୍ ସବୁ ଦେଖା ଦେଇଥାଏ, ଯେମିତିକି ଜ୍ୱର ହେବା ତାପରେ ମୁଣ୍ଡ ବୁଲାଇବା ଇତ୍ୟାଦି ସିମ୍ପଟମ୍ ସବୁ ଦେଖା ଦେଇଥାଏ। ସେଥିପାଇଁ କୁକୁର ବିଲେଇ ତାପରେ ମାଙ୍କଡ଼ ସୁଗାଳ ଏସବୁ ପ୍ରତି ଆମେ ସବୁବେଳେ
2: ଭଲ କଥା ବୁଝାଇ ଦେଲା ବାବୁ। ଏବେ ଖଣ୍ଡେ କହିଦିଅ ଆମର କାର୍ଯ୍ୟକ୍ରମ ମାନେ କେନ୍ତା ଲାଗଲାନି ତମକୁ?
0: ମୋତେ ବହୁତ ଭଲ ପ୍ରଚାର କରୁଛନ୍ତି, ମାନେ ସୋମବାର ଦିନଠୁ ନେଇକି ରବିବାର ଦିନ ରେଡିଓ କେ ପ୍ରଚାର କରୁଛନ୍ତି, ମୋତେ ବହୁତ ଭଲ ଲାଗୁଛି ସବୁ କାର୍ଯ୍ୟକ୍ରମ। ସନ୍ଧ୍ୟା ପଟ୍ଟନାୟକ ତାପରେ ମନୀଷା ପ୍ରଧାନ ସନ୍ତୋଷ ଆଚାରି ସମସ୍ତଙ୍କ ଉପସ୍ଥାପନ କହିଲେ ବହୁତ ଭଲ ଲାଗୁଛି। ଆଉ ଆପଣମାନେ ଆଉ ଆପଣ ମଧ୍ୟ ଆମର ନୂତନ ଉପସ୍ଥାପକ ସମସ୍ତ
3: ଗାଁ ପାଖରେ ପଡ଼ା ନା କ୍ଷମା ସାଗର ସାହୁ।
1: କ୍ଷମା ବାବୁ କେନ୍ତା ଚାଷ?
3: ପୁରା ଭଲ ଅଛେ ନାନୀ, ତମେ କେନ୍ତା ଅଛ?
1: ମୁଇଁ ତ ଭୁଲ ରେଲି ଆର ତମର ସଙ୍ଗେ କଥା ହେଇକରି ଅଧିକ ଭଲ ଲାଗଲାନି।
3: ସେନ୍ତା ହେଲେ ମୁଇଁ ବି ତ ଭଲ ଅଛେ, କଥା ହଉଛେ।
1: ଆରେ ତମର ବାଟେ ପାନି ମାରିଲାନି କି ନାଇଁ?
3: ହଁ ପାନି ତ ମାରିଲା ହେଲାନି ଆଠ ଦିନ ଖଣ୍ଡେ। ଆଜି ବାର ଦିନ ତ ବହୁତ ବର୍ଷା ହେଇଯାଇଥିଲା, ବଢି ହେଇଯାଇଥିଲା କ୍ଷେତ ଫଳା, ତାପରେ ଏବେ 4-6 ଦିନ ହେଲା ବର୍ଷା ଟିକେ କମି ଯାଇଛେ। ଆଉ
1: ଓଏ ଓଏ ଆମର ବାଟେ ମିଶା 2 ଦିନ ହେଲା ଅଲ ପୁନା ହେଲା ଅଛି।
3: ହଁ ସିଆଡେ ବି ଅଛି ଏକା, ଆମର ଦେପୁରର ପଙ୍କଜ ମିଶ୍ର ବି କହୁଥିଲି ତ ବର୍ଷା ଆମର ଆଡେ ବି କମି ଗଲା ବୋଲୁଥିଲି।
1: ଆଲେ କ୍ଷମା ସାଗର ବାବୁ ତମର ବାଟେ ଆଇ ଛତୁ ମନ ବାହାରିଛି କି ନାଇଁ?
3: ନାଇଁ ନାଇଁ ଆମର ଆଡେ ଟିକେ ନାଇଁ ବାହାରୁ ବାର୍ତ୍ତାଲ ସେଟା ମନେ।
1: ତମେ କେବେ ଖାଇଲା ଚାଷ କି ନାଇଁ?
3: ହଁ ଖାଇସୁ, ସେଟା ଯଦି ବଜାର ବାଟରେ କେନେ ଯଦି ବିକି ବୁକା ଆଣିଛେ ବୋଲି କିଣିକରି ଖାଖୁଇ କରସୁ, ଏନ୍ତା ଟିକେ ସଫା ସୁତୁରା କରିକରି କେନ୍ ରୋଗ ପୋକ ଯାଇ ତାଇ ଦେଖିକରି ଏକା ସେଟା ଭଲ ଫ୍ରେସ୍ ଦିଶୁଥିବା ବୋଲି କିଣି ଆଣିକରି ଖାଇସୁ। ଆଉ
1: ନାଇଁ ସଫା ସୁତୁରା କରି ସଜଟା ଏକା ଖାଇବାର, ବାସି ଭୁସାଟା ନ ଖାଇବାର।
3: ନାଇଁ ନାଇଁ ସେ ଜିନିଷଟା ନାଇଁ, ମାନେ ନିଜକ ରୁଚି ହିସାବରେ ଗୋଟେ ଆମେ ପରିବେଶ

0: ମଜା ସବୁ ଯେତେ ନିଜେ ସଚେତନ ହେଇକି ରହିମା ବୋଲେ ଦେହର ଉପକାର କ୍ଷତି ହେବା ଆର୍ ଆମର ଅସୁବିଧା ହେବା ଅନେକ ପ୍ରକାର ରୋଗ ବେମାରରେ ପଡ଼ମା କାହିଁକି ଖରାପ ଜିନିଷ ଖାଇଯେ
1: ଛତୁ ଭାଜାମ ମକେ ମାସ ନ ଦିଏ
0: ସେଟା ତ ତମେ କହିଦେଲ ଦାଦା ମତେ ବି ଖାଇବାର ଲାଗି ମନ ପାରିଲା ତମେ ଏତେ ଦେଲ ମତେ ପାଖୁରୁଲା ଜିନିଷଟା ବୋଲେ ମନ ଲାଗିଲା ତମେ ଜୟପୁର ଆକାଶବାଣୀରୁ ଟିକେ ମତେ ପଠାଅ ଆରୁ
2: ଏ ଶ୍ରାବଣ ଛତୁ ବାହାରିଲେ ତମର କାଜେ ପଠାଇ ଦେବୁ ଆଲେ କ୍ଷମା ସାଗର ବାବୁ ଆମର କାର୍ଯ୍ୟକ୍ରମ ମନ କେମିତି ଲାଗିଲାନି ତମକେ
0: କାର୍ଯ୍ୟକ୍ରମ ତ ମତେ ବହୁତ ଭଲ ଲାଗୁଛେ ନାନୀ ସେଥିର ଲାଗି ଚୈତି ଜନକେ ମୁଇଁ ଫୋନ କଲି ଆର ଯେତେ ମନର କଥାବାର୍ତ୍ତା ସବୁ ବାଣ୍ଟି କରି ଖୁସିରେ କଥାବାର୍ତ୍ତା ହେଇପାରିବି ବୋଲି ଏଇଟା ମୁଇଁ ଲଗେଇ ଦେଇଛେ ଆଉ
2: ଆଲେ ଏମିତି ଏକା ଆମର କାର୍ଯ୍ୟକ୍ରମ ମନ ଶୁଣତେ ରୁହା ଆମର ସଙ୍ଗ କଥା ଏତେ ରୁହା
0: ଆଉ ଗୀତଟେ ଥିଲା ମୁଇଁ ସଚେତନ ଗୀତଟେ ବୃକ୍ଷରୋପଣ ଉପରେ ବିପଦ ଥିଲା
2: ଆଲେ ଆଲେ କହିଦିଆ
0: ଶୁନ ଶୁନ ସବେ ଭାଇ ବହେନ ହୋ କଥାଟେ କହୁଛେ ଶୁନ ଭାଇ ମାନେ କଥାଟେ କହୁଛେ ଶୁନ ସମସ୍ତେ ନିଶ୍ଚିଣ ଗଛ ଲଗାଇବା କରୁଅଛି ନିବେଦନ ଗଛଟେ ବଞ୍ଚେ ଆମ ଉପକାର ଭାଇ ମାନେ ହୋଇପଟି ଉପକାର ପରିବେଶ ଆମ ସଫା ସୁତୁରା ଏହି କଥା ମୋତେ ବିଚାର ଗଛଟାରୁ ଭାଇ ଅମ୍ଳଜାନ ପାଇ ପରିବେଶ ରକ୍ଷା ହେବ ଭାଇ ମାନେ ପରିବେଶ ରକ୍ଷା ହେବ ଜଙ୍ଗଲ ରହିଲେ ଫଳମୂଳ ଆଉ ଜଙ୍ଗଲ ରହିଲେ ଫଳମୂଳ ଆଉ ଔଷଧ ପତ୍ର ମିଳିବ ରାସ୍ତା ତରେ ଆଉ ଫଟା ଜମିଠାରେ ଗଛଟିଏ ଲଗାଇବା ଭାଇ ମାନେ ଗଛଟିଏ ଲଗାଇବା ପରିବେଶ ଆମ ସଫା ଯେ ସୁତୁରା ପରିବେଶ ଆମ ସଫା ଯେ ସୁତୁରା ନିଜେ ସଚେତନ ହେବା
2: ବଡ଼େ ନିକୁ ଗୀତ ଲେଖିଲା ଚାଷମା ତୋର
0: ହଁ ନାନୀ ଏଇଟା ତ ଭାବିଛେ ଦେଖିଛି ବର୍ଷା ଦିନ ମାନେ ଆସୁଛେ ଗଛଟେ ଲଗାମା ବୋଲେ ଭଲ ହବା ଆଉ ପ୍ରତ୍ୟେକ ବର୍ଷ ତ ମୁଇଁ ଏନ୍ତା ବର୍ଷା ଟାଇମ୍ରେ ଗଛଟେ ଲଗାସି ଆଉ ତାକେ ବଞ୍ଚାସି ଗୋଟେ ଗଛ ଏଟା ଲଗାସି ଅଧିକ ନେଇ ଲଗାଏ
2: ହଁ ଗୋଟେ ଲୋକ ତ ଗୋଟେ ମିଶା ଲଗେଇବାର ଅଛେ ବାବୁ ବୋର୍ଡେ ନିକ କାମ କରଲା ସିନି ମାତ୍ର ତମେ ମୋତେ ବଡ଼େ
0: ହଁ ସେଟା ଏକା ପଠେଇ ପାର୍ମା ଅଯଥାରେ ଦଶଟା ବାରଟା ମାନେ ଜଗାମା ପାଣି ଦିନି ପାର୍ମା ବଢା ଦିନି ପାର୍ମା କ୍ଷତି ହଉଛେ ବୁଝିବେ ବୋଲେ ଗଛ ଗୋଟେ ଏକା ଲଗେଇ କରି ବର୍ଷେ ଭିତରେ ଆମେ ତାକେ ଯତ୍ନ ନେମା ଦୁଇ ଚାର ବର୍ଷ ଗଲେ ଗଛଟା ବଞ୍ଚଲା ମାନେ ଆମର ଉପକାର ହେବା ହେବା
2: ନାଇଁ ଭଲ କଥା କହିଲା ଆଇଟା କାଜେ ତମକେ ଧନ୍ୟବାଦ ଜଣାଇଲିନି କ୍ଷମା ସାଗର ବାବୁ ଆମକେ ଏମିତି ସେ ଫୋନ କରିତେ ରୁହା ଆମର ସାଙ୍ଗ କଥା ହେତେ ରୁହା ଆର ଏମିତି ସେ ଗୀତ ମନ ଗାଇତେ ରୁହା
0: ଠିକ ଅଛେ ନାନୀ ଆର ଦାଦା ଯୋଉଠେ ରୁହା ରୁହା
1: ହ୍ୟାଲୋ ଚୈତି ଜନ
0: ମାମାର ବେଟି କାବରି ହଟି ସ୍ୱପ୍ନେ ଆଇଲୁ ସୁରାତି ମାମାର ବେଟି କାବରି ହଟି ସ୍ୱପ୍ନେ ଆଇଲୁ ସୁରାତି ମୋର ଦୁଇଟା ଗାଲେ ଚୁମା ଦେଇଦେଲୁ ବାୟା ହେଇଗଲି ରାତି ମୋର ଦୁଇଟା ଗାଲେ ଚୁମା ଦେଇଦେଲୁ ବାୟା ହେଇଗଲି ରାତି ଉଠଲି ଯେମିତି ଖାଇଲି ପାନି ଗାରିଆର ପାନି ସାରିଗଲା ଉଠଲି ଯେମିତି ଖାଇଲି ପାନି ଗାରିଆର ପାନି ସାରିଗଲା ରାତିର କାତା ଏତାଇ ଦେଲେ ଗଡେ ହାତେ ଜାଲ ଫୁଟଲା ରାତିର କାତା ଏତାଇ ଦେଲେ ଗଡେ ହାତେ ଜାଲ ଫୁଟଲା ଏଲା କାତା ହେଲା ବି ନୁନି ପାଚିରି ଯିବି ବେ ତୋକେ ଏଲା କଥା ହେଲା ବି ନୁନି ପାଚିରି ଯିବି ବେ ତୋକେ ଦୂରେ ତାନୁ ଜୁହାର କଲିନି ସ୍ୱପ୍ନେ ଆଉ ନାଇଁ ମୋକେ ହ୍ୟାଲୋ ନାନା ଜୁହାର
1: ଜୁହାର ଜୁହାର କିଏ କହିଲା ଆସିନି ବାବୁ ନା ଅଲପ ସାଙ୍ଗ ଦିଆ
0: ଏ ବଣ୍ଡକୁ ନାନା କି
1: ବଣ୍ଡକୁ ନାନା କହିଲି
0: ବାଲିଆ ପାଲି ଗୁଡା ତାନୁ ଶିଖେ ସୁବୁଡିଆ କହିଲିନି
1: ବର୍ଥଡେ ନିମାନ ଗୀତ ଗାଇଲା ଆସି ବାବୁ
0: ଦେଉନ ଲାଗଲା ହେଲେ
1: ହଁ ଜବର ନିମାନ ଲାଗଲା
2: ଇଟା ବଣ୍ଡକୁ ନାନା ଦେଉନ ନାଇଁ କିନ୍ତୁ
0: ଆଉ ନାନା
1: ଘାଗଡ ଖଣ୍ଡେ ନିକ ନାଇଁ ଋଷିକେଶ ବାବୁ
0: ତୁଇ ମା ନାଇଁ ଖାଇଟା ଖାଇଟା ଖାଇଦେଲୁ ନି କେନ୍ଦା
1: ଇଏ ଛତୁ ମନ ଖାଇଲି ନି ସେଟା ଲାଗି ବୋଲି ଖଣ୍ଡେ
0: ତୁଇ ମରାଇଛୁ ଏନ୍ତା ରି ଆଶାର ମାନେ ଖାଇଦେଲୁ
2: ଇଏ ଦେଉ ଋଷିକେଶ ବାବୁ ମୁଇଁ ମିଶା ଅଛି କାଇ
0: ଆପା ଜୁହାର ଲାଗ
2: ଜୁହାର ଜୁହାର
0: ଇଟା ଚାପ ଆତେ ସାଲେ ବେଶୀ ଦିନ କେ ତେଇ ନ ପାରଲିନି
2: ଇଟାର କାଜେ ତୁମେ
0: ଏ ଡାଲିମ ଆପା ହେଲେ
2: ଇ ଡାଲିମ ବିବାହ କରି ଗାଲାବେ କାଇ ଡାଲିମ ଡାଲିମ ହେଲେ ଇସି ତାକି ଇରେବା ଲୋକେ ନା ହେତା କରି ଯିବା ଲୋକେ ହେତା ହେତା ବସଲା ଆଇଟା କି ନେଇ ଗୀତ ଗାଇଲୁ ସ୍କାଇ କି ଏବେ ମୁଇ ଜାଣିଲି ଖାଇ
1: ଋଷିକେଶ ବାବୁ ସତେ ଯେ ତାର ମାମାର ବେଟିକି ଆଣିଲା ଯେ
2: ସତେ କି ଆଇଟା କି ନେଇ ଏଇଟା ବଡ଼େ ହରବର କଲାନି କାଇକି ମାମାର ବେଟି ଏ ଦେ ଆମର ଏଇ ବଣ୍ଡକୁ ନେଇକି ଯାଇ କରି ମନ ମୁନ୍ଦା ଖାଇଦେଲା ଅଛେ ଆଇଟା କି ନେ ସେମିତି ହେଲା ଅଛେ ଇବାଟେ ଛାତୁ ଖାଇଲିନି

0: ହ୍ୟାଲୋ ଚୈତି ଜନ୍।
1: ହଁ ମ୍ୟାଡାମ, ମୁଁ ଉମେଶନ ପଟେଲ କହୁଛି, ସାଙ୍ଗରୁ ବଡ ବଲାଙ୍ଗୀର ଜିଲ୍ଲା ନୁ।
0: ଆଲେ ପଟେଲ ବାବୁ, ଜୁହାର ଲାଗ।
1: ଜୁହାର ଜୁହାର।
0: ଭଲ ଆଚାସ କି?
1: ଭଲ ଅଛେ ଆଜ୍ଞା, ଆପଣ ଆସ ଭଲ ଅଛନ୍?
0: ଆମେ ସା ଭଲ ସେ ଆଚୁ। ଉଗ୍ରେଶନ ବାବୁ, ତମର ବାଟେ ପାଣି ମାରିଲାନି କି ନାଇଁ?
1: ବର୍ଷା ଟା ଏଇଟା ହଉଛି ଆଜ୍ଞା, ଆଉ ଭାଜିଛି ଯେ ଆଜିକାଲି ଗୋଟେ ବର୍ଷା ଟେ ଅଛି ବୋଲି ନା ହଉଛି ବର୍ଷା ବି ଆଜ୍ଞା।
0: ଆଲେ ପାଟିଲ ବାବୁ, ଆଜି ଗୋଟେ କଥା ପଚାରିବି
1: ଆଜ୍ଞା।
0: ଆଜିକାଲି ବର୍ଷା ଦିନ କୁକୁର ମନ ବେଶୀ ବୁଲବାଇ, ଯେମିତି ଦେଖିଲେ ସେମିତି କୁକୁର ଆକା, ଆର ଇ ଶାଂଶୁରୁ ପିଲା ମନକେ ଆକା ଅଧିକ ଚାବଲାଇନି। ତେବେ ଇ କୁକୁର ଚାବଲେ କାଇଟା ସୁରକ୍ଷା ନେବାର ଅଛି ଆଲୋ କହି ଦିଆନି?
1: ଆଜ୍ଞା, ଆମେ କୁକୁର ଚାବଲେ ଶୁଣିଛୁ ଗୋଟେ ଟୀକାଟେ ନିଆ ଆସି ବୋଲି କନା କିଛି ବୋଲି କୁହାଯାଇଛି ବୋଲେ, ସେ କୁକୁର ଚାବଲେ ଆମେ ଯେନ୍ ପାଖେ ଯେନ୍ ସରକାରୀ ଡାକ୍ତରଖାନା ଅଛି ଯାଇକିନା ଆମେ ସବୁ ସେଟା ନେଇଯିବାର କଥା। ଆଉ ପହିଲା କଥା ତ ହେଲା କି ଆଜ୍ଞା, ଟିକେ ସଚେତନ ରହିବାର କଥା। ଇହାନ ଯେନ୍ କୁକୁର କଥା କହିଲି, ଇଟା ପ୍ରାୟତଃ ଆମର ସବୁ ଗାଁରେ ଏହାଦିନ ବହୁତ ରହିଗଲେ ନା
0: ଆଜ୍ଞା,
1: ତ ବାହାରେ ଖେଳବାରେ ଛାଡୁଛୁ ତାକୁ ଟିକେ ଧ୍ୟାନ ଦେବାର କଥା।
0: ଏଟା ମା ବାପା ମିଶା ଅଲଗ ଧ୍ୟାନ ଦେବାର ଅଛେ, ପିଲା ଟୋ କେନ୍ ଗଲା, ସ୍କୁଲ ଗଲେ ଛାଡ଼ବାକେ ଯିବାର ଅଛେ, ଆନବାକେ ଯିବାର ଅଛେ, ସବୁ ମିଶା ଅଲଗ ଧ୍ୟାନ ରଖବାର ଅଛେ।
1: ଏ କଥା ନିହାତି ଗୋଟେ ଭଲ କହିଲେ, ଯଦି ଆମେ ଛୁଆ ମାନଙ୍କୁ ଯେ ଛାଡି ଦଉଛୁ, ଆମେ ଏକଲା ଯେ ଯାଉଛୁ ଆଣୁଛୁ ଛୁଆ ମାନେ, ଯଦି ଆମେ 5-10 ମିନିଟ୍ ଟାଇମ ଦେଇ ଗଣ ସେ ଛୁଆ ଯଦି ଆମେ ନିଜେ ଛାଡି ଦିଆ ନା କରମା ବୋଲେ ବଢିଆ ହେବା। କିଛି ଅସୁବିଧା ହଉଛି, କାହାକେ ଅପହରଣ କରି ନଉଛି, କେନ ହେଠି କରି ଯାଉଛନ୍, ଏନ୍ତା ବି ହଉଛେ ବୋଲେ ଆମେ ଯଦି ଟିକେ ଛାଡି ଯିତା ନିଜେ ବୋଲେ ବଢିଆ ହେତା।
0: ସେଟା ଏଇଟା ଆକା ମୁଇଁ କହିଲି ନା, ଆମର ସାନ ଚେଷ୍ଟା ମିଶା ଆମର ଜୀବନ କେ ବଚାଇ ପାରସି କି ନାଇଁ? ଆରେ ଆମର କାର୍ଯ୍ୟକ୍ରମ ଶୁଣିଲା ସିନି ଉଗ୍ରେଶନ ବାବୁ?
1: ହଁ ଆଜ୍ଞା। ହଁ
0: କେମିତି ଲାଗଲାନି କହି ଦିଅ ଅଲପ?
1: ବହୁତ ବଢିଆ ଲାଗୁଛି ଆଜ୍ଞା।
0: ଆଲେ ଏମିତି ସେ ଆମକେ ଫୋନ କରତେ ରୁହ, ଆମର ସାଙ୍ଗ କଥା ହେତେ ରୁହ, ଆମର କାର୍ଯ୍ୟକ୍ରମ ଶୁଣତେ ରୁହ
1: ଆଜ୍ଞା।
0: ରହିଲୁନି, ଜୁହାର ଲାଗ।
1: ଜୁହାର ଜୁହାର।
2: ହ୍ୟାଲୋ ଚୈତି ଜନ, କିଏ କହିଲାସିନି? କେନ୍ତି ନ କହିଲାସିନି ବାବୁ? ଶାଶ୍ୱତ ବାବୁ କେନ୍ତା ରାଚାସ?
3: ଭଲ ଅଛି ଆଜ୍ଞା।
2: ତମର କଥା ଶୁଣିକରି ତ ମତେ ନ ଲାଗଲାନି, ଖଣ୍ଡେ ଧୀରେ ଧୀରେ କରି କହିଲାସିନି ତମେ?
3: ଭଲ ଅଛି ଆଜ୍ଞା।
2: ଏବେ ଯେନ୍ ତାର ଖାକର ପବନ ହେଲାନି ସେମିତି ସେ ଖଣ୍ଡେ ଥଣ୍ଡା ପଡିଗଲା ଆଚାସ କାହିଁକି?
3: ଥଣ୍ଡା ଟିକେ
2: ହେଇଯାଇଛି। ଏବେ ତ ସବୁ ଲୋକେ ଧାରଲା ଥଣ୍ଡା କାଶ ପରଟା ମାନେ।
0: ଆଲେ ଶାଶ୍ୱତ ବାବୁ
3: ନମସ୍କାର ଆଜ୍ଞା।
0: ଜୁହାର ଜୁହାର। ତମର ଭଉଣୀର ବିବାହ ହେଲା ବେ କି? ଆମକେ ତ ନ ଡାକଲା ଆସବୁ ଯେ ଖାଇବାକେ? ଆଲେ ବୋଲ ବୋଲ ତା ନେଇଗଲା ତ ବିବାହ?

0: ଏଇଟା ଏକା ଲୋଡା କି ନାଇଁ
1: ଆଲେ ହେଇଗଲା
0: ଆଲେ ଆମର କାର୍ଯ୍ୟକ୍ରମ ଶୁଣିଲା ନି ଶାଶ୍ୱତ ବାବୁ
1: ସବୁ କାର୍ଯ୍ୟକ୍ରମ ଶୁଣୁଛି ଆଜ୍ଞା
0: କଣଟା ଭଲ ଲାଗଲାନି ତମକେ
1: ରେଡିଓ କେ ପଚାରୁ ଭଲ ଲାଗୁଛି ସବୁଠୁ ଆଜ୍ଞା
0: ଆଲେ ଏମିତି ସେ ଆମର କାର୍ଯ୍ୟକ୍ରମ ଶୁଣତେ ରୁହା ଆରେ ସବୁ କାର୍ଯ୍ୟକ୍ରମ ଲଗେ ଫୋନ କରତେ ରୁହା
1: ଆଜ୍ଞା ମୁଁ ଆପଣ ଶ୍ରୋତା ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଇଏ ମୁଁ କଟକ ସେଣ୍ଟର ଆଜ୍ଞା ବିଜେତା ହେଇଛି ଆଜ୍ଞା ଭାରତ ମସଲାରେ ଗୋଟେ ପ୍ରୋଗ୍ରାମ ହଉଛି ତାହିଁରେ ସଠିକ ଉତ୍ତର ଦେଇଥିଲି
0: ଆଜ୍ଞା ତମକେ ଜବର ଜବର ଅଭିନନ୍ଦନ
1: ଜୟପୁର ସବୁ କାର୍ଯ୍ୟକ୍ରମ ଶୁଣୁଛି ଆଜ୍ଞା
0: ଆଲେ ଏମିତି ସେ ଶୁଣତେ ରୁହା ଆରେ ତମେ ଏମିତି ସେ ଆଗକେ ବଢ଼ତେ ରୁହା ଏମିତି ବିଜେତା
2: ହେଇଛି ଜବର ସାରଦା ଲାଗଲା ବାବୁ ସେଟା ଶୁଣିକରି ତମର ଥାନୁ
1: ସବୁ କାର୍ଯ୍ୟକ୍ରମ ଶୁଣୁଛି ଆଜ୍ଞା ଆପଣଙ୍କର
0: ଆଲେ ଆଲେ ରହିଲୁନି ତେବେ ଶାଶ୍ୱତ ବାବୁ ଜୁହାର ଲାଗୁ
2: ଜୁହାର ଜୁହାର
0: ହ୍ୟାଲୋ ଚୈତି ଜନ
3: ଜୁହାର ଆପା
0: ଜୁହାର ଜୁହାର କେ କହିଲାସନି
3: ଲୋକନାଥ କହିଲେନି
0: ଲୋକନାଥ ବାବୁ ଭଲ ଚାଷୀ
3: ଲୋକନାଥ
2: ବାବୁ ଜୁହାର ଲାଗ
3: ଜୁହାର ମାମା
2: ଖାଇ କାମ ଦାମ ଚାଲିଲା ଏବେ
3: ଆଜିକାଲି ରଫା ଚାଲିଲା ଅଛି ମାମା
2: ରଫା ଚାଲିଲାନି କେତେ ପରା କଲାସନି
3: ନା ଏବେ ତ ଷ୍ଟାର୍ଟିଂ ହେଲା ଅଛେ
2: ଲୋକନାଥ ବାବୁ ଫିଲ୍ମ ଲଗେଇଛନ୍ ହିରୋଇନ ମନ ରେ ନିକି ସେମିତି ସେ ସୁନ୍ଦର ଆଛେ
0: ଗଛ ନାଇଁ ମୁନଗା ଗଛ ନାଇଁ ଚେକବା କାଜେ ରୁଆ ଏବେ ନିକି ଲୋକନାଥ ବାବୁ ଗଛ ମନ ରେଲେ ସିନା ଚଢବାକେ ହେଇସି ଆଲେ ଆମର କାର୍ଯ୍ୟକ୍ରମ ମନ କେମିତି ଲାଗଲାନି କହି ଦିଆନି
3: ଶୁଣିଲୁନି ଭଲ ଲାଗଲାନି
0: କଣଟା ଅଧିକ ଭଲ ଲାଗଲାନି ଏତିକି ଭିତରେ କଣଟା ଭଲ ଲାଗଲାନି ଅଧିକ ବୋଲିନି
3: ସବୁ
0: ତମର ଏମିତି ଭଲ ପାଇବାଟା ମନ ଆମର କାର୍ଯ୍ୟରେ ହେଲେ ଆମେ ଆହୁରି ଅଧିକ ଭଲ ଭଲ କାର୍ଯ୍ୟକ୍ରମ ମନେ ଆଣିବୁ ବୋଲି ଆଶା ହେଲେ ରହିଲୁନି ତେବେ ଜବର ଜବର ଫୋନ ମନ ଆଇଲା ବଣ୍ଡକୁ ତୋର ମିଶ ଗାଗଡ ଭଲ ନାଇଁ କାହିଁକି ତୁଇ ମିଶା ଆସପତ୍ର ଯାଇକରି ଅସ୍ପତ୍ର ଖାଇବାର ଅଛି କାହିଁକି
2: ସତ କହିଲୁ ସାପା ଯିବାର ଅଛି ମୋତେ ମିଶା
0: ଯୁ କି ତେବେ
2: ଯୁ ଯୁ
0: ଗାଲୁନି ଭାଇ ବୋନି ମନ ଜୁହାର ଲାଗ
2: ଜୁହାର ଜୁହାର।

ମିନିଟ୍ରେ ଶୁଣିବେ କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସୁଫଳାର ସିଧା ପ୍ରସାରଣ। ବିଷୟ ରହିଛି ମାଛ ଚାଷରୁ ଅଧିକା ଆଦାୟ ପାଇବା କିପରି। ଏ ସମ୍ପର୍କରେ ଇଚ୍ଛୁକ ଶ୍ରୋତାମାନଙ୍କଠାରୁ ଫୋନ୍ ଯୋଗେ ଆସୁଥିବା ପ୍ରଶ୍ନଗୁଡ଼ିକର ଜିଲ୍ଲାସ୍ତରୀୟ ବିଶେଷଜ୍ଞମାନେ ଆମ କେନ୍ଦ୍ରର ଷ୍ଟୁଡିଓରେ ଉପସ୍ଥିତ ରହି ଉତ୍ତର ଦେବେ। ଏଥିରେ ଅଂଶଗ୍ରହଣ କରିବା ପାଇଁ ଆମର ଫୋନ୍ ନମ୍ଘର ହେଲା 0685423060690। ପୁଣି ଥରେ କହି ରଖୁଛୁ, ପ୍ରସାରଣ ଦିବସ ଆଜି ରାତି 7:30ରୁ ରାତି 8 ମଧ୍ୟରେ, ଏବଂ ବିଷୟଟି ହେଲା ମାଛ ଚାଷରୁ ଅଧିକା ଆଦାୟ ପାଇବା କିପରି। ଯୋଗାଯୋଗ ପାଇଁ ଫୋନ୍ ନମ୍ଘର ହେଲା 0685423060690।

ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରଚାର ହେଉଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୀମଦ୍ ଭାଗବତ ପ୍ରଚାର କରିବ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ କାର୍ଯ୍ୟକ୍ରମ ଉଦୟ ଭାରତ। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ ରିଲି କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00। ରାତି 7:30 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ ଆୟୋଜିତ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସୁଜଳ ସିଧା ପ୍ରସାରଣ। ବିଷୟ ରହିଛି ମାଛ ଚାଷରୁ ଅଧିକା ଆଦାୟ ପାଇବା କିପରି। ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ରଥଯାତ୍ରା ଉପଲକ୍ଷେ ପୁରୀ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀଙ୍କ ସହ ସାକ୍ଷାତକାର ଶୁଣିବେ ରାତି 8:00। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:15 ଶୁଣିବେ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ମଶା ମାଛିର ପ୍ରଜନନ ରୋକିବାରେ ସ୍ୱଚ୍ଛତାର ଭୂମିକା ସମ୍ପର୍କରେ। ଶେଷରେ ଶୁଣିବେ ସ୍ୱଚ୍ଛ ଗ୍ରାମ ସୁସ୍ଥ ପରିବାର ସମ୍ପର୍କରେ। ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ପଣ୍ଡିତ ଡିକେ ଦତ୍ତାଙ୍କ ବେହେଲା ବାଦନ। କେତୋଟି ଗୀତ ଏବଂ ଗଜଲ ଶୁଣିବେ ରାତି 9:30। ଶିଳ୍ପୀ ହେଲେ ଲତା ମଙ୍ଗେସ୍କର, ଗୁଲାମ ମଲ୍ଲୀ, ପଙ୍କଜ ଦାସ, ହରିହରନ, ଜଗଜିତ ସିଂ, ଚିତ୍ରା ସିଂ, ମିତାଲି ସିଂ ଏବଂ ଭୂପିନ୍ଦର ସିଂ। ରାତି 10:00 ରାଗ ସଂଗୀତ କାର୍ଯ୍ୟକ୍ରମରେ ସିଆର୍ ବ୍ୟାସ କଖ୍ୟାଲ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 10:30। ଏହି ଥିଲା ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲିର କିଛି। ଆସନ୍ତାକାଲି ଅର୍ଥାତ୍ ବୁଧବାର ଜୁଲାଇ ମାସର 15 ସକାଳ 6:05 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ନେଲେ ରଘୁନାଥ ପାଣିଗ୍ରାହୀ, ସାଧନା ଦାସ, ସୁଧାକର ପଣ୍ଡା, ଆରତୀ ଗୋସ୍ୱାମୀ ଏବଂ ଜିତେନ୍ଦ୍ର ଠାକୁର। ରାମଚରିତ ମାନସ ଶୁଣିବେ ସକାଳ 6:25। ସକାଳ 6:35 ପ୍ରଚାର କରିବ ଆଜିର ଅନୁଚିନ୍ତା। ଆଦିବାସୀ ସଂଗୀତ କାର୍ଯ୍ୟକ୍ରମ ରିଞ୍ଜଡ଼ି ଶୁଣିବେ ସକାଳ 6:45। ଏଥିରେ ଅମନାତ୍ୟ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଶିବରାମ ଅମନାତ୍ୟ ଏବଂ ସାଥୀ। ସକାଳ 7:25 ବର୍ଣ୍ଣାଳୀରେ ଶୁଣିବେ କାର୍ଯ୍ୟକ୍ରମ ବିବିଧା। ସକାଳ 8:30 ପ୍ରଚାର କରିବ ଶ୍ରୀକ୍ଷେତ୍ର ମାଧୁରୀ। ଏଥିରେ ଶୁଣିବେ ସେହି ବିଗ୍ରହମାନଙ୍କ ପହଣ୍ଡି ବିଜେ ପରମ୍ପରା ସମ୍ପର୍କରେ ଡକ୍ଟର ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ସହ ସାକ୍ଷାତକାର। ଲଘୁ ସଂଗୀତ ଶୁଣିବେ ସକାଳ 8:45। ଶିଳ୍ପୀ ହେଲେ ସସ୍ମିତା ଠାକୁର, ଉଦିତ ନାରାୟଣ ଏବଂ ଶୈଳଭାମା। ସକାଳ 9:00 ଗୀତିଧାରାରେ ପ୍ରଚାର କରିବ ହିନ୍ଦୀ ଚଳଚ୍ଚିତ୍ର ଗୀତ ଏବଂ ସପ୍ତଧାରାରେ ସକାଳ 9:30 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଦିନ 11:00 ପ୍ରଚାର କରିବୁ ସଙ୍ଗୀତ ନାଟକ ହୀରା ହଂସ ସୁଆଙ୍ଗ, ରଚନା ଧୀରେନ୍ ଦାସ, ବେଚାର ରୂପାନ୍ତର ଡକ୍ଟର ଯଶୋବନ୍ତ ନାରାୟଣ ଧର, ପ୍ରଯୋଜନା ଉଦୟଶଙ୍କର ଜାନୀ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ଶୁଣିଲେ କାର୍ଯ୍ୟକ୍ରମ ସୂଚନା ଚଳିତ ଅଧିବେଶନର ତଥା ଆସନ୍ତାକାଲିର କିଛି। ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ କୁଚ୍ କୁଚ୍ ହୋତା ହେ, ଏହି ଚଳଚ୍ଚିତ୍ରର ଶିଳ୍ପୀ ନେଲେ କୁମାର ସାନୁ, ଅଲକା ୟାଗ୍ନିକ ଏବଂ କବିତା କୃଷ୍ଣମୂର୍ତ୍ତି।

ଶେଷରେ ଏତବାର ଏହି ଚଳଚ୍ଚିତ୍ରର ଶିଳ୍ପୀ ନେଲେ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ୍।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୋତା ଅନୁଭୀଠ କହି ରଖୁଛୁ, ହିନ୍ଦୀ ଚଳଚ୍ଚିତ୍ର ଗୀତ ପୁଣି ଥରେ ଶୁଣିପାରିବେ ଆଜି ରାତି 10:30। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ, ପ୍ରଚାର କରୁଛୁ ଧାରାବାହିକ ଶ୍ରୀମଦ୍ ଭାଗବତର 138ତମ ଭାଗ।

ବିଷ୍ଣୁଭକ୍ତ ସିନ୍ଧୁପତି ରହୁଗଣଙ୍କ ଅନୁଚରଗଣ ଭରତଙ୍କୁ ଶିବିକା ବହନ କରାଇଛନ୍ତି। ସେ ଅନ୍ୟମାନଙ୍କ ସହିତ କାନ୍ଧ ମିଳାଇ ଚାଲି ନ ପାରିବାରୁ ରହୁଗଣ ବିରକ୍ତ ହୋଇ ତାଙ୍କୁ ଗାଳି ଦେଇଛନ୍ତି। ଭରତ ରହୁଗଣ ସମ୍ବାଦ ଭାଗବତର ଏକ ଅପୂର୍ବ ଅଂଶ। ଜ୍ଞାନ ଓ ଭକ୍ତି ପ୍ରବାହରେ ଏହା ସଂସାରୀର ସନ୍ଦେହ ଏବଂ କଳୁଷ ଦୂର କରିଥାଏ।

0: ଏତେବେଳେ ଯାଇ ଶୁଣୁଥିଲେ ଧାରାବାହିକ ଶ୍ରୀମଦ୍ ଭାଗବତର 138ତମ ଭାଗ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ସମୟ ସନ୍ଧ୍ୟା 6:30 ହେବା ପାଇଁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଉଦୟ ଭାରତ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ଆମ କେନ୍ଦ୍ର ସରକାର, ଯାହାଦ୍ୱାରା ନିୟମିତ ଚଳାଚଳ ସୁବିଧା ହେବା ସହ ବାଣିଜ୍ୟ କାରବାର ମଧ୍ୟ ସହଜ ହୋଇପାରୁଛି। ତେବେ କେତେକ ଚାରିଚକିଆ ଗାଡ଼ି ଉଭୟ ଡିଜେଲ ଓ ପେଟ୍ରୋଲ ଇନ୍ଧନ ଉପରେ ନିର୍ଭର କରନ୍ତି, ପୁଣି ଭାରିଯାନ ଗୁଡ଼ିକ ଡିଜେଲ ଇନ୍ଧନ ଉପରେ ନିର୍ଭର କରିଥାନ୍ତି, ଯାହାକି ଅଧିକ ବାୟୁ ପ୍ରଦୂଷଣ ହେବାର ଦେଖିବାକୁ ମିଳୁଛି। ଲୋକମାନଙ୍କର ସ୍ୱାସ୍ଥ୍ୟ ହାନି ହେଉଛି ଏବଂ ପରିବେଶ ଉପରେ ଏହାର କୁପ୍ରଭାବ ପଡୁଛି। ଏପରି ଅସୁବିଧା ଏବଂ ପ୍ରଦୂଷିତ ବାତାବରଣକୁ ଆଖି ଆଗରେ ରଖି ଇ ବସ୍ ବା ଇଲେକ୍ଟ୍ରିକ୍ ବସ୍ ସେବା ଆରମ୍ଭ କରିଛନ୍ତି ଆମ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଇ ବସ୍ ସେବା ଯୋଜନା ମାଧ୍ୟମରେ ଦେଶର ଅନେକ ରାଜ୍ୟରେ ଇ ବସ୍ ଚଳାଚଳ କରୁଛି। କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ଆର୍ଥିକ ସହଭାଗିତାରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ସବସିଡି ଦେବାର ବ୍ୟବସ୍ଥା କରିଛନ୍ତି ସରକାର। କହିବାକୁ ଗଲେ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ସରଳୀକରଣ କରିବାରେ ଇ ବସ୍ ସେବା ଉତ୍ତମ ପଦକ୍ଷେପ। ପୁଣି ଇ ବସ୍ ଚଳାଚଳ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାରେ ବେଶ ସହାୟକ ହୋଇଥାଏ। ଏହି ଅବସରରେ ଆଜି ରହିଛି ବିଷୟ ପ୍ରଧାନମନ୍ତ୍ରୀ ଇ ବସ୍ ସେବା। ଏ ସମ୍ପର୍କରେ କହିଛନ୍ତି ଲେଖକ ତଥା ସ୍ତମ୍ଭକାର ବିଦ୍ୟାଧର ମହାରଣା।
1: ବର୍ତ୍ତମାନ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ସବୁଠୁ ସାଙ୍ଘାତିକ ସମସ୍ୟା ସୃଷ୍ଟି କରିଛି। ଏହା ଯୋଗୁଁ ପ୍ରତିବର୍ଷ ବାୟୁମଣ୍ଡଳର ଉତ୍ତାପ ବଢ଼ି ଯାଉଛି, ଯାହାଫଳରେ କି କୃଷି ବ୍ୟାହତ ହେଉଛି, ସମୁଦ୍ର ଜୁଆର ବାଢି ଆସୁଛି, ବର୍ଷାର ଅନିୟମିତତା ଦେଖାଯାଉଛି ଏବଂ ମଣିଷଙ୍କର ସ୍ୱାସ୍ଥ୍ୟ ହାନି ମଧ୍ୟ ଘଟୁଛି। ତେଣୁ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହାର ମୁକାବିଲା କରିବା ପାଇଁ ବିଶ୍ୱର ସବୁ ଦେଶ ବର୍ତ୍ତମାନ ଚିନ୍ତା ବ୍ୟକ୍ତ କରୁଛନ୍ତି। ପ୍ୟାରିସ ଚୁକ୍ତି 2016 ମସିହାରେ ହୋଇଥିଲା, ଏଥିରେ ସବୁ ଦେଶ ସ୍ଥିର କଲେ ଯେ ଅନ୍ତତଃ 2050 ମସିହା ଭିତରେ ବାୟୁମଣ୍ଡଳକୁ ଯେଉଁ ଅଙ୍ଗାରକାମ୍ଳର ବାଷ୍ପ ନିର୍ଗମନ ହେଉଛି, ସବୁଜ ଗୃହ ବାଷ୍ପ ନିର୍ଗମନ ହେଉଛି, ତାକୁ କେମିତି ଶୂନ୍ୟ ଲେବୁଲ ଖସେଇବେ। ତାଦ୍ୱାରା କଣ ହବ ନା ବାୟୁମଣ୍ଡଳର ଉତ୍ତାପ ନିୟନ୍ତ୍ରିତ ଅବସ୍ଥା ରହିବ, ଆଉ ଲୋକମାନଙ୍କ ବିଶେଷ କ୍ଷତି ହବନି। ଭାରତ ମଧ୍ୟ ସେଥିରେ ସ୍ୱାକ୍ଷର କରିଛି। ସବୁଜ ଗୃହ ବାଷ୍ପ କହିଲେ ଆମେ 4-5 ଗ୍ୟାସକୁ ବୁଝୁ। ପ୍ରଥମ ହେଉଛି ଅଙ୍ଗାରକାମ୍ଳ ଗ୍ୟାସ, କାର୍ବନ ମନୋକ୍ସାଇଡ, ଓଜନ, ମିଥେନ, ନାଇଟ୍ରସ ଅକ୍ସାଇଡ। ଏଗୁଡାକ ବାୟୁମଣ୍ଡଳକୁ ଅଧିକ ମାତ୍ରାରେ ଗଲେ କଣ ହୁଏ ନା ବାୟୁମଣ୍ଡଳର ଉତ୍ତାପ ବଢ଼ିଯାଏ ଆଉ ଜଳବାୟୁର ପରିବର୍ତ୍ତନ ଘଟେ। ଏଗୁଡାକ ଦୁଇଟା କାରଣ ଅଛି ଜଳବାୟୁ ପରିବର୍ତ୍ତନ, ଗୋଟେ ହେଉଛି ପ୍ରାକୃତିକ କାରଣ ଆଉ ଗୋଟେ ହେଉଛି ମାନବକୃତ କାରଣ। ଆମର ରାସ୍ତାରେ ବହୁତ ଗାଡି ମୋଟର ଚାଲୁଛି, ଯାହାଫଳରେ କି ଯୋଉ ଅଙ୍ଗାରକାମ୍ଳ ଗ୍ୟାସ କାର୍ବନ ମନୋକ୍ସାଇଡ ବାୟୁମଣ୍ଡଳକୁ ପ୍ରଦୂଷଣ କରିଦେଉଛି। ତେଣୁ ସମସ୍ତେ ବର୍ତ୍ତମାନ ଚିନ୍ତା କରୁଛନ୍ତି ଆର ବିକଳ୍ପ କଣ। ପ୍ରଥମେ ଚିନ୍ତା କରାଗଲା ଯେ ଆମେ ଇଲେକ୍ଟ୍ରିକ ଯଦି ଯାନ ବ୍ୟବହାର କରିବା ତାହେଲେ ହୁଏତ ଏଇ ବାୟୁମଣ୍ଡଳର ଅବସ୍ଥା ସୁଧୁରିଯିବ, କାରଣ ଏଥିରେ ଅଙ୍ଗାରକାମ୍ଳ ଯିବନି। ତେଣୁ ଇଲେକ୍ଟ୍ରିକ ଗ୍ୟାସ ଯାନ ବ୍ୟବହାର କରିବା ପାଇଁ ପ୍ରଥମେ ଭାରତ ମଧ୍ୟ ତାର ନେଲା କେମିତି କଣ କରାଯିବ। ଜୁଲାଇ 2023 ମସିହାରେ ନୀତି ଆୟୋଗ ଗୋଟିଏ ଇଲେକ୍ଟ୍ରିକ ଯାନ ପାଇଁ ଗୋଟିଏ ରୋଡ୍ମ୍ୟାପ୍ କଲେ, ସେଥିରେ ସେମାନେ କହିଛନ୍ତି ଯେ ଭାରତରେ ଅନ୍ତତଃ 2-ଚକିଆ ହଉ, 3-ଚକିଆ ହଉ, 4-ଚକିଆ ହଉ, ସବୁ ଗାଡ଼ିଗୁଡ଼ିକ ଇଲେକ୍ଟ୍ରିକ ଯାନ ବ୍ୟବହାର ହବ। ତେଣୁ ଏଇଟା ପାଇଁ ସେ ଯୋଉ ସରକାର ସ୍ତରରେ ନିଆଯାଇଛି ତାର ପ୍ରଥମ ପଦକ୍ଷେପ ସ୍ୱରୂପ କେତେ ବ୍ୟବସ୍ଥା କରାହେଇଛି।

ଏଥିରେ ସରକାର ରିହାତି ଦଉଛନ୍ତି ଇଲେକ୍ଟ୍ରିକ ଯୋଉ ଦି ଚକିଆ ଯାନ ବା ଚାରି ଚକିଆ ଯାନ ବ୍ୟବହାର କଲେ ରୋଡ୍ ଟାକ୍ସ ଛାଡି ଦଉଛନ୍ତି, ତାକୁ କିଛି ଇନକମ୍ ଟାକ୍ସ ମଧ୍ୟ ଦେଉଛନ୍ତି। ସେ ପରିପ୍ରେକ୍ଷୀରେ ଗୋଟେ ବଡ ଯୋଜନା ବାହାରିଲା ପ୍ରଧାନମନ୍ତ୍ରୀ ଇ ବସ୍ ଯୋଜନା। ଇ ଯୋଜନାଟି 16 ଅଗଷ୍ଟ 2023 ଆରମ୍ଭ ହେଲା। ତାକୁ ଦେଶରେ ପ୍ରଥମ ସ୍ଥିର କରାଗଲା। ଅନ୍ତତଃ ପକ୍ଷେ 10,000 ଇଲେକ୍ଟ୍ରିକ ବସ୍ ଆମର ଭାରତରେ ତାକୁ ଚଳେଇବେ। ସେ ବସ୍ ଗୁଡିକ କୋଉଠି ଚାଲିବ, କେତୋଟି ସହରରେ ଚାଲିବ, ସେଥିପାଇଁ ସ୍ଥିର ହେଲା। ଭାରତର 169 ସହର ସ୍ଥିର କରାଗଲା। ସେହି ସହର ଭିତରୁ ଓଡିଶାର ଗୋଟେ ହଉଛି ଭୁବନେଶ୍ୱର, ଆଉ ଗୋଟେ ହଉଛି କଟକ, ଆଉ ଗୋଟେ ରାଉରକେଲା। ତାର ଜନସଂଖ୍ୟା ଅନୁସାରେ ବସ୍ର ମଧ୍ୟ ସ୍ଥିର କରାଗଲା। ଯାହାର ଜନସଂଖ୍ୟା ଥିବ 20-40 ଲକ୍ଷ ତାକୁ ଦିଆଯିବ 150 ବସ୍, ଆଉ 5-10 ଲକ୍ଷ ଥିଲେ 100 ବସ୍ ଦିଆଯିବ, ଏବଂ 5 ଲକ୍ଷରୁ କମ୍ ଥିଲେ 50 ବସ୍ ଦିଆଯିବ। ଏଇ ଯେ ବସ୍ ଗୁଡିକ ଦିଆଯିବ, ଏଗୁଡ଼ିକ ହଉଛି ସରକାରୀ ଆଉ ଘରୋଇ ସହଭାଗିତାରେ କରାଯିବ। ଘରୋଇ ମାନେ ଉତ୍ସାହିତ ହେଇକି ସେମାନେ ବସ୍ କିଣିବେ, ତାକୁ ସରକାର ରିହାତି ଦେବେ, ରାଜ୍ୟ ସରକାର କିଛି ପଇସା ଖର୍ଚ୍ଚ କରିବେ, କେନ୍ଦ୍ର ସରକାର କିଛି ପଇସା ଖର୍ଚ୍ଚ କରିବେ। ଏଇ ଯୋଜନାରେ 38,000 ବିଜୁ ଶକ୍ତି ସମ୍ପନ୍ନ ବସ୍ 2028-29 ଚାଲିବ। ଏଥିପାଇଁ କେନ୍ଦ୍ର ସରକାରଙ୍କର ଯୋଉ ବଜେଟ୍ ଆରମ୍ଭ ହେଇଛି 3,435 କୋଟି ଟଙ୍କା ବ୍ୟୟ ମଞ୍ଜୁର ଅଲରେଡି କରିସାରିଲେଣି। ଗୋଟେ ବ୍ୟବସ୍ଥା ହୋଇଛି ଯେ ବସ୍ ଚଳାଚଳ କରିବ, କିଲୋମିଟର ପ୍ରତି ଯାହା ଖର୍ଚ୍ଚ ହବ ତାକୁ କେନ୍ଦ୍ର ସରକାର ପ୍ରଥମେ ତାକୁ ବହନ କରିବେ। ସେ ବହନ କରିବା ପାଇଁ ତାଙ୍କର ସ୍ଥିର କରାହେଇଛି ଯେ ବଡ ବୟସରେ କିଲୋମିଟରକୁ 24 ଟଙ୍କା, ମଧ୍ୟମରେ 22 ଟଙ୍କା, ଆଉ ଛୋଟ ବୟସରେ 20 ଟଙ୍କା କେନ୍ଦ୍ର ସରକାର ଦେବେ। ଏଟାକୁ ସେ କ୍ୱାର୍ଟରଲି ବେସିସରେ ଦେବେ, ପ୍ରଥମ 3 କ୍ୱାର୍ଟରର ସେ ଆଗୁଆ ଦେଇଦେବେ, ତାପରେ ପରବର୍ତ୍ତୀ ସମୟରେ 3 ମାସ ପରେ ପରେ ସହାୟତା ଦେବେ। କିନ୍ତୁ ଗୋଟେ ସର୍ତ୍ତ ରହିଛି, ତାଙ୍କର ଯେତିକି ନିର୍ଦ୍ଧାରିତ କିଲୋମିଟର ଅଛି ସେତିକି ଯଦି ସେମାନେ ଚଳାଚଳ କରିବେ ତାହେଲେ କେନ୍ଦ୍ର ସରକାର ସେତିକି ଦେବେ। ତାଠୁ ଯଦି କମ୍ ଚଳାଚଳ କରିବେ ତା ଅନୁସାରେ ଅନୁପାତରେ ତା ପରିମାଣଟା କମିବ, ଆଉ ଯଦି ଅଧିକା ଖର୍ଚ୍ଚ କଲେ ତାହେଲେ ସେଟାକୁ ରାଜ୍ୟ ସରକାର ଭରଣା କରିବେ କିମ୍ବା ସହର ତାର ନିଜ ତରଫରୁ ତାକୁ ଭରଣା କରିବ। ଇଏ ହେଲା ଗୋଟିଏ କଥା। ଆଉ ଗୋଟେ ହେଲା ଯୋଉ ବସ୍ ଗୁଡିକ ରଖିବା ପାଇଁ ଯୋଉ ଡିପୋ କରାଯିବ ସେଥିରେ ପ୍ରାୟ 10 କୋଟି ଟଙ୍କାରେ ଖର୍ଚ୍ଚ ହୁଏ, ତାର କେନ୍ଦ୍ର ସରକାର 60% ତାର ସହାୟତା ଦେବେ। ଏଇ ଯୋଉ ବସ୍ ଗୁଡିକ ଚଳାଚଳ ତାର ଫାଇଦା କଣ, ତାର ପ୍ରଥମ ଫାଇଦା ହବ ସରକାରୀ ବସ୍ ସେବା ଲୋକମାନେ ପାଇବେ, ସେମାନେ ଉଚିତ ମୂଲ୍ୟରେ ସେମାନେ ଚଳାଚଳ କରିପାରିବେ, ତାର ପରିବହନ ବ୍ୟବସ୍ଥାର ଉନ୍ନତିକରଣ କରାଯିବ, ଆଉ ବେଶୀ ହବ ସହର ପ୍ରଦୂଷଣ ମୁକ୍ତ ହବ। ଯୋଉ ବାୟୁମଣ୍ଡଳକୁ ଆମେ ଯୋଉ ଡିଜେଲ ବସ୍ ବା ସିଏନ୍ଜି ବସ୍ ଯୋଉ ଚଳାଚଳ କରୁଛି ସେଥିରେ ବାୟୁମଣ୍ଡଳକୁ ବହୁତ କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଯାଉଛି। ଇଏ ଅତିମାତ୍ରା କଲା ଫଳରେ ଯେ ଜଳବାୟୁ ପରିବର୍ତ୍ତନ ପାଇଁ ତାହା ଗୋଟେ ମୁଖ୍ୟ କାରଣ ହେଇଛି। ଯଦି ଆମେ ସେଇ ଜାଗାରେ ଇଲେକ୍ଟ୍ରିକ ବସ୍ ଚଳାଚଳ ତାହେଲେ ଆମର ବାୟୁମଣ୍ଡଳଟା ସୁରକ୍ଷିତ ହେବ, ଆଉ ବିଶେଷ କରି ଜଳବାୟୁ ନିୟନ୍ତ୍ରଣ ହେଇପାରିବ। ଯେ ଭାରତ ସରକାର ଆମର ଏବେ ବସିଥିବା ଯୋଉ ସମ୍ମିଳନୀରେ ସେଠି ବିକଶିତ ଦେଶମାନେ ଯୋଉ ବିକାଶଶୀଳ ଦେଶମାନଙ୍କୁ ସାହାଯ୍ୟ ଦେବା ପାଇଁ କଥା ଉଠିଲା, ସେଥିରେ ସେମାନେ ରାଜି ହେଲେ ଯେ ଆମେ $300 ବିଲିୟନ ସାହାଯ୍ୟ ଦବୁ। ଏମାନେ $500 ବିଲିୟନ ମାଗୁଥିଲେ, ସେମାନେ $300 ବିଲିୟନ। ସେଥିରେ କଣ ହବ ଯେ ବାୟୁମଣ୍ଡଳକୁ ଯୋଉ କାର୍ବନ ମନୋକ୍ସାଇଡ୍ ବା କାର୍ବନ ଡାଇଅକ୍ସାଇଡ୍ ଆଉ ଓଜନ ମିଥେନ ଗ୍ୟାସ୍ ଯାଉଛି ସେଟା ଯିବନି, ଆଉ ବେସିକାଲି ଯୋଉ ଗାଡି ମୋଟର ଚଳାଚଳ ହଉଛି ପରିବହନରୁ ଏଥିରେ ବେଶୀ ଯାଏ, ତେଣୁ ସେଥିପାଇଁ ଗୋଟେ ବଡ ଉଚିତ ପଦକ୍ଷେପ ହବ।

ଶୁଣୁଥିଲେ ଆଲୋଚନା ପ୍ରଧାନମନ୍ତ୍ରୀ ଇ ବସ୍ ସେବା। ଏ ସମ୍ପର୍କରେ କହିଥିଲେ ଲେଖକ ତଥା ସ୍ତମ୍ଭକାର ବିଦ୍ୟାଧର ମହାରଣା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା

0: ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟ କ୍ୟାବିନେଟ୍ ବୈଠକରେ 7ଟି ବିଭାଗର 13ଟି ପ୍ରସ୍ତାବକୁ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5

0: ବର୍ଷ ପାଇଁ ବୃଦ୍ଧି କଲେ ସରକାର। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ମାର୍ଗଦର୍ଶିକା ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀନଗରରେ ଖଡ଼ିପ୍ରସାଦ ବିଜେନୀତି ସମ୍ପନ୍ନ। ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବା ସମ୍ଭାବନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ 7ଟି ବିଭାଗର 13ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁଗର କହିଛନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏଥିରେ 4,600 କିଲୋମିଟର ନୂଆ ସଡ଼କ ନିର୍ମାଣ ପାଇଁ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ରାସ୍ତା ସଂଯୋଗ ହୋଇନଥିବା ସମସ୍ତ ଗ୍ରାମ ଓ ଦୁର୍ଗମ ଅଞ୍ଚଳକୁ ଯୋଜନା ଅଧୀନରେ ସଡ଼କ ନିର୍ମାଣ କରାଯିବ। ସେହିଭଳି ସେତୁବନ୍ଧ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କରାଯାଇଛି, ଯେଉଁଥିରେ 3,167 ପୁରୁଣା ସେତୁକୁ ମରାମତି କରାଯିବ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।
1: ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ଯେଉଁଥିରେ ଯେଉଁ ଅନ୍କନେକ୍ଟେଡ୍ ଗାଁଗୁଡ଼ିକ ଅଛି, ସେହିସବୁ ଗାଁଗୁଡ଼ିକରେ କେମିତି ଆମେ ରୋଡ୍ ପ୍ରୋଭାଇଡ୍ କରିବା, ତା ପାଇଁ ଏ ସ୍କିମ୍ ଅଛି। ଏଥିରେ ଯେଉଁ ମିଶନ ପାୱାର ଯେଉଁ ନୂଆ ଗଭର୍ଣ୍ଣମେଣ୍ଟର ଅଛି, ସେଇଟା ପାୱାର ୱାଟର ଆଉ ରୋଡ୍ ସମସ୍ତଙ୍କୁ ପହଞ୍ଚାଇବା ପାଇଁ, ଛୋଟ ଛୋଟ ହେମଲେଟ୍କୁ ବି ପହଞ୍ଚାଇବା ପାଇଁ, ସେଇଟା ସବୁ ଏହି ଯୋଜନା ଅନ୍ତର୍ଗତ ହେବ। ଏଥିରେ 4,000 କୋଟିର ପ୍ରୋଭିଜନ କରାଯାଇଛି।
0: ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା 2026-27ର ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ ସମ୍ମାନ, ସୁରକ୍ଷା ଏବଂ ସରକାରୀ ସହାୟତା ସହିତ ଦେଶର ବିଭିନ୍ନ ପବିତ୍ର ଧାର୍ମିକସ୍ଥଳୀ ଭ୍ରମଣ କରାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ।
2: 775 ତୀର୍ଥଯାତ୍ରୀ, 25 ଜଣ ଏକ୍ସକର୍ଟ ଅଫିସର ଯିବେ, ଏବଂ ଯେଉଁମାନଙ୍କୁ 70ରୁ 75 ବର୍ଷ ହୋଇଥିବ ସେମାନଙ୍କ ସହିତ ଜଣେ ସହଯୋଗୀ ଯାହାଙ୍କୁ 18 ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବ। ଏଇ ଯେଉଁ ଆରମ୍ଭ ତାରିଖ ବୁକ୍ କରିବେ ବା ଅନ୍ଲାଇନ୍ର ଆବେଦନ ହେବ, ଏଠି ଆସନ୍ତାକାଲିଠୁ ଆରମ୍ଭ ହେବ, 15/7/2026ରୁ ସରିବ 14/8/2026।
0: ସୂଚନାଯୋଗ୍ୟ, ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 45,000ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଦେଶର ବିଭିନ୍ନ ପ୍ରସିଦ୍ଧ ତୀର୍ଥସ୍ଥଳୀ ଦର୍ଶନ କରିଛନ୍ତି। ଯୋଜନାରେ ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ 14 ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ୱରସ୍ଥିତ ଲୋକଭବନ ଅଭିଷେକ ହଲ୍ଠାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି 2023 ବ୍ୟାଚ୍ର ଓଡ଼ିଶା ପ୍ରଶାସନିକ ସେବା ପ୍ରଶିକ୍ଷାର୍ଥୀଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ପ୍ରଶିକ୍ଷାର୍ଥୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଜ୍ଞାନ ଅର୍ଜନ କରି ସରକାର ଓ ନାଗରିକଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରି ଉନ୍ନତ ସେବା ପ୍ରଦାନ କରିବାକୁ ରାଜ୍ୟପାଳ କହିଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆୟୋଜନ ପାଇଁ ଟ୍ରାଫିକ୍ ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯିବା ସହ କଡ଼ା ବ୍ୟବସ୍ଥା କରାଯାଇଛି। 6ଟି ନୂଆ ପାର୍କିଂ ସ୍ଥଳୀକୁ ମିଶାଇ ମୋଟ 30ଟି ପାର୍କିଂ ସ୍ଥାନ କରାଯାଇଛି। ସେଥିମଧ୍ୟରୁ 3ଟି ସ୍ଥାନରେ ଡ୍ରୋନ୍ ଦ୍ୱାରା ଟ୍ରାଫିକ୍ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବ। ପୁରୀ ଜିଲ୍ଲା ପ୍ରଶାସନ ଟ୍ରାଫିକ୍ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ଆପ୍, ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମ୍, ସିସିଟିଭି କ୍ୟାମେରା, ଚାଟ୍ବୋର୍ଡର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ରଥଯାତ୍ରାରେ ପ୍ରଯୁକ୍ତି ଆଧାରିତ ଟ୍ରାଫିକ୍ ପରିଚାଳନାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ସେହିଭଳି ଭକ୍ତଙ୍କ ସହାୟତା ପାଇଁ 73ଟି ଟ୍ରାଫିକ୍ ଏଡ୍ ପୋଷ୍ଟ ସ୍ଥାପନ କରାଯାଇଛି। ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ଜିଲ୍ଲାର ବିକାଶମୂଳକ ବିଭିନ୍ନ କାର୍ଯ୍ୟକ୍ରମ ଓ ରାଜସ୍ୱ ସେବାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ବସୁନ୍ଧରା ଯୋଜନାରେ ପଟ୍ଟା ଆବଶ୍ଚନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ବିଦ୍ୟାଳୟ ଓ କଲେଜଗୁଡ଼ିକୁ ପଟ୍ଟା ଦେବା କାର୍ଯ୍ୟ ତ୍ୱରିତ ଗତିରେ ଆଗେଇ ଚାଲିଛି। ଡିସେମ୍ବର ମାସ ଶେଷ ସୁଦ୍ଧା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ନିଜସ୍ୱ ଜମିପଟ୍ଟା ରହିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜି ନେତ୍ରୋହବରେ ମହାପ୍ରଭୁ ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି। ଚଳିତ ବର୍ଷ ନୀତିବହୁଳ ରହିଥିବାରୁ ଦର୍ଶନ ସାମାନ୍ୟ ବିଳମ୍ବ ହୋଇଥିଲା। ପରମ୍ପରା ଅନୁସାରେ ପ୍ରଥମେ ଝୁଣ ବାହାରିବା ପରେ ଶ୍ରୀନଗରକୁ ଖଡ଼ିପ୍ରସାଦ ବିଜେନୀତି ଅନୁଷ୍ଠିତ ହୋଇଥିଲା। ଦୈତାପତି ସେବକମାନେ ଘଣ୍ଟ ଘଣ୍ଟା ଛତ୍ରୀ ସହ ବୈଜୟନ୍ତୀ ଓ ବିଜେ କାହାଳୀ ବଜାଇ ଶ୍ରୀମନ୍ଦିରରୁ ବାହାରିଥିଲେ। ସମସ୍ତ ସେବକମାନେ ରୂପାଥାଳିରେ ମହାପ୍ରଭୁଙ୍କ ଦିବ୍ୟ ଦ୍ରବ୍ୟ ସବୁକୁ ଧରି ବିଜେ

0: କରିଥିଲେ। ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ଓ ରଥଯାତ୍ରା ପାଇଁ ବାହାରିବେ ବୋଲି ଗଜପତି ମହାରାଜଙ୍କୁ ଅବଗତ କରାଇଥିଲେ। ଗଜପତି ମହାରାଜ ସେବକମାନଙ୍କଠାରୁ ପ୍ରଭୁଙ୍କ ପ୍ରସାଦ ଗ୍ରହଣ କରିବା ପରେ ରଥଯାତ୍ରାର ଭବ୍ୟ ଆୟୋଜନ ନେଇ ଆଲୋଚନା କରିଥିଲେ। ଆସନ୍ତାକାଲି ପ୍ରତିପଦା ତିଥିରେ ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେବ। ଗୁରୁବାର ଦିନ ଶ୍ରୀଗୁଣ୍ଡିଚାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲା ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା, ଭାପୁର, ଗଣିଆ, ରାଜସୁନାଖଳା, ଶରଣକୂଳ ଆଦି ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ନେତ୍ରୋହବ ଅବସରରେ ନବଯୌବନ ବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ଜୟମଙ୍ଗଳ ଆଳତୀ ନୀତିସ୍ନାନ ନ୍ୟାସ ମଣହି କରାଯାଇଥିଲା। ବର୍ତ୍ତମାନ ସାହାଣ ମେଳାରେ ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରୁଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ସମେତ ସମସ୍ତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ବେଶ ଅନୁଷ୍ଠିତ ହୋଇଛି। ଆସନ୍ତା ଗୁରୁବାର ଦିନ ଜିଲ୍ଲାରେ ହେବାକୁ ଥିବା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବୌଦ୍ଧ ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର, ନାୟକପଡ଼ା ଗୁମ୍ଫା, ଠିଡିକାଜୋର, ନାରାୟଣ ନଗର, ମନମୁଣ୍ଡା, ପୁରୁଣା କଟକ, ବୁଟୁପାଲି, କଣ୍ଟାମାଳ, ଜଗତୀ ସମେତ ବିଭିନ୍ନ ଅଞ୍ଚଳରେ ଜଗନ୍ନାଥ ମନ୍ଦିରରେ ନୀତି ଠାକୁରଙ୍କ ନବଯୌବନ ବେଶ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ତୁଳସୀକ୍ଷେତ୍ର, କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ପବିତ୍ର ନେତ୍ରୋହବ ଏବଂ ନବଯୌବନ ବେଶ ଦେବନୀତି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହୋଇଯାଇଛି। ରଥଯାତ୍ରା ପାଇଁ ମହାରଣା ସେବକଙ୍କ ଦ୍ୱାରା ବ୍ରହ୍ମତାଳ ଧ୍ୱଜ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟିର ପୂର୍ବତନ ନିର୍ଦ୍ଦେଶକଙ୍କୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଛି। ପୂର୍ବରୁ ଏହି ଘଟଣାରେ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ସମୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏବଂ ଉଚ୍ଚ ଅଧିକାରୀମାନେ ବିଭିନ୍ନ ବିଭାଗର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା କରିଥିଲେ। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଚିଠା ତାଲିକା ପରବର୍ତ୍ତୀ ପର୍ଯ୍ୟାୟକୁ ସଫଳ ଓ ତ୍ରୁଟିଶୂନ୍ୟ ଭାବେ ସମ୍ପାଦନ କରିବା ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଏଲ୍ଓ ଏବଂ ବିଏଲ୍ଓ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଅନିରୁଦ୍ଧ ପ୍ରଧାନଙ୍କ ତତ୍ତ୍ୱାବଧାନରେ ହୋଇଥିବା ପ୍ରଶିକ୍ଷଣରେ ଚିଠା ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲାରେ ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଜିଲ୍ଲା ପୁଲିସ୍ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସଚେତନତା ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ଶିଶୁ ଅଧିକାର ସୁନିଶ୍ଚିତ କରିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଆଇନର ଅନୁପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ସମ୍ମିଳନୀ କକ୍ଷରେ ବିଭିନ୍ନ ସରକାରୀ ଅଭିଯୋଗର ସ୍ଥିତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ଅଭିଯୋଗକୁ ଆସନ୍ତା ସପ୍ତାହକ ମଧ୍ୟରେ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବାକୁ ଥିବା ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ପାଳନ କରିବା ଲକ୍ଷ୍ୟରେ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦ ପକ୍ଷରୁ ନମସ୍ତେ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ସଫେଇ କର୍ମଚାରୀଙ୍କ ଗୁରୁତ୍ୱକୁ ସମ୍ମାନ ଜଣାଇ ଏହି ଦିବସ ରାଜ୍ୟବ୍ୟାପୀ ଆଜିଠାରୁ ପାଳନ କରାଯାଉଛି। ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 13 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ କ୍ୟାବିନେଟ୍ ବୈଠକରେ 7 ବିଭାଗର 13 ପ୍ରସ୍ତାବକୁ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କଲେ ସରକାର। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ମାର୍ଗଦର୍ଶିକା ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀନଗରରେ ଖଡ଼ିପ୍ରସାଦ ବିଜେନୀତି ସମ୍ପନ୍ନ, ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଆଜିର ପ୍ରସଙ୍ଗ ବିଶ୍ୱର ସର୍ବବୃହତ୍ ବୟନଶିଳ୍ପ ସମ୍ମିଳନୀ ଭାରତ ଟେକ୍ସ 2026 ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତର ବୟନଶିଳ୍ପ କ୍ଷେତ୍ରକୁ ଅଧିକ ବିସ୍ତାର କରିବା ଲକ୍ଷ୍ୟ ନେଇ ଆଜିଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ସର୍ବବୃହତ୍ ବିଶ୍ୱ ବୟନଶିଳ୍ପ ସମ୍ମିଳନୀ ଭାରତ ଟେକ୍ସ 2026 ଆରମ୍ଭ ହୋଇଛି। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। ଭାରତ ଟେକ୍ସ ବାଣିଜ୍ୟ ସଂଘ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବୟନଶିଳ୍ପ ରପ୍ତାନୀ ପ୍ରୋହାହନ ପରିଷଦ, ଶିଳ୍ପ ଉଦ୍ୟୋଗୀ ସଂଘ ଏବଂ ବୟନଶିଳ୍ପ ମନ୍ତ୍ରଣାଳୟ ସହଯୋଗ ପ୍ରଦାନ କରୁଛି। ବୟନଶିଳ୍ପ, ଫ୍ୟାସନ, ସ୍ଥାୟିତ୍ୱ, ପ୍ରଯୁକ୍ତିବିଦ୍ୟା ଏବଂ ଆନ୍ତର୍ଜାତିକ ସ୍ତରରେ ବାଣିଜ୍ୟରେ ଭାରତର ବର୍ଦ୍ଧିତ ବିଶ୍ୱ ନେତୃତ୍ୱକୁ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 5F ଦୃଷ୍ଟିକୋଣ ଆଧାରରେ ଏହାର ଆୟୋଜନ କରାଯାଉଛି। ସେଗୁଡ଼ିକ ହେଉଛି ଫାର୍ମ, ଫାଇବର, ଫ୍ୟାକ୍ଟ୍ରୀ, ଫ୍ୟାସନ ଏବଂ ଫରେନ୍। ବୟନଶିଳ୍ପ କ୍ଷେତ୍ରରେ ବ୍ୟବସାୟ, ନିବେଶ, ନବସୃଜନ, ନୂତନ ମାର୍ଗଦର୍ଶନ ଏବଂ ମୂଲ୍ୟ ଶୃଙ୍ଖଳରେ ସହଭାଗିତା ପାଇଁ ଏହି କାର୍ଯ୍ୟକ୍ରମ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ବିକଶିତ ହେଉଛି। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ 130 ଦେଶର 60,000 ଅଧିକ କ୍ରେତା ଓ ପ୍ରଦର୍ଶକ ଅଂଶଗ୍ରହଣ କରୁଛନ୍ତି। ଏମ୍ଏସ୍ଏମ୍ଇ ଏବଂ ଏ କ୍ଷେତ୍ରରେ ଉଦ୍ୟୋଗୀ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଯୋଗ ଦେଉଛନ୍ତି। ବିଭିନ୍ନ ଦେଶ ସହିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବୟନଶିଳ୍ପ କ୍ଷେତ୍ରକୁ ସୁଫଳ ପ୍ରଦାନ କରୁଛି। ପ୍ରତିବର୍ଷ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶକ, କ୍ରେତା ବିକ୍ରେତା ଏବଂ ଏ କ୍ଷେତ୍ରରେ ବିଶେଷଜ୍ଞଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଏବଂ ବିଭିନ୍ନ ରାଜ୍ୟର ବୟନଶିଳ୍ପ ମନ୍ତ୍ରୀ ଯୋଗ ଦେଇଥିଲେ। ଚଳିତ ସଂସ୍କରଣରେ 8 ରାଜ୍ୟ ପ୍ରାୟୋଜକ ଭାବେ ଏବଂ ଅନ୍ୟ 9 ପ୍ରଦର୍ଶନୀ ରାଜ୍ୟ ଭାବେ ଅଂଶଗ୍ରହଣ କରୁଛନ୍ତି। ପ୍ରାୟୋଜକ ରାଜ୍ୟ ଭାବେ ମଧ୍ୟପ୍ରଦେଶ, ବିହାର, ଉତ୍ତରପ୍ରଦେଶ, ପଞ୍ଜାବ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଏବଂ ତାମିଲନାଡୁ ଏହି କାର୍ଯ୍ୟକ୍ରମର ଦାୟିତ୍ୱ ନେଉଛନ୍ତି। ସେମାନଙ୍କ ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ଼, ଝାଡ଼ଖଣ୍ଡ, ଜାମ୍ମୁ ଓ କାଶ୍ମୀର, ମଣିପୁର, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ସମେତ 9 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଦର୍ଶନୀ ରାଜ୍ୟ ଭାବେ ଯୋଗ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ଶିଳ୍ପ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଉଛି। ଏହାଦ୍ୱାରା ନିବେଶ ସୁଯୋଗ ସୃଷ୍ଟି ହେବା ସହ ଶିଳ୍ପ ଭିତ୍ତିଭୂମି, ପିଏମ୍ ମିତ୍ର ସଂଯୋଗ ଏବଂ ନୀତିଗତ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ। ବ୍ୟବସାୟିକ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ଏକ ବିରାଟ ପ୍ରଦର୍ଶନୀ କ୍ଷେତ୍ର ପ୍ରସ୍ତୁତ ହୋଇଛି। 1.6 ନିୟୁତ ବର୍ଗଫୁଟ ଅଞ୍ଚଳରେ ପ୍ରସ୍ତୁତ ଏହି ପ୍ରଦର୍ଶନୀରେ 7,000 ଅଧିକ କ୍ରେତା, 11,30,000 ଅଧିକ ବାଣିଜ୍ୟ ପରିଦର୍ଶକ ଏବଂ 20,000 ଅଧିକ ବୟନଶିଳ୍ପ ଉତ୍ପାଦ ସାମିଲ ହେବାର ଆକଳନ କରାଯାଉଛି। ଏଭଳି ବ୍ୟବସ୍ଥା ଅର୍ଥପୂର୍ଣ୍ଣ ବାଣିଜ୍ୟିକ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ଆମେରିକା, ବ୍ରିଟେନ୍, ଜାପାନ, ପର୍ତ୍ତୁଗାଲ, ସ୍ପେନ୍, ନ୍ୟୁଜିଲାଣ୍ଡ, ଦକ୍ଷିଣ କୋରିଆ, ଦକ୍ଷିଣ ଆଫ୍ରିକା ଏବଂ ନେପାଳ ସମେତ 14 ଦେଶର ଆନ୍ତର୍ଜାତିକ ପ୍ରଦର୍ଶକ ଏବଂ ମିଳିତ ଜାତିସଂଘ ଓ ୟୁରୋପୀୟ ସଂଘର ସଂସ୍ଥାଗତ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ଏହି ସମ୍ମିଳନୀ ଅବସରରେ 4,000 ଅଧିକ ବି ଟୁ ବି ବୈଠକ ଏବଂ 30 ଅଧିକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଜୋର୍ଡାନ, କମ୍ବୋଡିଆ ଏବଂ ବ୍ରୁନେଇର ମନ୍ତ୍ରୀସ୍ତରୀୟ ପ୍ରତିନିଧିମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଆନ୍ତର୍ଜାତୀୟ ନୀତି ଆଲୋଚନା ଏବଂ ଦ୍ୱିପାକ୍ଷିକ ସଂଯୋଗ କ୍ଷେତ୍ରରେ ଏହି ସମ୍ମିଳନୀର ବର୍ଦ୍ଧିତ ଭୂମିକା ପ୍ରତିପାଦିତ ହେଉଛି। ବିଭିନ୍ନ ସ୍ୱତନ୍ତ୍ର ଦ୍ୱିପାକ୍ଷିକ ଅଧିବେଶନରେ ଭାରତ ଆମେରିକା କପା ସହଭାଗିତା, ଭାରତ ନ୍ୟୁଜିଲାଣ୍ଡ ପଶମ ଇକୋସିଷ୍ଟମ, ଭାରତ ବ୍ରିଟେନ୍ ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ କାର୍ଯ୍ୟାନ୍ୱୟନ ସହିତ ଜାପାନ ପ୍ରତିନିଧି ମଣ୍ଡଳୀ ଏବଂ ରୁଷ କେନ୍ଦ୍ରିକ ବୟନଶିଳ୍ପ ଆଲୋଚନା ବୈଠକମାନ ଅନୁଷ୍ଠିତ ହେବ। ଏହି ସଂସ୍କରଣରେ 100 ଅଧିକ ବୟନଶିଳ୍ପ ଜ୍ଞାନ ଆଧାରିତ ଅଧିବେଶନ, 39 ପ୍ୟାନେଲ ଓ 16 ଗୋଲ୍ ଟେବୁଲ୍ ବୈଠକ ତଥା 8 ରାଜ୍ୟଭିତ୍ତିକ ଅଧିବେଶନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଅବସରରେ ବୟନଶିଳ୍ପ ନିରନ୍ତରତା ପୁରସ୍କାର 2026 ପ୍ରଦାନ କରାଯିବ। ଦକ୍ଷ ମାନବ ସମ୍ବଳ, ଶକ୍ତି ଏବଂ ନିର୍ଗମନ, ବୃତ୍ତାକାର ଅର୍ଥନୀତି, ନିରନ୍ତର ଉତ୍ପାଦ, ସାମାଜିକ ଦାୟିତ୍ୱ, ଦାୟିତ୍ୱପୂର୍ଣ୍ଣ ବ୍ୟବସାୟ ଏବଂ ଶିଳ୍ପ ସହଯୋଗ ଆଦି କ୍ଷେତ୍ରଗୁଡ଼ିକ ଉପରେ ପୁରସ୍କାର ପର୍ଯ୍ୟବେସିତ ହେବ। ଭାରତ ଟେକ୍ସ 2026 ସମ୍ମିଳନୀ ବିଶ୍ୱ ବୟନ ସମ୍ପ୍ରଦାୟ ପାଇଁ ଏହାର ଦ୍ୱାର ଉନ୍କକ୍ତ କରିଛି। ସରକାରୀ କ୍ଷେତ୍ରଠାରୁ ଆରମ୍ଭ କରି ଉଦ୍ୟୋଗୀ, ରପ୍ତାନୀକାରୀ, ନୀତି ନିର୍ଦ୍ଧାରକ, ନିବେଶକ ଏବଂ ନିର୍ମାତାଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକତ୍ରିତ କରି ଏହି କାର୍ଯ୍ୟକ୍ରମ ଆନ୍ତର୍ଜାତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ନେଇ ଆଶା କରାଯାଉଛି।

ସମ୍ବାଦ ପରେ ପରେ ଆଜିର ପ୍ରସଙ୍ଗ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ମନ ରହିଗଲା ସାତ ସୁରରେ, ଶିଳ୍ପୀ ହେଲେ ବିଷ୍ଣୁମୋହନ କବି।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ସମୟ ରାତି 7:15 ହେବା ପାଇଁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ ଶୁଣନ୍ତୁ। ରେଲୱେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଫ୍ଲାଇଆସ୍ର ସୁରକ୍ଷିତ ତଥା ପ୍ରଦୂଷଣ ହ୍ରାସ ଜନିତ ରେଳ ପରିବହନ ନେଇ ସ୍ୱତନ୍ତ୍ର କଣ୍ଟେନର ପ୍ରସ୍ତୁତ ହୋଇଛି କହିଲେ ରେଳମନ୍ତ୍ରୀ। ହର୍ମୁଜ୍ ପ୍ରଣାଳୀରେ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ ଘଟଣାରେ ଇରାନ୍ର ଡେପୁଟି ଚିଫ୍ ଅଫ୍ ମିଶନ୍କୁ ସମନ ଜାରି କଲେ ସରକାର। ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଗତବର୍ଷ ତୁଳନାରେ 16.11% ବୃଦ୍ଧି। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ସଫଳତାର ସହ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଆଲୋଚନା। ଏବଂ ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ ଏଜ୍ବାଷ୍ଟନ୍ଠାରେ ଜାରି। ବିସ୍ତୃତ ସମ୍ବାଦ, ରେଳବାଇ କ୍ଷେତ୍ରରେ ଏକ ପ୍ରମୁଖ ନୀତିଗତ ସଂସ୍କାର ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି।

0: ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଉନ୍କକ୍ତ ରେଳ ୱାଗନ ପରିବର୍ତ୍ତେ ଏଣିକି କଣ୍ଟେନର ମାଧ୍ୟମରେ ଫ୍ଲାଇ ଆଶ୍ ପରିବହନ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଏହି କଣ୍ଟେନରଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ସେ କହିଛନ୍ତି ଦେଶରେ ବାର୍ଷିକ ପ୍ରାୟ 340 ନିୟୁତ ଟନ୍ ଫ୍ଲାଇ ଆଶ୍ ଉତ୍ପାଦିତ ହୋଇଥାଏ। ସିମେଣ୍ଟ ଉତ୍ପାଦନ ଏବଂ ରାସ୍ତା ନିର୍ମାଣରେ ଏହା ଅତ୍ୟନ୍ତ ଉପଯୋଗୀ। ନୂତନ କଣ୍ଟେନର ଆଧାରିତ ବ୍ୟବସ୍ଥା ଲୋଡିଂ ପରିବହନ ଏବଂ ସଂରକ୍ଷଣ ସମୟରେ ଧୂଳି ପ୍ରଦୂଷଣକୁ ହ୍ରାସ କରିପାରିବ। କଣ୍ଟେନର ନୀତି ଅନୁଯାୟୀ ଏଥିପାଇଁ ଏକ ଏକୀକୃତ ଲାଇସେନ୍ସ ବ୍ୟବସ୍ଥା ସମ୍ପର୍କରେ ଶ୍ରୀ ବୈଷ୍ଣବ ସୂଚନା ପ୍ରଦାନ କରିଛନ୍ତି।
1: ଅଗର ହମ୍ ଫ୍ଲାଇ ଆଶ୍ କା ଏକ ଅଚ୍ଛା ଟ୍ରାନ୍ସପୋର୍ଟେସନ୍ ମେକାନିଜମ୍ ବନା ସକତେ ହୈଁ ତୋ ଦେନ୍ ଭି କ୍ୟାନ୍ ୟୁଜ୍ ଫ୍ଲାଇ ଆଶ୍ ଇନ୍ ଇକୋନୋମିକ ୱେ ସିମେଣ୍ଟ ମେ ପ୍ରଡକ୍ସନ୍ ମେ ୟୁଜ୍ କର ସକତେ ହୈଁ ୟା ଫିର ରୋଡ୍ କନ୍ଷ୍ଟ୍ରକ୍ସନ୍ ୟା କିସି ଦୂସରେ କନ୍ଷ୍ଟ୍ରକ୍ସନ୍ ମେ ହମ୍ କାମ ମେ ଲେ ସକତେ ହୈଁ। ଅଭି ତକ୍ କ୍ୟା ଚ୍ୟାଲେଞ୍ଜ ଆତା ଥା ରେଲ୍ ଟ୍ରାନ୍ସପୋର୍ଟେସନ୍ ମେ ଜବ ଉସକୋ ୱାଗନ୍ ମେ ଭରତେ ହୈଁ ତୋ ଫ୍ଲାଇ ଆଶ୍ ବହୁତ ଫାଇନ୍ ହୋନେ ସେ ଉସକୋ ଲୋଡ୍ କରନେ କେ ଟାଇମ୍ ମେ ବଡ଼ା ପଲ୍ୟୁସନ୍ ହୋତା ହୈ। ସୋ ଦାଟ୍ସ ୱାଇ ଭି ବ୍ରଟ୍ ଦିସ୍ ରିଫର୍ମ ଫ୍ଲାଇ ଆଶ୍ କେ ଲିଏ ସ୍ପେଶାଲ କଣ୍ଟେନର ଡିଜାଇନ୍ କିଆ ହୈ।
0: ଶ୍ରୀ ବୈଷ୍ଣବ କହିଛନ୍ତି କଣ୍ଟେନର ମାଧ୍ୟମରେ ଏଣିକି ସାର ପରିବହନକୁ ଅନୁମତି ପ୍ରଦାନ କରାଯିବ। ଦେଶବ୍ୟାପୀ ସାର ପରିବହନ କ୍ଷେତ୍ରରେ ରେଳବାଇର 85% ଅଂଶ ରହିଛି। କଣ୍ଟେନର ପରିଚାଳନା ସହଜ ଏବଂ ପ୍ରଦୂଷଣମୁକ୍ତ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିଥାଏ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ୱାଗନ ପ୍ରସ୍ତୁତି ନେଇ ଡିଜାଇନ୍ର କିମ୍ବା ଏ କ୍ଷେତ୍ରର ନିର୍ମାତା ସରକାରଙ୍କୁ ପ୍ରସ୍ତାବ ଦେଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଏବଂ ଅବାଧ ଜାହାଜ ଚଳାଚଳକୁ ଭାରତ ସମର୍ଥନ କରେ। ଶ୍ରୀ ଜୟସ୍ୱାଲ କହିଛନ୍ତି ହର୍ମୁଜ୍ ପ୍ରଣାଳୀ ଦେଇ ଯାତ୍ରା କରୁଥିବା ଦୁଇଟି ପଣ୍ୟବାହୀ ଜାହାଜ ଏମ୍ଟି ଅଲ୍ବହିଆ ଏବଂ ଏମ୍ଟି ମୋମ୍ବାସା ଉପରେ ହୋଇଥିବା ଆକ୍ରମଣ ନେଇ ଭାରତ ଚିନ୍ତା ପ୍ରକଟ କରିଛି। ଇରାନ୍ର ଡେପୁଟି ଚିଫ୍ ଅଫ୍ ମିଶନକୁ ସମନ ଜାରି କରାଯିବା ସେ କହିଛନ୍ତି। ଏହି ଘଟଣାରେ ଜଣେ ଭାରତୀୟଙ୍କର ପ୍ରାଣହାନୀ ହେବା ସହ ଅନେକ ଭାରତୀୟ ନାଗରିକ ଆହତ ହୋଇଛନ୍ତି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କର ଅବସ୍ଥା ଗୁରୁତର ରହିଛି। ଏହି ପ୍ରସଙ୍ଗରେ ଭାରତ ଦୃଢ଼ ନିନ୍ଦା ପ୍ରକାଶ କରିବା ସହ ଯଥାଶୀଘ୍ର ଆକ୍ରମଣ ବନ୍ଦ କରିବା ଉଚିତ ବୋଲି ସେ କହିଛନ୍ତି। ଉତ୍ତେଜନା ହ୍ରାସ କରିବା ସହିତ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଉପରେ ଶ୍ରୀ ଜୟସ୍ୱାଲ ଗୁରୁତ୍ୱ ପ୍ରଦାନ କରିଛନ୍ତି।
2: पश्चिम एशिया में जो भी गतिविधियां चल रही हैं उस पर हम लगातार नजर रखे हुए हैं। हमारा मानना है कि स्ट्रेट ऑफ हॉर्मुज के रास्ते सुरक्षित और आजाद नौ परिवहन और व्यापार के पक्ष जिसका हम हमेशा से बात करते रहे हैं इससे यह सुनिश्चित किया जा सकता है कि लोगों का आर्थिक सुरक्षा उनके ऊर्जा का सुरक्षा पूरे दुनिया में सिर्फ भारत में नहीं पूरे दुनिया में उस पर आधारित है और ये नौ परिवहन अगर आजाद तरीके से चलेगा तो उनकी आर्थिक और ऊर्जा सुरक्षा को सुनिश्चित किया जा सकता है।
0: ପାକିସ୍ତାନ ଅଧିକୃତ କାଶ୍ମୀର ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ସ୍ଥାନୀୟ ଅଧିବାସୀଙ୍କ ବୈଧ ଅଭିଯୋଗକୁ ସମାଧାନ କରିବା ପରିବର୍ତ୍ତେ ପାକିସ୍ତାନୀ ସୁରକ୍ଷା ବାହିନୀ ସେମାନଙ୍କ ଉପରେ ବଳ ପ୍ରୟୋଗ କରୁଛି। ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ଆନ୍ତର୍ଜାତିକ ସମ୍ପ୍ରଦାୟ ଏଭଳି ପଦକ୍ଷେପ ପାଇଁ ପାକିସ୍ତାନକୁ ସମ୍ପୂର୍ଣ୍ଣ ଦାୟୀ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ଶ୍ରୀ ଜୟସ୍ୱାଲ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦକ୍ଷିଣ ଚୀନ୍ ସାଗର ପ୍ରସଙ୍ଗ ଏବଂ କାନାଡା ନିଜର ପ୍ରସଙ୍ଗରେ କେତେକ ପ୍ରଶ୍ନ ଉପରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ 7,73,000 କୋଟି ଟଙ୍କାରୁ ଅଧିକ ପ୍ରତ୍ୟକ୍ଷ ଟିକସ ସଂଗ୍ରହ କରାଯାଇଛି। ଆୟକର ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଗତ ଆର୍ଥିକ ବର୍ଷ ତୁଳନାରେ ଏ କ୍ଷେତ୍ରରେ 16.11% ବୃଦ୍ଧି ପାଇଛି। ଚଳିତ ବର୍ଷର ସଂଗୃହୀତ ଟିକସ ମଧ୍ୟରେ 3,35,000 କୋଟିରୁ ଅଧିକ କର୍ପୋରେଟ୍ ଟିକସ ଏବଂ 4,11,000 କୋଟି ଟଙ୍କା ଅଣକର୍ପୋରେଟ୍ ଟିକସ ଅନ୍ତର୍ଭୁକ୍ତ। ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ 1,22,000 କୋଟି ଟଙ୍କାରୁ ଅଧିକ ରାଶି ଫେରସ୍ତ କରାଯାଇ ସାରିଛି। ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ 16%ରୁ ଅଧିକ ଅଭିବୃଦ୍ଧି ଘଟି 6,51,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ରାଶି ସଂଗ୍ରହ କରାଯାଇଛି। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ପ୍ରଥମ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି। ଗତ ସପ୍ତାହରେ ଏହି ଆଲୋଚନା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଉଭୟ ପକ୍ଷ ମଧ୍ୟରେ ଏହି ଆଲୋଚନା ସକାରାତ୍ମକ ରହିଛି। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ସେମାନଙ୍କର ସହମତି ପ୍ରକାଶ କରିଥିବା ମନ୍ତ୍ରଣାଳୟ କହିଛି। ଦ୍ୱିପାକ୍ଷିକ ବାଣିଜ୍ୟ

0: ନିବେଶ ସମ୍ପର୍କକୁ ଏହା ଅଧିକ ବ୍ୟାପକ କରିବ। ଭାରତ ମାଳଦ୍ୱୀପର ଦ୍ୱିତୀୟ ସର୍ବବୃହତ୍ ବାଣିଜ୍ୟିକ ଅଂଶୀଦାର। ଗତ ଆର୍ଥିକ ବର୍ଷରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର 771 ନିୟୁତ ଆମେରିକୀୟ ଡଲାରରୁ ଅଧିକ ରହିଥିଲା। 2024-25 ଆର୍ଥିକ ବର୍ଷ ତୁଳନାରେ ଏହା 13.54% ଅଧିକ। ପ୍ରସ୍ତାବିତ ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବଜାର ପ୍ରବେଶକୁ ଅଧିକ ବ୍ୟାପକ କରିବା ସହ ସହଜ ନିବେଶ ଏବଂ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରଣାଳୟ କହିଛି। ଚଳିତ ଆର୍ଥିକ ବର୍ଷର ଡାକ ବିଭାଗର ପ୍ରଥମ ତ୍ରୈମାସିକ ବ୍ୟବସାୟ ସମୀକ୍ଷା ବୈଠକ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିନ୍ଧିଆ କହିଛନ୍ତି, ଏହି ତିନି ମାସ ମଧ୍ୟରେ ଇଣ୍ଡିଆ ପୋଷ୍ଟ ବ୍ୟବସାୟରେ ବ୍ୟାପକ ବୃଦ୍ଧି ଘଟିଛି। ଗତବର୍ଷର ପ୍ରଥମ ତ୍ରୈମାସିକ ତୁଳନାରେ ମୋଟ କାରବାର 22% ଅଧିକ ହୋଇଛି। ରାଜସ୍ୱ ଆଦାୟ 13,218 କୋଟି ଟଙ୍କାରୁ ବୃଦ୍ଧି ପାଇ 15,500 କୋଟି ଟଙ୍କା ହୋଇଛି। ବୈଠକରେ ମୁଖ୍ୟ ପାର୍ସଲ ସେବାର ଆଧୁନିକୀକରଣ ଏବଂ ଆର୍ଥିକ ସମାବେଶୀ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ ନେଇ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି। କୃତ୍ରିମ ବୁଦ୍ଧିମତା ଏବଂ ରୋବୋଟିକ୍ସ ପ୍ରଯୁକ୍ତିବିଦ୍ୟା ସମଗ୍ର ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି ବୋଲି ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ହାଇଦ୍ରାବାଦଠାରେ ଅନୁଷ୍ଠିତ ବ୍ରିକ୍ସ ଟ୍ରେଡ୍ ୟୁନିୟନ୍ ଫୋରମ୍ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ କୃତ୍ରିମ ବୁଦ୍ଧିମତା ଆଧାରିତ କାର୍ଯ୍ୟକ୍ଷେତ୍ର ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି କରିପାରିବ ବୋଲି କହିଛନ୍ତି। ଏହି ଅବସରରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ସାମାଜିକ ସୁରକ୍ଷା ଆଧାରିତ ପଦକ୍ଷେପ ଏବଂ ଦକ୍ଷତା ବିକାଶ ମିଶନ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ଆଲୋକପାତ କରିଛନ୍ତି। ଆଧୁନିକ ପ୍ରଯୁକ୍ତି ବିଦ୍ୟାକୁ ଦାୟିତ୍ୱପୂର୍ଣ୍ଣ ଭାବେ ବ୍ୟବହାର କରିବା ଉପରେ ସେ ପରାମର୍ଶ ମଧ୍ୟ ଦେଇଛନ୍ତି। ଚାକିରି ହରାଇବା ଭୟକୁ ଦୂର କରି ଦକ୍ଷତା ବୃଦ୍ଧି କରିବାକୁ ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ପଶ୍ଚିମବଙ୍ଗରେ ଅନ୍ୟାନ୍ୟ ପଛୁଆବର୍ଗ ତାଲିକାରେ 77ଟି ସମ୍ପ୍ରଦାୟର ଅନ୍ତର୍ଭୁକ୍ତିକୁ ରଦ୍ଦ କରିଥିବା କଲିକତା ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଆଗତ ମାମଲାକୁ ପ୍ରତ୍ୟାହାର କରାଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଓ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠରେ ଏହି ମାମଲା ପ୍ରତ୍ୟାହାର ନେଇ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟା ଆବେଦନ କରିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ପଛୁଆବର୍ଗ କମିଶନଙ୍କ ପକ୍ଷରୁ ଆଗତ ଆବେଦନକୁ ପ୍ରତ୍ୟାହାର କରିବାକୁ ମଧ୍ୟ ଖଣ୍ଡପୀଠ ଅନୁମତି ପ୍ରଦାନ କରିଛନ୍ତି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ମିଂହାମ୍ର ଏଜ୍ବେଷ୍ଟନ୍ଠାରେ ଜାରି ରହିଛି। ଭାରତ ସମ୍ମୁଖରେ 269 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଇଂଲଣ୍ଡ। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। 47 ଓଭର 5ଟି ବଲ୍ରେ ଇଂଲଣ୍ଡ ସମସ୍ତ ୱିକେଟ୍ ହରାଇ 258 ରନ୍ ସଂଗ୍ରହ କରିଛି। ଫ୍ଲାଇ ଆଶ୍ର ସୁରକ୍ଷିତ ତଥା ପ୍ରଦୂଷଣ ହ୍ରାସଜନିତ ରେଳ ପରିବହନ ନେଇ ସ୍ୱତନ୍ତ୍ର କଣ୍ଟେନର ପ୍ରସ୍ତୁତ ହୋଇଛି କହିଲେ ରେଳମନ୍ତ୍ରୀ। ହର୍ମୁଜ୍ ପ୍ରଣାଳୀରେ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ ଘଟଣାରେ ଇରାନ୍ର ଡେପୁଟି ଚିଫ୍ ଅଫ୍ ମିଶନକୁ ସମନ ଜାରି କଲେ ସରକାର। ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଗତବର୍ଷ ତୁଳନାରେ 16.11% ବୃଦ୍ଧି। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ସଫଳତାର ସହ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଆଲୋଚନା ଏବଂ ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଏଜ୍ବେଷ୍ଟନ୍ଠାରେ ଜାରି। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେବ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଆଉ ଦିନକ ପରେ ମହାପ୍ରଭୁଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ବା ରଥଯାତ୍ରା। ଏହା ପୂର୍ବରୁ ସ୍ନାନଯାତ୍ରା ଶୃଙ୍ଖଳିତ ଭାବେ ସମାପିତ ହୋଇଥିବାବେଳେ ଅନବସର ଘରେ ସମସ୍ତ ଗୁପ୍ତନୀତି ଅନୁଷ୍ଠିତ ହୋଇସାରିଛି। ଦୈତାପତି ଓ ପତି ମହାପାତ୍ର ସେବକମାନେ ସ୍ୱତନ୍ତ୍ର ଭାବେ ପ୍ରଭୁଙ୍କ ସେବା କରୁଥିବାବେଳେ ଜ୍ୱରଜନିତ ପୀଡ଼ାରୁ ଲାଘବ ନେଇ ଫୁଲୁରୀ ତେଲ ଓଷୁଅ ଲାଗି ଦଶମୂଳ ଔଷଧ ଲାଗି ଖଳି ଲାଗି ଘଣା ଲାଗି ଭଳି ଗୁପ୍ତନୀତି

0: ଉତ୍ପାଦନ କରିଛନ୍ତି। ଅନ୍ୟପକ୍ଷରେ ଏହି ଅନବସର ସମୟରେ ବ୍ରହ୍ମଗିରିର ଅଲାରନାଥ ପୀଠରେ ଚଳିତଥର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ତେବେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି। ରଥଯାତ୍ରା ଶୃଙ୍ଖଳିତ କରିବା ନେଇ ମୁଖ୍ୟମନ୍ତ୍ରୀ ଶେଷ ସମୀକ୍ଷା ବୈଠକ ନେବା ସହ ରଥଯାତ୍ରା ପାଇଁ ସରକାର ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦେଇଥିବା କହିଛନ୍ତି।
1: ରଥଯାତ୍ରା ପାଇଁ ଆମର ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଯାଇଛି। ତାର କିଭଳି ଭାବରେ ଉପଯୁକ୍ତ ସୁରକ୍ଷା କରାଯାଇପାରିବ, ଭିଡ଼କୁ କେମିତି ଭାବରେ ପରିଚାଳନା କରାଯାଇପାରିବ ଏବଂ ସ୍ୱାସ୍ଥ୍ୟ ସହିତ ଏ ପରିମଳ ଯାନବାହନ ଏ ସବୁ ବିଷୟରେ ଆଲୋଚନା କରାଯାଇଛି। ତ ସମସ୍ତଙ୍କୁ ଅନୁରୋଧ କରିବି ସମସ୍ତେ କେମିତି ସହଯୋଗ କରିବେ ଏବଂ ସମ୍ପୂର୍ଣ୍ଣ ଭାବରେ ଏହାକୁ ଭଲରେ ଭଲରେ ସମ୍ପନ୍ନ କରାଇବେ। ଆଉ ସେଥିପାଇଁ ମୁଁ ଗୋଟିଏ କଥା ହିଁ ଆଜି କହିଛି, ଆମେ ସମସ୍ତେ ପରସ୍ପରର ଯାହା ଦାୟିତ୍ୱ ଅଛି ଯାହାର, ଆମେ ସମସ୍ତେ ନିଜର ଦାୟିତ୍ୱ ଠିକ୍ ଭାବରେ ସମ୍ପନ୍ନ କରିବା ସହିତ ଗୋଟିଏ ବିଭାଗ ସହିତ ଆଉ ଗୋଟିଏ ବିଭାଗ ମଧ୍ୟରେ ସମନ୍ୱୟ ଯଦି ସମନ୍ୱୟ ପ୍ରତିଷ୍ଠା କରାଯାଇପାରିବ ତାହେଲେ ହେବାକୁ ଥିବା ଯେଉଁ ଘୋଷ ଯାତ୍ରା ତାହା ସୁଚାରୁ ରୂପେ ସୁରକ୍ଷାର ସହିତ ମଧ୍ୟ ସମ୍ପନ୍ନ କରାଯାଇପାରିବ।
0: ଗତ ଅକ୍ଷୟ ତୃତୀୟାଠାରୁ ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ବନଜାଗ ପଦ୍ଧତିରେ ପୂଜାପାଠ ହୋମ ଯଜ୍ଞ ପରେ ତିନି ରଥର ନିର୍ମାଣ ନେଇ ବିଶ୍ୱକର୍ମା ମହାରଣା ଓ ଅନ୍ୟାନ୍ୟ ସେବକଙ୍କୁ ନିୟୋଜିତ କରାଯାଇଥିଲା। ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ, ବଡ଼ଭାଇ ବଳଭଦ୍ରଙ୍କର ତାଳଧ୍ୱଜ ଓ ମା ସୁଭଦ୍ରାଙ୍କର ଦର୍ପଦଳନ ରଥ ନିର୍ମାଣ ଏବେ ଶେଷ ହୋଇଛି। ରଥ ଖଳରେ ମହାରଣା, ଭୋଇ, କମାର, କରତି, ରୂପକାର, ଚିତ୍ରକାର ଓ ଦର୍ଜି ସେବକମାନଙ୍କ ଦ୍ୱାରା ନିର୍ମାଣ ହୋଇଅଛି ଭବ୍ୟ ଦିବ୍ୟ ରଥତ୍ରୟ। ଏ ସମ୍ପର୍କରେ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର କହିଛନ୍ତି,
2: ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଆମ ଯଥେଷ୍ଟ ଦିନ ପୂର୍ବରୁ ଚାରିନାକା ଚକ ଦଣ୍ଡା ସବୁ ସେଟ୍ କରାଯାଇକି ଚାରିନାକା ଉଠିଗଲା। ବର୍ତ୍ତମାନ ଆମର ସମ୍ପୂର୍ଣ୍ଣ ରଥ ନିର୍ମାଣ ହେଇକି କଳସ ଲାଗିକି ଓଲ୍ଟସୁଆ ଲାଗିଯାଇଛନ୍ତି। ଲାଗିଗଲା ପରେ ବର୍ତ୍ତମାନ ଆଉ ଯାହା କାମର କାମ ଅଛି, ବାଡ଼ ଗୁଡ଼ିକ କାମ ଅଛି, ବାଡ଼ ଗୁଡ଼ିକ ଲାଗିଯିବ। ତାପରେ ସମସ୍ତଙ୍କର ଆମର ପ୍ରଭୁଙ୍କର ଆଜ୍ଞାମାଳକୁ ଅପେକ୍ଷା ନେତ୍ରୋତ୍ସବ ଦିନ, ନେତ୍ରୋତ୍ସବ ଦିନ ଆଜ୍ଞାମାଳ ଆସିଲା ପରେ ପ୍ରଭୁଙ୍କର ତିନୋଟି ଯାକ ରଥ ଯାଇକିରି ସିଂହଦ୍ୱାରେ ଲାଗିବେ। ତା ପରଦିନ ପ୍ରଭୁଙ୍କର ଯାତ୍ରା ଆରମ୍ଭ ହେବ। ଏଭଳି ଭାବରେ ପ୍ରତ୍ୟେକ ବର୍ଷ କାମ ଚାଲୁଛି।
0: ରଥଯାତ୍ରା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ ପ୍ରାୟ 13,000 ଅଧିକ ପୁଲିସ କର୍ମୀ ଡ୍ୟୁଟିରେ ନିୟୋଜିତ ହୋଇଅଛନ୍ତି। ମହାପ୍ରଭୁଙ୍କ କାର୍ଯ୍ୟରେ ସେବା ମନୋବୃତ୍ତି ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କାମ କରିବାକୁ ପୁଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରାରେ ସିଏପିଏଫ୍, ଆର୍ପିଏଫ୍, ବିଏସ୍ଏଫ୍ଙ୍କୁ ମିଶାଇ 15 କେନ୍ଦ୍ରୀୟ ଫୋର୍ସ ଏଥର ନିୟୋଜିତ ରହିଛନ୍ତି। ସେହିପରି ଏନ୍ଏସ୍ଜି କମାଣ୍ଡର ଗୋଟିଏ ୱିଙ୍ଗ ମଧ୍ୟ କାର୍ଯ୍ୟ କରୁଛି। ଟ୍ରାଫିକ୍, ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଉପରେ ଫୋକସ୍ ରହିଥିବା ବେଳେ ମେରାଇନ୍ ପୁଲିସ ସହ ମିଶି କୋଷ୍ଟଗାର୍ଡ ଓ ଇଣ୍ଡିଆନ୍ ନେଭି ତଟ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ରେଳବାଇର ଆର୍ପିଏଫ୍, ଜିଆର୍ପି ସହ ମଧ୍ୟ ସମନ୍ୱୟ ରଖି କାମ କରିବ ବୋଲି ପୁଲିସ ଡିଜି କହିଛନ୍ତି।
3: ରଥଯାତ୍ରା 2026 ପାଇଁ ଓଡ଼ିଶା ପୁଲିସର ସବୁ ତିଆରି ଶେଷ ପ୍ରୟାସରେ ଅଛି। ଏଥର ପ୍ରାୟ 13,000 ପାଖାପାଖି ପୁଲିସ ଅଧିକାରୀ ଓ କର୍ମଚାରୀ ଏବଂ ହୋମଗାର୍ଡ ପୁରୀ ରଥଯାତ୍ରାର ବନ୍ଦୋବସ୍ତ ପାଇଁ ମୁତୟନ ହେଉଛନ୍ତି। ଏଥର ରଥଯାତ୍ରା ପାଇଁ ପ୍ରସ୍ତୁତି ଆମର ଜାନୁଆରୀ ମାସରେ ଆରମ୍ଭ ହୋଇଥିଲା ଓର ବହୁତ ବିସ୍ତୃତ ତିଆରି ସେଥିପାଇଁ କରାଯାଇଛି। ସିକ୍ୟୁରିଟି ଦୃଷ୍ଟିରୁ, ସୁରକ୍ଷା ଦୃଷ୍ଟିରୁ ସବୁ ପଦକ୍ଷେପ ନିଆଯାଇଛି। ରେଲୱେ ତରଫରୁ ଭାରି ସଂଖ୍ୟାରେ ସ୍ପେଶାଲ ଟ୍ରେନ୍ର ଆୟୋଜନ କରାଯାଇଛି। ସେଥିପାଇଁ ଗଭର୍ଣ୍ଣମେଣ୍ଟ ରେଲୱେ ପୁଲିସ, ଆର୍ପିଏଫ୍, ରେଲୱେ ବିଭାଗର ଅଧିକାରୀମାନଙ୍କ ସଙ୍ଗେ ବିସ୍ତୃତ ତିଆରି ଆମର ପ୍ରସ୍ତୁତ କରାଯାଇଛି। ଆମେ ଆଶା କରୁଛୁ ଜନସାଧାରଣର ସହଯୋଗରେ ଓର ମହାପ୍ରଭୁର ଆଶୀର୍ବାଦରେ ରଥଯାତ୍ରା 2026 ଭଲରେ ପାଳିତ ହେବ।
0: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।
4: ଏତେବେଳ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ରାତି 7:30 ଆରମ୍ଭ କରୁଛୁ କିଷାନବାଣୀ କାର୍ଯ୍ୟକ୍ରମ। ଆଜି ଏତେ ଶୁଣନ୍ତୁ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସୁଜଳା। ଆଜି ପାଇଁ ଉପସ୍ଥାପନା ବି ପ୍ରତିଭା ପାତ୍ର, ସହାୟତା ଅରୁଣ ସିଂ, ବୈଷୟିକ ସହାୟତା ରବୀନ୍ଦ୍ର କୁମାର ମୁନି ଏବଂ ସୁନୀଲ କୁମାର ରଥ। କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ଆମେ ଆପଣଙ୍କୁ ନେଇ ଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ଚାଷୀ ଭାଇ ଓ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର କିଷାନ ବାଣୀ ଫୋନ୍ ଇନ୍ ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମ ସୁଜଳର ସିଧା ପ୍ରସାରଣ। ନମସ୍କାର ଚାଷୀ ଭାଇ ଭଉଣୀମାନେ, ଆଜିର ଫୋନ୍ ଇନ୍ ପ୍ରଶ୍ନ ମଞ୍ଚର ବିଷୟ ରହିଛି ମାଛ ଚାଷରୁ ଅଧିକା ଆଦାୟ ପାଇବା କିପରି। ପୁଣି ଥରେ କହି ରଖୁଛୁ, ଆଜିର ଆଲୋଚନାର ବିଷୟ ରହିଛି ମାଛ ଚାଷରୁ ଅଧିକା ଆଦାୟ ପାଇବା କିପରି। ଏ ସମ୍ପର୍କରେ ଯେଉଁ ଚାଷୀ ଭାଇ ଭଉଣୀମାନେ ପ୍ରଶ୍ନ ପଚାରିବା ପାଇଁ ଚାହୁଁଛନ୍ତି ସେମାନେ ବର୍ତ୍ତମାନଠାରୁ ରାତି 8 ପର୍ଯ୍ୟନ୍ତ ଆମ ପାଖକୁ ଫୋନ୍ କରିକି ନିଜ ନିଜର ପ୍ରଶ୍ନ ପଚାରିପାରିବେ ଆଉ ବିଶେଷଜ୍ଞଙ୍କଠାରୁ ଉତ୍ତର ମଧ୍ୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସିଧାସଳଖ ଆପଣମାନେ ପାଇପାରିବେ। ତାହେଲେ ଯୋଗାଯୋଗ ପାଇଁ ଆମର ଫୋନ୍ ନମ୍ବରଟି ହେଲା 0685423690। ପୁଣି ଥରେ କହି ରଖୁଛୁ, ଆମ କେନ୍ଦ୍ରର ଫୋନ୍ ନମ୍ବରଟି ହେଲା 0685423069। ତାହେଲେ ଅପେକ୍ଷା ରହିଲା ଆପଣମାନଙ୍କର ଫୋନ୍ କଲ୍ର। ଆଜି ଆପଣମାନଙ୍କର ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ବିଶେଷଜ୍ଞ ଆଜ୍ଞା। ତାହେଲେ ପ୍ରଥମେ ତାଙ୍କର ପରିଚୟ ନେଇଯିବା। ଆଜ୍ଞା ନମସ୍କାର।
2: ନମସ୍କାର,
1: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଦିଅନ୍ତୁ।
2: ସୀମାଞ୍ଚଳ ପାଢ଼ି ସହକାରୀ ମତ୍ସ୍ୟ ଅଧିକାରୀ ଜୟପୁର।
1: ଆଜ୍ଞା, ଆମ କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ କରୁଛୁ ସାର। ତାହେଲେ ଆଜ୍ଞା, ଆମ ଅବିଭକ୍ତ କୋରାପୁଟ ଜିଲ୍ଲାର ଚାଷୀ ଭାଇ ଭଉଣୀମାନେ ତ ବିଭିନ୍ନ ପ୍ରକାର ଚାଷ ସହିତ ମାଛ ଚାଷ ଆନୁଷଙ୍ଗିକ ଚାଷ ହିସାବରେ କରୁଛନ୍ତି, ସେମିତିରେ ବର୍ତ୍ତମାନ ସମୟରେ ମାଛ ଚାଷୀ କ'ଣ କରିବେ ସାର୍?
2: ବହୁତ ଭଲ ପ୍ରଶ୍ନଟି ଆପଣ ପଚାରିଛନ୍ତି। ବର୍ତ୍ତମାନ ବର୍ଷାର ଆଗମନ, ବର୍ତ୍ତମାନ ବର୍ଷାରେ ପୋଖରୀରେ ପାଣି ବଢ଼ିବା ଆରମ୍ଭ ହେଲାଣି। ବର୍ତ୍ତମାନ ମାଛ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଏହି ସମୟଟି ଏକ ଉପାଦେୟ ସମୟ ଅଟେ। ବର୍ତ୍ତମାନ ଆମେ ପୋଖରୀର ପ୍ରସ୍ତୁତ କରିନେବା, ପୋଖରୀରେ ଯାହା ଅନାବନା ଦଳ ଅଛି ତାକୁ ସଫା କରିନେବା ଏବଂ ପୋଖରୀର ପାଣିର ମାନକୁ, ଗୁଣାତ୍ମକ ମାନକୁ ବୃଦ୍ଧି କରିବା ପାଇଁ ଆମେ ଏକର ପ୍ରତି 100 କିଲୋଗ୍ରାମ ପଥର ଚୂନକୁ ବତୁରେଇ ପାଣିରେ ସିଞ୍ଚନ କରିବା। ପାଣିରେ ଚୂନ ପ୍ରୟୋଗ କରିବା ଦ୍ୱାରା ପାଣିର ଏବଂ ମାଟିର ଅମ୍ଳତ୍ୱ ଏବଂ କ୍ଷାରତ୍ୱ ପରିମାପକ, ଯାହାକୁ ଆମେ ପିଏଚ୍ କହୁଛେ, ସେ ପିଏଚ୍ର ପରିମାଣ ସମ୍ପୂର୍ଣ୍ଣ ଭାବରେ ଠିକ୍ ହେବ ଏବଂ ମାଛ ଚାଷ ପାଇଁ ତାହା ଏକ ଉପାଦେୟ ତଥ୍ୟ ହୋଇପାରିବ।
1: ଆମ କଥାବାର୍ତ୍ତାକୁ ଏଠି ଟିକେ ରଖିବା ସାର୍, ନେଇଯିବା ଗୋଟେ ଫୋନ୍ କଲ୍। ହ୍ୟାଲୋ
3: ହ୍ୟାଲୋ
1: ଭାଇ, ନମସ୍କାର।
3: ନମସ୍କାର,
1: କିଏ କହୁଥିଲେ ଭାଇ, କୋଉଠୁ କହୁଥିଲେ?
3: ମ୍ୟାଡମ୍, ମୁଁ ବଲାଙ୍ଗୀର ଜିଲ୍ଲା ଟାଙ୍ଗୁଳପଡ଼ା ଗ୍ରାମରୁ କହୁଛି। ରୋହି ଭାକର ଏମିତି ଚାଷ କରୁ ଏବଂ ଖାଦ୍ୟ ହିସାବରେ ଆଜ୍ଞା ଆମେ ତାକୁ ଗୋବର ଖତା ହେଲା କିମ୍ବା କିଛି ଯୋଉ କୁଢା ଯୋଉ କହୁଛୁ ଆମେ ଧାନରୁ ଯୋଉ ବାହାରୁଛି ଯୋଉ ତା ବୋଲଟା ଦଉଛୁ, ମୋର ପସନ୍ଦ ରହିଲା ଆଜ୍ଞା କି ଆଉ ଏମିତି କିଛି ଅଛି କି ଖାଦ୍ୟ ଯୋଉଟା କି ଆମେ ନିଜେ ଘରେ ପ୍ରସ୍ତୁତ କରିକି ଆମେ ଦେଇପାରିବା ମାଛ ମାନଙ୍କୁ? କାହିଁକିନା ବଜାରରେ ତ ମାନେ ଦାଣା ଆଣିଲେ ଅଧିକ ଟଙ୍କା ଲାଗୁଛି, ଘରେ କିଛି ପ୍ରସ୍ତୁତ କରି ଦେଇପାରିବା କି?
2: ଭାଇ ନମସ୍କାର, ଯାହା ହଉ ଖୁସି ଲାଗିଲା ଆପଣ ଚାଷ କରୁଛନ୍ତି ଏବଂ ମାଛର ପ୍ରାକୃତିକ ଖାଦ୍ୟ ଯାହାକି ଆମେ ପ୍ଲାଙ୍କଟନ୍ କହୁଛେ, ସେ ଜୈବିକ ପ୍ରାକୃତିକ ଖାଦ୍ୟ ସୃଷ୍ଟି କରିବା ପାଇଁ ଆପଣ ପୋଖରୀରେ ନିୟମିତ ଭାବରେ କଞ୍ଚା ଗୋବର ବି

0: କରୁଛନ୍ତି। ଆମେମାନେ ଜାଣିଛେ ଯେ ଆମେ ଯେତେବେଳେ ଜୈବିକ ପଦ୍ଧତିରେ ଚାଷ କରିବା ତାହେଲେ କଞ୍ଚା ଗୋବରର ଯଥେଷ୍ଟ ଆବଶ୍ୟକତା ରହିଛି। ଆମେ କଞ୍ଚା ଗୋବର ସହିତ କିଛି ସାର ମିଶାଇକି ଯଦି ପ୍ରୟୋଗ କରିବା ତାହା 24 ଘଣ୍ଟାରୁ 48 ଘଣ୍ଟା ଭିତରେ ପୋଖରୀ ସାରା ପ୍ଲାଙ୍କଟନ ବା ଜୈବିକ ଖାଦ୍ୟ ଭରପୁର ହୋଇଥାଏ, ଯାହାକି ମାଛର ଏକ ପ୍ରିୟ ଖାଦ୍ୟ। ଦ୍ୱିତୀୟତଃ ଆମ ପାଖରେ ବିଭିନ୍ନ ପ୍ରକାର ଧାନ କଳ ରହିଛି, ଯାହାକି ଆମେ ଅତି ସୁଲଭ ମୂଲ୍ୟରେ ଏବଂ ସହଜରେ ପାଲିସ କୁଣ୍ଡା, ଯାହାକୁ ଆମେ ଚିକଣ କୁଣ୍ଡା ବୋଲି ମଧ୍ୟ କହିଥାଉ, ପାଲିସ କୁଣ୍ଡା ଆମେ ପାଇଯାଉ। ଏବଂ ଆପଣ ଦେଖିବେ ଯେତେ ବି ତେଲ ବାହାରୁଛି, ସେ ତେଲ ବାହାରିଲା ପରେ ଯେଉଁ ଆମେ ପିଡ଼ିଆଟା ପାଉଛେ, ବାଦାମ ପିଡ଼ିଆ କୁହନ୍ତୁ, ସୋରିଷ ପିଡ଼ିଆ କୁହନ୍ତୁ, ଅଳସୀ ପିଡ଼ିଆ କୁହନ୍ତୁ, ରାଶି ପିଡ଼ିଆ କୁହନ୍ତୁ, ବା ଆପଣଙ୍କର ନଡ଼ିଆ ପିଡ଼ିଆ କୁହନ୍ତୁ, ଏଇ ସମସ୍ତ ପିଡ଼ିଆ ମାଛର ଅତି ପ୍ରିୟ ଖାଦ୍ୟ। ଆପଣ ସୁଲଭ ମୂଲ୍ୟରେ ସୁଲଭ ଦରରେ କ୍ରୟ କରିକି ଆପଣ ମାଛକୁ ନିୟମିତ ଭାବରେ ଯଦି ଖାଇବାକୁ ଦେବେ ତାହେଲେ ମାଛ ଶରୀରରେ ବୃଦ୍ଧି ଘଟିବ, ଭଲ ଅମଳଟିଏ ପାଇପାରିବେ। ଏଥିସହିତ ବଜାରରେ ବିଭିନ୍ନ ପ୍ରକାର ଏଇ ସମସ୍ତ ଜିନିଷକୁ ନେଇକରି ଖାଦ୍ୟ ବି ବିଭିନ୍ନ କମ୍ପାନୀ ବିକ୍ରି କରୁଛନ୍ତି। ଆପଣ ସେହି କମ୍ପାନୀ ଖାଦ୍ୟ ମଧ୍ୟ କ୍ରୟ କରିକି ଆମର ମାଛ ଚାଷରେ ବିନିଯୋଗ କରିପାରିବେ।
1: ଆଜ୍ଞା, ଫୋନ କଲ୍ ତ କଟିଯାଇଛି ଭାଇ, ଆପଣ ନିଶ୍ଚିତ ଭାବରେ ଆପଣଙ୍କର ପ୍ରଶ୍ନର ଉତ୍ତର ପାଇପାରିଥିବେ। ଧନ୍ୟବାଦ ଭାଇ। ତାହେଲେ ସାର୍, ଆମେ ପୂର୍ବରେ ଯେତେବେଳେ କଥା ହଉଥିଲେ ମାଛ ଚାଷ ଆରମ୍ଭ କରିବାର ପୂର୍ବରୁ ପୋଖରୀ ପ୍ରସ୍ତୁତିର ଗୁରୁତ୍ୱପୂର୍ଣ୍ଣ କେତେ ରହିଛି, କୋଉ କୋଉ ବିଷୟ ପ୍ରତି ସେମାନେ ଧ୍ୟାନ ଦେବାକୁ ପଡିବ?
0: ନିଶ୍ଚିତ ଭାବରେ, ଜଣେ ଚାଷୀ ଯେତେବେଳେ ଚାଷ କାର୍ଯ୍ୟ ଆରମ୍ଭ କରିବ, ସେ ମାଛ ଅମଳ କଲା ପରେ ପରେ ହିଁ ସେ ତାର ପୋଖରୀର ପ୍ରସ୍ତୁତି କାମ ଆରମ୍ଭ କରିଦେବାର ଆବଶ୍ୟକତା ରହିଛି। ପୋଖରୀ ହୁଡ଼ା ମରାମତି କରିବା, ପୋଖରୀର ଭିତର ପାଖକୁ ସଫା କରିବା, କୌଣସି ଅନାବନା ଗଛ ରଖିବାକୁ ଦେବା ନାହିଁ, ଏବଂ ଯଦି ପାଣି ଶୁଖିଯାଉଛି ତାହେଲେ ତାକୁ ସୂର୍ଯ୍ୟକିରଣ ଠିକ୍ ଭାବରେ ଦେଇକି ହଳ କରିବା। ଏ ସମସ୍ତ କାମକୁ କରିକି ଯଦି ଆମେ ପୋଖରୀ ପ୍ରସ୍ତୁତି କରିବା ତାହେଲେ ମାଛ ଚାଷ ପାଇଁ ତାହା ଏକ ଉପାଦେୟ ହୋଇପାରିବ। ଏବଂ ଦ୍ୱିତୀୟ ଜିନିଷଟା ହେଲା, ଯେତେବେଳେ ପୋଖରୀରେ 2 ଫୁଟ 3 ଫୁଟ ପାଣି ହୋଇଯାଏ, ଆମେ ଏକର ପ୍ରତି 100 କିଲୋଗ୍ରାମ ପଥର ଚୂନ ପ୍ରୟୋଗ କରିକି ପାଣିକୁ ବିଶୋଧନ କରିବା ଏବଂ ପାଣିର ଗୁଣାତ୍ମକ ମାନଙ୍କୁ ଠିକ୍ ଜାଗାକୁ ଆଣିବା। ଆପଣ ଜାଣନ୍ତି, ଅମ୍ଳଯୁକ୍ତ ମାଟି ଏବଂ ଅମ୍ଳଯୁକ୍ତ ପାଣିରେ ମାଛ ଶରୀରର ଅଧିକ ବୃଦ୍ଧି ଘଟେ ନାହିଁ, ଯାହାକି ଆମେ ଅଧିକା ଅମ୍ଳ ବି ପାଇପାରିବାନି। ସେଥିପାଇଁ ମାଟି ଆଉ ପାଣିର ଅମ୍ଳତ୍ୱକୁ ଦୂର କରିବା ପାଇଁ ହେଲେ ଆମେ ଯଦି ମାଟିର ପରୀକ୍ଷା କରିଛେ ତାହେଲେ ମାଟିର ଗୁଣ ବା ଗୁଣକୁ ଦେଖିକି ଆମକୁ ଚୂନ ପ୍ରୟୋଗ କରିବାକୁ ପଡିବ ମାଟିରେ। ଯଦି ପାଣିର ପିଏଚ୍ ଲେବଲ୍ ଆମେ ପରୀକ୍ଷା କରୁଛେ ତାହେଲେ ଯଦି 6.5ରୁ 8.5 ଭିତରେ ରହୁଛି ତାହେଲେ ଠିକ୍ ଅଛି, 6.5ରୁ ଯଦି କମିଯାଉଛି ତାହେଲେ ତାହା ଅମ୍ଳଯୁକ୍ତ ପାଣି ଅଟେ, ଏବଂ ଯଦି ଅମ୍ଳଯୁକ୍ତ ପାଣି ହୋଇଥିବ ତାହେଲେ ଆମେ ଏକର ପ୍ରତି ସାଙ୍ଗେ ସାଙ୍ଗେ 100 କିଲୋଗ୍ରାମ ଚୂନ ପ୍ରୟୋଗ କରିକି ପାଣିର ମାନକୁ ଆମେ ଠିକ୍ କରିପାରିବା। ପାଣିର ଗୁଣାତ୍ମକ ମାନ ଠିକ୍ ରହିଲେ ମାଛ ବୃଦ୍ଧି ହେବାରେ ଯଥେଷ୍ଟ ସହାୟକ ହୋଇଥାଏ।
1: ଆଜ୍ଞା, ତାହେଲେ ପାଣିରେ ଗୁଣବତ୍ତା ଠିକ୍ ରହିବା ପ୍ରଥମ କର୍ତ୍ତବ୍ୟ।
0: ନିଶ୍ଚିତ ଭାବରେ।
1: ଆଜ୍ଞା, ତାହେଲେ ଉନ୍ନତମାନର ମାଛ ଜାଆଁଳ କେଉଁଠୁ ପାଇବେ ସାର୍, ଚାଷୀ ଭାଇ ଭଉଣୀ?
0: ବର୍ତ୍ତମାନ ବର୍ଷା ହୋଇଯାଇଛି, ବିଭିନ୍ନ ପ୍ରକାର ସରକାରୀ ମତ୍ସ୍ୟ ବିହନ ଉତ୍ପାଦନ କେନ୍ଦ୍ରରେ ବର୍ତ୍ତମାନ ମାଛ ବିହନ ଗଚ୍ଛିତ ଅଛି। ଆପଣମାନେ ଜାଣନ୍ତି, ଆଗରୁ ଆମେ ବର୍ଷା ହେଲା ପରେ ମାଛ ବିହନ ପାଉଥିଲେ, କିନ୍ତୁ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ତରଫରୁ ମତ୍ସ୍ୟ ବିଭାଗର ଯୋଗଦାନରେ ଆମେ ଫେବୃଆରୀ ମାସରୁ ମାଛ ବିହନ ଉତ୍ପାଦନ କାର୍ଯ୍ୟକ୍ରମ ହାତକୁ ନେଉଛୁ, ଏବଂ ବର୍ତ୍ତମାନ ଖରାଦିନିଆ ମାଛ ଜାଆଁଳ ବା ମାଛ ବିହନ ବର୍ତ୍ତମାନ ସମସ୍ତ ସରକାରୀ ମାଛ ବିହନ ଉତ୍ପାଦନ କେନ୍ଦ୍ରରେ ଗଚ୍ଛିତ ଅଛି ବା ଉପଲବ୍ଧ ଅଛି। ଏଥିସହିତ ସରକାରଙ୍କର ସ୍ୱୀକୃତିପ୍ରାପ୍ତ କେତେଗୁଡ଼ିଏ ମାଛ ବିହନ ଉତ୍ପାଦନକାରୀ ସଂସ୍ଥା ଅଛନ୍ତି ବା ହେଚେରି ଓନର ଅଛନ୍ତି, ଯେଉଁମାନଙ୍କଠାରୁ ମଧ୍ୟ ଆପଣ ଖରାଦିନେ ଯେଉଁ ବିହନଗୁଡ଼ାକ ଉତ୍ପାଦନ ହୋଇଛି ସେହିମାନଙ୍କଠାରୁ ମଧ୍ୟ ଆପଣ ମାଛ ବିହନ କ୍ରୟ କରିପାରିବେ।
1: ଆଜ୍ଞା ଆଜ୍ଞା, ତାହେଲେ ଉନ୍ନତ ମାଛ ଜାଆଁଳ ନିଜେ ପ୍ରସ୍ତୁତ କରିପାରିବେ କି ଚାଷୀ ଭାଇ ଭଉଣୀମାନେ?
0: ନିଶ୍ଚିତ ଭାବରେ, ସରକାରଙ୍କର ଗୋଟେ ବହୁତ ଯୋଜନା ଅଛି, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାରେ, ଯେଉଁ ଯୋଜନାରେ ଏକର ପ୍ରତି 1,00,000 ଟଙ୍କା ଅଟକଳ ମୂଲ୍ୟ ରହିଛି, ସେଥିରେ 30 ଲକ୍ଷ ମାଛ ବିହନ, ଗୋଟିଏ ଜାଲ ଏବଂ କିଛି ମାଛ ଖାଦ୍ୟ ଆପଣ କ୍ରୟ କରିବେ, ଏବଂ ସେହି ଯୋଜନାରେ ଯଦି ନିଜକୁ ଅନ୍ତର୍ଭୁକ୍ତ କରିବେ ମାଛ ବିହନ ଉତ୍ପାଦନକାରୀ ଯୋଜନାରେ, ତାହେଲେ ଆପଣ ଏକରକୁ 1,00,000 ଟଙ୍କାରେ ଆପଣ 40,000 ଟଙ୍କାରୁ 60,000 ଟଙ୍କାର ସରକାରୀ ସହାୟତା ପାଇପାରିବେ। ମାଛକୁ ବଡ଼ କରିକି ଆପଣ ନିଜ ପଞ୍ଚାୟତ, ନିଜ ଗାଁ ପାଖର ଚାଷୀ ଭାଇ ଓ ଭଉଣୀମାନଙ୍କୁ ଯୋଗାଇ ଦେଇକରି ତାଙ୍କର ଗୋଟେ ବଡ଼ ଉପକାର କରିପାରିବେ। ଦ୍ୱିତୀୟତଃ ଆପଣ ନିଜ ପାଇଁ କିଛି ଗୋଟେ ରୋଜଗାର କରିକି ଆପଣ ସ୍ୱାବଲମ୍ବୀ ହୋଇପାରିବେ।
1: ଏ ଭିତରେ ଗୋଟେ ଫୋନ କଲ୍ ଆସିଛି ସାର୍, ଜାଣିଦେବା କିଏ କରୁଛନ୍ତି। ହ୍ୟାଲୋ,
2: ନମସ୍କାର।
1: ନମସ୍କାର ଭାଇ, କିଏ କହୁଥିଲେ, କୋଉଠୁ କହୁଥିଲେ ଭାଇ?
2: ବଲାଙ୍ଗୀର ଜିଲ୍ଲାର।
1: ଆଜ୍ଞା ଆଜ୍ଞା, ଧନ୍ୟବାଦ ଭାଇ ଫୋନ କରିଛନ୍ତି, ଆପଣଙ୍କ ପ୍ରଶ୍ନ କୁହନ୍ତୁ ଭାଇ।
2: ମୋର ପ୍ରଶ୍ନ ଯେ ଦେଖନ୍ତୁ, ଆମର ଗୋଟେ ଛୋଟ ପୋଖରୀଟେ ଅଛି, ସେ ପୋଖରୀ ଅନେକ ତ ବର୍ତ୍ତମାନ ମାଛ ପଡ଼ିଛନ୍ତି, କିନ୍ତୁ ଅନେକ ଥର ମୁଁ

0: ସେଥିରେ ପକେଇଛି କିନ୍ତୁ ତା ସହିତ କଣ ସେ ମାଛ ବଢୁ ନାହାନ୍ତି ତାହେଲେ ଆମେ ଯଦି ଜୈବିକ ଖାଦ୍ୟ ଦେବା କି ରାସାୟନିକ ଖାଦ୍ୟ ଦେବା କୋଉ ଖାଦ୍ୟ ଦେଲେ ମାଛ ଟିକେ ବେଶୀ ପରିମାଣ ବଢିପାରିବେ ଆଉ ଯଦି ସେ ଖାଦ୍ୟଟି ଆଣିବା ପାଇଁ ଚାହିଁବା ତାହେଲେ କଣ ସେଇଟା ଗଭର୍ଣ୍ଣମେଣ୍ଟ ତରଫରୁ ମିଳୁଛି କି ଆମ ତରଫରୁ କୌଣସି ଜାଗାରେ କିଣିବାକୁ ପଡିବ ଏଇଟା ମୁଁ ଜାଣିବା ପାଇଁ ଚାହୁଁଛି।
1: ଆଜ୍ଞା ଆଜ୍ଞା, ଏଇଠି
2: ବହୁତ ଭଲ ପ୍ରଶ୍ନଟିଏ ପଚାରିଛନ୍ତି ଭାଇ, ନମସ୍କାର। ନିଶ୍ଚିତ ଭାବରେ ମାଛ ଚାଷ ପାଇଁ ଉପାଦେୟ ହେଉଛି ମାଛର ମାଛ ପୋଖରୀର ମାଟିର ଏବଂ ପାଣିର ଗୁଣାତ୍ମକ ମାନ। ଆପଣ ନିଜର ମାଟିର ପରୀକ୍ଷା କରିନିଅନ୍ତୁ ଏବଂ ପାଣିର ମଧ୍ୟ ପରୀକ୍ଷା କରିନିଅନ୍ତୁ। ପାଣିରେ ଯଦି ଯଥେଷ୍ଟ ଅମ୍ଳ ପରିମାଣ ରହୁଛି ବା ମାଟିରେ ମଧ୍ୟ ଯଦି ମାଟି ଗୋଟେ ଅମ୍ଳଯୁକ୍ତ ପାଣି ତାହେଲେ ସେହି ପାଣିରେ ମାଛ ଶରୀର ଭଲ ବୃଦ୍ଧି ହେବ ନାହିଁ ଏବଂ ଆମେ ଯଥେଷ୍ଟ ଅମଳ ବି କରିପାରିବା ନାହିଁ। ଯଦି ମାଛ ବଢୁନାହିଁ ତାହେଲେ ଆପଣ ମାଛ ପାଣିର ଏବଂ ମାଟିର ଯଦି ପରୀକ୍ଷା କରିନେବେ ଆପଣ ନିଶ୍ଚିତ ଭାବରେ ନିଜ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଜାଣିପାରିବେ ଯେ ମୋର ପୋଖରୀର ଆୟତ୍ତ ଅନୁସାରେ ମୁଁ କେତେ ପରିମାଣର ଚୂନ ଖତ ସାର ଇତ୍ୟାଦି ପ୍ରୟୋଗ କରିବି। ପ୍ରଥମ କଥା ହେଲା ଆପଣ ନିଜ ପୋଖରୀ ପାଇଁ କେତିକି ଚୂନ କେତିକି ଖତ ସାରର ଆବଶ୍ୟକତା ରହିଛି ତାର ଖସଡ଼ା ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ। ଦ୍ୱିତୀୟ ଜିନିଷଟା ହେଉଛି ଆପଣ ଯେଉଁ ଖାଦ୍ୟ କଥା ପଚାରିଲେ, ଖାଦ୍ୟ ଆପଣ ବଜାରରେ ନିଶ୍ଚିତ ଭାବରେ କ୍ରୟ କରିକି ମାଛକୁ ପ୍ରତିଦିନ ଖାଇବାକୁ ଦେଇପାରିବେ ଏବଂ ଏ ଯେଉଁ ସରକାରୀ ସହାୟତା କଥା କହିଲେ ଆପଣ ଯଦି ଆମ ଯୋଜନାରେ ସାମିଲ ହେବେ ଆପଣଙ୍କର ନିଜ ଜିଲ୍ଲାର ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସହିତ କିମ୍ବା ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ। ଆମ ପାଖରେ ମତ୍ସ୍ୟ ପୋଖରୀ ଯୋଜନା 2 ଅଛି ଏବଂ ମାଛ ବିହନ ଉତ୍ପାଦନକାରୀ ଯୋଜନା ଅଛି ଏବଂ ଅନେକ ଗୁଡ଼ିଏ ଯୋଜନା ରହିଛି। ଯେଉଁ ଯୋଜନାରେ ଆପଣ ସାମିଲ ହେଲେ ଆମର ସରକାରଙ୍କ ଠାରୁ ସରକାରୀ ସହାୟତା ବି ପାଇପାରିବେ ଏବଂ ସରକାରୀ ସହାୟତା ପାଇକରି ଆହୁରି ଭଲ ମାଛ ଚାଷ ବି କରିପାରିବେ।
0: ଆଜ୍ଞା, ଦେଖନ୍ତୁ ଦ୍ୱିତୀୟ କ୍ୱେଶ୍ଚିନ୍ ରହିବ, ଦେଖନ୍ତୁ ଗୋଟିଏ ବ୍ୟକ୍ତି ଯଦି ମାଛ ଚାଷ କରିବା ପାଇଁ ଚାହିଁବ ତାହେଲେ ଏବେ ଅଛି ସରକାର ତରଫରୁ ଯେ ସୁବିଧା ସୁଯୋଗ ଅଛି, ଯିଏ ବର୍ତ୍ତମାନ ତା ପାଖରେ କେତେ ଏକର ଜମିରେ ପୋଖରୀ ଥିବା ଏଇଟା ହଉଛି ଆବଶ୍ୟକତା। ଆଉ ଯଦି ପୋଖରୀ ରହିଲା ତାହେଲେ ଏମିତି ମାଛମାନେ ଅଛନ୍ତି ପ୍ରାୟ କଣ କହନ୍ତି ନା ଅନେକ ବ୍ୟକ୍ତି ଅଛନ୍ତି, ହଁ ତୁମେ ମାଛ ଚାଷ କର, ଲୋନ୍ କର, ଏଟା କର, ସେଟା କର ବୋଲିକି ପ୍ରାୟତଃ ଲୋକମାନେ ପଇସା ଘରେ ଶୁଖି ନିଅନ୍ତି। ତାହେଲେ ଆମେ କେମିତି କରେ ଅନେକ ବର୍ତ୍ତମାନ ସାଇବର କ୍ରାଇମ୍ ରେ ଆମେ ବର୍ତ୍ତମାନ ଖୁସି ରହିପାରିବା ଏବଂ ଯଦି ସରକାରୀ ସୁଯୋଗ ଅଛି କାହା ସାହାଯ୍ୟରେ ଆମେ ଯଦି କରିପାରିବା ଆମେ ଜାଣିବା ପାଇଁ ଚାହିଁବୁ କେତେ ଏକର ଜମିରେ ପୋଖରୀ ଥିଲେ ଗୋଟେ ମନୁଷ୍ୟ ଏବଂ ମାଛ ଚାଷ କରିପାରିବ ଏବଂ ଗଭର୍ଣ୍ଣମେଣ୍ଟର ଯୋଉ ରୋଲ ବା ରୋଲ ଅଛି ଉଦାହରଣ ସ୍ୱରୂପ 50 କ୍ୱିଣ୍ଟାଲ ହେଲା କି 100 କ୍ୱିଣ୍ଟାଲ କେତେ କ୍ୱିଣ୍ଟାଲ ତ ଗଭର୍ଣ୍ଣମେଣ୍ଟ ତରଫରୁ କରିପାରିବ।
2: ବହୁତ ଭଲ ପ୍ରଶ୍ନଟିଏ ଭାଇ ପଚାରିଛନ୍ତି ଆପଣ। ସରକାରଙ୍କର ଯେଉଁ ନୂଆ ପୋଖରୀ ଯୋଜନା ରହିଛି ଆପଣ ଅଧା ଏକର ଠାରୁ ଆରମ୍ଭ କରିକି 5 ହେକ୍ଟର ପର୍ଯ୍ୟନ୍ତ ଥିଲା କିନ୍ତୁ ବର୍ତ୍ତମାନ ସରକାର ଦେଖିଲେ ଯେ ଛୋଟ ଛୋଟ ଚାଷୀମାନେ ମଧ୍ୟ କେମିତି ଏହି ଯୋଜନାର ସୁଫଳ ପାଇପାରିବେ ସେଥିପାଇଁ 25 ସେଣ୍ଟ ପୋଖରୀ ଠାରୁ ଆରମ୍ଭ କରିକି 25 ସେଣ୍ଟ ପୋଖରୀ ଠାରୁ ଆରମ୍ଭ କରିକି 12 ଏକର ଅଧା ସେଣ୍ଟ ପର୍ଯ୍ୟନ୍ତ ନୂଆ ପୋଖରୀ ଜଣେ ଚାଷୀ ଖୋଳେଇ ପାରିବ ତାର ଜମିର ଉପଲବ୍ଧିକୁ ନେଇକରି। ଦ୍ୱିତୀୟ ପ୍ରଶ୍ନଟି ଆପଣଙ୍କର ରହିଲା ଯେ ଆମେ କେତେ ପୋଖରୀ ଠାରୁ ଆରମ୍ଭ କରିକି କେତେ ବଡ଼ ପୋଖରୀ ପର୍ଯ୍ୟନ୍ତ ସରକାରୀ ସହାୟତା ପାଇପାରିବା। 25 ସେଣ୍ଟ ପୋଖରୀ ଠାରୁ ଆରମ୍ଭ କରିକି ଆପଣ 5 ଏକର ଜଳାଶୟ ପରିମିତ ପୋଖରୀ ପର୍ଯ୍ୟନ୍ତ ଆପଣ ସରକାରୀ ଯୋଜନାରେ ସାମିଲ ହୋଇପାରିବେ। ଏହି ସରକାରୀ ଯୋଜନାର ନାଁ ହେଉଛି MPY ବା ମତ୍ସ୍ୟ ପୋଖରୀ ଯୋଜନା ଏବଂ ମାଛ ବିହନ ଉତ୍ପାଦନକାରୀ ଯୋଜନା। ଏହି ଯୋଜନାଗୁଡ଼ିକରେ ଆପଣ ସିଧାସଳଖ କୌଣସି ପ୍ରକାର ମିଡିଏଟର ବା ଦଲାଲ ଯେଉଁ କହିଲେ ଆପଣ କୌଣସି ପ୍ରକାର କାହାର ପ୍ରଲୋଭନର ଶିକାର ନ ହୋଇକରି ଆପଣ ନିଜ ନିଜ ଅଞ୍ଚଳରେ ଯେଉଁ ସହଜ ସେବା କେନ୍ଦ୍ର ରହିଛି ବା ଜନସେବା କେନ୍ଦ୍ର ରହିଛି ସେ ଜନସେବା କେନ୍ଦ୍ରରେ ଆପଣ ନିଜର ଆଧାର କାର୍ଡ, ନିଜର ବ୍ୟାଙ୍କ ଆକାଉଣ୍ଟ ଏବଂ ନିଜର ଯେଉଁ OTP ଆସିବା ମୋବାଇଲ ନମ୍ବରଟି ନେଇକି ଆପଣ ଗୋ ସୁଗମ ମାଧ୍ୟମରେ ଆପଣ ମତ୍ସ୍ୟ ଚାଷ ପାଇଁ ଯେତେ ସବୁ ଯୋଜନା ରହିଛି ସେ ଯୋଜନାକୁ ଚୟନ କରି ଆପଣ ଯେକୌଣସି ଯୋଜନାରେ ନିଜର ନାମ ପଞ୍ଜୀକୃତ କରି ଆବେଦନ କରିପାରିବେ ଏବଂ ଆବେଦନ କଲାପରେ ଆପଣଙ୍କର ମୋବାଇଲ ନମ୍ବରରେ ସାଙ୍ଗେ ସାଙ୍ଗେ ରିଙ୍ଗ ଆସିବ ଏବଂ ଆପଣଙ୍କର ନିକଟସ୍ଥ ସହକାରୀ ମତ୍ସ୍ୟ ଅଧିକାରୀ ଆପଣଙ୍କ ପାଖକୁ ଆସିବେ, ଆପଣଙ୍କ ପୋଖରୀକୁ ଦେଖିବେ କିମ୍ବା ଆପଣଙ୍କ ଜମିକୁ ଯଦି ନୂଆ ପୋଖରୀ ଖୋଳୁଛନ୍ତି ଦେଖିବେ ଏବଂ ସିଏ ତାଙ୍କର ଗୋଟେ ଫିଜିବିଲିଟି ରିପୋର୍ଟ ବି ଦେବେ ଏବଂ ସେ ଆଧାରରେ ଆପଣଙ୍କୁ ଯଥେଷ୍ଟ ସହଯୋଗ କରିବେ ଆପଣ କେମିତି ନିଜ ଜମିରେ ନୂଆ ପୋଖରୀ ଖୋଳେଇବେ ବା ପୁରୁଣା ପୋଖରୀରେ ଯଦି ଅଛି ଆପଣ ସେଠି କେମିତି ଭଲ ମାଛ ଚାଷ କରିପାରିବେ। ଏଥିରେ 2 ପ୍ରକାର ସୁବିଧା ରହିଛି। ସରକାର କୌଣସି ମାଛ ଚାଷୀଙ୍କ ଠାରୁ କିଣନ୍ତି ନାହିଁ ଯେହେତୁ ମାଛ ଚାଷରେ ବା ମାଛ ବିକ୍ରିରେ ଆଜି ପର୍ଯ୍ୟନ୍ତ କୌଣସି ଅଭାବ ବିକ୍ରି ଦେଖାଦେଇ ନାହିଁ, ବୁଝିଲା। ତେଣୁ ମାଛ ଆପଣ ଯାହା ଅମଳ କରିବେ ନିଜେ ନିଜର ନିକଟସ୍ଥ ବଜାରରେ ବିକ୍ରି କରିବେ, ଏଥିରେ କୌଣସି ଅସୁବିଧା ନାହିଁ। ସରକାର କୌଣସି ମାଛ କିଣନ୍ତି ନାହିଁ ବା କ୍ରୟ କରନ୍ତି ନାହିଁ ଆଜି ପର୍ଯ୍ୟନ୍ତ।
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ ନିଶ୍ଚିତ ଭାବରେ ଆପଣଙ୍କର ଉତ୍ତର ପାଇପାରିଥିବେ।

0: ତାହେଲେ ଆଜ୍ଞା ଆମେ ଆଲୋଚନା କରୁଥିଲେ ଉନ୍ନତ ଜାଁଳ ସମ୍ପର୍କରେ। ଜାଁଳ ଛାଡିବା କିଭଳି ସାର, ତାର କିପରି ଯତ୍ନ ନେବେ?
1: ନିଶ୍ଚିତ ଭାବରେ
0: ପଦ୍ଧତି ରହିଛି।
1: ମାଛ ବର୍ତ୍ତମାନ ପୋଖରୀ ଆମେ ପ୍ରସ୍ତୁତ କରିଦେଲେ, ବର୍ତ୍ତମାନ ମାଛ ବିହନ ଆମକୁ ଚୟନ କରିବା ରହିଛି। ଉନ୍ନତ କିସମର ମାଛ ବିହନ କହିଲେ ମାଛ ଜାତୀୟ ମାଛ ହୋଇଥିବ, ଯେଉଁଟାକି ଆମେ ଭାରତୀୟ ଜାତୀୟ ମାଛ କହୁଛେ, ବା ଭାକୁର, ରୋହି, ମିରିକାଳି, ଗ୍ରାସ କାର୍ପ, ସିଲଭର କାର୍ପ ଏବଂ ବିଲାତି ରୋହି, ଏ ସମସ୍ତ ମାଛକୁ ନେଇକରି ଆମେ ମାଛ ଚାଷ କରୁଛେ।
0: ଆଜ୍ଞା ଆଜ୍ଞା, ଏ ଭିତରେ ଗୋଟେ ଫୋନ କଲ୍ ଆସିଛି ସାର, ପ୍ରଥମେ ଜାଣିବା। ହ୍ୟାଲୋ
2: ହ୍ୟାଲୋ ଅପା ନମସ୍କାର।
0: ନମସ୍କାର ଭଉଣୀ, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ହଁ ମୁଁ ବରଗଡ଼ରୁ ସ୍ୱର୍ଣ୍ଣ ପ୍ରଭାକର କହୁଛି।
0: ବହୁତ ବଢିଆ, ପ୍ରଶ୍ନ କୁହନ୍ତୁ ଭଉଣୀ ଆପଣଙ୍କର।
2: ହଁ ଅପା, ମୋର ସେ ବିଶେଷଜ୍ଞ ଆଜ୍ଞାଙ୍କୁ ମୋର ନମସ୍କାର।
1: ନମସ୍କାର ମ୍ୟାଡମ।
2: ଆଜ୍ଞା ମୋର ପ୍ରଶ୍ନ ହେଲା, ଆଜ୍ଞା ଆଜି ତ ମାଛ ଚାଷ ଉପରେ ଅଛି, ତ ଆଜ୍ଞା ମୋର ପ୍ରଶ୍ନ ହେଲା, ମାଛ ଚାଷ ବ୍ୟତୀତ ଚିଙ୍ଗୁଡ଼ି ଚାଷ ଯଦି ଆଗ୍ରହୀ ଚାଷୀ ମାନେ କରିବାକୁ ଚାହାନ୍ତି, ତେବେ ଚିଙ୍ଗୁଡ଼ି ଚାଷ ମଧ୍ୟ ଗୋଟେ ଲାଭଜନକ ଚାଷ, ତ ସେମାନେ କେମିତି କଣ କରିବେ, କେଉଁଠୁ ଚିଙ୍ଗୁଡ଼ି ଜାଁଳ ଆଣିବେ, କଣ କାହାଙ୍କ ସହିତ ଯୋଗାଯୋଗ କରିବେ, ସେଇଟା ପୁଣି ସରକାରଙ୍କ ସବସିଡି ଅଛି କି, ସେ ବିଷୟରେ ଟିକେ କହିବେ ଆଜ୍ଞା।
1: ବହୁତ ଭଲ ପ୍ରଶ୍ନଟିଏ ମା ପଚାରିଛନ୍ତି। ନିଶ୍ଚିତ ଭାବରେ ମାଛ ଚାଷ ପାଇଁ ଯେମିତି ସରକାର ପ୍ରୋତ୍ସାହନ ଦେଉଛନ୍ତି, ସେମିତି ମାଛ ଚାଷ ସହିତ ଚିଙ୍ଗୁଡ଼ି ଚାଷ କରିବା ପାଇଁ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି, ଏବଂ ଚିଙ୍ଗୁଡ଼ି ଚାଷ କଲେ ବି ଆପଣ ସରକାରୀ ସହାୟତା ରାଶି ପାଇପାରିବେ। ମା, ମୁଁ କିଛି ସମୟ ତଳୁ କହୁଥିଲି ଯେ ଯଦି ଆମ ପାଖରେ ପୋଖରୀଟିଏ ଅଛି, ଆମେ ସେଥିରେ ମାଛ ଚାଷ କରୁଛେ, ଆଉ ଅଧିକା କେମିତି ଭଲ ମାଛ ଚାଷ କରିପାରିବା, ଉନ୍ନତ କିସମର ମାଛ ଚାଷ କରିପାରିବା, ଭଲ କେମିତି ଅମଳ କରିପାରିବା, ସେଥିପାଇଁ ସରକାର ବିଭିନ୍ନ ପ୍ରକାର ସହାୟତା ରାଶି ମଧ୍ୟ ଯୋଗାଇ ଦେଉଛନ୍ତି। ମତ୍ସ୍ୟ ପୋଖରୀ ଯୋଜନା ଅଛି, ଯେଉଁ ଯୋଜନାରେ ଆପଣ ପୁରୁଣା ପୋଖରୀରେ ମାଛ ଚାଷ କରିବା ପାଇଁ ନେଇପାରିବେ, ମାଛ ସହିତ ଚିଙ୍ଗୁଡ଼ି ଚାଷ କରିବା ପାଇଁ ମଧ୍ୟ ନେଇପାରିବେ, ଏବଂ କେବଳ ଚିଙ୍ଗୁଡ଼ି ଚାଷ ମଧ୍ୟ କରିପାରିବେ। ଆପଣ ନିଜ ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ। ଆପଣ ଗୋ ସୁଗମରେ ନିଜର ନାମ ପଞ୍ଜୀକୃତ କରିକି ଆପଣ ଆବେଦନ କରିପାରିବେ, ଏବଂ ଆବେଦନ କଲାପରେ ଆପଣ ସେହି ଯୋଜନାର ସୁଫଳ ପାଇପାରିବେ। ଏଥିରେ ଦୁଇ ପ୍ରକାର ସୁବିଧା ଅଛି ମା, ଗୋଟିଏ ହେଲା ଆପଣ ସିଧାସଳଖ ବ୍ୟାଙ୍କରୁ ଋଣ ମାଧ୍ୟମରେ ସରକାରୀ ସହାୟତା ପାଇପାରିବେ, ଦ୍ୱିତୀୟଟି ହେଉଛି ଆପଣ ବ୍ୟାଙ୍କ ଋଣ ନ ନେଇକରି ମଧ୍ୟ ନିଜସ୍ୱ ଅର୍ଥ ବ୍ୟୟ କରିକି ମଧ୍ୟ ଏହି ସରକାରୀ ସୁବିଧାରେ ନେଇପାରିବେ, ଏଥିରେ କୌଣସି ପ୍ରତିବନ୍ଧକ ନାହିଁ। ଆପଣ ମୁଁ ନିଶ୍ଚିତ ଭାବେ ଅନୁରୋଧ କରିବି, ଆପଣ ନିଜର ସହକାରୀ ମତ୍ସ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଆବଶ୍ୟକ ସ୍ଥଳେ ନିଜର ଜିଲ୍ଲାରେ ମଧ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ। ମାଛ ବିହନ ସମସ୍ତ ସରକାରୀ ମତ୍ସ୍ୟ ବିହନ ଉତ୍ପାଦନ କେନ୍ଦ୍ରରେ ଉପଲବ୍ଧ ଅଛି, ଆପଣ ନିଶ୍ଚିତ ଭାବରେ ସେଠୁ ମାଛ ବିହନ ଆଣିକରି ଚାଷ କାର୍ଯ୍ୟ ଆରମ୍ଭ କରିବେ, ଏବଂ ଅଧିକରୁ ଅଧିକ ଅମଳ କରିକି ଆମ ଦେଶର ପାଇଁ ଯେଉଁ ଆବଶ୍ୟକତା ରହିଛି ପ୍ରାଣୀଜ ପୁଷ୍ଟିସାର ଖାଦ୍ୟ, ସେ ପ୍ରାଣୀଜ ପୁଷ୍ଟିସାର ଖାଦ୍ୟ ଯୋଗାଇବାରେ ଆପଣ ସହଭାଗିତା ହେବେ, ନିଶ୍ଚିତ ଭାବରେ ଆମେ ଏଥିରେ ଖୁସି ହେବୁ।
2: ଆଜ୍ଞା ଆଉ ଗୋଟେ ପ୍ରଶ୍ନ ହେଲା, ଆଉ ଗୋଟେ ସିମେଣ୍ଟ କୁଣ୍ଡରେ ମୁଁ ଶୁଣିଛି ଚାଷୀମାନଙ୍କର, ସିମେଣ୍ଟ କୁଣ୍ଡରେ ଯାହାର ବାଡି ପଟେ ସିମେଣ୍ଟ କୁଣ୍ଡରେ ମଧ୍ୟ ସେ ଚାଷ କରିହବ କି ଆଜ୍ଞା? ସେମିତି
1: ବହୁତ ବଢିଆ ମା ପ୍ରଶ୍ନଟିଏ କଲେ। ବର୍ତ୍ତମାନ ଧୀରେ ଧୀରେ ଆମ ପାଖରେ ଜମିର ପରିମାଣ କମିଯାଉଛି, ଏଥିପାଇଁ ବୋଲି ଆମ ପାଖରେ ଗୋଟେ ଜୈବିକ ପଦ୍ଧତିରେ ମାଛ ଚାଷ ପ୍ରଣାଳୀ ଆରମ୍ଭ ହୋଇଛି, ତାକୁ ଆମେ ଜୈବ ପୁଞ୍ଜ ମାଛ ଚାଷ କହୁଛୁ, ବା ଇଂରାଜୀରେ ବାୟୋଫ୍ଲକ୍ ଫିସ୍ ଫାର୍ମିଂ କହୁଛୁ। ଏଥିରେ ଆମ ଘର ପଛପଟେ ହେଉ, ଆଗପଟେ ହେଉ, କିମ୍ବା ଫାର୍ମ ହାଉସ୍ରେ ହେଉ, ଯେକୌଣସି ଜାଗାରେ ଯଦି 2 ସେଣ୍ଟ ଜାଗା ଅଛି, 4 ସେଣ୍ଟ ଜାଗା ଅଛି, ତାହେଲେ ଆମେ 2 ସେଣ୍ଟ ଜାଗାରେ 3 ଟାଙ୍କି, 4 ସେଣ୍ଟ ଜାଗାରେ 6 ଟାଙ୍କି, ଏବଂ ଯଦି ଆଉ ଟିକେ ବଡ଼ ଜାଗା ଅଛି ତାହେଲେ ଆମେ 25 ଟାଙ୍କି, 50 ଟାଙ୍କି ତିଆରି କରିକି ମଧ୍ୟ ମାଛ ଚାଷ କରିପାରିବା। ଏଥିରେ ଆମର 2 ଜିନିଷ ଲାଭ ହେଉଛି, ଗୋଟିଏ ହେଉଛି ନିଜ ଘର ପାଖରେ ଆମେ ପ୍ରକଳ୍ପଟିକୁ ପ୍ରତି ସମୟରେ ଦେଖିପାରିବା, ଦ୍ୱିତୀୟ ଜିନିଷ ହେଉଛି ଏଇ ଯେଉଁ ବାୟୋଫ୍ଲକ୍ ମାଛ ଚାଷ ପାଇଁ ଆମର ଯେଉଁ 24 ଘଣ୍ଟାର କରେଣ୍ଟର ଆବଶ୍ୟକତା ରହିଛି, ଆମ ଘର ପାଖରେ ଆମେ ତାକୁ ଉପଲବ୍ଧ କରିଦେଇପାରିବା। ଏବଂ ଆଉ ଗୋଟିଏ ବହୁତ ବଡ଼ କଥା ହେଉଛି, ଆମେ ଜୈବ କୁଣ୍ଡରେ ଯେଉଁ ମାଛ ଚାଷ କରିବା, ଆମେ ତାଜା ମାଛ ଜିଓତା ମାଛକୁ ଆମେ ଆମ ଗାଁରେ ବା ବଜାରରେ ବିକ୍ରି କରିବା, ମାଛକୁ ଏଥିରେ ଆମେ ମାରିକିରି ବିକ୍ରି କରିବା ନାହିଁ ବା ଅମଳ କରିକି ବିକ୍ରି କରିବା ନାହିଁ, କୁଣ୍ଡରେ ଆମର ମାଛ ଥିବ, ପ୍ରତି ଚାଷୀ ବା ପ୍ରତି କ୍ରେତା ଯେତେବେଳେ ଆମ ପାଖରେ ପହଞ୍ଚିବେ ଆମେ ତାଙ୍କୁ ଜିଅନ୍ତା ମାଛ ଓଜନ କରିକି ନିଜ ଫାର୍ମରେ ବିକ୍ରି କରିବା, ଯାହାଦ୍ୱାରା ଲୋକଙ୍କର ଖାଇବାର ଚାହିଦା ବି ବଢ଼ିବ, ସ୍ୱାଦ ବି ବଢ଼ିବ, ଏବଂ ଲୋକମାନଙ୍କର ଆଗ୍ରହ ଦେଖିବେ ଆପଣ ବଢ଼ିଯିବ, ସେ ଆଉ ବଜାରରୁ ଆଉ ସେଇ ଯେଉଁ ବରଫ ଦିଆ ମାଛ ଆଉ କିଣିବେନି, ନିଶ୍ଚିତ ଭାବରେ ସେ ଆପଣଙ୍କ ଫାର୍ମରେ ଲାଇନ୍ ଲଗେଇବେ ଯେ ଆମେ ତାଜା ମାଛ ମାଙ୍କ ଠାରୁ ନେବୁ। ତ ନିଶ୍ଚିତ ଭାବରେ ଆପଣ ଜୈବିକ ପଦ୍ଧତିରେ ବା ଜୈବପୁଞ୍ଜ ମାଛ ଚାଷ ପାଇଁ ଆମର ସରକାରଙ୍କ ତରଫରୁ ତାଲିମ ଦିଆଯାଉଛି, ଆପଣ ନିଜ ନାମଟିକୁ ପଞ୍ଜୀକୃତ କରାଇ ନିଅନ୍ତୁ, ଏବଂ ଆପଣ 7 ଦିନିଆ ତାଲିମ ଆମର ଯେଉଁ ତାଲିମ ପ୍ରତିଷ୍ଠାନ ବାଲୁଗାଁ କିମ୍ବା ସିଫା କୌଶଲ୍ୟାଗଙ୍ଗା

0: ଭୁବନେଶ୍ୱରରେ ଆପଣ ତାଲିମ ନିଅନ୍ତୁ ଏବଂ ପରବର୍ତ୍ତୀ ସମୟରେ ବାୟୋଫ୍ଲକ୍ ଟାଙ୍କି ନିଜ ବାଡ଼ିରେ ବଗିଚାରେ କରନ୍ତୁ। ଦୁଇଟା ଟାଙ୍କି କରିପାରିବେ 2 ଲକ୍ଷ ଟଙ୍କା ଅଟକଳ ମୂଲ୍ୟ ରହିଛି, 4ଟା ଟାଙ୍କି କରିପାରିବେ 4 ଲକ୍ଷ ଟଙ୍କା ଅଟକଳ ମୂଲ୍ୟ ରହିଛି ଏବଂ 6ଟି ଟାଙ୍କି କରିପାରିବେ 6 ଲକ୍ଷ ଟଙ୍କା ଅଟକଳ ମୂଲ୍ୟ ରହିଛି, ଯେଉଁଥିରେ କି ସରକାର 50%ରୁ ଆରମ୍ଭ କରିକି 60% ପର୍ଯ୍ୟନ୍ତ ସରକାରୀ ସହାୟତା ରାଶି ରହିଛି ଏବଂ ବହୁତ ବଢ଼ିଆ ଯୋଜନାଟିଏ। ଏଥିରେ ଆପଣ ନିଜ ଗାଁରେ ଉପଲବ୍ଧ ଇଟା ସିମେଣ୍ଟ ବାଲିକୁ ବ୍ୟବହାର କରିକି କୁଣ୍ଡ ପ୍ରସ୍ତୁତ କରିବେ। କୁଣ୍ଡ ଗୋଲାକାର ହୋଇପାରିବ, ଆୟତାକାର ହୋଇପାରିବ ଏବଂ କୁଣ୍ଡ ପ୍ରସ୍ତୁତ କାମ ସରିଗଲା ପରେ, ପାଇପ୍ଲାଇନ୍ ସରିଗଲା ପରେ ଆପଣ ଦେଖିଥିବେ ଯେଉଁ ଗ୍ରୀନ୍ ସେଡ୍ ସବୁଜ ରଙ୍ଗର ଯେଉଁ ଜାଲି ବା ନେଟ୍ ଦେଇକରି ଯେଉଁ ଗୋଟେ ଘର କରନ୍ତି, ସେ ଗ୍ରୀନ୍ ସେଡ୍ କରିବେ। ଗ୍ରୀନ୍ ସେଡ୍ କରିକି ସେଠି ବ୍ଲୋର୍ ମେସିନ୍ ଫିଟିଂ କରିବେ ଏବଂ ଅକ୍ସିଜେନ୍ 24 ଘଣ୍ଟା ଦେଇକରି ଆପଣ ମାଛ ଚାଷ କରିବେ ଏବଂ ଜୈବ ପୁଞ୍ଜ ବା ଜୈବ ପଦ୍ଧତିରେ ଯେଉଁ ମାଛ ଚାଷ ହେବ ଆମର ଯେଉଁ ବାୟୋଫ୍ଲକ୍ ଟାଙ୍କିରେ, ସେଇ ଟାଙ୍କିରେ ଆପଣ ଏଇ ଯେଉଁ ଆମର ପୋଖରୀରେ ଯେଉଁ ମାଛ ସବୁ ବିହନ ସେୟା ହୋଇପାରିବନି। ଏଥିରେ ଆପଣଙ୍କର ରୂପଚାନ୍ଦ ହୋଇପାରିବ, ପାଙ୍ଗାସ ବା ପାଙ୍ଗାସୀୟ ସୂଚୀ ହୋଇପାରିବ, ଟିଲାପିଆ ମାଛ ହୋଇପାରିବ, ତାପରେ ଆପଣଙ୍କର ମାଗୁର ହୋଇପାରିବ, ସିଙ୍ଗି ହୋଇପାରିବ ଏବଂ କଣ୍ଟିଆ ହୋଇପାରିବ, ହେଲା। ଏବଂ ଏମିତି କିଛି ମାଛ ଅଛି ଯେଉଁ ମାଛ ଗୁଡ଼ାକ କି ଏଇ ବାୟୋଫ୍ଲକ୍ ଟାଙ୍କିରେ ଚାଷ କରାଯାଏ ଏବଂ 250 ଗ୍ରାମରୁ 300 ଗ୍ରାମ ହୋଇଗଲା ପରେ ଆପଣ ତାକୁ ବଜାରରେ ବିକ୍ରି କରିବା ପାଇଁ ତାହା ଯୋଗ୍ୟ ହୋଇଯାଇଥାଏ।
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଭଉଣୀ,
2: ବହୁତ ବହୁତ ଧନ୍ୟବାଦ। ଆଜ୍ଞା
1: ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବରେ ଆମେ ବୈଷୟିକ ଜ୍ଞାନ ନେଇକି ଯଦି ମାଛ ଚାଷ ଏମିତି ବୈଜ୍ଞାନିକ ପଦ୍ଧତିରେ କରିବା ଆମେ ନିଶ୍ଚିତ ଅଧିକା ଲାଭ ପାଇପାରିବା। ତାହେଲେ ଆଜ୍ଞା, ଯେତେବେଳେ ଆମେ କଥାବାର୍ତ୍ତା ହେଉଥିଲେ ଜାଳ ଛାଡ଼ିବା ତାର ପଦ୍ଧତି ମଧ୍ୟ ରହିଛି, ତାକୁ ଯତ୍ନ କିପରି ନେବେ ଆଜ୍ଞା ଚାଷୀ ଭାଇ ଭଉଣୀମାନେ?
0: ଚାଷୀ ଭାଇ ଭଉଣୀମାନଙ୍କୁ ନିଶ୍ଚିତ ଭାବରେ ଆମେ ଆଗ୍ରହ କରିବା ଯେ ଆମେ ଯେମିତି ଚାଷ କଲାବେଳେ ଆମେ ନିଶ୍ଚିତ ଭାବରେ ଆମେ ପ୍ରତ୍ୟେକ ଚାଷର ଯତ୍ନ ନେଉଛେ, ସେମିତି ମାଛ ଚାଷରେ ମଧ୍ୟ କିଛି ଯତ୍ନର ଆବଶ୍ୟକତା ରହିଛି। ଯେମିତି ପ୍ରଥମ କଥା ହେଉଛି ମାଛ କେମିତି ରୋଗ,
1: ଫୋନ୍ କଲ୍ଟି ଆସୁଛି। ଆଜ୍ଞା ନମସ୍କାର,
3: ଖଗପତି କହୁଥିଲି। ଆଜ୍ଞା ନବରଙ୍ଗପୁରରୁ,
1: ଖଗପତି ଭାଇ ନବରଙ୍ଗପୁରରୁ କହୁଥିଲେ। ଆଜ୍ଞା
3: ଆଜ୍ଞା,
1: ଆପଣଙ୍କ ପ୍ରଶ୍ନ କୁହନ୍ତୁ ଭାଇ।
3: ଆଜ୍ଞା, ମାଛ ଚାଷ ତ କରିଛି, ଭଲ ଜିନିଷ ହଉଛି, ବର୍ଷା ଜବର ହେଲେ ଟିକେ କେମିତି ଟିକେ ଜାଗ୍ରତ କରିବୁ ସେଟା ଟିକେ କହିଦିଅ ଆଜ୍ଞା।
1: ବର୍ଷା ଦିନେ
0: ନିଶ୍ଚିତ ଭାବେ ବର୍ଷା, ଯେତେବେଳେ ଅତ୍ୟଧିକ ବର୍ଷା ହୁଏ ପୋଖରୀ ପାଣିରେ ପାଣି ଭର୍ତ୍ତି ହୋଇଯାଏ ଏବଂ ପାଣି ମଧ୍ୟ ଅତ୍ୟଧିକ ଥଣ୍ଡା ହୋଇଯାଏ। ଆମେ ସବୁବେଳେ ପୋଖରୀ ଯେତେବେଳେ ଆମେ ତିଆରି କରୁଛେ ବା ରଖିଛେ, ଆମେ ସେତେବେଳେ ପାଣି ଅତ୍ୟଧିକ ବର୍ଷା ହେଲେ କେମିତି ରାତି ଅଧରେ ପାଣିଟା ବାହାରକୁ ଯିବ ହୁଡ଼ା ନ ଭାଙ୍ଗିକରି, ସେଥିପାଇଁ ଆମେ ଆଉଟଲେଟ୍ ବା ପାଇପ୍ ଦେଇକରି ରଖିଥିବା ଏବଂ ପାଇପ୍ରେ ଗୋଟିଏ ମଜବୁତିଆ ଜାଲ ଜାଲି ମଧ୍ୟ ବାନ୍ଧିଥିବା, ଯେମିତି ରାତି ଅଧରେ ବର୍ଷା ହେଲେ ଆମର ମାଛ ବାହାରକୁ ଯିବନି, ପାଣିଟା କେବଳ ଚାଲିଯିବ ଏବଂ ମାଛ ସୁରକ୍ଷିତ ଭାବରେ ଆମ ପୋଖରୀରେ ରହିବ। ଏବଂ ବର୍ଷା ଦିନରେ ଆଉ ଗୋଟେ ବିଶେଷ ଯତ୍ନ ରହିବ ମାଛ ଚାଷରେ, ଯେ ଆମେ ବର୍ତ୍ତମାନ ପାଣି ହୋଇଗଲା ପୋଖରୀରେ ମାଛ ବିହନ ଛାଡ଼ିଛେ, ମାଛକୁ ବର୍ତ୍ତମାନ ପ୍ରତିଦିନ ଖାଦ୍ୟର ଆବଶ୍ୟକତା ରହିଛି ଏବଂ ପୋଖରୀର ଠିକ୍ ଭାବରେ ଯତ୍ନ ନେଇକରି ପ୍ରସ୍ତୁତି କରିବାର ମଧ୍ୟ ଆବଶ୍ୟକ ରହିଛି। ପ୍ରସ୍ତୁତିରେ ଆପଣ କଞ୍ଚା ଗୋବର ଏବଂ ଖତସାର ଦେଇକରି ଆପଣ ପୋଖରୀ ପ୍ରସ୍ତୁତ କରିବେ, ଯାହାକି ଜୈବିକ ବା ପ୍ଲାଙ୍କଟନ ଖାଦ୍ୟ ପ୍ରସ୍ତୁତିରେ ସାହାଯ୍ୟ ହେବ।
3: ଏବଂ
0: ଦ୍ୱିତୀୟ କଥା ହେଲା, ଆମ ପାଖରେ ଉପଲବ୍ଧ ପାଲିସ କୁଣ୍ଡାକୁ ଆମେ ସିଧାସଳଖ ପୋଖରୀ ନ ପକେଇକି ଆମେ ରାତି ସାରା ତାକୁ ଭିଜେଇବା ଏବଂ ତା ପରଦିନ ତାକୁ ଗୁଳା ଗୁଳା କରିକି ଯଦି ଗୋଟେ କୋଣରେ ଜାଲି ବାନ୍ଧିକରି ଯଦି ପୋଖରୀରେ ଦେବା, ତାହେଲେ ମାଛ ଠିକ୍ ଭାବରେ ଖାଇବେ, ତାଙ୍କର ହଜମ ପ୍ରକ୍ରିୟା ମଧ୍ୟ ଠିକ୍ ଭାବରେ ହେବ ଏବଂ ମାଛ ରୋଗଗ୍ରସ୍ତ ହେବାର ବଞ୍ଚିତ ହେବେ ଏବଂ ମାଛ ଶରୀରରେ ମଧ୍ୟ ବୃଦ୍ଧି ଘଟିବ।
1: ତାହେଲେ ଆଜ୍ଞା, ଆମେ ଯେତେବେଳେ କିଛି କିଛି ମାତ୍ରାରେ ରୋଗଗ୍ରସ୍ତ କଥା ବି ହେଲେ ମାଛମାନଙ୍କର, ଦେଖାଯାଏ କି କିଛି ରୋଗ ପୋକ ମଧ୍ୟ ମାଛମାନଙ୍କୁ, ଆମ ଚାଷୀ ଭାଇ ଭଉଣୀମାନେ ତ ବେଳେବେଳେ ଦେଖନ୍ତି, କିନ୍ତୁ ସାଧାରଣତଃ କି କି ରୋଗ ବେମାର ଦେଖାଦିଏ?
0: ହଁ, ସାଧାରଣତଃ ମାଛମାନଙ୍କୁ ଯେଉଁ ରୋଗ ହୁଏ, ଆମର ଶୀତ ଆରମ୍ଭ ହେଲା ପରେ ପ୍ରାୟ ଟିକେ ରୋଗ ଆରମ୍ଭ ହେବାର ଦେଖିଛୁ। ଯଦି ଆମେ ପୋଖରୀରେ ନିୟମିତ ପଥର ଚୂନ ପ୍ରୟୋଗ କରୁଛେ, ତାହେଲେ ଆମେ ଜାଣି ରଖିବା ଉଚିତ ଯେ ମାଛକୁ ରୋଗ ଧରିବାରେ ଆମେ ପ୍ରତିଷେଧକ ହିସାବରେ ଚୂନକୁ ଗ୍ରହଣ କରିଥାଉ। ତେଣୁ ଆମେ ଯଦି ଚୂନ ପ୍ରୟୋଗ କରୁଛେ, ତାହେଲେ ମାଛକୁ ପ୍ରାୟତଃ ରୋଗ ଧରେ ନାହିଁ। ତ ଯଦି ଆମର ପୋଖରୀ ପାଣିରେ କିଛି ମାନେ ଦୂଷିତ ହେଲା ବା କିଛି ବାହାରର ମଇଳା ପ୍ରୟୋଗ ମାନେ ଆସିଗଲା, କିମ୍ବା ଆମେ ଖାଦ୍ୟ ଅତ୍ୟଧିକ ପ୍ରୟୋଗ କରିକି ପୋଖରୀ ଡିକମ୍ପୋଜ୍ ହେଲା ବା କିଛି ଖରାପ ହେଲା ପାଣି, ତାହେଲେ ଯାଇକରି ମାଛକୁ ନିଶ୍ଚିତ ଭାବରେ ରୋଗ ଧରିବ। ଏଥିରେ ଆମର ବସନ୍ତ ରୋଗ ଗୋଟେ ହୋଇଥାଏ ଏବଂ ଦ୍ୱିତୀୟଟି ହେଲା ଲାଞ୍ଜ ଛିଣ୍ଡିଯିବା ଏବଂ ଧଳା ଦାଗ ମାନେ ଲାଞ୍ଜରେ ପଡ଼ିବା, ଏବଂ ତୃତୀୟ ପ୍ରକାରର ରୋଗ ହୋଇଥାଏ।

0: ଯେଉଁଟା କି ପୋଖରୀ ପାଣି ଖରାପ ହେଲେ ଉକୁଣି ଗୋଟେ ମାଛକୁ ଧରିଥାଏ ଏବଂ ପୋଖରୀରେ ତାହା ମାଛ ଏଣେ ତେଣେ ଅସ୍ତବ୍ୟସ୍ତ ଭାବରେ ବୁଲିଥାନ୍ତି ଏବଂ ତାଙ୍କ ଶରୀର ବୃଦ୍ଧି ଘଟେ ନାହିଁ ଏବଂ ଉକୁଣି ଧରିବା ଦ୍ୱାରା ମାଛ ରୋଗଗ୍ରସ୍ତ ହୋଇକରି ମୃତ୍ୟୁ ମୁଖରେ ପଡ଼ିଯାଆନ୍ତି। ତ ଏହି ସମସ୍ତ ରୋଗ ପୋଖରୀକୁ ପ୍ରବେଶ ନ କରିବା ପାଇଁ ଆମେ ପ୍ରତିଷେଧକ ହିସାବରେ ଏକର ପ୍ରତି ପ୍ରଥମେ 100 କିଲୋଗ୍ରାମ ଚୂନ ପକାଇବା ଏବଂ ପ୍ରତି ମାସରେ ଏକର ପ୍ରତି 15-20 କିଲୋଗ୍ରାମ ପଥର ଚୂନ ଆମେ ଘାଣ୍ଟିକରି ଯଦି ପ୍ରୟୋଗ କରିବା ତାହେଲେ ମାଛକୁ ରୋଗ ହେବ ନାହିଁ। ଏବଂ ଯଦି ରୋଗ ହେଉଛି ତାହେଲେ ବଜାରରେ ବର୍ତ୍ତମାନ ଅନେକ ଗୁଡ଼ିଏ ଔଷଧ ଉପଲବ୍ଧ ହେଲାଣି, ଆପଣ ସେଥିରେ କୌଣସି ଭୟଭୀତ ହୁଅନ୍ତୁ ନାହିଁ। ନିଜ ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀଙ୍କ ସହିତ ଶୀଘ୍ର ଯୋଗାଯୋଗ କରିବେ, ମାଛ କେଉଁ ପ୍ରକାର ରୋଗ ହୋଇଛି ତାକୁ ଚିହ୍ନଟ କରିବେ ଏବଂ ଚିହ୍ନଟ କଲା ପରେ ଆପଣ ସେହି ଅନୁସାରେ ଆପଣ ଔଷଧ ପ୍ରୟୋଗ କରିବେ ଏବଂ ମାଛ ଶୀଘ୍ର ଭଲ ହୋଇଯିବ।
1: ଆଜ୍ଞା, ମାଛ ବିକ୍ରି ଉପଯୋଗୀ ହେଲା ବୋଲି ତାର ସଠିକ୍ ସମୟ କେମିତି ଜାଣିବେ?
0: ନିଶ୍ଚିତ ଭାବରେ ଗୋଟିଏ ମାଛ ଶରୀର ବୃଦ୍ଧି ଘଟିବା ପାଇଁ ଆମର 7-8 ମାସ ସମୟ ଲାଗିଥାଏ। ତ ଆମେ ମାଛ ବିହନ ଛାଡ଼ିବା ଠାରୁ 7-8 ମାସ ଭିତରେ ଆମେ ମଝିରେ 2 ଥର ମାଛ ଅମଳ ତ କରିବା ନାହିଁ, ପୋଖରୀରେ ଜାଲ ପକାଇକରି ମାଛ ଶରୀର ବୃଦ୍ଧି କେତେ ଘଟିଛି ତାର ପରୀକ୍ଷା କରିନେବାର ଆବଶ୍ୟକତା ରହିଛି ଏବଂ ପରୀକ୍ଷା ନିରୀକ୍ଷା କରିକି ଆମେ ପୋଖରୀରେ ପୁଣି ଛାଡ଼ିଦେବା ଏବଂ ତା ପରବର୍ତ୍ତୀ ସମୟରେ ଆମେ ଜାଣିପାରିବା ଯେ ଆମର ମାଛ ଶରୀରର କେତେ ବୃଦ୍ଧି ଘଟିଛି ଏବଂ ବର୍ତ୍ତମାନ ମୋତେ ଅମଳ କରିକି ବଜାରରେ ବିକ୍ରି ପାଇଁ ତାର ଚାହିଦା ହୋଇଛି ନା ନାହିଁ ତାକୁ ଆମେ ପରୀକ୍ଷା ନିରୀକ୍ଷା କଲା ପରେ ଆମେ ବଜାରରେ ବିକ୍ରି କରିବାର ଆବଶ୍ୟକତା ରହିଛି।
1: ଆଜ୍ଞା, ତାହେଲେ ଶେଷରେ ପରାମର୍ଶ ଦିଅନ୍ତୁ ସାର୍, କିଭଳି ପଦକ୍ଷେପ ସବୁ ନେଲେ ଆରମ୍ଭରୁ ଚାଷୀ ଭାଇ ଭଉଣୀମାନେ ମାଛ ଚାଷରୁ ଅଧିକ ଆଦାୟ ପାଇପାରିବେ, ନିଜର ଆୟ ଦ୍ୱିଗୁଣିତ କରିପାରିବେ?
0: ନିଶ୍ଚିତ ଭାବରେ ଆମେ ବର୍ତ୍ତମାନ ପ୍ରତ୍ୟେକ ଚାଷୀଙ୍କୁ ଆଗ୍ରହ କରୁଛୁ ଯେ ଆମ ଚାଷୀ ଭାଇ ଭଉଣୀମାନଙ୍କର ଆୟ କେମିତି ଦ୍ୱିଗୁଣିତ ହେବ। ମୁଁ ନିଶ୍ଚିତ ଭାବରେ ଅନୁରୋଧ କରିବି, ଆମେ ଯେତେବେଳେ ମାଛ ଚାଷ କଥା ଚିନ୍ତା କରୁଛେ ଜଣେ ଚାଷୀ ମାଛ ଚାଷ ସହିତ ସମନ୍ୱିତ ମାଛ ଚାଷ ପଦ୍ଧତିକୁ ଆପଣେଇବା ଆବଶ୍ୟକତା ରହିଛି। ଆମେ ମାଛ ଚାଷ କରିବା ସହିତ ସେଠି ଛୋଟିଆ କୁକୁଡ଼ା ଫାର୍ମଟିଏ କରିପାରିବା, ବତକ ଫାର୍ମଟିଏ କରିପାରିବା, ପୋଖରୀ ହୁଡ଼ାରେ ବିଭିନ୍ନ ଫଳ ଗଛ ଲଗାଇପାରିବା, ଯେମିତି ଅମୃତଭଣ୍ଡା କୁହନ୍ତୁ, ପିଜୁଳି ଗଛ କୁହନ୍ତୁ, ତାପରେ କଦଳୀ ଗଛ କୁହନ୍ତୁ, ସଜନା ଗଛ କୁହନ୍ତୁ, ଏମିତି କିଛି ଗଛ ଲଗାଇବା ଯେଉଁ ଗଛଗୁଡ଼ିକ ପୋଖରୀ ପାଣିକୁ ଛାଇ କରିବ ନାହିଁ ଏବଂ ଆମେ ଏମିତି ଜାଗାରେ ଗଛ ଲଗାଇବା ଯେମିତି ପୋଖରୀ ପାଣି ଭିତରକୁ ପବନ ବା ପ୍ରବେଶ କରିବାରେ କୌଣସି ଅସୁବିଧା ହେବ ନାହିଁ। କାରଣ ଆପଣ ଜାଣନ୍ତି ମାଛ ଚାଷ ପାଇଁ ଦ୍ରବୀଭୂତ ଅମ୍ଳଜାନର ଯଥେଷ୍ଟ ଆବଶ୍ୟକତା ରହିଛି, ଦ୍ରବୀଭୂତ ଅମ୍ଳଜାନର ମାତ୍ରା କମିଗଲେ ମାଛ ରୋଗଗ୍ରସ୍ତ ହୋଇଥାନ୍ତି।
1: ଆପଣ ମାଛ ଚାଷରୁ ଅଧିକ ଆଦାୟ କିପରି ପାଇପାରିବା ଏ ସମ୍ପର୍କରେ ବହୁତ ସୁନ୍ଦର ସୂଚନା ଆଉ ପରାମର୍ଶ ଦେଲେ। ଆପଣଙ୍କ ପରାମର୍ଶ ଅନୁସାରେ ଯଦି ଚାଷୀ ଭାଇ ଭଉଣୀମାନେ ପଦକ୍ଷେପ ନେବେ ତାହେଲେ ନିଶ୍ଚିତ ଅଧିକ ଲାଭ ପାଇପାରିବେ। ଆପଣ ଆମ ଅନୁଷ୍ଠାନ ପାଇଁ ସମୟ ଦେଲେ, ତେଣୁ ଆମ ଅନୁଷ୍ଠାନ ତରଫରୁ ଆଉ ଆମର ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ସାର୍, ରହିଲୁ,
0: ନମସ୍କାର।
1: ତାହେଲେ ଚାଷୀ ଭାଇ ଭଉଣୀମାନେ, ସମୟ ତ ଧୀରେ ଧୀରେ ସରି ଆସିଲାଣି, ଅନେକ କଥା ମଧ୍ୟ ବାକି ରହିଗଲା, ଅନ୍ୟ ଏକ କାର୍ଯ୍ୟକ୍ରମରେ ଆମେ ନିଶ୍ଚିତ ଏ ବିଷୟକୁ ଆଣିବୁ, ରହିଲୁ, ନମସ୍କାର।
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ, ଭାରତ ସରକାର।

0: ଏତେବେଳେ ଶୁଣୁଥିଲେ କିଷାନବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର ଶ୍ରୋତାବନ୍ଧୁ, ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଆଉ ମାତ୍ର କିଛିଦିନ ପରେ। ଏହି ମହାପର୍ବରେ ଦେଶ ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଆଗମନ କରିଥାନ୍ତି। ସେମାନଙ୍କର ସୁରକ୍ଷା ସୁବିଧା ଏବଂ ସୁଚାରୁ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ପ୍ରସ୍ତୁତି ଓ ସାଧାରଣ ଜନତାଙ୍କ ପାଇଁ ଆବଶ୍ୟକ ସୂଚନା ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଆମ ସହ ଉପସ୍ଥିତ ଅଛନ୍ତି ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା। ସାର୍, ଆକାଶବାଣୀ ପକ୍ଷରୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ।
2: ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର।
1: ୟା ଭିତରେ ସରିଯାଇଛି ସମସ୍ତ ସମୀକ୍ଷା ବୈଠକ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ସମନ୍ୱୟ ବୈଠକ ସାରିଦେଇଛନ୍ତି, ସବୁ ପ୍ରସ୍ତୁତି ସରିଛି। ତେବେ ଜିଲ୍ଲା ପ୍ରଶାସନ କେତେ ପ୍ରସ୍ତୁତ ଆସନ୍ତା ରଥଯାତ୍ରା ପାଇଁ?

0: ଚଳିତ ବର୍ଷ ପବିତ୍ର ରଥଯାତ୍ରା 2026 ପାଇଁ ଆମର ସମସ୍ତ କାର୍ଯ୍ୟକ୍ରମ ବିଭିନ୍ନ ବିଭାଗ, ପୁଲିସ ଆଡମିନିଷ୍ଟ୍ରେସନ ତଥା ଶ୍ରୀମନ୍ଦିର ଆଡମିନିଷ୍ଟ୍ରେସନ, ସମସ୍ତ ସେବାୟତ ବନ୍ଧୁ ସମସ୍ତଙ୍କ ସହିତ ଡିସ୍କସନ ହୋଇ ଆମର ଯାହା ବି ପ୍ରିପାରେଟରୀ ଆକ୍ଟିଭିଟିଜ୍ ଅଛି ତାହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଯାଇଛି। ଆମର ମୁଖ୍ୟତଃ ରଥଯାତ୍ରା କେମିତି ସମୟରେ ସବୁ ହେବ, ଆମର ଯାହା ବି ସବୁ ନୀତିକାନ୍ତି ଅଛି ତାହା କେମିତି ସମନ୍ୱୟ ରକ୍ଷା କରି ସମସ୍ତ ସେବକ ବନ୍ଧୁଙ୍କ ସହିତ, ସେବାୟତ ବନ୍ଧୁଙ୍କ ସହିତ ତାହା ଠିକ୍ ଭାବରେ ସମ୍ପାଦନ ହେବ, ଏହା ନେଇକି ବିଭିନ୍ନ ସମୟରେ ବିଭିନ୍ନ ନିଯୋଗର ପ୍ରେସିଡେଣ୍ଟ, ସେକ୍ରେଟାରୀ ତଥା ବରିଷ୍ଠ ସେବାୟକ ବନ୍ଧୁମାନଙ୍କ ସହିତ ଆମେ ଡିସ୍କସନ କରିଛୁ। ନୀତିକାନ୍ତି ପରେ ରଥଯାତ୍ରା ଦିନ କେମିତି ଆମର ସବୁ ପ୍ରକାର କାର୍ଯ୍ୟ ହେବ, ଆମର କ୍ରାଉଡ୍ ମ୍ୟାନେଜମେଣ୍ଟ କେମିତି ଠିକ୍ସେ ହେବ, ଶ୍ରଦ୍ଧାଳୁ ଯେଉଁମାନେ ଆସୁଛନ୍ତି ତାଙ୍କ ପାଇଁ କେମିତି ସବୁ ପ୍ରକାର ବ୍ୟବସ୍ଥା କରାଯିବ, ଏହାକୁ ନେଇକି ମଧ୍ୟ ଆମର ସମସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
1: ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସେଦିନର ଯଦି ଠିକ୍ ସମୟରେ ସବୁ ନୀତି ନିର୍ଘଣ୍ଟ ପ୍ରଭୁଙ୍କର ହୁଏ ତେବେ କାର୍ଯ୍ୟ ସବୁ ସୁରୁଖୁରୁରେ ହେବ, ରଥଟଣା ସରିବ, ସେଥିପାଇଁ କିଛି ବିଶେଷ ଯୋଜନା କରାହୋଇଛି ଏଥର।
0: ଦେଖନ୍ତୁ, ଆମର ନୀତିକାନ୍ତିକୁ ନେଇକି ଆମେ ଆମର ଯେଉଁ ଛତିଶା ନିଯୋଗ ମିଟିଂ ହୁଏ ସେଠାରେ ମଧ୍ୟ ଆମେ ବିଶେଷ ଭାବରେ ସବୁ ଜିନିଷ ସେବାୟତ ବନ୍ଧୁମାନଙ୍କ ସହିତ ଆମେ ଆଲୋଚନା କରିଛୁ। ଏହା ସହିତ ଆମର ଶ୍ରୀମନ୍ଦିର ଆଡମିନିଷ୍ଟ୍ରେସନ ତରଫରୁ ସବୁ ପ୍ରକାର କାର୍ଯ୍ୟକ୍ରମ ଆମେ ହାତକୁ ନେଇଛୁ, ସଠିକ୍ ସମୟରେ ଯେମିତି ସବୁ କାର୍ଯ୍ୟ ହେବ, ସମସ୍ତ ସେବାୟତ ବନ୍ଧୁମାନଙ୍କ ସହିତ ଆମର ସମନ୍ୱୟ ରହିବ ତାହେଲେ ଏହି ନୀତିକାନ୍ତି ସମୟରେ ହେବ ଏବଂ ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ସବୁ କାର୍ଯ୍ୟ ହୋଇଥାଏ। ତେଣୁ ଆମେ ମହାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରୁଛୁ କି ଯାହା ସବୁ ନୀତିକାନ୍ତି ଅଛି ତାହା ଯେମିତି ଆମର ଯାହା ବି ପ୍ରଚେଷ୍ଟା ଅଛି ତାହାକୁ ଯେମିତି ଠିକ୍ ଭାବରେ ପରିଚାଳନା କରାଯାଉ।
1: ତେବେ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢୁଛି, ଏ ବର୍ଷ ମଧ୍ୟ ଆଶା କରାଯାଉଛି ଯେ ଶ୍ରଦ୍ଧାଳୁ ମଧ୍ୟ ଆହୁରି ବଢ଼ିବେ, ଯେ ଶ୍ରଦ୍ଧାଳୁମାନେ ପୁରୀ ଆସିବେ ଏବଂ ପୁରୀରେ ସେମାନେ ରହିବେ, କେଉଁଠି ଖାଇବେ, କିଭଳି ଦର୍ଶନ କରିବେ, କେଉଁଠି ଗାଡ଼ି ରଖିବେ, କିଭଳି ଖାଦ୍ୟ ଖାଇବେ, ଠିକ୍ସେ ଜଳ ଯୋଗାଣ ସେମାନଙ୍କ ପାଇଁ ହେବ, ଏସବୁ ବ୍ୟବସ୍ଥା କିଭଳି ଭାବରେ କରାଯାଇଛି।
0: ନିଶ୍ଚିତ ଭାବରେ ଯେମିତି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି ଏହାକୁ ନେଇକି ଆମେ ବହୁତ ବଡ଼ ଲେବୁଲରେ ଆମେ ଏଥରକ ଆରେଞ୍ଜମେଣ୍ଟ କରିଛୁ। ଆମର ବିଭିନ୍ନ ଜାଗାରେ ପାର୍କିଂ ସ୍ପେସେସ୍ ଆମେ ଆଇଡେଣ୍ଟିଫାଇ କରିଛୁ ଏଥରକ, ଗତବର୍ଷ ଅପେକ୍ଷା ଏଥରକ ଆହୁରି ଆଡିସନାଲ ପାର୍କିଂ ସ୍ପେସ୍ ଆଇଡେଣ୍ଟିଫାଇ କରିଛୁ। ତାଛଡ଼ା ବ୍ୟାପକ ଭାବରେ କ୍ରାଉଡ୍ ମ୍ୟାନେଜମେଣ୍ଟ ପାଇଁ ପୁଲିସର ମୁତୟନ କରାହୋଇଛି ଏଥରକ, କେବଳ ଆମର ଷ୍ଟେଟ୍ ପୁଲିସ ନୁହଁ, ଆମର ବିଭିନ୍ନ ବାଟାଲିୟନ୍ସ ତଥା ଆମର ସେଣ୍ଟ୍ରାଲ ଆର୍ମ ପୁଲିସ ଫୋର୍ସ ତଥା ବିଭିନ୍ନ ଫୋର୍ସ ଅଛନ୍ତି, ଯେମିତି ରାପିଡ୍ ଆକ୍ସନ ଫୋର୍ସ ହେଉ, ଏନ୍ଏସ୍ଜି ହେଉ, ସମସ୍ତେ ବିଭିନ୍ନ କାର୍ଯ୍ୟ ପାଇଁ ସେମାନେ ବିଭିନ୍ନ ଜାଗାରେ ତାଙ୍କୁ ମୁତୟନ କରାଯାଇଛି। ଏହା ସହିତ ଆମର କଣ୍ଟ୍ରୋଲ ରୁମ୍ ରହିଛି ଯେଉଁଠିକି କୌଣସି ବି ଇମ୍ପୋର୍ଟାଣ୍ଟ ଇସ୍ୟୁ ଯେତେବେଳେ ଆସିବ ସେତେବେଳେ ଆମେ କେମିତି ଠିକ୍ ଭାବରେ କମ୍ୟୁନିକେଟ୍ କରିପାରିବା, ଠିକ୍ ଭାବରେ କନ୍ସର୍ନ ଡିପାର୍ଟମେଣ୍ଟକୁ ଜଣାଇପାରିବା, ଏସବୁ ଜିନିଷ ଆମେ ବ୍ୟବସ୍ଥା କରିଛୁ। ସୋ ଦ୍ୟାଟ୍ ଆମର ଶ୍ରଦ୍ଧାଳୁଙ୍କ ନମ୍ବର ଯେତେବେଳେ ବଢ଼ିବ ସେତେବେଳେ ଆମେ ଆମର ବ୍ୟବସ୍ଥାଟିକୁ ସେହି ଅନୁସାରେ ପ୍ଲାନିଂ କରିବା। ଏହା ସହିତ ରେଲୱେ ଡିପାର୍ଟମେଣ୍ଟ, ଏନ୍ଏଚ୍ଏଆଇ ତଥା ଅଲଗା ସବୁ ଟ୍ରାନ୍ସପୋର୍ଟେସନ, କମର୍ସ ଆଣ୍ଡ ଟ୍ରାନ୍ସପୋର୍ଟେସନ ଡିପାର୍ଟମେଣ୍ଟ ସମସ୍ତଙ୍କ ସହିତ ଆମେ ସମନ୍ୱୟ ରଖିଛୁ, ଯେମିତିକି ଆମକୁ ଯେଉଁ ଶ୍ରଦ୍ଧାଳୁମାନେ ଆସୁଛନ୍ତି ତାଙ୍କ ଇନ୍ଫର୍ମେସନ ଆମକୁ ଆଗରୁ ମିଳିବ ଏବଂ ସେହି ହିସାବରେ ଆମେ ଆମର ବ୍ୟବସ୍ଥା କରିବା।
1: ନିଶ୍ଚିତ ଭାବରେ ଯେତେବେଳେ ରୁଣ୍ଡ ହେବେ ଆମର ଶ୍ରଦ୍ଧାଳୁ, ଦୁର୍ଘଟଣା ନ ଘଟିବ ତ କହିହେବନି, ତେବେ ଯଦି କିଛି ହୁଏ ସେଥିପାଇଁ ତତ୍କ୍ଷଣାତ୍ କ'ଣ ବ୍ୟବସ୍ଥା କରିବା ପାଇଁ କ'ଣ କିଛି ବିଶେଷ ବ୍ୟବସ୍ଥା କରାହୋଇଛି?
0: ଦେଖନ୍ତୁ, ଆମର ହାଇୱେ ପାଟ୍ରୋଲଠୁ ଆରମ୍ଭ କରି ପୁରା ଆମର କମର୍ସ ଆଣ୍ଡ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ତରଫରୁ ବିଭିନ୍ନ ସ୍ଥାନରେ ଆମେ ସବୁ ଆୱେର୍ନେସ୍ କ୍ୟାମ୍ପେନ୍ ବି ଚଲେଇଛୁ, ବିଭିନ୍ନ ଆଡଭାଇଜରିଜ୍ ଆସୁଛି। ଏଥରକ ଆମର ପାଖାପାଖି 65 ସ୍ଥାନରେ ଆମର ଏଲ୍ଇଡି ସ୍କ୍ରିନ୍ସ ଲାଗୁଛି, ଏଲ୍ଇଡି ସ୍କ୍ରିନ୍ ଗୁଡ଼ିକରେ ଆମେ ଏସବୁ ଆଡଭାଇଜରିଜ୍ ସବୁ କଣ୍ଟିନ୍ୟୁଅସ୍ଲି ଚଲେଇବା। ତା ଛଡ଼ା ଯେଉଁ ବର୍ଷାର ସମ୍ଭାବନା ରହୁଛି ତା ପାଇଁ ମଧ୍ୟ ଆମେ ବ୍ୟବସ୍ଥା କରିଛୁ, ଫାୟାର ଡିପାର୍ଟମେଣ୍ଟ ସହିତ ମିଶିକି ମ୍ୟୁନିସିପାଲ କର୍ପୋରେସନର ଅଫିସିଆଲ୍ସ ପାଖାପାଖି 33 ସ୍ଥାନ ଆଇଡେଣ୍ଟିଫାଇ କରିଛନ୍ତି ଯେଉଁଠିକି ୱାଟର ଲଗିଂ ଟାଇପ୍ ସିଚୁଏସନ୍ ହୋଇପାରେ, ସେସବୁ ସ୍ଥାନରେ ହାଇ ପାୱାର ପମ୍ପସ୍ ଲଗାହେବ, ସୋ ଦ୍ୟାଟ୍ ଆମେ ଜଳ ନିଷ୍କାସନ କରିପାରିବା। ଏବଂ ଏହା ସହିତ ଯଦି ଗ୍ରୀଷ୍ମ ତାପ ବା ଗୁଳୁଗୁଳି ହୁଏ ତା ପାଇଁ ବି ଆମେ ବିଶେଷ ଆମେ ବ୍ୟବସ୍ଥା କରିଛୁ। ସେଠାରେ ଆମର ଯେଉଁ ଫର୍ଷ୍ଟ ଏଡ୍ ସେଣ୍ଟର୍ସ ଆଉ 8 ଯେଉଁ ଟେମ୍ପୋରାରୀ ହସ୍ପିଟାଲ୍ସ ଆମର ହେଉଛି ସେଠାରେ ଡକ୍ଟର୍ସମାନେ ରହିବେ ଏବଂ ଇମିଡିଏଟ୍ଲି ଆମର ଭଲେଣ୍ଟିୟର୍ମାନଙ୍କ ସାହାଯ୍ୟରେ ସେମାନେ ତାଙ୍କର ଚିକିତ୍ସା କରିବେ। ସବୁ ଜାଗାରେ ଆମେ ପାନୀୟ ଜଳ ସହିତ ଓଆର୍ଏସ୍ର ବି ବ୍ୟବସ୍ଥା ରଖୁଛୁ, ତେଣୁ କୌଣସି ଜାଗାରେ କିଛି ଅସୁବିଧା ହେଲେ ସାଙ୍ଗେ ସାଙ୍ଗେ ଆମ ଟିମ୍ ଲୋକମାନଙ୍କ ପାଖକୁ ପହଞ୍ଚି ପାରିବେ। ପୁଲିସ ଡିପାର୍ଟମେଣ୍ଟ ତଥା ଫାୟାର ଡିପାର୍ଟମେଣ୍ଟ ତରଫରୁ ମଧ୍ୟ କ୍ରାକ୍ ଟିମ୍ସ ରହୁଛନ୍ତି, ଯେଉଁମାନଙ୍କ ହାତରେ ଅକ୍ସିଜେନ୍ କ୍ୟାନିଷ୍ଟର ରହୁଛି, କାହାକୁ ଯଦି ଅଣନିଶ୍ୱାସୀ ଲାଗୁଛି ବା ହାଲିଆ ଲାଗୁଛି ତାଙ୍କୁ ଇମିଡିଏଟ୍ଲି ଆମେ ଅକ୍ସିଜେନ୍

0: ଦେଇପାରିବା ଏବଂ ତାଙ୍କୁ ନର୍ମାଲ କଣ୍ଡିସନକୁ ଆଣିପାରିବା। ତ ଏହିସବୁ ବ୍ୟବସ୍ଥା ଆମେ ଆମ ତରଫରୁ ଏଥରକ ବ୍ୟାପକ ଭାବରେ କରିଛୁ।
1: ତେବେ ଭକ୍ତମାନଙ୍କୁ ଶ୍ରଦ୍ଧାଳୁମାନଙ୍କୁ ସୂଚନା ଦେବା ଏବଂ ଭକ୍ତମାନଙ୍କର କିଛି ସମସ୍ୟା ହେଲେ ସେ ପ୍ରଶାସନ ସହିତ କନେକ୍ଟ ହେବେ, ସେଥିପାଇଁ ଆଗେ ସବୁ ସୂଚନା କେନ୍ଦ୍ର ହେଉଥିଲା, ଏବେ ତ ସୋସିଆଲ ମିଡ଼ିଆ ଯୁଗ, ଏଆଇ ଯୁଗ, ସେ ଦୃଷ୍ଟିରୁ ପ୍ରଶାସନ କିଭଳି ଭାବରେ ନିଜକୁ ଏଥର ଅପଡେଟେଡ୍ କରି ରଖିଛି?
0: ଦେଖନ୍ତୁ, ଏଥରକ ସୂଚନାକୁ ଆମେ କେମିତି ପ୍ରସାରିତ କରିବୁ ତାକୁ ଆମେ ସୋସିଆଲ ମିଡ଼ିଆ ଉପରେ ଏଥରକ ବହୁତ ଅଧିକା ଧ୍ୟାନ ଦେଇଛୁ। ସୋସିଆଲ ମିଡ଼ିଆରେ ଆମର ବେସିକାଲି ସବୁ ଯେଉଁ ଆମର ପ୍ରତ୍ୟେକ ଦିନର ଯାହା ଘଟଣା

0: ଅଲଗା ବି କାର୍ଯ୍ୟ କରୁଛୁ, ଯେମିତିକି ଆମର ଆପ୍ ମାଧ୍ୟମରେ ମଧ୍ୟ ଲୋକ କେମିତି ସବୁ ପ୍ରକାର ଖବର ପାଇପାରିବେ, ତାଙ୍କ ନିୟରେଷ୍ଟ ଏରିଆରେ କେମିତି ସେମାନେ ହେଲ୍ଥ ଫାସିଲିଟି ହେଉ କିମ୍ବା ପୋଲିସ ଏଡ୍ ପୋଷ୍ଟ ହେଉ କିମ୍ବା ଟଏଲେଟ୍ର ଫାସିଲିଟି ହେଉ ତା ବିଷୟରେ ନଲେଜ୍ ପାଇପାରିବେ। ଏହା ଆପ୍ ମଧ୍ୟ ଏଥରକ ଆମେ ପ୍ରଶାସନ ତରଫରୁ ପ୍ରିପେୟାର କରୁଛୁ। କ୍ୟୁଆର୍ କୋଡ୍ ବେସ୍ଡ ସିଷ୍ଟମ ମଧ୍ୟ କରାହୋଇଛି, ଯେଉଁଠିକି ଇଜିଲି ଜଣେ କ୍ୟୁଆର୍ କୋଡ୍ ସ୍କାନ୍ କରିକି ସାଙ୍ଗେ ସାଙ୍ଗେ ନିଜ ମୋବାଇଲ୍ ଫୋନ୍ରେ ସବୁ ଡିଟେଲ୍ ଡାଟା ସେ ପାଇପାରିବେ। ତାହା ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ ମୋଡ୍ ବହୁତ ଅଛି। ମାସ୍ ମେସେଜିଂର ବ୍ୟବସ୍ଥା ରହିଛି ଏସ୍ଆର୍ସିଙ୍କ ଅଫିସ୍ ତରଫରୁ, ଯେଉଁଠିକି ଆମେ ସମସ୍ତ ପ୍ରକାର ଆଡ୍ଭାଇଜରି ଆମେ ଦେଇପାରିବା। ପ୍ଲସ୍ ଯେମିତି ମୁଁ କହିଲି, ଆମର ଯେଉଁ ଟିଭି ସ୍କ୍ରିନ୍ସ ଚାରିଆଡ଼େ ଲାଗୁଛି ତା ମାଧ୍ୟମରେ ମଧ୍ୟ ଆମେ ବହୁତ କିଛି ଇନ୍ଫର୍ମେସନ୍ ଡିସେମିନେସନ୍ କରିପାରିବା। ଏହା ସହିତ ଆମର ପ୍ରିଣ୍ଟ ମିଡିଆ ଆଉ ଆମର ଡିଜିଟାଲ ମିଡିଆର ଯେଉଁ ସବୁ ଅଛନ୍ତି ଡିଗ୍ନିଟ୍ରିସ୍, ତାଙ୍କ ଥ୍ରୁରେ ମଧ୍ୟ ଆମେ ବିଭିନ୍ନ ଇନ୍ଫର୍ମେସନ୍ ସମୟ ସମୟରେ ଆମେ ପ୍ରସାରଣ କରୁଛୁ।
1: ତେବେ ବର୍ତ୍ତମାନ କଥା ଆସୁଛି ଯେ ରଥଯାତ୍ରାରେ ଏତେ ଗୁଡ଼ିଏ ଲୋକ ରୁଣ୍ଡ ହେବେ, ସ୍ୱଚ୍ଛତା ମେଣ୍ଟେନ୍ କରାଯିବା, ସମୁଦ୍ରକୂଳ ହେଉ, ବଡ଼ଦାଣ୍ଡ ହେଉ, ସାଇ ଗଳିକନ୍ଦି ହେଉ, ସେଥିପାଇଁ କିଛି ବିଶେଷ ବ୍ୟବସ୍ଥା କରାଯାଇଛି?
0: ଦେଖନ୍ତୁ, ସାନିଟେସନ୍ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଟପିକ୍, ଏବଂ ସ୍ୱଚ୍ଛତା ରକ୍ଷା କରିବାକୁ ଯାଇ ଆମେ ଏଥରକ ପୁରୀ ମ୍ୟୁନିସିପାଲ କର୍ପୋରେସନ ତରଫରୁ ବ୍ୟାପକ ବ୍ୟବସ୍ଥା କରିଛୁ। ଆମର ମୋର ଦେନ୍ 1000 ଆମର ସମସ୍ତ ସାନିଟେସନ୍ ୱାର୍କର୍ସ ଏଥରକ ନିୟୋଜିତ ହୋଇଛନ୍ତି। ତା ସହିତ ମେକାନିକାଲ ଭେହିକଲ୍ସ ରହୁଛି, ଯେଉଁଗୁଡ଼ାକି ରୋଡ୍ ଉପରେ ଥିବା କୌଣସି CND ୱେଷ୍ଟ ଯେଉଁଟାକି ରହୁଛି କନ୍ଷ୍ଟ୍ରକ୍ସନ୍ ଆଣ୍ଡ ଡେମୋଲିସନ୍ ୱେଷ୍ଟ, ତାକୁ ମଧ୍ୟ ଆମେ କ୍ଲିୟର କରୁଛୁ। ବିଭିନ୍ନ ଜାଗାରେ ଡ୍ରେନ୍ ଡିସିଲ୍ଟେସନ୍ ଚାଲୁଛି, ଏଥରକ 2 ଲେଖା ଡ୍ରେନ୍ ଡିସିଲ୍ଟେସନ୍ ହୋଇଛି। ତା ସହିତ ସମୁଦ୍ର କୂଳରେ ବି ଆମର ସ୍ପେସିଫିକ୍ ଟିମ୍ସ ଅଛନ୍ତି, ଯେଉଁମାନେ କି ଦିନକୁ 2-3 ଲେଖା ସେ ଅଞ୍ଚଳକୁ ସଫା କରୁଛନ୍ତି। ତଥା ଆମର ବଡ଼ଦାଣ୍ଡରେ ଯେମିତି କୌଣସି ଜାଗାରେ କେଉଁଠି ବି କିଛି ଆବର୍ଜନା ନ ରହୁ ତା ପାଇଁ ମଧ୍ୟ ଆମର ବିଭିନ୍ନ ଟିମ୍ସ ଅଛନ୍ତି। ଯେଉଁ ଷ୍ଟ୍ରେ କ୍ୟାଟେଲ ରହୁଛନ୍ତି ତାଙ୍କ ପାଇଁ ମଧ୍ୟ ଆମର ଷ୍ଟ୍ରେ କ୍ୟାଟେଲ ଟିମ୍ ବି ଅଛନ୍ତି, ସେମାନେ ଗାଈ ଗୋରୁଙ୍କୁ ନେଇକି ଯେଉଁ ଆମର କାଉ ସେଡ୍ ହୋଇଛି ସେଠାରେ ରଖୁଛନ୍ତି, ତାଙ୍କ ଖାଇବା ପିଇବା ସବୁ କଥା ସେ ବୁଝୁଛନ୍ତି। ତ ମୋଟାମୋଟି ଆମର କର୍ପୋରେସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ସାନିଟେସନ ମେଣ୍ଟେନ୍।
1: ଏବେ ଆସିଲା ଯଦି ଗୁଣ୍ଡିଚା ମନ୍ଦିରରେ ଯେତେବେଳେ ପ୍ରଭୁ ପହଞ୍ଚିବେ, ସେଠି ସମସ୍ତଙ୍କର ଇଚ୍ଛା ଥାଏ ଯେ କେମିତି ଆଡ଼ପ ମଣ୍ଡପରେ ଟିକେ ଦର୍ଶନ କରିବା। ସାଧାରଣ ଲୋକଟିଏ ଯାଇ ଦର୍ଶନ କରିବ ସେଇଟା ତ ଉପାୟ ଯାହା ଆପଣ କରିଛନ୍ତି, କିନ୍ତୁ ବେଳେବେଳେ ବୃଦ୍ଧ ହୁଅନ୍ତୁ, ମହିଳା ହୁଅନ୍ତୁ, ଶିଶୁ ହୁଅନ୍ତୁ, ଦିବ୍ୟାଙ୍ଗ ହୁଅନ୍ତୁ, ଏମାନଙ୍କ ପାଇଁ କିଛି ବିଶେଷ ବ୍ୟବସ୍ଥା ଏଥର କରାହେଇଛି କି?
0: ନିଶ୍ଚିତ ଭାବରେ ଆମର DSSO ଅଫିସ ତରଫରୁ ଆମର ଯେଉଁମାନେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ଅଛନ୍ତି ବା ଛୋଟ ପିଲା ଅଛନ୍ତି ବା ସିନିୟର ସିଟିଜେନ୍ସ ଅଛନ୍ତି, ସମସ୍ତଙ୍କ ପାଇଁ ଆମେ ଏଥରକ ବିଶେଷ ବ୍ୟବସ୍ଥା କରିଛୁ। ସେମାନେ ଆସିବେ, ତାଙ୍କର ଚେକଅପ୍ ହେବ, ଚେକଅପ୍ ସହିତ ସେମାନେ କେମିତି ଭିତରେ ଯାଇକି ଶୃଙ୍ଖଳାର ସହିତ ଦର୍ଶନ କରିବେ ତା ପାଇଁ ଆମର ଏଣ୍ଟାୟାର ଟିମ୍ ଏବଂ NGOs ଆଣ୍ଡ ଭଲେଣ୍ଟିୟର ସମସ୍ତେ ଅଛନ୍ତି। ତ ଏସବୁ ଜିନିଷକୁ ଆମେ ଆଖି ଆଗରେ ରଖି ଏଥରକ ଶ୍ରୀ ଗୁଣ୍ଡିଚା ମନ୍ଦିର ପାଖରେ ଏହାର ବ୍ୟବସ୍ଥା କରିଛୁ।
1: କୁହାଯାଏ ଯେ ଜିଲ୍ଲା ପ୍ରଶାସନ ବା ସରକାର ଯେତିକି ତତ୍ପର ହୁଅନ୍ତେ ରଥଯାତ୍ରାରେ, ଏତେ ବଡ଼ 10 ଉର୍ଦ୍ଧ୍ୱ ଲୋକଙ୍କର ସମାଗମ ହେବ, ତେବେ ତା ସହିତ NGO ଏବଂ ସାଧାରଣ ଜନତା, ପୁରୀବାସୀ, ଏ ସମସ୍ତଙ୍କର ମଧ୍ୟ ସମାନ ରୂପେ ଅବଦାନ ଥାଏ, ସେମାନଙ୍କର କିଭଳି ଭାବରେ ଆପଣ ସହଯୋଗ ଲୋଡ଼ିଛନ୍ତି?
0: ନିଶ୍ଚିତ ଭାବରେ ମୁଁ ତ ବହୁତ ବହୁତ ଧନ୍ୟବାଦ ଦେବି ପୁରୀବାସୀଙ୍କୁ, ସେମାନେ ପ୍ରତ୍ୟେକଟି ଷ୍ଟେଜରେ ଆମ ସହିତ କୋପରେଟ୍ କରିଛନ୍ତି, ସମସ୍ତ ଜାଗାରେ କେମିତି ନୂଆ ନୂଆ ସଜେସନ୍ସ ମଧ୍ୟ ଦେଇଛନ୍ତି, କେମିତି ଆମେ ଆଡମିନିଷ୍ଟ୍ରେସନକୁ ଆହୁରି ଲୋକାଭିମୁଖୀ କରିପାରିବା, ଟ୍ରାଫିକ୍ ମ୍ୟାନେଜମେଣ୍ଟ କେମିତି ଠିକ୍ସେ କରିପାରିବା, ତା ଛଡ଼ା ପ୍ରତ୍ୟେକ ଆଡଭାଇଜରିକୁ ସେମାନେ ସବୁ ସମୟରେ ମାନି ଚାଲିଛନ୍ତି। ଏବଂ ଆଗକୁ ମଧ୍ୟ ମୁଁ ଆଶା କରେ ଆଉ ସମସ୍ତଙ୍କୁ ମୋର ଅନୁରୋଧ ମଧ୍ୟ ରହିବ କି ରଥଯାତ୍ରା ସମୟରେ ସମସ୍ତେ କୋପରେଟ୍ କରିବେ।
1: ଜଗନ୍ନାଥଙ୍କର କୃପାରୁ ଏଥର ରଥଯାତ୍ରା ଭଲରେ ହେଉ ଆମେ ତ ନିଶ୍ଚୟ କାମନା କରିବା। ତେବେ ଯାଉ ଯାଉ ଆପଣ ଶ୍ରୋତା ବନ୍ଧୁମାନଙ୍କୁ କ'ଣ ଶେଷ ମେସେଜ ଦେବେ ଏଥର ରଥଯାତ୍ରାକୁ ଆଖି ଆଗରେ ରଖି?
0: ଦେଖନ୍ତୁ, ଏହା ହେଉଛି ଏକ ମହାନ ପର୍ବ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ଘୋଷଯାତ୍ରା। ଏଠାରେ ସମସ୍ତଙ୍କୁ ମୁଁ ଅନୁରୋଧ କରିବି ଯେ ଆପଣମାନେ ଶୃଙ୍ଖଳିତ ଭାବରେ ସମନ୍ୱୟ ରକ୍ଷା କରି ଆସନ୍ତୁ, ଏବଂ ଆମର ଯାହା ସବୁ ଆଡଭାଇଜରିଜ୍ ଅଛି, ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ, ପୁଲିସ ଆଡମିନିଷ୍ଟ୍ରେସନ, ହେଲ୍ଥ ଡିପାର୍ଟମେଣ୍ଟ, ସମସ୍ତଙ୍କର ଏହିସବୁ ଆଡଭାଇଜରିଜ୍କୁ ମାନିକି ଆସନ୍ତୁ, ଏବଂ ନିଶ୍ଚିତ ଭାବରେ ଏହି ରଥଯାତ୍ରା 2026 ମହାପ୍ରଭୁଙ୍କ ଆଶୀର୍ବାଦ ନେଇକି ଯାଆନ୍ତୁ।
1: ଧନ୍ୟବାଦ ସାର୍, ଆପଣଙ୍କ ବ୍ୟସ୍ତତା ମଧ୍ୟରୁ ସମୟ ଦେଇ ଆକାଶବାଣୀ ମାଧ୍ୟମରେ ଶ୍ରୋତାମାନଙ୍କୁ ଏହି ମୂଲ୍ୟବାନ ସୂଚନା ଦେଇଥିବାରୁ ଆମେ ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ। ମହାପ୍ରଭୁଙ୍କ କୃପାରୁ ଚଳିତ ବର୍ଷର ରଥଯାତ୍ରା ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ସଫଳ ହେଉ, ଏହା ହିଁ ଆମର ପ୍ରାର୍ଥନା।

0: ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣିଲେ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହିତ ଆଲୋଚନା। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।
1: ଏତଳେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ମିଡିୟମ ୱେଭ୍ର 204.5 meter ତଥା 1467 କିଲୋହର୍ଜ ଏବଂ ଏଫ୍ଏମ୍ରେ 103.6 MHz ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
3: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
4: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ।

ମଶା ଏବଂ ମାଛି ଆମ ପରିବେଶରେ ଥିବା ଦୁଇଟି କ୍ଷତିକାରକ କୀଟ। ଏମାନେ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ, ଟାଇଫଏଡ୍ ପରି ବିଭିନ୍ନ ରୋଗ ବିସ୍ତାର କରିପାରନ୍ତି। ଅସ୍ୱଚ୍ଛ ପରିବେଶ, ଜମା ପାଣି ଓ ଖୋଲାରେ ପଡ଼ିଥିବା ଆବର୍ଜନା ଏମାନଙ୍କ ବଂଶବୃଦ୍ଧିର ମୁଖ୍ୟ କାରଣ। ତେଣୁ ନିଜ ଘର, ଆଖପାଖ ପରିବେଶ ଏବଂ ସମାଜକୁ ସ୍ୱଚ୍ଛ ରଖିବା ସହ ଉଚିତ ସତର୍କତା ଅବଲମ୍ବନ କରିବା ଦ୍ୱାରା ଆମେ ମଶା ଏବଂ ମାଛି ଦାଉରୁ ରକ୍ଷା ପାଇ ସୁସ୍ଥ ଓ ନିରୋଗ ଜୀବନ ବିତାଇପାରିବା। ତେବେ ମଶା ମାଛିର ପ୍ରଜନନ ରୋକିବାରେ ସ୍ୱଚ୍ଛତାର ଭୂମିକା ସମ୍ପର୍କରେ ଆସନ୍ତୁ ଜାଣିବା ଏବଂ କଥା ହେବା ଅଞ୍ଜନା ବାହାଲାଙ୍କ ସହିତ।

0: ମ୍ୟାଡାମ ନମସ୍କାର।
1: ନମସ୍କାର ମ୍ୟାଡାମ।
0: ମ୍ୟାଡାମ ଆଜି ଆମେ ଡିସ୍କସନ କରିବା ମଶା ଓ ମାଛିର ପ୍ରଜନନ ରୋକିବାରେ ସ୍ୱଚ୍ଛତାର ଭୂମିକା କ'ଣ?
1: ହଁ ମ୍ୟାଡାମ, ସ୍ୱଚ୍ଛତା ହେଉଛି ସୁସ୍ଥ ଜୀବନର ମୂଳ ଆଧାର।
0: ଆଜ୍ଞା,
1: ଆମ ପରିବେଶ ସଫା ଓ ପରିଚ୍ଛନ୍ନ ରହିଲେ ଅନେକ ସଂକ୍ରମଣକୁ ଆମେ ରୋକିପାରିବା। ମଶା ଓ ମାଛି ଏମିତି ଦୁଇଟି କ୍ଷତିକାରକ କୀଟ ଯେଉଁମାନେ ଭିନ୍ନ ଭିନ୍ନ ରୋଗ ବିସ୍ତାର କରିଥାନ୍ତି। ସେମାନଙ୍କ ପ୍ରଜନନ ରୋକିବା ପାଇଁ ସ୍ୱଚ୍ଛତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମଶା ସାଧାରଣତଃ ଜମି ରହିଥିବା ପାଣିରେ ଅଣ୍ଡା ଦେଇଥାଏ। ଘର ପାଖରେ ଥିବା ଖାଲି ପାତ୍ର, ପୁରୁଣା ଟାୟାର, ଫୁଲକୁଣ୍ଡ, ଡ୍ରମ୍, ଟାଙ୍କି କିମ୍ବା ନାଲିରେ ପାଣି ଜମି ରହିଥିଲେ ମଶା ବଢ଼ିଥାଏ। ସେହିପରି ମାଛି ଅଳିଆ ଆବର୍ଜନା, ପଚା ଖାଦ୍ୟ ଓ ଅପରିଷ୍କାର ସ୍ଥାନରେ ବଂଶବୃଦ୍ଧି କରିଥାଏ। ଘର ଓ ଆଖପାଖରେ ସବୁବେଳେ ସଫା ସୁତୁରା ଆମେ ରଖିବା। ସ୍ୱଚ୍ଛତା ବଜାୟ ରଖିବା ପାଇଁ ପ୍ରଥମେ ଘର ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହଁ। ନାଲିକୁ ନିୟମିତ ସଫା କରିବା, ପାଣି ଟାଙ୍କିକୁ ଢାଙ୍କି ରଖିବା ଏବଂ ଅନାବଶ୍ୟକ ପାତ୍ରରେ ପାଣି ଜମା ନ ରଖିବା ଦ୍ୱାରା ମଶାର ପ୍ରଜନନ ବହୁ ପରିମାଣରେ କମିଥାଏ। ସେପରିକି ଘରୋଇ ଆବର୍ଜନା ନିର୍ଦ୍ଦିଷ୍ଟ ଡଷ୍ଟବିନ୍ରେ ପକାଇବା ଓ ପ୍ରତିଦିନ ତାହାର ସଠିକ୍ ନିଷ୍କାସନ କରିବା ଦ୍ୱାରା ମାଛି ବଢ଼ିବାକୁ ସୁଯୋଗ ପାଇପାରେ ନାହିଁ। ମଶା ଓ ମାଛି ଦ୍ୱାରା ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ, ଟାଇଫଏଡ୍ ଓ ହଇଜା ଭଳି ଅନେକ ରୋଗ ବ୍ୟାପିଥାଏ।
0: ଆଜ୍ଞା,
1: ତେଣୁ ଏହି କୀଟମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ରୋଗକୁ ପ୍ରତିରୋଧ କରିବା ଦରକାର। ବିଦ୍ୟାଳୟ ଓ ଗ୍ରାମ ସହର ସ୍ୱଚ୍ଛତା ଅଭିଯାନ ଚଳାଇ ଲୋକମାନଙ୍କୁ ସଚେତନ କରିବା ମଧ୍ୟ ଆବଶ୍ୟକ। ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ହେଉଛି ପରିବେଶକୁ ସଫା ରଖିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସ୍ୱଚ୍ଛତା ବିଷୟରେ ସଚେତନ କରିବା। ଯଦି ଆମେ ସମସ୍ତେ ମିଳିମିଶି ସ୍ୱଚ୍ଛତା ଅଭ୍ୟାସ କରିବା, ତେବେ ମଶା ଓ ମାଛିର ପ୍ରଜନନକୁ ରୋକି ଏକ ସୁନ୍ଦର, ସୁସ୍ଥ ଓ ରୋଗମୁକ୍ତ ସମାଜ ଗଠନ କରିପାରିବା। ସ୍ୱଚ୍ଛତା କେବଳ ପରିବେଶକୁ ସୁନ୍ଦର କରେ ନାହିଁ, ବରଂ ମଶା ଓ ମାଛି ପ୍ରଜନନକୁ ରୋକିବା ଆମ ସ୍ୱାସ୍ଥ୍ୟକୁ ସୁରକ୍ଷା ଦେଇଥାଏ। ତେଣୁ ସ୍ୱଚ୍ଛତା ଆପଣାଓ, ରୋଗକୁ ଦୂର କର।
0: ତ ମ୍ୟାଡାମ, ମଶା ମାଛିର ପ୍ରଜନନ ରୋକିବା ପାଇଁ ଆମର ଯୋଉ ସ୍ୱଚ୍ଛତାର ଭୂମିକା ରହିଛି, ଆଉ କଣ ସବୁ ରହିଛି ବୋଲି ଆପଣ ଭାବୁଛନ୍ତି, ଆଉ କେମିତି ଆମେ ତାକୁ ଦୂର କରିବା ସେ ସମ୍ପର୍କରେ କୁହନ୍ତୁ।
1: ଆଜ୍ଞା ମ୍ୟାଡମ, ଘର ଓ ଘରର ଚାରିପାଖରେ ପାଣି ଜମିବାକୁ ଦେବା ନାହିଁ। ନାଲି, ଡ୍ରେନ୍ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ନିୟମିତ ସଫା କରିବା ଆବଶ୍ୟକ। ଖାଦ୍ୟ ସାମଗ୍ରୀକୁ ସବୁବେଳେ ଢାଙ୍କି ରଖିବା ଉଚିତ, ଯାହାଦ୍ୱାରା ମାଛି ମଶା ବସିପାରିବେ ନାହିଁ। ଘରୋଇ ଓ ବଜାରର ଆବର୍ଜନାକୁ ନିର୍ଦ୍ଦିଷ୍ଟ ଡଷ୍ଟବିନ୍ରେ ପକାଇ ଠିକ୍ ଭାବରେ ନିଷ୍କାସନ କରିବା ଦରକାର। ପୁରୁଣା ଟାୟାର, ନଡ଼ିଆ ଖୋଳ, ଭଙ୍ଗା ବୋତଲ ଓ ଅନ୍ୟ ପାତ୍ରରେ ପାଣି ଜମିବାକୁ ଦେବା ଉଚିତ ନୁହେଁ। ପାଣି ଟାଙ୍କି, କୂଅ ଓ ଡ୍ରମ୍ ସବୁବେଳେ ଢାଙ୍କି ରଖିବା ଆବଶ୍ୟକ। ସପ୍ତାହକୁ ଅତି କମରେ ଥରେ ପାଣି ରଖାଯାଇଥିବା ପାତ୍ରଗୁଡ଼ିକୁ ଖାଲି କରି ସଫା କରିବା ଉଚିତ।
0: ଆଜ୍ଞା,
1: ବିଦ୍ୟାଳୟ, ଗ୍ରାମ ଓ ସହର ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ କରିବା ଆବଶ୍ୟକ। ପ୍ରତ୍ୟେକ ବ୍ୟକ୍ତି ସ୍ୱଚ୍ଛତାକୁ ନିଜର ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା ଉଚିତ। ସମୂହ ପ୍ରୟାସ ଓ ଜନସଚେତନତା ଦ୍ୱାରା ମଶା ଓ ମାଛି ପ୍ରଜନନକୁ ଅନେକ ମାତ୍ରାରେ ରୋକି ଯାଇପାରିବ।

0: ସ୍ୱଚ୍ଛ ପରିବେଶ ଗଠନ ହେଲେ ଡେଙ୍ଗୁ, ମ୍ୟାଲେରିଆ, ହଇଜା, ଡାଇରିଆ ଓ ଟାଇଫଏଡ୍ ଭଳି ରୋଗର ପ୍ରକୋପକୁ କମାଇ ପାରିବା। ସ୍ୱଚ୍ଛତା ହେଉଛି ସୁସ୍ଥ ସମାଜର ପ୍ରଥମ ପଦକ୍ଷେପ। ଏହି ଭାବନାକୁ ସମସ୍ତଙ୍କ ମଧ୍ୟରେ ପ୍ରଚାର କରିବା ଦରକାର। ବର୍ଷା ଋତୁରେ ଘର ଚାରିପାଖରେ ଜମିଥିବା ପାଣିକୁ ତୁରନ୍ତ ହଟାଇବା ଉଚିତ। ଖୋଲା ସ୍ଥାନରେ ଅଳିଆ ଆବର୍ଜନା ପକାଇବା ଉଚିତ ନୁହେଁ। ବଜାର, ବିଦ୍ୟାଳୟ, ହସ୍ପିଟାଲ ଓ ସାର୍ବଜନିକ ସ୍ଥାନଗୁଡ଼ିକୁ ନିୟମିତ ସଫା କରିବା ଆବଶ୍ୟକ। ଘରର ଝରକା ଓ କବାଟରେ ମଶା ଜାଲି ଲଗାଇଲେ ମଶା ପ୍ରବେଶ କରିନଥାଏ। ଶିଶୁମାନଙ୍କୁ ଛୋଟବେଳୁ ସ୍ୱଚ୍ଛତାର ଅଭ୍ୟାସ ଶିଖାଇବା ଦରକାର। ଗ୍ରାମ ଓ ସହରରେ ସମୂହ ସଫେଇ ଅଭିଯାନ କରିବା ଉଚିତ। ନାଲି ଓ ପରିବେଶରେ ପ୍ଲାଷ୍ଟିକ ଫିଙ୍କିବା ଉଚିତ ନୁହେଁ, କାରଣ ଏହା ପାଣି ଜମିବାର କାରଣ ହୁଏ। ସ୍ୱଚ୍ଛତା ପ୍ରତି ସଚେତନତା ବୃଦ୍ଧି ପାଇଁ ରାଲି ସଭା ଅଭିଯାନ କରାଯିବା ଉଚିତ। ସ୍ଥାନୀୟ ପ୍ରଶାସନ ଓ ସାଧାରଣତଃ ଲୋକଙ୍କର ମିଳିତ ପ୍ରୟାସରେ ମଶା ଓ ମାଛି ବଂଶବୃଦ୍ଧିକୁ ରୋକାଯାଇ ପାରିବ। ସ୍ୱଚ୍ଛ ପରିବେଶ ହେଉଛି ସୁସ୍ଥ, ସୁନ୍ଦର ଓ ରୋଗମୁକ୍ତ ସମାଜ ଗଠନର ମୂଳ ଚାବିକାଠି। ମଶା ଓ ମାଛିକୁ ସମ୍ପୂର୍ଣ୍ଣ ଦୂର କରିପାରିବା କଷ୍ଟକର, କିନ୍ତୁ ସ୍ୱଚ୍ଛତାକୁ ଜୀବନର ଅଭ୍ୟାସ କଲେ ସେମାନଙ୍କ ପ୍ରଜନନକୁ ବହୁ ପରିମାଣରେ ରୋକିପାରିବା। ଏହା ଆମ ପରିବେଶ ଓ ସମାଜକୁ ସୁସ୍ଥ ରଖିବାର ସବୁଠାରୁ ସହଜ ଓ ପ୍ରଭାବଶାଳୀ ଉପାୟ।
1: ତ ମ୍ୟାଡାମ, ଆମେ ଏବେ ଜାଣିବା ଯେ ବର୍ଷା ଦିନେ କିପରି ଆମେ ସ୍ୱଚ୍ଛତା ରଖିବା ସେ ସମ୍ପର୍କରେ କୁହନ୍ତୁ।
0: ବର୍ଷା ଋତୁରେ ଆର୍ଦ୍ରତା ବଢିଯାଏ ଏବଂ ଜୀବାଣୁ, ମଶା ଓ ମାଛି ଶୀଘ୍ର ବଢିଯାନ୍ତି। ତେଣୁ ଏହି ସମୟରେ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।
1: ଆଜ୍ଞା,
0: ଘର ଓ ଘର ଚାରିପାଖେ ଅଳିଆ ଆବର୍ଜନା ପକେଇବା ନାହିଁ, ପାଣି ଜମିବାକୁ ଦେବା ନାହିଁ, ଖାଦ୍ୟକୁ ସବୁବେଳେ ଢାଙ୍କିକିରି ରଖିବା, ପିଲାମାନଙ୍କର ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା। ବର୍ଷା ଦିନରେ ତ ଆମେ ଓଦା ହେଇଯିବା, ବର୍ଷାରୁ ରକ୍ଷା ପାଇବା ପାଇଁ ଆମେ ଛତା, ରେନିକୋଟ ବ୍ୟବହାର କରିବା, ପିଇବା ପାଣିକୁ ଫୁଟାଇ କିମ୍ବା ବିଶୁଦ୍ଧ କରି ପିଇବା, ଖାଦ୍ୟକୁ ସବୁବେଳେ ଢାଙ୍କି ରଖନ୍ତୁ, ଖାଇବା ପୂର୍ବରୁ ହାତକୁ ସାବୁନରେ ଧୋଇକିରି ଖାଆନ୍ତୁ, ବିଶେଷ କରି ଖାଇବା ପୂର୍ବରୁ ଓ ଶୌଚାଳୟ ବ୍ୟବହାର ପରେ ହାତକୁ ସାବୁନରେ ବାରମ୍ବାର ଧୁଅନ୍ତୁ। ଘର, ରୋଷେଇ ଘର ଓ ଶୌଚାଳୟକୁ ସବୁବେଳେ ସଫା ରଖନ୍ତୁ। ଭିଜା ପୋଷାକ ଦୀର୍ଘ ସମୟ ପିନ୍ଧନ୍ତୁ ନାହିଁ, ଶୁଖିଲା ଓ ସଫା ପୋଷାକ ପିନ୍ଧନ୍ତୁ।
1: ଆଜ୍ଞା,
0: ମଶାରୁ ରକ୍ଷା ପାଇବା ପାଇଁ ମଶାରୀ କିମ୍ବା ଜାଲି ବ୍ୟବହାର କରନ୍ତୁ। ବ୍ୟକ୍ତିଗତ ସ୍ୱଚ୍ଛତା ସହିତ ପରିବେଶ ସ୍ୱଚ୍ଛତାକୁ ମଧ୍ୟ ସମାନ ଗୁରୁତ୍ୱ ଦିଅନ୍ତୁ। ବର୍ଷା ଦିନରେ ସ୍ୱଚ୍ଛତା ବଜାୟ ରଖିଲେ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ, ହଇଜା ଭଳି ଅନେକ ରୋଗରୁ ସୁରକ୍ଷିତ ରହିପାରିବେ। ସ୍ୱଚ୍ଛ ପରିବେଶ ହିଁ ସୁସ୍ଥ ଜୀବନର ଆଧାର।
1: ତ ମ୍ୟାଡାମ, ମଶା ଓ ମାଛି ନ ହେବା ପାଇଁ ଆମେ କଣ କରିବା ଦରକାର ବୋଲି ଆପଣ ଭାବୁଛନ୍ତି?
0: ସପ୍ତାହକୁ ଥରେ ଫୁଲକୁଣ୍ଡ ଓ ପାଣି ରଖାଯାଉଥିବା ପାତ୍ର ଗୁଡିକୁ ଖାଲି କରି ସଫା କରନ୍ତୁ।
1: ଆଜ୍ଞା,
0: ପରିବାର ଓ ପଡୋଶୀମାନଙ୍କୁ ମଧ୍ୟ ସ୍ୱଚ୍ଛତା ବିଷୟରେ ସଚେତନ କରନ୍ତୁ। ମନେ ରଖନ୍ତୁ, ସ୍ୱଚ୍ଛ ପରିବେଶ ହେଉଛି ମଶା ଓ ମାଛିର ପ୍ରଜନନ ରୋକିବାର ସବୁଠାରୁ ସହଜ ଓ ପ୍ରଭାବଶାଳୀ ଉପାୟ। ବର୍ଷା ପରେ ଛାତ, ବାଲକୁନି ଓ ଆଙ୍ଗନରେ ଜମି ରହିଥିବା ପାଣିକୁ ତୁରନ୍ତ ହଟାନ୍ତୁ। ଘାସ ଓ ଝାଡିକୁ ନିୟମିତ କାଟି ସଫା କରନ୍ତୁ। ପଶୁ ଖାଦ୍ୟ ଓ ପାଣିର ପାତ୍ରକୁ ପ୍ରତିଦିନ ଧୋଇ ସଫା କରନ୍ତୁ। ସଫେଇ ଅଭିଯାନରେ ସମସ୍ତଙ୍କୁ ସାମିଲ କରନ୍ତୁ। ଶୌଚାଳୟ ଓ ସ୍ନାନଘରକୁ ପ୍ରତିଦିନ ସଫା କରନ୍ତୁ। ଡଷ୍ଟବିନ୍କୁ ସମୟ ସମୟରେ ଧୋଇ ଜୀବାଣୁ ମୁକ୍ତ କରନ୍ତୁ। ଫଳ ଓ ପନିପରିବାକୁ ଭଲ ଭାବରେ ଧୋଇ ବ୍ୟବହାର କରନ୍ତୁ, ଯାହାଦ୍ୱାରା ମାଛି ବସିଥିଲେ ମଧ୍ୟ ସଂକ୍ରମଣର ଆଶଙ୍କା କମିଥାଏ।
1: ଆଜ୍ଞା,
0: ଗ୍ରାମ କିମ୍ବା ସହରରେ ଖୋଲା ନାଲିକୁ ଢାଙ୍କିବା ଏବଂ ନିୟମିତ ସଫା କରିବା ଆବଶ୍ୟକ।
1: ଆଜ୍ଞା,
0: ସପ୍ତାହକୁ ଅତିକମ୍ରେ ଥରେ ଘର ଚାରିପାଖ ଯାଞ୍ଚ କରନ୍ତୁ, କେଉଁଠି ପାଣି ଜମିଛି କିମ୍ବା ଆବର୍ଜନା ପଡି ରହିଛି କି ନାହିଁ ଦେଖନ୍ତୁ। ସମସ୍ତେ ମିଳି ସ୍ୱଚ୍ଛତା ରକ୍ଷା କଲେ ମଶା ଓ ମାଛି ପ୍ରଜନନ କମିବ ଏବଂ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ, ହଇଜା ଓ ଟାଇଫଏଡ୍ ପରି ରୋଗରୁ ସୁରକ୍ଷା ମିଳିବ। ସ୍ୱଚ୍ଛ ଘର, ସ୍ୱଚ୍ଛ ପରିବେଶ, ମଶା

0: ଅଛି ହେବ ଶେଷ। ଆମେ ଯଦି ଘର, ବିଦ୍ୟାଳୟ ଓ ପରିବେଶକୁ ସବୁବେଳେ ସଫା ରଖିବା, ତେବେ ମଶା ଓ ମାଛି ପ୍ରଜନନକୁ ବହୁତ ପରିମାଣରେ ରୋକିପାରିବା ଏବଂ ଏକ ସୁସ୍ଥ, ସ୍ୱଚ୍ଛ ଓ ରୋଗମୁକ୍ତ ସମାଜ ଗଢିପାରିବା।
1: ମ୍ୟାଡମ୍, ଆପଣ ତ ଅନେକ କଥା କହିଲେ, ଏବେ ଆମେ ଆପଣଙ୍କର ନିଜସ୍ୱ ମତାମତ ଜାଣିବା ପାଇଁ ଚାହିଁବୁ ଯେ ପ୍ରକୃତରେ କ'ଣ ସ୍ୱଚ୍ଛତା ରଖିବା ଜରୁରୀ କି?
0: ହଁ ମ୍ୟାଡମ୍, ଜରୁରୀ। ମୋ ମତରେ ମଶା ଓ ମାଛିର ପ୍ରଜନନ ରୋକିବା ପାଇଁ ସ୍ୱଚ୍ଛତା ହେଉଛି ସବୁଠାରୁ ସହଜ, କମ୍ ଖର୍ଚ୍ଚର ଏବଂ ପ୍ରଭାବଶାଳୀ ଉପାୟ। କେବଳ ସରକାରଙ୍କ ଉପରେ ନିର୍ଭର କଲେ ହେବ ନାହିଁ। ପ୍ରତ୍ୟେକ ବ୍ୟକ୍ତି ନିଜ ଘର, ଆଖପାଖ ଓ ସାର୍ବଜନିକ ସ୍ଥାନକୁ ସଫା ରଖିବା ଦାୟିତ୍ୱ ନେବା ଉଚିତ। ପାଣି ଜମିବାକୁ ନ ଦେବା, ଆବର୍ଜନାକୁ ଠିକ୍ ଭାବରେ ନିଷ୍କାସନ କରିବା ଏବଂ ସ୍ୱଚ୍ଛତା ପ୍ରତି ସଚେତନ ହେବା ଦ୍ୱାରା ଡେଙ୍ଗୁ, ମ୍ୟାଲେରିଆ, ହଇଜା ଓ ଡାଇରିଆ ଭଳି ଅନେକ ରୋଗକୁ ରୋକାଯାଇ ପାରିବ। ମୋ ମତରେ ସମସ୍ତେ ସୁରକ୍ଷିତ ରୁହନ୍ତୁ, ସୁସ୍ଥ ରୁହନ୍ତୁ।
1: ଯା ହଉ ମ୍ୟାଡମ୍, ଆଜି ଆପଣ ମଶା ଓ ମାଛିର ସବିସ୍ତାରକୁ ଆମେ କିପରି ରୋକିବା ଆଉ କେମିତି ଆମେ ସ୍ୱଚ୍ଛତା ପ୍ରତି ସଚେତନ ହେବା ସେ ସମ୍ପର୍କରେ ଆମେ ଶ୍ରୋତାମାନଙ୍କୁ କହିଲେ। ସେଥିପାଇଁ ଆକାଶବାଣୀ ଜୟପୁର ତରଫରୁ ଏବଂ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
0: ଧନ୍ୟବାଦ।

ମଶା ଓ ମାଛିରୁ ବଞ୍ଚିତ ହେବା ପାଇଁ ସ୍ୱଚ୍ଛତା ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଏବଂ କର୍ତ୍ତବ୍ୟ। ପାଣି ଜମିବାକୁ ଦେବା ନାହିଁ, ଖାଦ୍ୟକୁ ଢାଙ୍କି ରଖିବା ଏବଂ ସବୁବେଳେ ମଶା ଦାଉରୁ ରକ୍ଷା ପାଇବା ପାଇଁ ଶୋଇବା ସମୟରେ ମଶାରୀର ବ୍ୟବହାର କରିବା, ଏମିତି କିଛି ପଦକ୍ଷେପ ଓ ଆମେ ଆମ ସମାଜକୁ ଏହି ରୋଗବାହୀ କୀଟମାନଙ୍କଠାରୁ ସୁରକ୍ଷିତ ରଖିପାରିବା। ଜିନ୍ଦଗୀ

ସ୍ୱଚ୍ଛ ଗ୍ରାମ ଓ ସୁସ୍ଥ ପରିବାର ଏକ ସୁନ୍ଦର ଓ ଆଦର୍ଶ ସମାଜ ଗଠନର ମୂଳମନ୍ତ୍ର। ଗ୍ରାମର ପରିବେଶ ସ୍ୱଚ୍ଛ ରହିଲେ ରୋଗବ୍ୟାଧି କମିଥାଏ, ଲୋକମାନଙ୍କର ସ୍ୱାସ୍ଥ୍ୟ ଭଲ ରହେ ଏବଂ ଜୀବନଯାପନର ମାନ ଉନ୍ନତ ହୁଏ। ଘର, ରାସ୍ତା, ପୋଖରୀ, ନାଳ ଏବଂ ସାର୍ବଜନୀନ ସ୍ଥାନକୁ ସଫା ରଖିବା, ଆବର୍ଜନାର ସଠିକ୍ ପରିଚାଳନା କରିବା ଓ ଶୌଚାଳୟ ବ୍ୟବହାର କରିବା ଦ୍ୱାରା ଏକ ସ୍ୱଚ୍ଛ ଗ୍ରାମ ଗଢ଼ି ଉଠିପାରେ। ସ୍ୱଚ୍ଛ ଗ୍ରାମ ହେଉଛି ସୁସ୍ଥ ପରିବାର ଓ ସମୃଦ୍ଧ ସମାଜର ଭିତ୍ତିଭୂମି, ତେଣୁ ପ୍ରତ୍ୟେକ ନାଗରିକଙ୍କର ସ୍ୱଚ୍ଛତା ପ୍ରତି ସଚେତନ ହେବା ଆବଶ୍ୟକ। ସ୍ୱଚ୍ଛତା ହେଉଛି ସୁସ୍ଥ ଜୀବନର ପ୍ରଥମ ସୋପାନ। ଏକ ସ୍ୱଚ୍ଛ ଗ୍ରାମ କେବଳ ସୁନ୍ଦର ଦେଖାଯାଏ ତା ନୁହଁ, ବରଂ ସେଠାରେ ବସବାସ କରୁଥିବା ପ୍ରତ୍ୟେକ ପରିବାରର ସ୍ୱାସ୍ଥ୍ୟ, ସୁରକ୍ଷା ଓ ସୁଖ ଶାନ୍ତିକୁ ମଧ୍ୟ ସୁନିଶ୍ଚିତ କରିଥାଏ। ଯେଉଁ ଗ୍ରାମରେ ସ୍ୱଚ୍ଛ ପାନୀୟ ଜଳ, ସଠିକ୍ ଆବର୍ଜନା ପରିଚାଳନା, ପରିଷ୍କାର ରାସ୍ତାଘାଟ, ଶୌଚାଳୟର ବ୍ୟବହାର ଓ ସବୁଜ ପରିବେଶ ଥାଏ, ସେଠାରେ ରୋଗବ୍ୟାଧିର ପ୍ରକୋପ କମ୍ ହୁଏ। ସ୍ୱଚ୍ଛ ଗ୍ରାମ ଗଠନରେ ପ୍ରତ୍ୟେକ ପରିବାର, ଯୁବପିଢ଼ି, ମହିଳା ଓ ପୁରୁଷ ସମସ୍ତଙ୍କର ସହଭାଗିତା ଅତ୍ୟନ୍ତ ଜରୁରୀ। ଆମେ ସମସ୍ତେ ମିଳିମିଶି ସ୍ୱଚ୍ଛତାକୁ ଦୈନନ୍ଦିନ ଅଭ୍ୟାସରେ ପରିଣତ କଲେ ଏକ ସୁସ୍ଥ, ସୁନ୍ଦର ଓ ଆଦର୍ଶ ଗ୍ରାମ ସହିତ ସୁଖୀ ପରିବାର।

ସ୍ୱଚ୍ଛ ଗ୍ରାମ ହିଁ ସୁସ୍ଥ ପରିବାର ଓ ସମୃଦ୍ଧ ସମାଜ ଗଠନର ମୂଳ ଆଧାର। ସ୍ୱଚ୍ଛତା କେବଳ ସରକାରଙ୍କର ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ। ଯଦି ଆମେ ସମସ୍ତେ ମିଳିମିଶି ସ୍ୱଚ୍ଛତାକୁ ଅଭ୍ୟାସରେ ପରିଣତ କରିବା, ତା ସହିତ ପରିବେଶକୁ ସଫା ରଖିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା, ତେବେ ଆମ ଗ୍ରାମ ରୋଗମୁକ୍ତ ଓ ସୁନ୍ଦର ଓ ଉନ୍ନତ ହୋଇପାରିବ। ଆସନ୍ତୁ ଆମେ ସମସ୍ତେ ମିଳିମିଶି ସ୍ୱଚ୍ଛ ଗ୍ରାମ ଗଢ଼ିବା ଏବଂ ସୁସ୍ଥ, ସୁଖୀ ଓ ସମୃଦ୍ଧ ପରିବାର ଗଠନରେ ନିଜର ଅବଦାନ ରଖିବା। ସମସ୍ତେ ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ତା ସହିତ ସ୍ୱଚ୍ଛତାକୁ ଆପଣାନ୍ତୁ। ଆଜି ସମୟ ହେଲାଣି, ଆଜି ପାଇଁ ବିଦାୟ ଦିଅନ୍ତୁ। ରହୁଛୁ, ନମସ୍କାର।

ଏତଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆଜିର ରାଗ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣନ୍ତୁ ପଣ୍ଡିତ ଡିକେ ଦତ୍ତାରଙ୍କ ବେହେଲା ବାଦନ।

ଏତଳେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀର। ମିଡିୟମ ୱେଭ୍ର 204.5 meter ତଥା 1467 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇ ଆପ୍ ମାଧ୍ୟମରେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଗୀତ ଏବଂ ଗଜଲର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଥମେ ଶୁଣନ୍ତୁ ଗୀତ, ଶିଳ୍ପୀ ହେଲେ ଲତା ମଙ୍ଗେସ୍କର।

ଗୀତ ଏବଂ ଗଜଲର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଶିଳ୍ପୀ ହେଲେ ପଙ୍କଜ ଦାସ। ଶିଳ୍ପୀଙ୍କ କଣ୍ଠ ଶୁଣନ୍ତୁ ଗୀତ।

ରାଗ ସନ୍ତର କାର୍ଯ୍ୟକ୍ରମରେ ଶୁଣିଲେ ପଣ୍ଡିତ ସିଆର୍ ବ୍ୟାସଙ୍କ ଖେୟାଲ। ଶିଳ୍ପୀ ପରିବେଷଣ କରିଥିଲେ ରାଗ ମାଲବ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ମୈନେ ପ୍ୟାର କ୍ୟୁଁ କିୟା, ଏହି ଚଳଚ୍ଚିତ୍ରରୁ ଶିଳ୍ପୀ ନେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

କାର୍ଯ୍ୟକ୍ରମର ଶେଷରେ କଥାଚିତ୍ର ଦିଲ୍ କା ରିସ୍ତା ଶିଳ୍ପୀ ଅନ୍ୟରେ ଅଲକା ୟାଗ୍ନିକ ଉଦିତ ନାରାୟଣ ଏବଂ କୁମାର ସାନୁ।